ଆକାଶବାଣୀ ଜୟପୁର ଆଜି ଶୁକ୍ରବାର 1948 ଶତାବ୍ଦ ଭାଦ୍ରପଦ 8 ଦିନ 2026 ମସିହା ଅଗଷ୍ଟ ମାସର 21 ତାରିଖ।

ଆପଣଙ୍କୁ ଶୁଭେଚ୍ଛା ଶୁଭକାମନା ତଥା ସୁପ୍ରଭାତ ଜଣି ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 min 8 s। ମାଙ୍ଗଳିକ

ଶିଳ୍ପୀ ଥିଲେ ପ୍ରସନ୍ନଜିତ ମହାନ୍ତି। ଗୀତ ରଚନା କରିଥିଲେ ଡକ୍ଟର କୁମରମଣି ସାହୁ। ଏଥର କବି ସୂର୍ଯ୍ୟଙ୍କ ରଚନାରେ ଶିଳ୍ପୀ ହେଲେ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 114 ଭାଗ।
1: 114

ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 114ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ଏ ବିଶାଳ ରହସ୍ୟମୟ ସଂସାରରେ ମଣିଷ ଜୀବନର ସ୍ଥିତି, ଅର୍ଥ, ଲକ୍ଷ୍ୟ ସମ୍ବନ୍ଧରେ ଯୁଗେ ଯୁଗେ ଦାର୍ଶନିକ, ସାଧକ, ଲେଖକ, ଯୋଗୀ, ସନ୍ଥମାନେ ଆଲୋକପାତ କରିଛନ୍ତି। ସେମାନଙ୍କ ଭାଷା ଶୈଳୀ ସବୁ ଅଲଗା ଅଲଗା ହେଲେ ମଧ୍ୟ ଅନେକ ସମାନତା ପରିଲକ୍ଷିତ ହୁଏ। ନଶ୍ୱର ସଂସାର, ଅଳିକ ଜୀବନ ସମ୍ବନ୍ଧରେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତର ସଚେତନ ମଣିଷଗଣ ଚର୍ଚ୍ଚା କରିଛନ୍ତି। କ୍ଷଣଭଙ୍ଗୁର ସଂସାରରେ ଆସକ୍ତ ନ ହେବା ପାଇଁ ବିଜ୍ଞଚିତ ମାର୍ଗଦର୍ଶନ କରିଛନ୍ତି ମହାପୁରୁଷ ତଥା ଧାର୍ମିକ ବ୍ୟକ୍ତିଗଣ। ସନ୍ଥ କବୀର ଲେଖିଛନ୍ତି, ରହନା ନହିଁ ଦେଶ ବିରାନା ହେ, ୟହ ସଂସାର କାଗଜ କି ପୁଡ଼ିଆ ବୁନ୍ଦ ପଡ଼େ ଘୁଲ ଜାନା ହେ। ଅର୍ଥାତ୍ ଏଠାରେ ରହିବାର ନାହିଁ, କାରଣ ଇଏ ହେଲା ପରଦେଶ, ସଂସାରଟା ହେଲା କାଗଜର ପୁଡ଼ିଆ, ପାଣି ଟିକେ ପଡ଼ିଲେ ମିଳେଇଯିବ। ପୁଣି ସେ ଗାଇଲେ, କହତ କବୀର ସୁନୋ ଭାଇ ସାଧୋ ଛାଣୋ ଜଗ କି ଆଶା। ଅର୍ଥାତ୍ କବୀର ଦାସ କହୁଛନ୍ତି, ଭାଇ ଶୁଣ ସାଧୁ ଜନେ, ଏ ସଂସାରର ଆଶା ତମେ ଛାଡ଼।

ସମାନ ପ୍ରକାରର କଥା କହିଛନ୍ତି ଜଗନ୍ନାଥ ଦାସ। ସାଂସାରିକ ମୋହ ମାୟା ବନ୍ଧନର ବ୍ୟର୍ଥତାର କଥା ସୂଚାଇ ଦେଇ ପବିତ୍ର ଭାଗବତରେ ଲେଖିଛନ୍ତି, ପଥିକ ଜହ୍ନେ ବୃକ୍ଷ ତଳେ ଶ୍ରମେ ମିଳନ୍ତି ଏକ ମିଳେ, ଶ୍ରମ ସାରିଲେ ଜେଝା ମତେ ଚଳନ୍ତି ବୃକ୍ଷ ଛାଡ଼ି ପଥେ, ଜେସନେ ପ୍ରାଣୀ ନିଦ୍ରାଗତେ ସମ୍ପଦ ଦେଖେ ସ୍ୱପ୍ନ ଗତେ, ଏହି ପ୍ରକାରେ ଗୃହବାସ ଏଣେ ନ କରିବ ବିଶ୍ୱାସ। ଅର୍ଥାତ୍ ମଣିଷ ଯାହାକୁ ମୋର ଘର ମୋର ପରିବାର ମୋର ସମ୍ପତ୍ତି କହିଥାଏ ତାହା ରାତ୍ରିର ସ୍ୱପ୍ନ ପରି ଅଳିକ। ମରୁଭୂମିରେ ଦୀର୍ଘ

ଏହି ପ୍ରକାରେ ଗୃହବାସ ଏଣେ ନ କରିବ ବିଶ୍ୱାସ। ଅର୍ଥାତ୍ ମଣିଷ ଯାହାକୁ ମୋର ଘର ମୋର ପରିବାର ମୋର ସମ୍ପତ୍ତି କହିଥାଏ ତାହା ରାତ୍ରିର ସ୍ୱପ୍ନ ପରି ଅଳିକ। ମରୁଭୂମିରେ ଦୀର୍ଘଯାତ୍ରା କରୁଥିବା ବେଳେ ଓଟମାନଙ୍କ ସହ ରାତ୍ରିରେ ବିଶ୍ରାମ ନେବା ପାଇଁ ରହିଥାଏ ଆଶ୍ରୟସ୍ଥଳୀ, ତାକୁ କାରାଭାନ୍ ସରାଇ କୁହାଯାଏ। ରାତ୍ରିକ ସେହି କାରାଭାନ୍ ସରାଇରେ ବିଶ୍ରାମ ନେଲାପରେ ମରୁଯାତ୍ରୀମାନେ ସକାଳୁ ପୁଣି ବାହାରି ଯାଆନ୍ତି ନିଜ ନିଜ ରାସ୍ତାରେ। ମଣିଷ ଜୀବନକୁ ପାନ୍ଥଶାଳରେ ଗୋଟିଏ ରାତ୍ରିର ରହଣି ବୋଲି ବର୍ଣ୍ଣନା କରିଛନ୍ତି କେହି କେହି ଦାର୍ଶନିକ। ସମ୍ରାଟ ଇବ୍ରାହିମ୍ଙ୍କ ଜୀବନର କଥା। ରାଜଦରବାର ଚାଲିଥାଏ। ଜଣେ ଲୋକ ତାଙ୍କ ଦରବାରର ମୁଖ୍ୟ ଫାଟକ ପାଖରେ ଗଣ୍ଡଗୋଳ କରୁଥିବା ତାଙ୍କ କାନରେ ପଡ଼ିଲା। ପ୍ରହରୀମାନଙ୍କ ସହିତ ବଡ଼ ପାଟିରେ ଯୁକ୍ତିତର୍କ କରୁଥାଏ। ଲୋକଟି କହୁଥା, ଛାଡ଼ ମୋତେ ଭିତରକୁ, ମୋତେ ରୋକିବାକୁ ତମେ କିଏ? ଏହି ପାନ୍ଥଶାଳରେ ଆଜି ରାତିଟା ମୁଁ ବିଶ୍ରାମ ନେବି। ଅପରିଚିତ ଲୋକଟିକୁ ପ୍ରହରୀମାନେ ବୁଝେଇ କହୁଥିଲେ, ତମେ ଏ ସହର ସହିତ ପରିଚିତ ନୁହଁ, ସେଥିପାଇଁ ରାଜାଙ୍କ ମହଲକୁ ପାନ୍ଥଶାଳା ଭାବୁଛ। ବସ୍ତି ଭିତରକୁ ଯାଅ, ସେଇଠି ରହିବା ପାଇଁ ବହୁତ ଜାଗା ମିଳିଯିବ, ପାନ୍ଥଶାଳା ମଧ୍ୟ ଅଛି। ମାତ୍ର ଲୋକଟିର ଜିଦ୍ ବଢ଼ି ଚାଲିଥାଏ ଓ ଯାହା ଜଣାପଡ଼ୁଥିଲା ସେ ରାଜପ୍ରାସାଦ ଭିତରକୁ ନ ପଶି ସେଠାରୁ ଯିବ ନାହିଁ। ସମ୍ରାଟ ଇବ୍ରାହିମ୍ଙ୍କ କାନରେ ସବୁ କଥା ପଡ଼ୁଥାଏ। ସିଏ କୌତୂହଳୀ ହେଇ ଆଦେଶ ଦେଲେ ଦ୍ୱାରପାଳଙ୍କ ସହ ଯୁକ୍ତି କରୁଥିବା ଲୋକକୁ ତାଙ୍କ ସାମ୍ନାରେ ପେଶ କରିବା ପାଇଁ। ଭିତରକୁ ଆସିବା ପରେ ସମ୍ରାଟ ଦେଖିଲେ ବାହାରେ ଯୁକ୍ତି କରୁଥିବା ଲୋକଟି ଜଣେ ବୃଦ୍ଧ ଫକୀର, ମୁହଁରେ ଅପୂର୍ବ ତେଜ। ଆପଣ ଏ ରାଜପ୍ରସାଦକୁ ପାନ୍ଥଶାଳା କହି କାହିଁକି ପ୍ରହରୀମାନଙ୍କ ସହ ଯୁକ୍ତି କରୁଥିଲେ? ପଚାରିଲେ ବିସ୍ମିତ ସମ୍ରାଟ। ତାଙ୍କ ମୁହଁକୁ ଚାହିଁ ଶାନ୍ତସ୍ୱରରେ ହସି ଫକୀର କହିଲେ, କିଛି ବର୍ଷ ପୂର୍ବେ ମୁଁ ଏ ଜାଗାକୁ ଆସିଥିଲି, ଏ ସିଂହାସନରେ ଅନ୍ୟ ଜଣେ ବସିଥିଲେ। ସମ୍ରାଟ କହିଲେ, ହଁ ଆପଣ ଠିକ୍ କହୁଛନ୍ତି, ସିଏ ଥିଲେ ମୋର ସ୍ୱର୍ଗତ ପିତା। ଫକୀର କହିଲେ, ତାର ଆଉ କିଛି ବର୍ଷ ପୂର୍ବରୁ ବି ମୁଁ ଆସିଥିଲି, ସେତେବେଳେ ଅନ୍ୟ ଜଣେ ଏହି ସିଂହାସନରେ ବସିଥିଲେ। ସମ୍ରାଟ କିଛି ସମୟ ଚିନ୍ତା କରି କହିଲେ, ହଁ ସେ ଥିଲେ ମୋର ସ୍ୱର୍ଗତ ପିତାଙ୍କ ପିତା, ତାଙ୍କର ମୃତ୍ୟୁ ଦୀର୍ଘ ସମୟ ଆଗରୁ ହୋଇସାରିଛି। ଏଥର ଫକୀରଙ୍କ ମୁହଁରେ ଫୁଟି ଉଠିଲା ଏକ ଅର୍ଥପୂର୍ଣ୍ଣ ହସ। କ୍ଷଣଟିଏ ନୀରବ ରହି ସମ୍ରାଟଙ୍କୁ ଚାହିଁ ସିଏ ପଚାରିଲେ, ଯେତେବେଳେ ଭବିଷ୍ୟତରେ ମୁଁ ପୁଣି ଥରେ ଆସିବି, ତମେ କ'ଣ ନିଶ୍ଚିତ ଯେ ଏହି ସିଂହାସନରେ ତମେ ହିଁ ବସିଥିବ? ତମର ପୁଅ ଯେ ବସିନଥିବ ଏବଂ ମୋତେ କହିବ ଆଗରୁ ଯିଏ ବସିଥିଲେ ସିଏ ମୋର ପିତା ଥିଲେ, ଏ କଥାର କିଛି ନିଶ୍ଚିତତା ଅଛି? ମୁଁ ତିନିଥର ଆସିଲି, ପ୍ରତିଥର ଭିନ୍ନ ଭିନ୍ନ ଲୋକଙ୍କୁ ଦେଖିଲି, କାହିଁକି ଏ ସ୍ଥାନକୁ ମୁଁ ପାନ୍ଥଶାଳା କହିବି ନାହିଁ? ପାନ୍ଥଶାଳା ପରି ଏଇଠି ମଧ୍ୟ ସିଂହାସନର ମଣିଷ ବଦଳି ଚାଲିଛନ୍ତି। ଇବ୍ରାହିମ୍ଙ୍କୁ ରୂପାନ୍ତରିତ କରିବା ପାଇଁ ଫକୀରଙ୍କ ଏତକ କଥା ଥିଲା ଯଥେଷ୍ଟ। ତାପରେ ସମ୍ରାଟ ଇବ୍ରାହିମ୍ ପାଲଟିଗଲେ ସନ୍ଥ ଇବ୍ରାହିମ୍। ଲୋକେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଯେତେବେଳେ ପଚାରୁଥିଲେ, କ'ଣ ହୋଇଗଲା ଆପଣଙ୍କ, ସେ ଉତ୍ତର ଦେଉଥିଲେ, ବେଶ୍ ସବୁ କଥା ମୁଁ ବୁଝିଯାଇଛି।

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ଜିଆ ଖତ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ। ଆମେ ଋତୁ ଅନୁସାରେ ବିଭିନ୍ନ ପ୍ରକାର ଚାଷ କରୁଛେ। ଫସଲର ଅଭିବୃଦ୍ଧି ତଥା ଅଧିକା ଉତ୍ପାଦନ ପାଇଁ ଅନୁମୋଦିତ ପରିମାଣର ଜୈବିକ ଖତ ସାଙ୍ଗକୁ ଜୈବ ସାର ଓ ରାସାୟନିକ ସାର ପ୍ରୟୋଗ କରିବା ନିହାତି ଜରୁରୀ। ଆମର ଚାଷୀ ଭାଇ ଭଉଣୀମାନେ ଜାଣିଛନ୍ତି ଜୈବିକ ଖତ ବ୍ୟବହାର କଲେ ମାଟିର ଭୌତିକ ଗଠନରେ ଉନ୍ନତି ଆସିଥାଏ, ଫସଲରେ ଉଣା ଅଧିକ ଅଣୁସାର ମଧ୍ୟ ପାଇଥାଏ, ମାଟିର ଜଳଧାରଣ ଶକ୍ତି ବଢ଼ିଥାଏ, ମାଟିର ବତର ମଧ୍ୟ ଠିକ୍ ରହେ, ମାଟିରେ ଉପକାରୀ ଜୀବାଣୁମାନଙ୍କର ସଂଖ୍ୟା ଅଧିକ ହୁଏ। ତେଣୁ ଉନ୍ନତ ପ୍ରଣାଳୀରେ ଜୈବିକ ଖତ ତିଆରି କରି ଫସଲରେ ଆମେ ବ୍ୟବହାର କରିବା ଦରକାର। ବର୍ତ୍ତମାନର ଚାଷ ପଦ୍ଧତି କହୁଛି ଆମେ ଚାଷୀ ଭାଇ ଭଉଣୀମାନେ ଯେତେ ସମ୍ଭବ ରାସାୟନିକ ସାରଠାରୁ ଦୂରେଇ ରହି ଜୈବିକ ଚାଷକୁ ଆପଣେଇବା। ତେଣୁ ଯେତେ ସମ୍ଭବ ରାସାୟନିକ ସାର କମ୍ ବ୍ୟବହାର କରି ଗୋବର ଖତ, କମ୍ପୋଷ୍ଟ ଖତ, ସବୁଜ ସାର, ନିମ ପିଡ଼ିଆ ଇତ୍ୟାଦିକୁ ଆମେ ବ୍ୟବହାର କରିବା। ପ୍ରଥମତଃ ପରିବେଶ ଠିକ୍ ରହିବ, ଆଉ ଆମେ ବି ସୁସ୍ଥ ରହିବା, ତା ସହିତ ଆମର ଆଗାମୀ ପିଢ଼ି ମଧ୍ୟ ସୁସ୍ଥ ରହିବେ। ସବୁଠାରୁ ମୁଖ୍ୟ କଥା ହେଲା ଆମେ ଯାହା ବି ଅମଳ ପାଇବା ନିରୋଗା ଉତ୍ପାଦନ ପାଇପାରିବା, ଯାହାକି ରାସାୟନିକ ଖତସାର ପ୍ରୟୋଗ କରି ଉତ୍ପାଦିତ

0: ଶସ୍ୟ ହେଉ କି ପନିପରିବା ହେଉ, ତା ତୁଳନାରେ ଜୈବିକ ଖତରେ ଉତ୍ପାଦିତ ଫସଲର ମାନ ନିଶ୍ଚିତ ରୂପେ ବହୁତ ଅଧିକା ରହିବ। ତାହେଲେ ବର୍ତ୍ତମାନ ଜାଣିବା ଉନ୍ନତ ଉପାୟରେ କିପରି ଆମେ ଏହି ଜିଆ ଖତ ତିଆରି କରିବା। ଆମ ଚାଷୀ ଭାଇ ଭଉଣୀମାନେ ତ ଗାତ ଖୋଳି କମ୍ପୋଷ୍ଟ ଖତ, ଗୋବର ଖତ ତିଆରି କରୁଛନ୍ତି। ସେହିପରି ଅଦରକାରୀ ଜୈବିକ ଜିନିଷକୁ ଏକ ନିର୍ଦ୍ଧାରିତ ପ୍ରଣାଳୀରେ ଗଦା କରି ସେଥିରେ ଜିଆ ଛାଡ଼ିଦେଲେ 2-3 ମାସ ମଧ୍ୟରେ ଯେଉଁ ଉତ୍କୃଷ୍ଟ ମାନର ଜୈବିକ ଖତ ମିଳେ ତାକୁ ହିଁ ଜିଆ ଖତ କହିବା। ଜିଆ ଖତ ଅନ୍ୟ ଖତ ତୁଳନାରେ ଅତି ଉତ୍କୃଷ୍ଟ ହୋଇଥାଏ। ଜିଆ ଖତ ଗାଁ ଗହଳିରେ ତିଆରି ହେଉଥିବା କମ୍ପୋଷ୍ଟ ଖତଠାରୁ ପ୍ରାୟ 2 ଗୁଣ ଅଧିକ ଖାଦ୍ୟ ଉପାଦାନ ଥିବା ସଙ୍ଗେ ସଙ୍ଗେ ଏଥିରେ ସବୁ ପ୍ରକାର ଉପକାରୀ ଅଣୁସାର ଭରପୁର ରହିଛି। ନିୟମିତ ଜିଆ ଖତ ବ୍ୟବହାର କଲେ ଫସଲ ପାଇଁ ରାସାୟନିକ ସାରର ଆବଶ୍ୟକତା କମ୍ ହୋଇଥାଏ, ଫଳରେ ସାର ବାବଦକୁ ଚାଷୀ ଭାଇକୁ ଖର୍ଚ୍ଚ ମଧ୍ୟ କମ୍ ପଡ଼ିଥାଏ। ଜମି ଓ ବାଡ଼ି ବଗିଚାରୁ ମିଳୁଥିବା ଜୈବ ପଦାର୍ଥକୁ ସଦୁପଯୋଗ ହୋଇ ପରିବେଶ ନିର୍ମଳ ରହେ। ଜିଆର ବଂଶ ବିସ୍ତାର 6 ମାସରେ ପ୍ରାୟ 35 ଗୁଣ ବଢ଼ିଥାଏ। ଏକ ଉଚ୍ଚ ଛାଇ ଜାଗାରେ 10 ଫୁଟ ଲମ୍ବା, 4 ଫୁଟ ଚଉଡ଼ା ଆଉ 1.5 ଫୁଟ ଇଟା ଯୋଡ଼ି କୁଣ୍ଡଟିଏ ତିଆରି କରିବା। କୁଣ୍ଡର ତଳଭାଗରେ 3 ଇଞ୍ଚ ବହଳର ବାଲି ଆଉ ସାନ ସାନ ପଥରର ସ୍ତର କରିଦେବା। ତାପରେ 6 ଇଞ୍ଚ ବହଳର ଦୋରସା ମାଟି ଦେଇ ପୂର୍ବରୁ ଗଚ୍ଛିତ ରଖିଥିବା ସେହି ସଢ଼ା ଜୈବିକ ପଦାର୍ଥକୁ ସ୍ତର ସ୍ତର କରି ସଜାଡ଼ି ଦେବା। 8 ଇଞ୍ଚ ବହଳର ଜୈବିକ ସ୍ତର ଉପରେ କିଛି ଶୁଖିଲା ଗୋବର, କରଞ୍ଜ ପିଡ଼ିଆ ଆଉ ମାଟି ମିଶାଇ ଘୋଡ଼ାଇ ଦେବା। 10 କିଲୋଗ୍ରାମ ଜୈବିକ ପଦାର୍ଥ ପାଇଁ 50 ଗ୍ରାମ କରଞ୍ଜ ପିଡ଼ିଆ ଆଉ 250 ଗ୍ରାମ ମାଟି ଦରକାର ପଡ଼ିଥାଏ। ଆଉ ତା ଉପରେ 2-3 କିଲୋଗ୍ରାମ ଜିଆ ଛାଡ଼ିବାର ବ୍ୟବସ୍ଥା କରନ୍ତୁ। ଏହିପରି ସ୍ତରଗୁଡ଼ିକୁ ସଜାଡ଼ି 3 ଫୁଟ ଉଚ୍ଚତାର ଗଦା ତିଆରି କରନ୍ତୁ। ପ୍ରତିଦିନ ଏହି ଗଦା ଉପରେ ପାଣି ସିଞ୍ଚନ କରନ୍ତୁ, ଯେମିତିକି ଶତକଡ଼ା 50 ଭାଗ ଜଳୀୟ ଅଂଶ ରହିବ। 20-30 ଦିନରେ ଗଦା ଭାଙ୍ଗି ଉପର ତଳ କରନ୍ତୁ। 3 ମାସ ମଧ୍ୟରେ ଏହି ଜିଆ ଖତ ପ୍ରସ୍ତୁତ ହୋଇଯିବ। ଆପଣମାନେ ଜିଆ ଖତ ପ୍ରସ୍ତୁତି ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ସ୍ଥାନୀୟ ସହକାରୀ କୃଷି ଅଧିକାରୀ କିମ୍ବା ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ପରାମର୍ଶ କରନ୍ତୁ। ଯୋଗାଯୋଗ କରି ଜିଆ ଖତ ପ୍ରସ୍ତୁତ କରି ବ୍ୟବହାର କରନ୍ତୁ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣନ୍ତୁ ଗଦବା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ମଧୁ ସିସା ଏବଂ ସାଥୀ।
2: ଆଦିବାସୀ ଗାଦବା ସମ୍ପ୍ରଦାୟ ବା ସେଥିରୁ ବାଜିବେ କିପରି? ଶାନ୍ତ ଶିଷ୍ଟ ଗାଦବା ଆଦିବାସୀମାନଙ୍କର ଜୀବନ ସଙ୍ଗୀତମୟ। ଜୀବନର ପ୍ରତିଟି ମୁହୂର୍ତ୍ତରେ ଏମାନଙ୍କର ମୁହଁରୁ ସଙ୍ଗୀତର ସ୍ୱର ଛୁଟିଥାଏ। ବିଭିନ୍ନ ପର୍ବ ଭିତରୁ ଗତର ହେଉଛି ଏମାନଙ୍କର ଗୋଟିଏ ମୁଖ୍ୟ ପର୍ବ। ବର୍ଷକୁ ଥରେ ଗତର ପର୍ବ ସମୟରେ ପଢ଼କୁ ଡୁମା ଭାବି ଭାତ ଖୁଆଇଥାନ୍ତି। ନିଜ ପିତୃପୁରୁଷର ଆତ୍ମା ଶାନ୍ତିରେ ରହୁ ଏବଂ ଏ ବର୍ଷ ଆମର ଯେମିତି ବିନା କ୍ଲେଶରେ କଟିଯାଉ, ଭଲ ଫସଲ ହେଉ ବୋଲି ପୂଜା କରିଥାନ୍ତି। ଆସନ୍ତୁ ଲମତାପୁଟ ବ୍ଲକର କଙ୍ଗରାପଡ଼ା ଗ୍ରାମର ଶ୍ରୀ ମଧୁ ସିସା ଓ ସାଥୀମାନେ ଗାଇଥିବା ଗତର ସମୟ ଗୀତ ଶୁଣିବା।
3: ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ ବାଇ

Gak

0: 지구나 루트웨이
1: 마구나 무라보 마마마마 루트웨이 리우리 무라보
0: 저무
1: 대구 저무 대구
0: 깨달고

ଗାଦବା ଆଦିବାସୀ ଭାଇମାନଙ୍କର ଅନ୍ୟ ଏକ ମୁଖ୍ୟ ପର୍ବ ହେଲା ଚୈତ୍ର ପର୍ବ। ଦିଶାରି ଦିନବାର ପାଞ୍ଜି ଦେଖି ଠିକ କରିଥାଏ। ଗାଁ ପଞ୍ଚାୟତରେ ଚୈତ୍ର ପର୍ବ ପାଳନ କରିବା ଦିନ ମଧ୍ୟ ଧାର୍ଯ୍ୟ କରାଯାଇଥାଏ। ସକାଳ 7 ବେଳେ ପୂଜା କରି ସନ୍ଧ୍ୟା 6 ବେଳେ ପୂଜାରୀ ବିହନତକ ନୂଆ ଲୁଗା ଧରି ଦାଣ୍ଡରେ ପକାଇଥାଏ। ଯେଉଁ ବିହନ ପୂଜାରୀ ପକାଇଥାଏ ତାକୁ ଗାଁ ଲୋକ ଗୋଟେଇଥାନ୍ତି ଏବଂ ପରବର୍ତ୍ତୀ ଫସଲ ଭଲ ହେଉ ବୋଲି ଆଶା କରି ଏହି ଯେଉଁ ବିହନକୁ ବୁଣାବୁଣି ସେମାନଙ୍କର ଜମିରେ କରିଥାନ୍ତି। ଆସନ୍ତୁ ସେମାନଙ୍କର ଚୈତ୍ର ପର୍ବ ସମୟର ଏହି ଗୀତଟିକୁ ଶୁଣିବା।

0: अभसन्। भारतस्य आधिकारिक यात्रायाम् आगतः जापान देशस्य रक्षामन्त्री सिन्जिरो कुइजुमी ह्यः प्रधानमन्त्रिणा नरेन्द्र मोदिना सह मेलनं कृतवान्। भारत जापान देशयोः मध्ये विशेष सामरिक वैश्विक सहभागित्वं सुदृढीकरणाय स्वस्व दृष्टिकोणस्य आदान प्रदानं कृतवन्तौ। भारत प्रशांत क्षेत्रे तथा च बहिः शान्तिः स्थिरता समृद्धिः च वर्धयितुं भारत जापान रक्षा सुरक्षा सहकारस्य महत्वमपि अधोरेखितवन्तौ। श्रीमोदिना रक्षाक्षेत्रे विशेषतः मेक इन इंडिया इत्यस्य आश्रये सह विकासस्य सह उत्पादनस्य च कृते भारतीय समवायैः स्टार्टअप इत्येतैः च सह सहभागित्वं कर्तुं जापान देशस्य कृते अवसराः निरूपितम्। रक्षामन्त्री कुइजुमी वर्यः द्वैपाक्षिक रक्षा सहकारस्य प्रगति विषये अवदत् यत् भारतेन सह सम्बन्धं सुदृढं कर्तुं जापान सर्वकारस्य निरन्तर प्रतिबद्धतां पुनः दृढीकृतवान्। भारतम् अद्य पुणेनगरे द्वादशमं ब्रिक्स सम्प्रेषण मन्त्रिणां सम्मेलनम् आयोजयति। अस्याः सभायाः अध्यक्षः केन्द्रीय संचार मन्त्री ज्योतिरादित्य सिंधिया वर्यः भविष्यति। सभायां ब्रिक्स सदस्य राष्ट्राणां संप्रेषण मन्त्रिणः वरिष्ठ प्रतिनिधयः च आईसीटी इति संगृह्य सूचना संप्रेषण प्रौद्योगिकीनां डिजिटल परिवर्तनस्य नवान्वेषणस्य संरचनायाः च विषये सहकारं सुदृढं कर्तुं चर्चां करिष्यन्ति। अयं कार्यक्रमः ब्रिक्स सदस्य राष्ट्राणां कृते उदयोन्मुख प्रौद्योगिकीनां डिजिटल सार्वजनिक संरचनायाः साइबर सुरक्षायाः क्षमता निर्माणस्य समावेशि डिजिटल संपर्कस्य च विषयेषु विचाराणाम् आदान प्रदानाय मञ्चं प्रददाति। राष्ट्रीय परीक्षण संस्थया एनटीए इत्यनेन उक्तं यत् तस्य आंसर की चैलेंज इति पद्धति सर्वेषां छात्राणां कृते निष्पक्षतया परिकल्पिता अस्ति तथा च तस्य व्ययस्य विषये चिन्तामपि निराकृतम्। एनटीए इत्यस्य आंसर की चैलेंज इति एका ऑनलाइन इति आभासीय प्रक्रिया अस्ति यत्र परीक्षार्थिनः अस्थायी आंसर की इत्येतस्मिन् त्रुटयः अन्वेष्टुं शक्नुवन्ति। इति वार्ताः।
1: ଶୁଣିଲେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ସଂଯୋଗ କାର୍ଯ୍ୟକ୍ରମ, ବିଷୟ ରହିଛି ଧାନ ସମ୍ମାନ କୀର୍ତ୍ତନର ଗାଁ ପଦ୍ମପୁର। ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ସ ମିଶନ ରିଲେ କରି ପ୍ରଚାର କରିବୁ ସକାଳ 8:30 ଏବଂ ସନ୍ଧ୍ୟା 7:00 ଆକାଶବାଣୀ କଟକ କେନ୍ଦ୍ରରୁ। ସୁରଲହରୀ ଶୁଣିବେ ସକାଳ 8:35। ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର, ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଲଘୁ ସଙ୍ଗୀତ କ୍ରମରେ ଶୁଣିବେ କେତୋଟି ଆଲବମ୍ର ଗୀତ। ଶିଳ୍ପୀମାନେ ହେଲେ ମହମ୍ମଦ ଅଜିଜ, ଇରା ମହାନ୍ତି, ବାବୁଲ ସୁପ୍ରିୟ ଏବଂ ଶ୍ୱେତା ଲିନା। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ପ୍ରଚାର କରିବୁ ସକାଳ 9:00। ସକାଳ 9:30 ଶୁଣିବି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଦିନ 10:05 ଏବଂ ଦିନ 12:00। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବି ଦିନ 10:30। ଦିନ 11:00 ପ୍ରଚାର କରିବୁ ନାଟକ ଚିଡ଼ିଆଖାନା, ମୂଳ ରଚନା ବାଲା ପି ପଦ୍ମରାଜୁ, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ମଧ୍ୟାହ୍ନ 12:30 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ଅବିନାଶ ଦାସ, ଦୀପ୍ତିରେଖା ପାଢ଼ୀ, ଅସୀମା ପଣ୍ଡା, ଲିପ୍ସା ମହାପାତ୍ର, ସ୍ୱୟଂପ୍ରଭାସ ପାଢ଼ୀ, ଲିପ୍ସା ମହାପାତ୍ର, ଶଶାଙ୍କ ଶେଖର ଏବଂ ଆର୍ଏସ୍ କୁମାର। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ସୋନାଲି ରାଥୋଡ ଏବଂ ତଲତ ଅଜିଜ। ଦିନ 1:20 ରହିଛି ବିଚିତ୍ରା କାର୍ଯ୍ୟକ୍ରମ, ଶିଳ୍ପୀମାନେ ହେଲେ ଭିକାରୀ ବଳ, ଗୀତା ଖୁଣ୍ଟିଆ ଏବଂ ବାଳକୃଷ୍ଣ ଦାସ। ଦିନ 2:15 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ,

ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ। ଅପରାହ୍ନ ପାଞ୍ଚଟାରେ ଏଥିରେ ଶୁଣିବେ ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଆଦିବାସୀ ଭାଇ ଓ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଚୈତିଜନ ଶୁଣିବେ ଅପରାହ୍ନ 5:30। ଏଥିରେ ଶୁଣିବେ ସାକ୍ଷାତକାର କରଡ଼ି ଆରି କନ୍ଦାମନ କାଇଗିନେ ଖମନ ସରିଗଲାନି। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ 6:10। ସନ୍ଧ୍ୟା 6:20ରେ ପ୍ରଚାର କରିବୁ ଶ୍ରୀମଦ୍ ଭାଗବତର 176ତମ ଅଧ୍ୟାୟ। ସନ୍ଧ୍ୟା 6:30ରେ ଶୁଣିବେ ହିନ୍ଦୀ ଭଜନ। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ 7:05 ଏବଂ 8:00। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ରାଜ୍ୟର ପଞ୍ଚାୟତଗୁଡ଼ିକରେ ସହରୀ ସୁବିଧା ଉପଲବ୍ଧ କରାଇବା ପାଇଁ ସରକାର ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ପ୍ରତି ପଞ୍ଚାୟତକୁ ବାର୍ଷିକ 3 କୋଟି ଟଙ୍କା ପର୍ଯ୍ୟନ୍ତ ଅର୍ଥରାଶି ଦିଆଯିବ। ଏଥିରେ ପଞ୍ଚାୟତ ସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ଶ୍ମଶାନ ଭଳି ବିଭିନ୍ନ ଭିଭିଭୂମି ବିକଶିତ କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି।
1: ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ ଅନ୍ୟ ଗୋଟିଏ ଆଦର୍ଶ ଗ୍ରାମୀଣ ସମ୍ପଦ, ଆଦର୍ଶ ଖେଳ ପଡ଼ିଆ ହେବ, ଆଦର୍ଶ କଲ୍ୟାଣ ମଣ୍ଡପ ହେବ, ଆଦର୍ଶ ପୋଖରୀ ହେବ, ଆଦର୍ଶ ଶ୍ମଶାନ ହେବ, ଆଦର୍ଶ ଗ୍ରାମୀଣ ହାଟ ଏକ ଏସ୍ଓପି ଆମେ ଗ୍ରାମ ସଭାର ଆଧାରରେ ମୂଲ୍ୟାଙ୍କନ କରିବାର ବ୍ୟବସ୍ଥା ଆମେ ରଖିଛୁ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅନୁଗୁଳ ଜିଲ୍ଲାର ତାଳଚେର ଗସ୍ତ କରିବେ। ତାଳଚେର ବ୍ଲକ ଗୁରୁଜାଙ୍କ ଗ୍ରାମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳନ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଖଣି ଓ ଖଣିଜ ବିକାଶ ଓ ନିୟାମକ ସଂଶୋଧନ ବିଲ୍ 2026 ଦେଶର ଖଣି ଓ ଓଡ଼ିଶା ଭଳି ଖଣି ସମ୍ପନ୍ନ ରାଜ୍ୟର ଆର୍ଥିକ ଭବିଷ୍ୟତ ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ପୂର୍ବରୁ ରାଜ୍ୟଗୁଡ଼ିକ ଖଣିଗୁଡ଼ିକ ଉପରେ 14 ପ୍ରକାରର ଭିନ୍ନ ଭିନ୍ନ ଅତ୍ୟଧିକ ଟିକସ ଲଗାଉଥିଲେ ଓ ନୂତନ ବିଲ୍ ଦ୍ୱାରା ମୂଳ ରାଜ୍ୟ

0: ବିଶ୍ୱ ସୁରକ୍ଷିତ ରହିବା ସହ ବହୁସ୍ତରୀୟ ଟିକସ ବ୍ୟବସ୍ଥାକୁ ରୋକିବା ପାଇଁ ଏକ ସ୍ୱଷ୍ଟ ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଛି। ଏହି ବିଲ୍ ଦ୍ୱାରା ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଖଣି ଓ କାରଖାନାଗୁଡ଼ିକ ବନ୍ଦ ହେବାର ଆଶଙ୍କା ଦୂରେଇଯିବା ସହ ଏ କ୍ଷେତ୍ରରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କ ଚାକିରି ବୃତ୍ତି ଓ ଜୀବିକା ସୁରକ୍ଷିତ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ବନ୍ୟା ପ୍ରଭାବିତ ବାଲେଶ୍ୱର ଭଦ୍ରକ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ତୁରନ୍ତ ଅତିରିକ୍ତ ଚାଉଳ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଶ୍ରୀ ପାଟିଲ ପତ୍ରରେ ଉଲ୍ଲେଖ କରିଛନ୍ତି, ଅନେକ ଅଞ୍ଚଳର ଲୋକେ ଜଳବନ୍ଦୀ ହେବା ସହ ଜନଜୀବନ ପ୍ରଭାବିତ ହୋଇଛି, ଏହାସହ ସ୍ଥାନୀୟ ଅଞ୍ଚଳରେ ଖାଦ୍ୟ ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରନ୍ଧା ଖାଦ୍ୟ ଯୋଗାଣ ଓ ଜଳବନ୍ଦୀ ଅଞ୍ଚଳରେ ଚାଉଳ ବଣ୍ଟନ ଜାରି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ପ୍ରାପ୍ତ ବୟସ୍କଙ୍କ ପାଇଁ ଦୈନିକ 1 କିଲୋଗ୍ରାମ ଓ 12 ବର୍ଷରୁ କମ୍ ଶିଶୁଙ୍କ ପାଇଁ ଦୈନିକ 500 ଗ୍ରାମ ହିସାବରେ ଚାଉଳ ବଣ୍ଟନ କରାଯିବ। ରାଜ୍ୟ ସରକାର ଜେଲ୍ ସଂଗଠନର ଅଧିକାରୀ ଓ କର୍ମଚାରୀଙ୍କ ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି। ନିଷ୍ପତ୍ତି ଅନୁଯାୟୀ ଜେଲ୍ ଡିଆଇଜିଙ୍କଠାରୁ ଆରମ୍ଭ କରି ସହାୟକ ମାଟ୍ରନ୍ ପର୍ଯ୍ୟନ୍ତ ଅଧିକାରୀଙ୍କ ପୋଷାକ ଭତ୍ତା 3000 ଟଙ୍କାରୁ 6000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସମୁଦାୟ 2500 ଜେଲ୍ କର୍ମଚାରୀ ଓ ଅଧିକାରୀ ଉପକୃତ ହେବେ। ରାଜ୍ୟରେ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଜାରି ରହିଛି। ଏପର୍ଯ୍ୟନ୍ତ ପ୍ରାୟ 5 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଛନ୍ତି। ପଞ୍ଜିକରଣ ଅବଧିକୁ ସରକାର ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପଞ୍ଜିକରଣ ପ୍ରକ୍ରିୟା ସମ୍ବନ୍ଧରେ କୌଣସି ଅଭିଯୋଗ ଓ ମତାମତକୁ ଚାଷୀମାନେ ନିଃଶୁଳ୍କ ନମ୍ଘର 1967 ମାଧ୍ୟମରେ ପ୍ରଦାନ କରିପାରିବେ। ରାଜ୍ୟରେ 2 ବର୍ଷିଆ ବିଏଡ୍, ଏମ୍ଏଡ୍ ଓ ବିଏଚ୍ଏଡ୍ ପାଠ୍ୟକ୍ରମର ପ୍ରଥମ ଦଫା ନାମଲେଖା ପାଇଁ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 828 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଆବଶ୍ଚିତ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ। ନବରଙ୍ଗପୁର ଜିଲ୍ଲାରେ ସରକାରୀ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଉପଲବ୍ଧ ସେବାର ଗୁଣବତ୍ତା, ପରିଚାଳନା ବ୍ୟବସ୍ଥା ଏବଂ ଜନସାଧାରଣଙ୍କୁ ମିଳୁଥିବା ସୁବିଧାର ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ସମୀକ୍ଷା କରିଛନ୍ତି। ଶ୍ରୀ ସ୍ୱାଇଁ ବିଭିନ୍ନ ଅନୁଷ୍ଠାନକୁ ଆକସ୍ମିକ ଭାବେ ବୁଲି ଦେଖିବା ସହ ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତି ପାଇଁ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଆସନ୍ତା ମାସ 3ରୁ 16 ତାରିଖ ପର୍ଯ୍ୟନ୍ତ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ। ପ୍ରାର୍ଥୀମାନେ www.joinindianarmy.nic.in ଲଗ୍ଇନ୍ କରି ଅଧିକ ତଥ୍ୟ ପାଇପାରିବେ। ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ବନ୍ୟା ପ୍ରଭାବିତ ଭଦ୍ରକ ଓ ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ଆଜି ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ, ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚନା କରିଛନ୍ତି ଡାକ୍ତର ଇନ୍ଦୁଭୂଷଣ କର।
2: ଦାନ୍ତ ଉଠିବା ପାଇଁ ଗୋଟେ ସମୟ ଅଛି, ସେହି ସମୟରେ ହିଁ ଦାନ୍ତଗୁଡ଼ିକ ଉଠେ। ଆମ ପାଟି ଭିତରେ 2 ପ୍ରକାର ଦାନ୍ତ, ଗୋଟିଏ ହେଲା ସ୍ଥାୟୀ ଦାନ୍ତ ଆଉ ଗୋଟିଏ ହେଲା ଅସ୍ଥାୟୀ ଦାନ୍ତ। ଅସ୍ଥାୟୀ ଦାନ୍ତ, ଯାହାକୁ ଆମେ ମିଲ୍କ ଟୁଥ୍ ବା ଦୁଧ ଦାନ୍ତ କହୁ, ସେଗୁଡ଼ିକ ଉଠିବା ଆରମ୍ଭ କରନ୍ତି 6 ମାସ ବୟସରୁ ଆଉ ରୁହନ୍ତି 10 ବର୍ଷ ପର୍ଯ୍ୟନ୍ତ। ସ୍ଥାୟୀ ଦାନ୍ତ ଉଠିବା ଆରମ୍ଭ ହୁଏ 6 ବର୍ଷ ବୟସରେ ଆଉ ସାରା ଜୀବନ ରହିବା କଥା। ଏବେ ଦେଖିବା ଦାନ୍ତ ଅସମୟରେ ପଡ଼େ କାହିଁକି। ଗୋଟେ ଗଛ ଯେମିତି ମାଟି ଭିତରେ ପୋତା ହୋଇଥାଏ, ଠିକ୍ ସେଭଳିଆ ଦାନ୍ତଗୁଡ଼ିକ ହାଡ଼ ଭିତରେ ରଜୁ ସାହାଯ୍ୟରେ ବନ୍ଧା ହୋଇଥାନ୍ତି, ତା ଉପରେ ମାଢ଼ି ତାକୁ ଆଚ୍ଛାଦନ କରି ରହିଥାଏ। କୌଣସି କାରଣରୁ ଯଦି ଏ ରଜୁଗୁଡ଼ିକ ୱିକ୍ ବା ଦୁର୍ବଳ ହୋଇଯାଆନ୍ତି, ତାହେଲେ ଦାନ୍ତକୁ ଧରି ରଖିଲା ଭଳିଆ କିଛି ନଥାଏ। ଠିକ୍ ଯେମିତି ଗଛ ମୂଳରୁ ମାଟି ଖସିଗଲେ ଗଛ ଦୋହଲିବା ଆରମ୍ଭ କରେ, ତାପରେ ପଡ଼ିଯାଏ। ତେଣୁ ଏହି ରଜୁଗୁଡ଼ିକ ଦୁର୍ବଳ ହୁଅନ୍ତି କାହିଁକି? ରଜୁଗୁଡ଼ିକ ଦୁର୍ବଳ ହେବାର କାରଣ, ପ୍ରଥମେ ତ ଦେଖିବା ଯେଉଁଟା ଅତି ସାଧାରଣ ଜିନିଷ, ଦାନ୍ତର ଯତ୍ନ ନେଉନାହୁଁ। ଦାନ୍ତର ଯତ୍ନ ନ ନେଲେ ଦୁଇ ଦାନ୍ତ ଭିତରେ ଫାଙ୍କ ରୁହେ, ଫାଙ୍କ ଭିତରେ ଖାଦ୍ୟ ରହେ, ପାନ ଚୋବଉଥାଉ, ଦୁଇ ଦାନ୍ତ ମଧ୍ୟରେ ଗୁଆ ରହିଲେ ଗୁଆ ଫୁଲି

0: ଗୁଡ଼ିକ ଭିତରେ ପକେଟ ବା ଗର୍ତ୍ତ ସୃଷ୍ଟି କରନ୍ତି, ସେ ଗର୍ତ୍ତ ଆସ୍ତେ ଆସ୍ତେ ବଢ଼େ, ତେଣୁ ଯେତେ ଗର୍ତ୍ତ ବଢ଼ିବ ରଜ୍ଜୁ ଗୁଡ଼ିକ ସେତେ ଦୁର୍ବଳ ହୋଇଯିବ। ରଜ୍ଜୁ ଗୁଡ଼ିକ ଦୁର୍ବଳ ହୋଇଗଲେ ଦାନ୍ତ ଚାରିପଟେ ଯେଉଁ ଅସ୍ଥି ଥାଏ ସେ ଟିକେ ପତଳା ଅସ୍ଥି, ଗୋଡ଼ ହାତ ଏଗୁଡ଼ା ଭଳି ସେଗୁଡ଼ାକର ବେଶୀ ଦମ୍ଭ ନଥାଏ, ତେଣୁ ସେ ଯେଉଁ ନରମ ଅସ୍ଥି ଗୁଡ଼ିକ ଆସ୍ତେ ଆସ୍ତେ ଆସ୍ତେ କ୍ଷୟ ହୋଇଯାଆନ୍ତି। କ୍ଷୟ ହେଲା ଫଳରେ ଦାନ୍ତ ହଲିବା ଆରମ୍ଭ କରେ, ଦାନ୍ତ ପଡ଼ିଯାଏ। ଏହାପରେ ଦେଖିବା ଆଘାତଜନ ରୋଗ ବି ଦାନ୍ତ ବେଳେବେଳେ ପଡ଼ିଯାଏ। ଆପଣ ଦେଖିବେ ସାଧାରଣତଃ ଆମେ ଯେତେବେଳେ ଆଘାତ କଥା କହୁ ମାରିକିରି ଦାନ୍ତ ଭାଙ୍ଗିଦେବି, ତା କାରଣ ହେଲା ମୁହଁର ସବୁଠାରୁ ଆଗରେ ଅଛି ଦାନ୍ତ, ତେଣୁ ଯେତେବେଳେ ଆଘାତ ଲାଗେ ମୁହଁ ମାଡ଼ି ପଡ଼ିଲେ ୟୁଜୁଆଲି ଦାନ୍ତ ଗୁଡ଼ାକ ଆଗ ଆଘାତ ପାଆନ୍ତି ଓ ଆଗ ଭାଙ୍ଗିଯାଆନ୍ତି, ତେଣୁ ଅସମୟରେ ଦାନ୍ତ ପଡ଼ିବାର ତାହା ବି ଗୋଟେ କାରଣ। ଏହା ଛଡ଼ା କିଛି କିଛି ରୋଗ ହେଲେ ଦାନ୍ତ ଅସମୟରେ ପଡ଼ିଯାଏ, ଯଥା ପୁଷ୍ଟିକର ଖାଦ୍ୟ ଖାଇନଥିବେ, ତେଣୁ ଏ ରଜୁ ବା ଯେଉଁ ଅସ୍ଥି ଏଗୁଡ଼ିକ ଦୁର୍ବଳ ଥାନ୍ତି, ପଡ଼ିଯାଏ। ବା ମାଢ଼ିରେ ଯଦି ଘା ହେବ, ମାଢ଼ି ଘା ହେଲେ ସଂଲଗ୍ନ ଅସ୍ଥି ଏବଂ ରଜୁ ଗୁଡ଼ିକ ଆସ୍ତେ ଆସ୍ତେ ଖାଇନେବ, ଯେକୌଣସି ଘା ଆଉ ସବୁଠୁ ତ ବଡ଼ ଘା ଆଜିକାଲି କ୍ୟାନ୍ସର, ତେଣୁ ସେଥିପାଇଁ ଯଦି କୌଣସି ଘା ଟିକେ ହେଲା ତାର ଆମେ ଯତ୍ନ ନେଲାନି, ବଢି ବଢି ବଢି ବଢି ସେ ଅସ୍ଥି ମଜା ଖାଇଯାଏ, ତେଣୁ ଅସମୟରେ ଯଦି ଦାନ୍ତ ହଲେ ଆମେ ତାର ପ୍ରତିକାର କରିବା ଉଚିତ। କାହିଁକି ଅସମୟରେ ହଲିଲା ଏହାକୁ ନେଇ ଦେଖେଇଦେଲେ ହୁଏତ ଆମ କାରଣ ଜାଣିପାରିବା। ଏହା ଛଡ଼ା ଦାନ୍ତ ଶୀଘ୍ର ପଡ଼ିବାର କାରଣ ହେଲା ଯାହା ଆପଣଙ୍କୁ କହିଥିଲି ବର୍ତ୍ତମାନ, କିଛି ରୋଗ ଯେଉଁଟାକି ଅସ୍ଥି ଆଉ ରଜକୁ ସବଳ କରିବାରେ ସାହାଯ୍ୟ କରନ୍ତି ସେଗୁଡ଼ିକ ଧରନ୍ତୁ ରକ୍ତଜନିତ ରୋଗ, ଲ୍ୟୁକିମିଆ ବା ଅନ୍ୟ କୌଣସି ରୋଗ ଯେଉଁଥିରେ କି ହାଡ଼ ଗୁଡ଼ିକ ନରମ ହୋଇଯାଏ, ସେଗୁଡ଼ିକ ବୋନ୍ ଫମ୍ପା ହୋଇଯାଏ, ସେସବୁଥିରୁ ବି ଦାନ୍ତ ଦୁର୍ବଳ ହୋଇ ଦାନ୍ତ ଅସମୟରେ ପଡ଼ିଯାଏ। କିନ୍ତୁ ସେମିତି ଦାନ୍ତର ପଡ଼ିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟ ନାହିଁ। ଆପଣମାନେ ଲକ୍ଷ୍ୟ କରିଥିବେ ବହୁତ ଲୋକ 70-80 ବର୍ଷ ପର୍ଯ୍ୟନ୍ତ ବି ତାଙ୍କ ଦାନ୍ତ ଦମ୍ଭ ଥାଏ, ତାର କାରଣ ଦାନ୍ତର ଯତ୍ନ। ରଜୁ ଗୁଡ଼ିକ ଯେମିତି ଠିକ୍ ରହିବ, ଦାନ୍ତର ହାଡ଼ ଗୁଡ଼ିକ ଯେମିତି ଠିକ୍ ରହିବ, ତାକୁ ଧରି ରଖିବ, ତାହେଲେ ଦାନ୍ତ ଅସମୟରେ ପଡ଼େ ନାହିଁ। ନହେଲେ ଅସମୟରେ ଦାନ୍ତ ପଡ଼ି ଆମେ ଖାଇବା ପିଇବାରେ ଅସୁବିଧା ଭୋଗ କରିବା ଏବଂ ନାନା ରୋଗରେ ପଡ଼ିବାର ସମ୍ଭାବନା ଅଛି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣୁଥିଲେ ଅସମୟରେ ଦାନ୍ତ ପଡ଼େ କାହିଁକି, ଆଲୋଚନା କରିଥିଲେ ଡାକ୍ତର ଇନ୍ଦୁଭୂଷଣ କର। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ବିଶ୍ୱସ୍ତରୀୟ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଭାରତ ଓ ଜାପାନର ଗୁରୁତ୍ୱାରୋପ। ଲଦାଖରେ ଜମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା କରିବାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନାଇଜେରିଆରେ ଡଙ୍ଗା ବୁଡ଼ି 47 ଜଣଙ୍କ ମୃତ୍ୟୁ। ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନ୍ସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ତୃତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଭିତ୍ତିଭୂମି ଏବଂ ସଂଯୋଗୀକରଣ, ସୁରକ୍ଷା, ବୈଦେଶିକ ବ୍ୟାପାର ଏବଂ ଶାସନ ସହିତ ଜଡ଼ିତ ମନ୍ତ୍ରଣାଳୟ ଏବଂ ବିଭାଗର ଭବିଷ୍ୟତ କାର୍ଯ୍ୟ ଯୋଜନା ଉପରେ ଆଲୋଚନା ହୋଇଛି। ଦେଶର ଭବିଷ୍ୟତ କିପରି ଗଠନ କରାଯିବା ଉଚିତ ସେ ବିଷୟରେ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଚିନ୍ତା କରିବାକୁ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ତଥ୍ୟ ହେଉଛି ଏକ ଜାତୀୟ ସମ୍ପତ୍ତି ଏବଂ ଭବିଷ୍ୟତ ପାଇଁ ଏକ ସମ୍ବଳ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ ଏବଂ ଯୁବକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସହଯୋଗର ଆବଶ୍ୟକତା ରହିଛି। ଶ୍ରୀ ମୋଦି ଦେଶର ପ୍ରତିରକ୍ଷା ଶିଳ୍ପକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱସ୍ତରରେ ଏହାକୁ ଅଧିକ ପ୍ରତିଯୋଗିତାମୂଳକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। କୋଭିଡ୍ 19 ମହାମାରୀ ଏବଂ ପଶ୍ଚିମ ଏସିଆ ସଙ୍କଟର ଉଦାହରଣ ଦେଇ

ଶ୍ରୀ ମୋଦି କହିଛନ୍ତି ଏପରି ସମନ୍ୱୟ ବ୍ୟବସ୍ଥା ସରକାରଙ୍କ କାର୍ଯ୍ୟ ସଂସ୍କୃତିର ଏକ ସ୍ୱାଭାବିକ ଅଂଶ ହେବା ଉଚିତ। ପ୍ରଧାନମନ୍ତ୍ରୀ ଜଟିଳ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ଦୀର୍ଘକାଳୀନ ଦୃଷ୍ଟିକୋଣ ସହିତ ଭାରତର ଭବିଷ୍ୟତକୁ ଗଠନ କରିବା ପାଇଁ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ, ଅଧିକ ସମନ୍ୱୟ, ଅଭିନବ ଚିନ୍ତାଧାରା ଏବଂ ସାମୁହିକ ମାଲିକାନାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷି କ୍ଷେତ୍ରକୁ ଆହୁରି ପ୍ରୋହାହିତ କରିବା ବିଷୟରେ ଆଲୋଚନା ହୋଇଛି। ସେ କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 ଗିଗାୱାଟ ନବୀକରଣୀୟ ଶକ୍ତି ହାସଲ କରାଯାଇପାରିଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି। ଶ୍ରୀ ଯୋଶୀ କହିଛନ୍ତି ଦେଶରେ ପଲିସିଲିକନ ଉତ୍ପାଦନ ପାଇଁ ଏକ ଦୃଢ଼, ସମ୍ପୂର୍ଣ୍ଣ ସମନ୍ୱିତ ଘରୋଇ ସୌର ଉତ୍ପାଦନ ଇକୋସିଷ୍ଟମ ନିର୍ମାଣ ପାଇଁ ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ସରକାରୀ ଗସ୍ତରେ ଭାରତ ଆସିଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ସିଞ୍ଜିରୋ ଜୋଇକୋମି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାକ୍ଷାତ ସମୟରେ ଶ୍ରୀ ମୋଦି ଭାରତ ଏବଂ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବିଶ୍ୱସ୍ତରୀୟ ସହଭାଗିତାକୁ ଆହୁରି ମଜବୁତ କରିବା ପାଇଁ ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଏବଂ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ଆଗକୁ ନେବା ପାଇଁ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗର ଗୁରୁତ୍ୱ ଉପରେ ମଧ୍ୟ ଉଭୟ ନେତା ଜୋର୍ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ସହିତ ସହଭାଗୀ ହେବା ପାଇଁ ଜାପାନ ପାଇଁ ଥିବା ସୁଯୋଗଗୁଡ଼ିକ ବିଷୟରେ ଆଲୋଚନା କରିବା ସହ ମେକ୍ ଇନ୍ ଇଣ୍ଡିଆ ଅଧୀନରେ ମିଳିତ ଭାବେ ବିକାଶ ଏବଂ ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ହୋଇପାରିବ ବୋଲି କହିଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କକୁ ଆହୁରି ଦୃଢ଼ କରିବା ନେଇ ଉଭୟ ଦେଶ ଏକମତ ହୋଇଛନ୍ତି। ପୁଣେରେ ଆଜି ଦ୍ୱାଦଶ ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀଙ୍କ ବୈଠକ ଆରମ୍ଭ ହେବ। ଭାରତ ଆୟୋଜନ କରୁଥିବା ଏହି ବୈଠକରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅଧ୍ୟକ୍ଷତା କରିବେ। ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା, ଡିଜିଟାଲ ରୂପାନ୍ତରଣ, ନବସୃଜନ ଏବଂ ସ୍ଥିର ଡିଜିଟାଲ ଭିଭିଭୂମିରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ଏହି ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବିଚାର ବିମର୍ଶ କରିବେ। ବୈଠକର ବିଷୟବସ୍ତୁ ହେଉଛି ଏକ ସ୍ଥିର ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ ସାର୍ବଜନୀନ ଭିଭିଭୂମି, ଭବିଷ୍ୟତର ନେଟୱାର୍କ, ସାଇବର ସୁରକ୍ଷା, କ୍ଷମତା ନିର୍ମାଣ ଏବଂ ଡିଜିଟାଲ ସଂଯୋଗୀକରଣ ଉପରେ ମତ ବିନିମୟ କରିବେ। କେନ୍ଦ୍ର କ୍ୟାବିନେଟ୍ ଲଦାଖରେ ଜାମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବିଷୟ ପ୍ରକାଶ କରିଛନ୍ତି। ଶ୍ରୀ ଶାହା କହିଛନ୍ତି ଏହି ନିଷ୍ପତ୍ତି ଲଦାଖର ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା ନାଗରିକଙ୍କ ପାଇଁ ନ୍ୟାୟ ପାଇବାରେ ଯଥେଷ୍ଟ ସହାୟକ ହେବ ଏବଂ ଆଇନଗତ ସେବା ପାଇବା କ୍ଷେତ୍ରରେ ଅଯଥା ସମୟ ଅପଚୟ ହେବ ନାହିଁ। ସେ କହିଛନ୍ତି ସରକାର ଲଦାଖର ସର୍ବାଙ୍ଗୀନ ବିକାଶ ଏବଂ ସାମ୍ବିଧାନିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆନ୍ସର କି ଚ୍ୟାଲେଞ୍ଜ ବ୍ୟବସ୍ଥା ଯେଭଳି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ହେବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆନ୍ସର କି ଚ୍ୟାଲେଞ୍ଜ ହେଉଛି ଏକ ଅନ୍ଲାଇନ୍ ପ୍ରକ୍ରିୟା ଯେଉଁଥିରେ ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଅସ୍ଥାୟୀ ଉତ୍ତର କିରେ ଥିବା ତ୍ରୁଟି ନେଇ ଅଭିଯୋଗ କରିପାରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ କୁହାଯାଇଛି ଯଦି ଜଣେ ପ୍ରାର୍ଥୀ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରନ୍ତି ଏବଂ ବିଷୟ ବିଶେଷଜ୍ଞ ସେହି ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତି ତେବେ ସଂଶୋଧିତ ଉତ୍ତର କି ଅନୁଯାୟୀ ପରୀକ୍ଷାରେ ଲେଖିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଚ୍ଚଶିକ୍ଷା ଇକୋସିଷ୍ଟମକୁ ସୁଦୃଢ଼ କରିବା ନେଇ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ବୈଠକରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି, ସଂସ୍ଥାଗତ ଉତ୍କର୍ଷତାକୁ ପ୍ରୋହାହିତ କରିବା ଏବଂ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ବିସ୍ତାର କରିବା ପାଇଁ ସ୍ଥିରୀକୃତ ପ୍ରମୁଖ ପ୍ରାଥମିକତା ଏବଂ ପଦକ୍ଷେପଗୁଡ଼ିକର ସମୀକ୍ଷା କରାଯାଇଛି। ନାଇଜେରିଆରେ ଗତ

0: କାଲି ସୋକୋଟୋ ରାଜ୍ୟରେ ଏକ ଡଙ୍ଗା ବୁଡ଼ିଯିବାରୁ 47 ଜଣଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ଡଙ୍ଗାରେ 80ରୁ ଅଧିକ ଲୋକ ଯାତ୍ରା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ୟୋବୋ ରାଜ୍ୟରେ ଏହିଭଳି ଦୁର୍ଘଟଣାରେ 25 ଜଣଙ୍କର ମୃତ୍ୟୁ ହୋଇଥିଲା। ୟୁକ୍ରେନ୍ ଉପରେ ରୁଷ ଆକ୍ରମଣରେ 16 ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ୟୁକ୍ରେନ୍ର ରାଜଧାନୀରେ ହୋଇଥିବା ଆକ୍ରମଣରେ ଏକ ଡାକ୍ତରଖାନା, ବିଦ୍ୟାଳୟ, ଆବାସିକ କୋଠା ଏବଂ ଅନେକ ଗୋଦାମ ଘର କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନ୍ ମଧ୍ୟ ବହୁସଂଖ୍ୟକ ଡ୍ରୋନ୍କୁ ଅଟକାଇବାରେ ସଫଳ ହୋଇଛି। ରାଷ୍ଟ୍ରପତି ବୋଲଦିମିର୍ ଜେଲେନ୍ସ୍କି ପ୍ରତିରକ୍ଷା ପାଇଁ ଅନ୍ୟ ଦେଶଗୁଡ଼ିକୁ ଅଧିକ ଇଣ୍ଟରସେପ୍ଟର ପଠାଇବାକୁ ଅନୁରୋଧ କରିଛନ୍ତି, କିନ୍ତୁ ଇରାନ୍ ଯୁଦ୍ଧ ଏବଂ ରୁଷ ବିରୋଧରେ କିଭ୍ର 4 ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଲଢ଼େଇ ମଧ୍ୟରେ ଅନ୍ୟ ଦେଶଗୁଡ଼ିକରେ ଇଣ୍ଟରସେପ୍ଟର କମ୍ ଥିବା କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ପୁରୁଷ ଏବଂ ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରଦର୍ଶନ କରିବେ। ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଲିଆଙ୍ଗ୍ ୱେଇ କେଙ୍ଗ୍ ଏବଂ ୱାଙ୍ଗ୍ ଚାଙ୍ଗ୍ଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଏହି ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ମାଲେସିଆର ଜୁନେଦ୍ ଆରିଫ୍ ଏବଂ ରୟ କିଙ୍ଗ୍ ୟାପ୍ଙ୍କୁ 21-23, 21-19 ଏବଂ 21-17 ପରାସ୍ତ କରିଥିଲେ। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ୍ର ଜିଆ ଇ ଫାନ୍ ଏବଂ ଝାଙ୍ଗ୍ ସୁ ଜିଆନ୍ଙ୍କ ସହ ମୁକାବିଲା କରିବେ। ଏହି ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲ୍ରେ ସପ୍ତମ ମାନ୍ୟତାପ୍ରାପ୍ତ ଜାପାନ୍ର ରିନ୍ ୟୁଆନାଗା ଏବଂ କି ନାକାନିସିଙ୍କୁ ସିଧାସଳଖ 21-16, 21-12 ସେଟ୍ରେ ପରାସ୍ତ କରିଥିଲେ। ହକି ବିଶ୍ୱକପ୍ରେ ଭାରତୀୟ ମହିଳା ଦଳ ନେଦରଲ୍ୟାଣ୍ଡସ୍ର ଆମଷ୍ଟେଲଭିନ୍ରେ ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ଡ୍ର ରଖି ଦ୍ୱିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଆଜି ଭାରତ ଦ୍ୱିତୀୟ ପୁଲ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍ରେ ନେଦରଲ୍ୟାଣ୍ଡ ସହିତ ମୁକାବିଲା କରିବ। ପୂର୍ବତନ ଅଲିମ୍ପିକ୍ସ ଖେଳାଳି ଏବଂ ଏସୀୟ ରୌପ୍ୟ ପଦକ ବିଜେତା ଜାଭେଲିନ୍ ଖେଳାଳି ଶିବପାଲ ସିଂଙ୍କୁ ନିଷିଦ୍ଧ ପଦାର୍ଥ ସେବନ ପାଇଁ ପଜିଟିଭ୍ ଫଳ ଆସିବା ପରେ ଦ୍ୱିତୀୟ ଡୋପିଂ ଅପରାଧରେ ଜାତୀୟ ଡୋପିଂ ନିରୋଧୀ ସଂସ୍ଥା ନାଡା ତାଙ୍କୁ 10 ବର୍ଷ ପାଇଁ ନିଲମ୍ବନ କରିଛି। ସେ ଦୋହାରେ ଅନୁଷ୍ଠିତ 2019 ଏସୀୟ ଚମ୍ପିୟନ୍ସିପ୍ରେ 86.23 ମିଟର ଫିଙ୍ଗି ରୌପ୍ୟ ପଦକ ହାସଲ କରିଥିଲେ। ନୀତି ନିର୍ଦ୍ଧାରଣରେ ନୂତନ ଦୃଷ୍ଟିକୋଣ ଆଣିବା ପାଇଁ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ। ବିଶ୍ୱସ୍ତରୀୟ ସହଭାଗିତାକୁ ସୁଦୃଢ଼ କରିବା ଉପରେ ଭାରତ ଓ ଜାପାନର ଗୁରୁତ୍ୱାରୋପ। ଲଦାଖରେ ଜାମ୍ମୁ କାଶ୍ମୀର ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା କରିବାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନାଇଜେରିଆରେ ଡଙ୍ଗା ବୁଡ଼ି 47 ଜଣଙ୍କ ମୃତ୍ୟୁ ଏବଂ ବିଶ୍ୱ ବ୍ୟାଡ୍ମିଣ୍ଟନ ଚମ୍ପିୟନ୍ସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ଶୁଣନ୍ତୁ ସଂଯୋଗ କାର୍ଯ୍ୟକ୍ରମ। ଆଜି ଏଥିରେ ବିଷୟ ରହିଛି ଧାନ ସମ୍ମାନ କୀର୍ତ୍ତନର ଗାଁ ପଦ୍ମପୁର। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ମୁଠାଏ ଭାତରେ ଜୀବନ ଗଢ଼ା ହୋଇଥାଏ, ଆଉ ମୁନ୍ଦାଏ ପାଣିରେ ଏଇ ଜୀବନ ଚାଲେ। କଥାରେ ଅଛି, ଅନ୍ନ ହିଁ ଜୀବନୀ ଶକ୍ତି। ମୁଠାଏ ପଖାଳ ଖାଇ ଯେତେବେଳେ କୃଷକ ତା ଜମିକୁ ଯାଏ, ସେତେବେଳେ ତା ଜମିର ନହନହକା ଧାନ ଗଛକୁ ଦେଖି ତା ମନ ପ୍ରଫୁଲ୍ଲିତ ହୋଇଥାଏ।
1: ଖରା ବର୍ଷା ଶୀତକୁ ଖାତିର ନ କରି ଚଷା ନିଜ ଜମିକୁ ଯାଏ, ଆଉ ଯେତେବେଳେ ଫସଲ ଅମଳ କରି ତା ଖଳାକୁ ଆଣେ, ସେତେବେଳେ ତା ଘରକୁ ସତେ ଯେମିତି ଲକ୍ଷ୍ମୀ ଆସିଯିବାର ସୂଚନା ପାଇଥାଏ।
0: ଆଜି ଆମେ ଆପଣମାନଙ୍କୁ ସେମିତି ଏକ କାହାଣୀ କହିବୁ, ଯାହାକି କେବଳ କାହାଣୀ ନୁହେଁ, ବରଂ ତାହା ପ୍ରତ୍ୟେକଙ୍କର ଅଙ୍ଗେ ନିଭା କଥା, ଆଉ ବାସ୍ତବତାର ଏକ ଚିତ୍ର।
1: ତେବେ ଆଜିର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସଂଯୋଗର ଅଧ୍ୟାୟରେ ଆଜି ଆମେ ଏମିତି ଏକ ଗାଁକୁ ଯିବା ଯେଉଁଠିକି ଧାନ ସମ୍ମାନ ଆଉ କୀର୍ତ୍ତନର କଥା ଶୁଣିବା। ଆଜିର ଉପସ୍ଥାପନାରେ ଆମେ ଦୁହେଁ ମୁଁ ରଞ୍ଜନ,
0: ମୁଁ ଭାଗ୍ୟଲତା। ନମସ୍କାର।

0: ଆଜିର ବିଷୟ ହେଲା ଧାନ ସମ୍ମାନ କୀର୍ତ୍ତନର ଗାଁ ପଦ୍ମପୁର।
1: ପଦ୍ମପୁର ରାୟଗଡ଼ା ଜିଲ୍ଲାର ଏକ ବ୍ଲକ ଯାହାକି ଧାନ ଚାଷ ପାଇଁ ପରିଚିତ।
0: ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ ଏକ କୃଷି ପ୍ରଧାନ ଅଞ୍ଚଳ।
1: ଏଠାକାର ଲୋକଙ୍କ ଜୀବନ ଓ ଜୀବିକା ସହିତ ଜମି ଜଳ ଜଙ୍ଗଲ ଓ କୃଷିର ସମ୍ପର୍କ ଅତ୍ୟନ୍ତ ଗଭୀର।
0: ବିଶେଷ କରି ଧାନ ଚାଷ ଏହି ଅଞ୍ଚଳର ଖାଦ୍ୟ ଅର୍ଥନୀତି ଏବଂ ପାରମ୍ପରିକ ଜୀବନର ଏକ ମୁଖ୍ୟ ଅଂଶ।
1: ପଦ୍ମପୁରର ଲୋକେ ପ୍ରାଚୀନ କାଳରୁ ପ୍ରକୃତି ଓ ବର୍ଷା ଉପରେ ନିର୍ଭର କରି ଚାଷ କରି ଆସୁଥିବାର ପାରମ୍ପରିକ ସ୍ମୃତି ରହିଛି।
0: ତେଣୁ ଧାନ ଚାଷର ଏକ ବିଶେଷ ଅଞ୍ଚଳ ହେଉଛି ପଦ୍ମପୁର। ତା ସହ ସମ୍ମାନର ଗାଁ ବି ପଦ୍ମପୁର। ଆସନ୍ତୁ ଶୁଣିବା କାହିଁକି ଧାନ ସମ୍ମାନ ଏବଂ କୀର୍ତ୍ତନର ଗାଁ ପଦ୍ମପୁରକୁ କୁହାଯାଇଛି।
2: ମୁଁ ରାଧାମୋହନ ପାଣିଗ୍ରାହୀ, ସରକାରୀ ଶିକ୍ଷକ, ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକରୁ କହୁଛି। ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ ଧାନ ଚାଷରୁ ଆରମ୍ଭ କରି ହରିନାମ ସଂକୀର୍ତ୍ତନ, ଅଷ୍ଟପ୍ରହରୀ, ଝୁଲଣ, ଜନ୍ମାଷ୍ଟମୀ, ରାଧାଷ୍ଟମୀ, କାର୍ତ୍ତିକ ମାସର ନାମ ସଂକୀର୍ତ୍ତନ ପର୍ଯ୍ୟନ୍ତ ଏଠାକାର ଜୀବନଧାରାରେ ଭକ୍ତି ଓ ପରମ୍ପରାର ଗଭୀର ଛାପ ଦେଖିବାକୁ ମିଳେ। ଗୁରୁଜନଙ୍କ ପ୍ରତି ସମ୍ମାନ, ଗୁରୁଭକ୍ତି, ଅତିଥି ସତ୍କାର, ବୈଷ୍ଣବୀୟ ସାଧୁ ସେବା, ଚାଷୀ ଓ ଶ୍ରମଜୀବୀଙ୍କ ପ୍ରତି ମର୍ଯ୍ୟାଦା, ନାରୀଙ୍କ ପ୍ରତି ସମ୍ମାନ ଏବଂ ପରସ୍ପର ସହଯୋଗ ପଦ୍ମପୁରର ସାମାଜିକ ସଂସ୍କୃତିକୁ ଅଧିକ ମହନୀୟ କରିଛି। ଏଠାରେ ଧର୍ମ କେବଳ ପୂଜାପାଠରେ ସୀମିତ ନ ରହି ସେବା, ସମ୍ମାନ, ଭକ୍ତି, ଭାଇଚାରା ଓ ମାନବିକତାର ଜୀବନ୍ତ ରୂପ ଧାରଣ କରିଛି। ପିଢ଼ି ପରେ ପିଢ଼ି ଚାଲି ଆସିଥିବା ଏହି ମୂଲ୍ୟବୋଧ ଓ ପରମ୍ପରା ଗୁଡିକ ପଦ୍ମପୁରର ଲୋକ ଜୀବନର ଅମୂଲ୍ୟ ସମ୍ପଦ। ଏହି ଭକ୍ତି, ସଂସ୍କାର, ସମ୍ମାନ ଓ ସେବାର ସମନ୍ୱୟ ହିଁ ପଦ୍ମପୁରର ମାଟି ଓ ମଣିଷର ପ୍ରକୃତ ପରିଚୟ। ରାୟଗଡ଼ ଅଞ୍ଚଳର ଧାନ ସମ୍ମାନ ଏବଂ କୀର୍ତ୍ତନ ଉପରେ ଆଧାରିତ ବିଷୟବସ୍ତୁ କହିବାକୁ ଗଲେ ଏକ ବିଶାଳ ବିବରଣୀ ହେବ। ଆମେ କହିପାରିବା ପଦ୍ମପୁର ବ୍ଲକ ହେଉଛି ଏକ ଭାତଶାଳା ଯେଉଁଠିକି ଧାନକୁ ଅଧିକ ଗୁରୁତ୍ୱ ଦିଆଯାଏ। ପଦ୍ମପୁର ଅଞ୍ଚଳର ଚାଷୀମାନଙ୍କ ଜୀବନର ମୁଖ୍ୟ ଆଧାର ହେଉଛି ଏହି ଧାନ ଚାଷ। ବର୍ଷା ଋତୁରେ ଚାଷୀମାନେ ଜମି ପ୍ରସ୍ତୁତ କରି ଧାନ ରୋପଣ କରନ୍ତି, ଶୀତ ଋତୁରେ ଧାନ ଅମଳ କରନ୍ତି। ଧାନ କେବଳ ଖାଦ୍ୟ ନୁହେଁ, ଏହା ଚାଷୀଙ୍କ ଆର୍ଥିକ ଜୀବନ ଓ ଗ୍ରାମୀଣ ପରମ୍ପରାର ଏକ ମୁଖ୍ୟ ଅଂଶ। ସରକାରୀ ବ୍ୟବସ୍ଥାରେ ଚାଷୀଙ୍କ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ ଓ ସରକାରୀ ଧାର୍ଯ୍ୟ ମୂଲ୍ୟର କ୍ରୟ ବ୍ୟବସ୍ଥା ମଧ୍ୟ ରହିଛି ଏବଂ ଏସବୁ ଯାକ ଖୁବ୍ ସୁନ୍ଦର ଭାବରେ ସମ୍ପାଦିତ ହେଉଛି ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ। ସମ୍ମାନ କଥା କହିବାକୁ ଗଲେ ପଦ୍ମପୁରର ସାମାଜିକ ଜୀବନରେ ବୟସ୍କ, ଗୁରୁଜନ, ଚାଷୀ, ସାଧୁସନ୍ତ ଓ ଅତିଥିମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ପରମ୍ପରା ଅତ୍ୟନ୍ତ ନିଆରା। ଆପଣ ଯେଉଁ ଯେଉଁ ଗ୍ରାମୀଣ ମହୋତ୍ସବ ଦେଖିବେ, ଧାର୍ମିକ ଅନୁଷ୍ଠାନରେ ବିଭିନ୍ନ ପ୍ରକାର କାର୍ଯ୍ୟ ଦେଖିବେ, ସାମୂହିକ କାର୍ଯ୍ୟକ୍ରମରେ ବୟୋଜ୍ୟେଷ୍ଠ ଓ ସମ୍ମାନିତ ବ୍ୟକ୍ତିଙ୍କୁ ଆଦର କରିବା ଆମ ପଦ୍ମପୁର ଗ୍ରାମର ସାମାଜିକ ଏକତାକୁ ଖୁବ୍ ମଜବୁତ କରେ। ବୈଷ୍ଣବ କୀର୍ତ୍ତନ ଆମ ପଦ୍ମପୁରର ଏକ ମୁଖ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ହରିନାମ ସଂକୀର୍ତ୍ତନ ବର୍ଷ ସାରା ବୈଷ୍ଣବୀୟ ମାନଙ୍କର ବୈଷ୍ଣବ ସାଧୁ ସନ୍ଥଙ୍କର ସେବା ଶୁଶ୍ରୂଷା ଏବଂ ତତ୍ସଙ୍ଗେ ସଙ୍ଗେ ଏଠାକାର ଯୋଉ ଧାର୍ମିକ ସାଂସ୍କୃତିକ ଯୋଉ ପରିବେଶ ଅତ୍ୟନ୍ତ ପ୍ରସିଦ୍ଧି ଲାଭ କରିଛି ଆମ ଆଖପାଖ ତଥା ଆମ ରାୟଗଡ଼ ଜିଲ୍ଲାରେ। କୀର୍ତ୍ତନ ମାଧ୍ୟମରେ ଭକ୍ତି, ଭାଇଚାରା, ନୀତି ଓ ମାନବିକତାର ବାର୍ତ୍ତା ପ୍ରସାରିତ ହୁଏ। ଯେତିକି ସଂସ୍କାର ଅଛି ସେ ସଂସ୍କାର ଯାକ ଭିତରେ ମାନେ ସାଧୁ ସେବାକୁ ଅଧିକ ଗୁରୁତ୍ୱ ଦିଅନ୍ତି। କୀର୍ତ୍ତନ ସମୟରେ ଲୋକମାନେ ନିଜର ଦୈନନ୍ଦିନ ଚିନ୍ତା ଭୁଲି ଭଗବାନ

0: ଭାରତୀୟ କୃଷି ଓ ସଭ୍ୟତାର ଏକ ପ୍ରାଚୀନ ଓ ମୁଖ୍ୟ ଅଂଶ।
1: ବିଶେଷକରି ଓଡ଼ିଶାର ଲୋକଜୀବନ ପରମ୍ପରା ଏବଂ ଅର୍ଥନୀତି ସହିତ ଧାନର ସମ୍ପର୍କ ଅତ୍ୟନ୍ତ ଗଭୀର।
0: ଧାନର ଇତିହାସ ହଜାର ହଜାର ବର୍ଷର ପୁରୁଣା।
1: ସେହିପରି ଧାନ ଚାଷର ବିଶେଷ କୃଷି ପରମ୍ପରାରେ ପଦ୍ମପୁର ବ୍ଲକ ହେଉଛି ସର୍ବୋତ୍କୃଷ୍ଟ ଅଞ୍ଚଳ।
0: ପଦ୍ମପୁର ବ୍ଲକର ଧାନ ଚାଷ କେବଳ କୃଷି କାର୍ଯ୍ୟ ନୁହେଁ, ବରଂ ଏଠାକାର ଲୋକଙ୍କର ଜୀବନ, ପରିଶ୍ରମ ଏବଂ ପ୍ରକୃତି ସହ ସମ୍ପର୍କର ଏକ ଉଦାହରଣ।
1: ସାଂସ୍କୃତିକ ପରିଚୟର ଏକ ଜୀବନ୍ତ ପ୍ରତୀକ ହେଉଛି ପଦ୍ମପୁର।
0: ଧାନ ସମ୍ମାନ କୀର୍ତ୍ତନର ଗାଁ ପଦ୍ମପୁର।
2: ମୁଁ ଶିବସୁନ୍ଦର ପାଣିଗ୍ରାହୀ, ଜେକେପୁର, ରାୟଗଡ଼ା। ଧାନ ସମ୍ମାନ ଓ ସଂକୀର୍ତ୍ତନ ମତେ ଗୋଟେ ଚମକପ୍ରଦ ନିର୍ମଳ ଆନନ୍ଦ ଉପହାର ଦେଲା ଭଳି ଲାଗିଲା। ପଦ୍ମପୁର କହିଲେ ଅବିଭକ୍ତ କୋରାପୁଟ ଜିଲ୍ଲା ବା ଅଧୁନା ରାୟଗଡ଼ା ଜିଲ୍ଲାର ଗୋଟେ ବୈଭବପୂର୍ଣ୍ଣ ସଂସ୍କୃତିର ସଭ୍ୟତାକୁ ବହନ କରୁଥିବା ଭୂଖଣ୍ଡକୁ ବୁଝାଏ। ବ୍ଲକର ଆନୁମାନିକ ଜନସଂଖ୍ୟା ପାଖାପାଖି 60,000 ଥିବା ବେଳେ ପଦ୍ମପୁର ସହରର ଜନସଂଖ୍ୟା ପାଖାପାଖି 10,000-12,000 ଭିତରେ। ଏଠାକାର ଅଧିବାସୀଙ୍କ ମୁଖ୍ୟ ଜୀବିକା ଚାଷ କହିଲେ ହୁଏତ ଭୁଲ ହୋଇନପାରେ। ବ୍ଲକର ସମୁଦାୟ 13,500 ହେକ୍ଟର ଚାଷ ଜମିରୁ ପ୍ରାୟ ଅର୍ଦ୍ଧାଧିକ ଜଳସେଚିତ ଜମିରେ ଧାନ ଚାଷ ହୁଏ। ଏକ ତଥ୍ୟରୁ ଜଣାଯାଇଛି ଯେ ଗତ ଖରିଫ ଋତୁରେ ପଦ୍ମପୁର ବ୍ଲକରେ ସମୁଦାୟ 22,500 ମେଟ୍ରିକ ଟନ୍ ଧାନ ଅମଳ ସହ ଅନ୍ୟାନ୍ୟ ଫସଲ ଯଥା କପା, ମକା, କାନ୍ଦୁଲ, ମୁଗ, ବିରି ଓ କିଛି ତୈଳବୀଜ ଆଦିକୁ ମିଶାଇ ପାଖାପାଖି 31,000 ଟନ୍ ଫସଲ ଉତ୍ପାଦିତ ହୋଇଥିଲା। ସମ୍ପୂର୍ଣ୍ଣ ରାୟଗଡ଼ା ଜିଲ୍ଲାର 13.5% ଧାନ ଚାଷ ଜମି ପଦ୍ମପୁରରେ ଉପଲବ୍ଧ ଥିବା ବେଳେ କେବଳ ପଦ୍ମପୁର ବ୍ଲକ ଏକାକୀ ଜିଲ୍ଲାର ମୋଟ ଉତ୍ପାଦନର 17-18% ଧାନ ଉତ୍ପାଦନ କରିଥିଲା। ଏଣୁ ଏହାକୁ ରାୟଗଡ଼ା ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାର ଭାତହାଣ୍ଡି କହିଲେ ଅତ୍ୟୁକ୍ତି ହେବ ନାହିଁ। ସମ୍ମାନ, ପଦ୍ମପୁରର ଉର୍ବର ମାଟି ଭଳି ଏହାର ସଂସ୍କୃତି ମଧ୍ୟ ଅତ୍ୟନ୍ତ ଉର୍ବର। ସଂସ୍କୃତି ଯେଉଁଠି ଥାଏ ସମ୍ମାନ ବି ତା ସହ ରହିବା ସ୍ୱାଭାବିକ। ଯିଏ ଆସିଛି ସିଏ ଜାଣିଛି ଏଠାରେ ପ୍ରତ୍ୟେକ ଆଗନ୍ତୁକକୁ ଉପଯୁକ୍ତ ଆତିଥ୍ୟ ଓ ରୀତିମତ ସମ୍ମାନ ପ୍ରଦାନ କରିବା ଏଠାକାର ସଭ୍ୟତାର ଗୋଟିଏ ଅଲଙ୍ଘ୍ୟ ପରମ୍ପରା। ସଂକୀର୍ତ୍ତନ ଦେଖନ୍ତୁ, ବୈଷ୍ଣବଧର୍ମୀ ପଦ୍ମପୁର ଗୋଟିଏ ମନ୍ଦିର ମାଳିନୀ ସହର। ଏଠାକାର ପ୍ରତ୍ୟେକ ସାହିରେ ଗୋଟେ ଗୋଟେ ବିଷ୍ଣୁ ମନ୍ଦିରର ଅବସ୍ଥିତି ଓ ସହର ଉପକଣ୍ଠରେ 5 ଶିବ ମନ୍ଦିର ଏଠାକାର ଅଧିବାସୀଙ୍କ ଭକ୍ତି ଓ ଈଶ୍ୱର ବିଶ୍ୱାସକୁ ସୂଚିତ କରେ। ସେ ସମୟରେ ଅନେକ ସମ୍ମାନସ୍ପଦ ଦିବଂଗତ ଗୁରୁ ଯଥା ରାଧା ଗୋବିନ୍ଦ ସାହୁ, ନରସିଂହ ସାହୁ, ଚକ୍ରମାଗୁଣୀ, ସୀତାଲୁ ସାମନ୍ତରାୟ, ଗୌରଙ୍ଗ ପାଣିଗ୍ରାହୀ, ଦେବରାଜ ମହାରଣା, ସୁବାସ ସାହୁ, ବିନୋଦ ଲାଲ ପାତ୍ର ଆଦି ଅନେକଙ୍କ ପ୍ରଚେଷ୍ଟାରେ କେଉଁ କାଳୁ ଚାଲିଆସିଥିବା ସଂକୀର୍ତ୍ତନ ମଣ୍ଡଳୀମାନେ ଆଜି ବି ରାଜ୍ୟ ତଥା ରାଜ୍ୟ ବାହାରେ ସେମାନଙ୍କର ଈଶ୍ୱର ଭକ୍ତି ଓ ସର୍ବଜନ ହିତାୟର ସ୍ୱର ପରିବ୍ୟକ୍ତ କରିଆସୁଛନ୍ତି।

0: ମା ଧାନ ଯେଉଁଠି ଜୀବନ, ସମ୍ମାନ ଯେଉଁଠି ସଂସ୍କାର ଏବଂ କୀର୍ତ୍ତନ ଯେଉଁଠି ଆତ୍ମାର ସ୍ୱର, ସେହି ଗାଁ ହେଉଛି ପଦ୍ମପୁର।
1: ରାୟଗଡ଼ା ଜିଲ୍ଲାର ପଦ୍ମପୁର ଅଞ୍ଚଳ ହେଉଛି ଗ୍ରାମୀଣ ଜୀବନଧାରାର ଏକ ସୁନ୍ଦର ପ୍ରତିଛବି।
0: ଏଠାରେ ଧାନ ଚାଷ ଚାଷୀଙ୍କ ଜୀବନର ମୁଖ୍ୟ ଆଧାର ହୋଇଥିବା ବେଳେ ଧାର୍ମିକ ସାଂସ୍କୃତିକ ପରମ୍ପରା ସହ ଗ୍ରାମୀଣ ଜୀବନକୁ ସମୃଦ୍ଧ କରିଛି।
1: କୀର୍ତ୍ତନର ମଧୁର ସ୍ୱର ଗାଁର ଆଧ୍ୟାତ୍ମିକ ପରିବେଶକୁ ଆହୁରି ଜୀବନ୍ତ କରିଥାଏ। ତେଣୁ ତ ପଦ୍ମପୁରକୁ ଧାନ, ସମ୍ମାନ ଏବଂ କୀର୍ତ୍ତନର ଗାଁ ବୋଲି କୁହାଯାଏ।
2: ମୁଁ ରଶ୍ମିରଞ୍ଜନ ଦୋରା, ରାୟଗଡ଼ା ଜିଲ୍ଲାର ଜଣେ ନାଗରିକ। ରାୟଗଡ଼ା ଜିଲ୍ଲା ଗୋଟେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। 11ଟି ଯୋଉ ବ୍ଲକ ଅଛି ତା ଭିତରେ ପଦ୍ମପୁର ଗୋଟିଏ ବ୍ଲକ। ରାୟଗଡ଼ା ଜିଲ୍ଲାର ଭାତ ହାଣ୍ଡି କହିଲେ ପଦ୍ମପୁରକୁ ବୁଝାଏ। ସେଠାକାର ଚାଷ ଆଉ ଚାଷୀ ପ୍ରକୃତରେ ସମ୍ମାନର ଯୋଗ୍ୟ, ଯୋଉଟାକି ଆପଣ ଧାନ ଅପରିଯ୍ୟାପ୍ତ ପରିମାଣରେ ସେଠାରେ ଉତ୍ପାଦନ ହୁଏ। କହିବାକୁ ଗଲେ ଚାରିପାଟ ଧାନ ଜମି ଭିତରେ ଗାଁଟିଏ ଅଛି, ସେଇ ଗାଁର ନାଁ ପଦ୍ମପୁର କହିଲେ ଅତ୍ୟୁକ୍ତି ହେବ ନାହିଁ। ପଦ୍ମପୁର ଧାନକୁ ନେଇକି ତାର ପରିଚୟ ଆଉ ପରିଚୟ ଯୋଉ ସ୍ତରରେ ଜିଲ୍ଲାରୁ ପାର କରି ରାଜ୍ୟ ପର୍ଯ୍ୟନ୍ତ, ଦେଶ ଦରବାର ପର୍ଯ୍ୟନ୍ତ ପହଞ୍ଚିଛି, ସେଇ ଯୋଉ ଧାନ ଉତ୍ପାଦନ ଯୋଗୁଁ ସେଠାକାର ଚାଷୀ, ସେଠାକାର ଲୋକଙ୍କୁ ଗୋଟେ ଭିନ୍ନ ପ୍ରକାରର ସମ୍ମାନ ମିଳିଛି। କୀର୍ତ୍ତନ ଆପଣ ବିଭିନ୍ନ ଅଞ୍ଚଳରେ ଯୋଉ କୀର୍ତ୍ତନ ଦେଖନ୍ତି, ଅଭିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଯୋଉ କୀର୍ତ୍ତନ ଦେଖନ୍ତି, ସାମୂହିକ କୀର୍ତ୍ତନ ପ୍ରଦର୍ଶନ ଦେଖନ୍ତି, ସେଠି କୋଉଠି ନା କୋଉଠି ଗୋଟେ ପଦ୍ମପୁର ଲୋକଙ୍କର କୀର୍ତ୍ତନ ନିଶ୍ଚୟ ମନେ ପକେଇବା ଆବଶ୍ୟକ ରହିଛି। କାରଣ ସେଠି ଘରେ ଘରେ ଲୋକ କୀର୍ତ୍ତନ ଶିଖନ୍ତି, ମୃଦଙ୍ଗ ବାଦକ, ଯାହାକୁ ରାୟଗଡ଼ା ଅଞ୍ଚଳରେ ବା ଅଭିଭକ୍ତ ଅଞ୍ଚଳରେ ମୃଦଙ୍ଗ ବାହକ ବୋଲି କୁହାଯାଏ। ଅନେକ କୀର୍ତ୍ତନ ପାଇଁ ମୃଦଙ୍ଗ ବାହକ ସେଇଠୁ ଉତ୍ପତ୍ତି ହୋଇଛନ୍ତି। ପଦ୍ମପୁର ଅଞ୍ଚଳର ସଭିଏ ପ୍ରାୟ ପାରଳା ଖେମୁଣ୍ଡିର ଜଣେ ଆପନ୍ନା ପରୀକ୍ଷା ବୋଲି ଥିଲେ ମୃଦଙ୍ଗ ଶିକ୍ଷକ, ତାଙ୍କର ଛାତ୍ର ନିଶ୍ଚୟ ହୋଇଥିବେ। ଆଉ ସେଇ ଛାତ୍ରମାନେ ସମ୍ପୂର୍ଣ୍ଣ ମୃଦଙ୍ଗ ବାଦକ ଯୋଉ ପଦ୍ଧତି, ଯୋଉ ତାଳ ଛନ୍ଦ ଲୟରେ ନିପୁଣ ହୋଇଥିବେ, ତା ତାର କେତେ ଥା, ଏଇ ଯୋଉ ବିଦ୍ୟାଟାକୁ ସେମାନେ ଶିଖିବା ପରେ ବର୍ତ୍ତମାନ ରାଜ୍ୟ ଦରବାରରେ ମଧ୍ୟ ଅନେକ ମୃଦଙ୍ଗ ବାହକ ସେମାନେ ସମ୍ମାନିତ ହୋଇଛନ୍ତି। ଆପଣ ଦେଖିବେ ଯେତେବେଳେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନନ୍ଦିଘୋଷ ରଥଟା ଯାଉଥିବ, ତା ଆଗରେ ଅନେକ ସଂକୀର୍ତ୍ତନ ଦଳ ଚାଲିଥିବେ, ସେଠି ନିଶ୍ଚୟ ପଦ୍ମପୁର ଦଳର 45 ପୁଞ୍ଜା ସେମାନେ ସବୁ ଯାଇ ସେଠି ମୃଦଙ୍ଗ ଠାରୁ ବଜେଇ ସଂକୀର୍ତ୍ତନ କରି ଜଗନ୍ନାଥଙ୍କୁ ଗୋଟିଏ ପହଣ୍ଡିରେ ଝୁଲେଇ ଝୁଲେଇ ନେବାରେ ଗୋଟିଏ ତାଙ୍କର ପ୍ରମୁଖ ଭୂମିକା ରହିଛି। ଅଭିଭକ୍ତ କୋରାପୁଟ ଜିଲ୍ଲାର ଯେଉଁଠି ଯେଉଁଠି କାର୍ତ୍ତିକ ମାସରେ ସଂକୀର୍ତ୍ତନ ହୁଏ, ନାମ ଜପ ହୁଏ, ସେଠି ତାଙ୍କର ଗୋଟିଏ ଭୂମିକା ନିଶ୍ଚୟ ରହିଛି। ସେମାନେ ନଗଲେ ସେଟା ଗୋଟିଏ ପ୍ରକାର ଅସମ୍ପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ଗୋଟେ କଥାକୁ ମଧ୍ୟ କହିବାକୁ ପଡିବ, ସେଠି ଯୋଉ ନଗର ସଂକୀର୍ତ୍ତନ ହୁଏ, ସେମାନେ ବିଭିନ୍ନ ପ୍ରକାର ବାଦ୍ୟର ତାଳେ ତାଳେ ଝାଞ୍ଜର ଶବ୍ଦରେ ଠାକୁରଙ୍କୁ ଝୁଲେଇ ଝୁଲେଇ ନିଅନ୍ତି ବିସର୍ଜନ କରିବାକୁ, ତାହା ଥରଟି ଜୀବନରେ ଦେଖିବା ନିହାତି ଆବଶ୍ୟକ। ତେବେ ଧାନ ଯିଏକି ରାୟଗଡ଼ା ଜିଲ୍ଲାର ଭାତ ହାଣ୍ଡି ଆଉ ସଂକୀର୍ତ୍ତନ ବା କୀର୍ତ୍ତନ ଯୋଉମାନେ କରି ନିଜକୁ ଗୋଟେ ଭିନ୍ନର ନାମରେ ପରିଚିତ କରିଛନ୍ତି, ସେମାନେ ବା ସମ୍ମାନରୁ ଦୂରରେ ରହିବେ କେମିତି? ସେମାନେ ଏଭଳି ଅନେକ ସମ୍ମାନର ହକଦାର ଆଉ ସେମାନେ ଏଭଳି ଅନେକ ସମ୍ମାନ ପାଇ ଆସିଛନ୍ତି, ଆଗକୁ ନିଶ୍ଚୟ ପାଇବେ। କାରଣ ଧାନକୁ ସେମାନେ ଜାବୁଡ଼ି ଧରିଛନ୍ତି ଆଉ ସଂକୀର୍ତ୍ତନକୁ ସେମାନେ ରାଜଦାଣ୍ଡରେ ପରିବେଷଣ କରି ଗୋଟେ ଭିନ୍ନ ପ୍ରକାର ନିଜର ଭାବମୂର୍ତ୍ତିକୁ ପ୍ରତିଷ୍ଠା କରିପାରୁଛନ୍ତି। ତେଣୁ ପଦ୍ମପୁର ଲୋକ ଧାନର ପାଇଁ ସେମାନଙ୍କୁ ସମ୍ମାନ ଦିଆଯିବ, କୀର୍ତ୍ତନ ପାଇଁ ସେମାନଙ୍କୁ ସମ୍ମାନ ଦିଆଯିବ, ତେଣୁ ସେମାନେ ସର୍ବଦା ସମ୍ମାନର ଯୋଗ୍ୟ।

0: ଆମ କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ସେହି ପୁଣ୍ୟ ମାଟିରେ ମାନବିକତାର ଅଭାବ ନାହିଁ, ଆଧ୍ୟାତ୍ମିକତାର ପ୍ରତିଟି ଲୋକଙ୍କ ହୃଦୟରେ ଗୁଞ୍ଜରିତ ହୋଇ ରହିଥାଏ।
0: ସେହି ଆଧ୍ୟାତ୍ମିକତାର ବାତାବରଣରେ ପଦ୍ମପୁର ଗାଁ
1: ହେଇପାରେ। ପଦ୍ମପୁର ଏକ ଗ୍ରାମୀଣ ଅଞ୍ଚଳ, କିନ୍ତୁ ପ୍ରକୃତିର ସବୁଜିମା, ଚାଷ ଜମି, ଗ୍ରାମୀଣ ପରିବେଶ ଏବଂ ସରଳ ଜୀବନଯାପନ ଏହି ଅଞ୍ଚଳର ନିଜସ୍ୱ ପରିଚୟ ସୃଷ୍ଟି କରିଥାଏ। ଏଇ ଯେମିତିକି
2: ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକ, ବିଏନ୍ ହାଇସ୍କୁଲ, ପଦ୍ମପୁର, ରାୟଗଡ଼ା। ପଦ୍ମପୁର ହେଉଛି ଏକ ଆଧ୍ୟାତ୍ମିକ ସହର, କାରଣ ଏଠାରେ ବିଶ୍ୱ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର, ରାମ ମନ୍ଦିର, ପ୍ରତ୍ୟେକ ମନ୍ଦିର ଅଛି। ଠାକୁରାଣୀ ମନ୍ଦିର ମଧ୍ୟ ଏଠାରେ ଅଛି। ଏହା ହେଉଛି ଗୋଟେ ଧାନର ଭାତ ହାଣ୍ଡି କହିଲେ ଚଳେ। ପଦ୍ମପୁର ହେଉଛି ରାୟଗଡ଼ା ଜିଲ୍ଲାର ବା କୋରାପୁଟ ଅବିଭକ୍ତ କୋରାପୁଟ ଜିଲ୍ଲାର ଭାତ ହାଣ୍ଡି କହିଲେ ଚଳେ। ଏଠାକାର ପରିବେଶ ଅତି ସୁନ୍ଦର, ପରିବେଶ ଅତି ସୁନ୍ଦର ହୁଏ। ଏଠି ଧାନର ମହତ୍ଵ ଅତ୍ୟଧିକ ଏବଂ ଏଠାରେ ସମ୍ମାନାସ୍ପଦ ଲୋକ ମଧ୍ୟ ଏଠାରେ ଅଛନ୍ତି। ଅର୍ଥାତ କୀର୍ତ୍ତନ ଯୋଉ ହଉଛି ଏଠି 365 ଦିନ ଏଇ ସହର ଭିତରେ କୀର୍ତ୍ତନ ନିଶ୍ଚିତ ଭାବରେ ଚାଲିଥିବ। ପ୍ରତ୍ୟେକ ମନ୍ଦିରରେ, ଭାଗବତ ଟୁଙ୍ଗିରେ, ଘର ମାନଙ୍କରେ ମଧ୍ୟ ସାଇନ୍ସ କାଳୀନ କୀର୍ତ୍ତନ ଏଠାରେ ସବୁବେଳେ ହୁଏ। ଏଠାକାର ଲୋକ ବହୁ ଦୂର ଦୂରାନ୍ତକୁ ଯାଇ କୀର୍ତ୍ତନ ମଣ୍ଡଳୀ ନେଇ ସେମାନେ ସୁଯୋଗ ପାଇଛନ୍ତି ଯିବା ପାଇଁ, ଏବଂ ସେଠାକାର ବାତାବରଣରେ ନିଜର ସଂକୀର୍ତ୍ତନକୁ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହୋଇଛନ୍ତି। ସୁଦୂର ମଥୁରା, ବୃନ୍ଦାବନ ଏଇ ସବୁ ଜାଗାକୁ ମଧ୍ୟ ଏଠାରେ କୀର୍ତ୍ତନ ମଣ୍ଡଳୀ ଯାଏ। ସେ କୀର୍ତ୍ତନ ମଣ୍ଡଳୀରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଶ୍ୟାମସୁନ୍ଦର ପାଣିଗ୍ରାହୀ, ରାଧାମୋହନ ପାଣିଗ୍ରାହୀ ଏବଂ ବସୁଦେବ ଗୌଡ଼, ଏମାନେ ସମସ୍ତେ ଗାୟକ ଏବଂ ରାଧାମୋହନ ପାଣିଗ୍ରାହୀଙ୍କ ସାନ ଭାଇ ସେ ଜଣେ ମୃଦଙ୍ଗ ବାଦକ। ଏଇଭଳି ଭାବରେ ପଦ୍ମପୁର ସହରର ଧାନ ସମ୍ମାନ ଓ କୀର୍ତ୍ତନର ମହତ୍ଵ ଅତି ଉଚ୍ଚକୋଟୀର ଅଟେ। ଏହି ଭାବରେ ଏଠାରେ କୀର୍ତ୍ତନ ମଣ୍ଡଳୀ ଅତି ସୁନ୍ଦର, ଅତି ନମନୀୟ ଏବଂ ଅତି ଲାବଣ୍ୟମୟ ଭାବରେ ସବୁଠି ପ୍ରଶଂସନୀୟ ହୋଇ ଆସିଛନ୍ତି। ଏବଂ ଏଠାକାର ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କ ମଧ୍ୟରେ ସମସ୍ତେ ଇହଧାମ କେତେ ତ୍ୟାଗ କଲେଣି, କିନ୍ତୁ କୀର୍ତ୍ତନର ସମ୍ମାନ ଅତ୍ୟଧିକ ଭାବରେ ଏଠି ପ୍ରତିଫଳିତ ହୋଇଥାଏ। ପଦ୍ମପୁରରେ ସମ୍ମାନ ତ ଏହା, ଆଉ ଧାନ ତ ଅତି ଉଚ୍ଚକୋଟୀର ଏଠାକାର ଧାନ ହୁଏ। ଭାରତର ଅନ୍ୟ ପ୍ରଦେଶକୁ ମଧ୍ୟ ଧାନର ବ୍ୟବହାର ଏଠାରୁ ଯାଇଥାଏ ବ୍ୟବହାର ହେବା ପାଇଁ। ଜଳବାୟୁ ଅତି ସୁନ୍ଦର, ଏହା ହିଁ ପଦ୍ମପୁରର ମହତ୍ଵ ଏବଂ ପଦ୍ମପୁରର ମାହାତ୍ମ୍ୟ ଏବଂ ଆଧ୍ୟାତ୍ମିକତା ଭରପୁର ହୋଇ ରହିଛି ଗ୍ରାମରେ। ଆଧ୍ୟାତ୍ମିକତାର ଭାବ ସବୁଦିନ ଥାଏ। ଅଭାବ ଏତିକି, ଯାନବାହାନ ତ ଯାଆସ କରୁଛି, କିନ୍ତୁ ସିଧା ପଦ୍ମପୁର ସହର ଦେଇ ଯଦି ଭୁବନେଶ୍ୱରକୁ, ଜୟପୁର, ନବରଙ୍ଗପୁର ଠୁ ଯଦି ସିଧା ବସ୍ ଯାଇଥାନ୍ତା ସହର ଆସିଲେ, ତାହେଲେ ଯାନବାହନର ସୁବିଧା ଲୋକ ପାଇଥାନ୍ତେ। ଶିକ୍ଷକ ଅଭାବ ଅଛି, ଡାକ୍ତର ଅଭାବ ଅଛନ୍ତି, ଏଭଳି ଭାବରେ ତ ଅନେକ ସମସ୍ୟା ଅଛି, କିନ୍ତୁ ମୁଖ୍ୟ ସମସ୍ୟା ସେମିତି କିଛି ନାହିଁ। ସବୁକିଛି

ଯାଉ ତିନୋଟି ମୋହନୀୟ ଶବ୍ଦ ଯାହାକି ଧାନ, ସମ୍ମାନ ଓ କୀର୍ତ୍ତନ ଯେଉଁ ଅଞ୍ଚଳରେ ଥାଏ ସେହି ଅଞ୍ଚଳ ହିତ ପୁଣ୍ୟର ଏକ

0: ପଦ୍ମପୁରର ଲୋକମାନଙ୍କର ଜୀବନ ପ୍ରକୃତି ଓ କୃଷି ସହ ଘନିଷ୍ଠ ଭାବରେ ଜଡ଼ିତ।
1: ଗାଁର ସକାଳ ଆରମ୍ଭ ହୋଇଥାଏ ସତରେ ପ୍ରକୃତିର ମଧୁର ଶବ୍ଦରେ।
0: ଧାନ କ୍ଷେତର ମନମତାଣିଆ ଦୃଶ୍ୟ ସାଙ୍ଗକୁ ଭଜନ କୀର୍ତ୍ତନର ଆସର, ଗ୍ରାମ ପରିବେଶକୁ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରୁଥିବ ନିଶ୍ଚୟ।
1: ଲୋକଙ୍କର ମନରେ ଯେଉଁ ସକାରାତ୍ମକ ଭାବନା ରହିଥିବ ସେଥିରେ ପ୍ରକୃତି ମା ସତରେ ହସୁନଥିବ ତ ଆଉ କ'ଣ।
0: ଆଶୀର୍ବାଦର ବର୍ଷା ସେହି ଗାଁ ଉପରେ ରହିଥିବ।
1: ଧାନ ଯେଉଁଠି ଓଡ଼ିଆ ଜୀବନର ଏକ ଅବିଚ୍ଛିନ୍ନ ଅଂଶ, ଭାତ କେବଳ ଏକ ଖାଦ୍ୟ ନୁହେଁ ବରଂ ଏହା ଜୀବନ ଓ ସଂସ୍କୃତିର ପରିଚୟ।
0: ଆସନ୍ତୁ ଶୁଣିବା ଅନ୍ୟ ଏକ ସାକ୍ଷାତକାର।
2: ଚାଷୀ କଲରା ପଦ୍ମପୁର ବ୍ଲକରେ ପ୍ରାୟ ଶତକଡ଼ା 90% ଜମି ଜଳସେଚିତ, ସେଇଟାରେ ଅଧିକାଂଶ ଧାନ ଚାଷ ହୁଏ ଆଉ କପା ଚାଷ ଅଳ୍ପ ହୁଏ। ମଣ୍ଡି ଚାଲିଛି, ମଣ୍ଡି ରେଜିଷ୍ଟ୍ରେସନ ଚାଲିଛି ଏଗ୍ରିଷ୍ଟିକ୍ ରେଟ୍, ତାପରେ ଭାଗ ଚାଷ ପାଇଁ ବି ଟିକେ ସମସ୍ତେ ତ ପ୍ରାୟ ନିଜ ଜମି ଚାଷ କରିପାରନ୍ତି, ଭାଗକୁ ବି ଦେଉଛନ୍ତି। କଣ ସରକାର ଘୋଷଣା କରିଛନ୍ତି ତ ଚାଲିଛି, ମଣ୍ଡି ରେଜିଷ୍ଟ୍ରେସନ ଚାଲିଛି। ଆଉ ପଦ୍ମପୁର ବ୍ଲକର ଧାନ ବିକ୍ରୟ ସମୟ ପ୍ରାୟ ଜାନୁଆରୀ ହେଇଯାଉଛି, ଧାନ କଟାକଟି ଡିସେମ୍ବର ଜାନୁଆରୀ ଫେବୃଆରୀ ପର୍ଯ୍ୟନ୍ତ ହୁଏ, କାହିଁକି ବୋଲେ ଜଳସେଚନ ପାଣି ବେଶୀ ତ ଟିକେ ଜମି କାର୍ଯ୍ୟ ରୁହେ। ବର୍ତ୍ତମାନ ରୁଆ ରୁଇ କାମ ଆରମ୍ଭ ହେଇଛି, ଚାଲିଛି କିଛି କିଛି। ଯାହା ମୁଁ ପିଲାରେ ଦେଖୁଛି ପଦ୍ମପୁର ସ୍କୁଲରେ ପାଠ ପଢ଼ା ବି ଶୁଣିଛି, ରାୟଗଡ଼ା ଜିଲ୍ଲାର ପଦ୍ମପୁର ବ୍ଲକ ଧାନ ଚାଷ ପାଇଁ ପ୍ରସିଦ୍ଧ, ଆଉ ମହାଲକ୍ଷ୍ମୀ ସେଇଠି ଅଛନ୍ତି ବୋଲି କୁହନ୍ତି। ଅମଳ ଅଧିକା ହୁଏ, ପ୍ରାୟ ସବୁ ଶିକ୍ଷିତ ଏଜୁକେଟେଡ ଚାଷୀ ଅଧିକା ଅଛନ୍ତି ସେଇଠି। ନାମ ସଂକୀର୍ତ୍ତନ ପାଇଁ ବି ପ୍ରସିଦ୍ଧ ସେମାନେ, ମୁଁ ଜାଣିଛି 10 ବର୍ଷ ତଳେ ପରା ପଦ୍ମପୁର ପୁରୀ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ନାମ କୀର୍ତ୍ତନ କରି ଚାଲି ଚାଲି ଯାଇଛନ୍ତି ପଦଯାତ୍ରାରେ। ଅଖଣ୍ଡ ନାମ ଯଜ୍ଞ କରି କରି ପ୍ରାୟ କାର୍ତ୍ତିକ ମାସ ଆରମ୍ଭରୁ ବାହାରିଲେ କାର୍ତ୍ତିକ ମାସ ଶେଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ସେଠି ରହିକିରି କୀର୍ତ୍ତନ କରିକି ଆସିଥିଲେ। ନାମ ଯଜ୍ଞ

0: ଯେଉଁଥିପାଇଁ ଧାନକୁ ଉନ୍ନତମାନର ତଥା ଆଧୁନିକ କୌଶଳ ପ୍ରୟୋଗ କରିକି ମଧ୍ୟ ପ୍ରଚୁର ଧାନ ଉତ୍ପାଦନ କରିପାରନ୍ତି। ତା ଛଡ଼ା ସମ୍ମାନ ଯଦି କହିବା, ଯେ ବ୍ୟକ୍ତିଙ୍କ ପ୍ରତି ମର୍ଯ୍ୟାଦା, ଶ୍ରଦ୍ଧା, ଭଲ ବ୍ୟବହାର ପ୍ରଦର୍ଶନ କରିବା, ଏହିସବୁ ଗୁଣାବଳୀ ଆମର ମାଟିର ଲୋକଙ୍କର ସହଜାତ ପ୍ରବୃତ୍ତି। କାରଣ ଯିଏ ମାଟିକୁ ଭଲ ପାଏ ସେ ନିହାତି ପ୍ରତ୍ୟେକ ଜୀବ ମଣିଷ ସମସ୍ତଙ୍କୁ ଆଦର କରେ, ସମ୍ମାନ କରେ। ଏବଂ ଏହା ଛଡ଼ା ଏ ମାଟିରେ ଜନ୍ମିତ ସନ୍ତାନ ଶିକ୍ଷା କ୍ଷେତ୍ରରେ ହଉ, କଳା କ୍ଷେତ୍ରରେ ହଉ, ରାଜନୀତି କ୍ଷେତ୍ରରେ ହଉ, ସେ ଆମ ଜିଲ୍ଲା ସ୍ତରରେ, ରାଜ୍ୟ ସ୍ତରରେ, ଏମିତିକି ଦେଶ ସ୍ତରରେ ମଧ୍ୟ ବହୁତ ନାମ ଅର୍ଜନ କରିଛନ୍ତି। ଏହି ମାଟିରୁ ମୁଖ୍ୟମନ୍ତ୍ରୀରୁ ଆରମ୍ଭ କରି ଜାତୀୟ ପୁରସ୍କାର ପର୍ଯ୍ୟନ୍ତ ବହୁତ ପ୍ରତିଭା ଏହି ମାଟିରେ ଜନ୍ମ ନେଇଛନ୍ତି। ତେଣୁ ସବୁବେଳେ ପଦ୍ମର ମାଟି ଗର୍ବିତ ଯେ ଏଇଭଳି ସୁସନ୍ତାନ ମାନଙ୍କୁ ଜନ୍ମ ଦେଇକି। ମୁଁ ନିର୍ଦ୍ଦିଷ୍ଟ ଭାବରେ କୌଣସି ବ୍ୟକ୍ତିଙ୍କ ନାଁ ନ ନେଲେ ମଧ୍ୟ ମୁଁ କହିପାରିବି, ଏଇ ମାଟିରେ ଡକ୍ଟର ଗିରିଧର ଗମାଙ୍ଗ ଜୀ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଥିଲେ, ଦ୍ୟୁତି ଚନ୍ଦ୍ର ସାହୁ ଜୀ ବର୍ତ୍ତମାନ ଜାତୀୟ ପୁରସ୍କାର ପାଇଛନ୍ତି। ଏଭଳି ବହୁତ ପ୍ରତିଭା ଅଛନ୍ତି ସାହିତ୍ୟ କ୍ଷେତ୍ରରେ ହଉ, ସଂସ୍କୃତି କ୍ଷେତ୍ରରେ ହଉ, ସେମାନେ ଆମ ମାଟିକୁ ଏବଂ ଆମ ଜିଲ୍ଲାକୁ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସମ୍ମାନିତ କରିଛନ୍ତି। ତେଣୁ ଏଇ ସମ୍ମାନର ମାଟି ହଉଛି ପଦ୍ମପୁର। ତା ସହିତ ସଂସ୍କୃତି ମଧ୍ୟ ଜଡିତ କୀର୍ତ୍ତନ। କୀର୍ତ୍ତନ ହଉଛି ଭଗବାନଙ୍କର ନାମ ଗୁଣ ଓ ମହିମାକୁ ଗୀତ ସଙ୍ଗୀତ ମାଧ୍ୟମରେ ସମୂହ ଭାବେ ଗାନ କରିବାର ଗୋଟିଏ ଭକ୍ତିମୟ ପରମ୍ପରା। ଓଡ଼ିଶାର ଗ୍ରାମାଞ୍ଚଳରେ କୀର୍ତ୍ତନର ଗୁରୁତ୍ୱ ରହିଥିଲେ ମଧ୍ୟ ପଦ୍ମପୁରରେ ଏହା ନିହାତି ରହିଛି। କାରଣ ଯେତେବେଳେ ଦିନ ଦିନ ତମାମ ଦିନର କର୍ମଜଞ୍ଜାଳରେ ଯେତେବେଳେ ଟିକେ ଫୁରସତ ପାଏ, ସନ୍ଧ୍ୟାବେଳେ ଭଜନ କୀର୍ତ୍ତନ କରେ ଏଇ ମାଟିର ଲୋକେ। ଏବଂ ଏଇଥିରେ କେବଳ ଯେ ସାଧାରଣ କୀର୍ତ୍ତନ ନୁହନ୍ତି, ସେମାନେ ତାଳ ଛନ୍ଦ ଲୟରେ ସଙ୍ଗୀତ ପରିବେଷଣ କରନ୍ତି। ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମଧ୍ୟ ଏଇ ମାଟିରୁ ମୃଦଙ୍ଗ ବାଦକ ମାନଙ୍କ କଥା କୁହନ୍ତୁ, କୀର୍ତ୍ତନର ଗାୟକ ମାନଙ୍କ କଥା କୁହନ୍ତୁ, ସେମାନେ ବହୁତ ଛାନ୍ଦ ଚୌପଦୀରେ ଗୀତ ପରିବେଷଣ କରିକି ଲୋକମାନଙ୍କୁ ମନ୍ତ୍ରମୁଗ୍ଧ କରିବା ସହିତ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରନ୍ତି। ଆମ ପୁରୀ ଶ୍ରୀମନ୍ଦିର ଠାରେ ମଧ୍ୟ ଏମାନେ ପରିବେଷଣ କରିଛନ୍ତି। ତେଣୁ କହିବାକୁ ଗଲେ ମୁଁ ନିଜକୁ ଗର୍ବିତ ଯେ ଏଇ ପଦ୍ମପୁର ମାଟିରେ ଧାନ ମାନ ଆଉ କୀର୍ତ୍ତନ ଏଇ ସଙ୍ଗମ ପୀଠରେ ମୁଁ ଜନ୍ମ ନେଇଛି, ଯେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ସମ୍ମାନିତ ଆଣିପାରିଛି ଏଇ ମାଟି।
1: ଆପଣମାନେ ଶୁଣୁଥିଲେ ପଦ୍ମପୁର ଗାଁ ସମ୍ପର୍କରେ।
2: ତେବେ ଆଜି ତ ସମୟ ହେଇଗଲାଣି, ସଂଯୋଗ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ଭାଗ୍ୟଲତା।
2: ନମସ୍କାର।

ଶୁଣିଲି ବର୍ଣ୍ଣାଳୀ କ୍ରମରେ ସଂଯୋଗ ଆଜି ଏଥିରେ ଶୁଣିଲି ଧାନ ସମ୍ମାନ କୀର୍ତ୍ତନର ଗାଁ ପଦ୍ମପୁର ଉପସ୍ଥାପନା କଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ ଏଫ୍ଏମ୍ରେ 103.6 MHz ଯୋଗେ ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ?
0: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା

0: 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହାସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନ କରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ପ୍ରଚାର କଲୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
4: ଶୁଣିଲେ ଓଡ଼ିଶା ଜୀବିକା ମିଶନ, ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ। ପ୍ରଥମେ ଶିଳ୍ପୀ ହେଲେ ଯୋଗେନ୍ଦ୍ର ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ବସନ୍ତ କୁମାର ଦାସଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ନିହାର ରଞ୍ଜନ ମହାନ୍ତି।

ଏଥର ଶିଳ୍ପୀ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ, ବସନ୍ତ କୁମାର ଦାସଙ୍କ ଅନ୍ୟ ଏକ ରଚନା, ସଙ୍ଗୀତ ନିର୍ଦ୍ଦେଶନା ନିହାର ରଞ୍ଜନ ମହାନ୍ତି।

କାର୍ଯ୍ୟକ୍ରମ ଶେଷରେ ବସନ୍ତ କୁମାର ଦାସଙ୍କ ରଚନାରେ ଶିଳ୍ପୀ ହେଲେ ବିଦ୍ୟୁତ୍ ବ୍ରହ୍ମ ପଟ୍ଟନାୟକ ଏବଂ ଯୋଗେନ୍ଦ୍ର ମହାପାତ୍ର। ସଙ୍ଗୀତ ନିର୍ଦ୍ଦେଶନା ନିହାର ରଞ୍ଜନ ମହାନ୍ତି।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣନ୍ତୁ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ବାଇ ଚଢ଼େଇ ଆଲବମ୍ରୁ। ଶିଳ୍ପୀ ହେଲେ ଶକ୍ତି ମିଶ୍ର। ଅଲେଖ ବିଶ୍ୱାଳଙ୍କ ଗୀତ, ସଙ୍ଗୀତ ସୁବାସ ଦାସ।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ସୂଚନା ବିରତି ପରେ ସ୍ୱାଗତ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ଲଘୁ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚାନ୍ଦିନୀ ଆଲବମ୍ର ଗୀତ। ଶିଳ୍ପୀ ହେଲେ ମହମ୍ମଦ ଅଜିଜ, ଗୀତ ରଚନା ସ୍ୱରୂପ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ସରୋଜ ନନ୍ଦ।

0: ଶୁଣିଲେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଏହି କ୍ରମରେ ଶୁଣିଲେ ଆଲବମ୍ରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ମୋ ପ୍ରିୟ ଶ୍ରୋତାବନ୍ଧୁଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ, ଆଉ ଅଳ୍ପ ସମୟ ମାନେ ସକାଳ 9ଟାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ସକାଳ 9:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ଏବଂ ଦିନ 12ଟାରେ। ଦିନ 11ଟାରେ ପ୍ରଚାର କରିବୁ ନାଟକ ଚିଡ଼ିଆଖାନା, ମୂଳ ରଚନା ବାଲ୍ ପି ପଦ୍ମରାଜୁ, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ମଧ୍ୟାହ୍ନ 12:30ରେ ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ଅବିନାଶ ଦାସ, ପ୍ରୀତିରେଖା ଦୀପ୍ତିରେଖା ପାଢ଼ୀ, ଅସୀମା ପଣ୍ଡା, ଲିପ୍ସା ମହାପାତ୍ର, ସ୍ୱୟଂପ୍ରଭାସ ପାଢ଼ୀ, ଶଶାଙ୍କ ଶେଖର ଏବଂ ଆର୍ଏସ୍ କୁମାର। ଦିନ 1:05ରେ ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ସୋନାଲି ରାଥଡ ଏବଂ ତଲତ ଅଜିଜ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଗୀତିଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ରରୁ। ସମୀରଙ୍କ ରଚନାରେ ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।
1: ମୁଝେ କ୍ୟା ହୁଆ ହେ

ଶୁଣୁଛନ୍ତି ଆଓ ପ୍ୟାର କରନେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ଶ୍ୟାମରାଜଙ୍କ ଗୀତ, ସଙ୍ଗୀତ ଆଦେଶ ଶ୍ରୀବାସ୍ତବ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ସନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଶୁଣନ୍ତୁ ଏଇତୁଆ ଚଳଚ୍ଚିତ୍ରର ଗୀତ। ଚନ୍ଦ୍ରଶେଖର ରାଜିତଙ୍କ ଗୀତ, ସଙ୍ଗୀତ ରାଜେଶ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ ଆସିକି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ଅନୁରାଧା ପୋଡ଼ୱାଲ ଏବଂ କୁମାର ସାନୁ। ସମୀରଙ୍କ ଗୀତ, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କୁଚ୍ କୁଚ୍ ହୋଦା ହେ ଚଳଚ୍ଚିତ୍ରର ଗୀତ। ସମୀରଙ୍କ ରଚନାରେ ଶିଳ୍ପୀ ହେଲେ କୁମାର ସାନୁ, ଅଲକା ୟାଗ୍ନିକ ଏବଂ କବିତା କୃଷ୍ଣମୂର୍ତ୍ତି। ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ଶୁଣିଲେ ଗୀତିଧାରାରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ପ୍ରିୟ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ। ପୂର୍ବାହ୍ନ 10:05 ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ପ୍ରଥମେ ଶୁଣନ୍ତୁ ବଜରଙ୍ଗୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ହ୍ୟୁମନ ସାଗର ଏବଂ ଦୀପ୍ତିରେଖା। ସୁବ୍ରତ ସ୍ୱାଇଁଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

ଏଥର ଗୋଲାପୀ ଗୋଲାପୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ବିକାଶ ଦାସ।

0: ଶୁଣୁଥିଲେ ଆଖିରେ ଆଖିରେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ବାବୁଲ ସୁପ୍ରିୟ ଏବଂ ନିବେଦିତା। ଶ୍ରୀକାନ୍ତ ଗୌତମଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମଳୟ ମିଶ୍ର। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପୂର୍ବରୁ ଏଇଠି ଆମ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଆଜି ରାତି 10:30ରେ ଶୁଣିବେ ଆଧୁନିକ ଗୀତ। ଶିଳ୍ପୀମାନେ ହେଲେ ଚିତ୍ତରଞ୍ଜନ ଜେନା, ଭୁବନେଶ୍ୱରୀ ମିଶ୍ର, ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ପ୍ରୀତି ପଣ୍ଡା। ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ନାଟକ କୌଟଲ୍ୟଙ୍କ ସନ୍ୟାସ ଶୁଣିବେ ରାତି 9:30। ମୂଳ ରଚନା ରତନଲାଲ ଯୋଶୀ, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ସିତାରରେ ପରିବେଷଣ କରିଛନ୍ତି ପଣ୍ଡିତ ନିଖିଲ ବାନାର୍ଜୀ। ରାତି 8:15 ପ୍ରଚାର କରିବୁ ନୈବେଦ୍ୟ, କଣ୍ଠଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା। ଗୀତ ରଚନା ଅଶୋକ କୁମାର ପଟ୍ଟନାୟକ, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ ସନ୍ଧ୍ୟା 6:05 ଏବଂ ରାତି 8:00। ସନ୍ଧ୍ୟା 6:30 ଶୁଣିବେ ହିନ୍ଦୀ ଭଜନ, ଶିଳ୍ପୀ ହେଲେ ଅନୁରାଧା ପଡ଼ୱାଲ ଏବଂ ଜଗମୋହନ। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10 ଏବଂ ଆପଣଙ୍କ ଅନୁରୋଧ କ୍ରମରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10:00। ଆଦିବାସୀ ଭାଇ ଭଉଣୀଙ୍କ ପାଇଁ କାର୍ଯ୍ୟକ୍ରମ ଚୈତି ଜନ ଶୁଣିବେ ଅପରାହ୍ନ 5:30, ଏଥିରେ ଶୁଣିବେ ସାକ୍ଷାତକାର କରଡ଼ି ଆରି କନ୍ଦାମନ କାଇଗିନେ ଖମନେ ସରିଗଲାନି। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଶୁଣିବେ ଅପରାହ୍ନ 5:00, ଏଥିରେ ଶୁଣିବେ ହାଲୋ ଗୁଞ୍ଜନ କାର୍ଯ୍ୟକ୍ରମ। ଦିନ 2:15 ରହିଛି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଦିନ 1:20 ଶୁଣିବେ ବିଚିତ୍ରା, ଶିଳ୍ପୀ ହେଲେ ଭିକାରୀ ବଳ, ଗୀତା ଖୁଣ୍ଟିଆ ଏବଂ ବାଳକୃଷ୍ଣ ଦାସ। ଦିନ 1:05 ଶୁଣିବେ ହିନ୍ଦୀ ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ସୋନାଲି ରାଥୋଡ ଏବଂ ତଲତା ଜିଜ୍। ମଧ୍ୟାହ୍ନ 12:30 ରହିଛି ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ଅବିନାଶ ଦାସ, ଦୀପ୍ତିରେଖା ପାଢ଼ୀ, ଅସୀମା ପଣ୍ଡା, ସ୍ୱୟଂପ୍ରଭାସ ପାଢ଼ୀ, ଲିପ୍ସା ମହାପାତ୍ର, ଶଶାଙ୍କ ଶେଖର ଏବଂ ଆର୍ଏସ୍ କୁମାର। ଦିନ 11:00 ପ୍ରଚାର କରିବୁ ନାଟକ ଚିଡ଼ିଆଖାନା, ମୂଳ ରଚନା ବାଲ୍ ପି ପଦ୍ମରାଜୁ, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା କ୍ଷେତ୍ରବାସୀ ବେହେରା, ସହଯୋଗିତା ଲକ୍ଷ୍ମୀଧର ସାହୁ। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଶୁଣିଲି ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରାକୁ। ଆପଣମାନେ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କିଛି ଖଟା କିଛି ମିଠା ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ହେଲେ ସତ୍ୟଜିତ ଏବଂ ଅସୀମା। ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।
1: ଧାଗିନେ ତା ଧାଗିନେ ତା ଧାଗିନେ ଧା

ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ମଣିଷ ହେଉ ବା ଗୃହପାଳିତ ପଶୁପକ୍ଷୀଙ୍କୁ ରାସ୍ତା ଉପରେ ଏଣେ ତେଣେ ବୁଲିବାକୁ ଛାଡ଼ନ୍ତୁ ନାହିଁ। ଆପଣଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ଜୀବନ ରକ୍ଷା।
1: ଯାତ୍ରା ପଥ ସଜ ହେଲା, ଅନ୍ଧାର ବି ଘୁଞ୍ଚି ଗଲା, ଯାନବାହନରେ ବସି ଜଗତ ଚଞ୍ଚଳ ହେଲା।

0: मने रखन्तु, सड़क सुरक्षा जीवन रक्षा।
1: ଏଥର ଶୁଣନ୍ତୁ ଧୁମ୍ ଥ୍ରୀ ଚଳଚ୍ଚିତ୍ରର ଗୀତ। ଅମିତା ଭଟ୍ଟାଚାର୍ଯ୍ୟଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତମ୍।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ବାସ୍ତବିକ ସିଂହ ଏବଂ ବାଘ ଦେଖିବାକୁ ହେଲେ ଆପଣମାନଙ୍କୁ କୌଣସି ଏକ ବଡ଼ ସହରରେ ଥିବା ଚିଡ଼ିଆଖାନାକୁ ଯିବାକୁ ହେବ। ଆଉ ଯଦି ଆପଣ ବାସ୍ତବତା ପ୍ରତି ଗୁରୁତ୍ୱ ନ ଦିଅନ୍ତି ତାହେଲେ କେବଳ ସିଂହ ବାଘ କାହିଁକି ଆଜ୍ଞା, ସବୁ ପ୍ରକାର ଜନ୍ତୁଙ୍କୁ ଆପଣ ଘରେ ଏବଂ ଆପଣଙ୍କର ଆଖପାଖରେ ଦେଖିବାକୁ ପାଇବେ। ଦେଖିବାକୁ ଗଲେ ପ୍ରତ୍ୟେକ ଘର ଗୋଟିଏ ଗୋଟିଏ ଚିଡ଼ିଆଖାନା, କ'ଣ ବିଶ୍ୱାସ କରୁନାହାନ୍ତି? ତାହେଲେ ଶୁଣନ୍ତୁ ଏ ନାଟକ ଚିଡ଼ିଆଖାନା।

0: କଣ କହିଲେ ପଣ୍ଡିତେ? ଚତୁର୍ଥ ଶୁକ୍ର ଅଶୁଭ?
1: ହଁ ଶଙ୍କର ବାବୁ।
2: ବାବା ଚା ପିବେ ଚାଲନ୍ତୁ।
0: ଆରେ ମା କଲ୍ୟାଣୀ, ତୁ ଦି କପ୍ ଚା ଏଇଠି ଆଣି ଦେଇ ଯାଆନ୍ତୁନି, ଏ କୋଷ୍ଠୀ ମାମଲା ନ ସରିବା ପର୍ଯ୍ୟନ୍ତ ମୁଁ ଏଠି ଉଠିପାରିବିନି।
2: ବାଟଗଲା ଲୋକକୁ ଡାକି ଆଣି ଚା ପିଇବା ପାଇଁ ଘରେ ଦୁଧି ଆଣିକି ଆଣି ବନ୍ଧା ହେଇନି। କଲ୍ୟାଣୀ ତୋ ବାପାଙ୍କୁ କହିଦେ ଚୁପଚାପ ଭିତରକୁ ଯାଇ ଚା ପିଇ ଦେଇ ଆସନ୍ତୁ।
0: ଓହୋ, ମୋ ଇଜ୍ଜତ ତଳେ ପକେଇଦେଲା। ଆହେ ପଣ୍ଡିତ ବିଚାରା ପିଲାଙ୍କ କୋଷ୍ଠୀ ଦେଖିବାକୁ ଆସିଥିଲେ, ଆଉ ତମେ କଣ ନା? ଆଚ୍ଛା ପଣ୍ଡିତେ, ଆଜି ଥାଉ, ପରେ ଚର୍ଚ୍ଚା କରିବା।
1: ବୁଝିଗଲି ଶଙ୍କର ବାବୁ, ବୁଝିଗଲି, ମୁଁ ଯାଉଛି, ଆଉ ଦିନେ ଆସିବି।
2: କୋଷ୍ଠୀ ଦେଖା ନୁହେଁ, କୁହ ଲଢେଇ, ଆଉ ସେଥିରେ ତମରି ସବୁବେଳେ ଜିତାପଟ ହେବା ଦରକାର। ସେଥିପାଇଁ ତ ସେ ଅଲୌକିକ ପଣ୍ଡିତକୁ ଧରି ଆଣିଥିଲ ନୁହେଁ।
3: ଓହୋ ମା, ତୁ ଚାଲିଲୁ ଚା ପିଇବୁ?
2: ଆରେ ମୁଁ ତ ବସିଲେ ଉଠିପାରୁନି, କେହି ଉଠିଲେ ବସିପାରୁନି, ଆଉ ଯିବି କଣ? ତୁ ମୋ ପାଇଁ ଏଠିକି କପେ ଚା ନେଇ ଆସନ୍ତୁନି ଝିଅ।
3: ହଉ ଆଣୁଛି।
2: ଓହୋ, କି ଆବଡ଼ା ଖାବଡ଼ା ଘରଟା ଯେ, ଖଟଟା ଠିକ ଭାବେ ପଡ଼ିପାରୁନି।
0: ଆହେ ଘର ଦୋଷ ଦଉଛୁ କାହିଁକି, ଏଇଟା ତ ଖଟର ଗୁଣ।
2: କଣ କହିଲ, ଆଜିକାଲିକା ପଲଙ୍କ ଏ ନୁହେଁ ମ, ହରିପୁର ଜମିଦାର ମୋ ଜେଜେ ବାପା ଏ ପଲଙ୍କ ନିଜ ପାଇଁ ତିଆରି କରିଥିଲେ, ବୁଝିଲ? ରାଧା ରାଧା, ଶୁଣିଗଲୁ?
3: କଣ ମା?
2: ପାଦରେ ଘୁଙ୍ଗୁର, ହାତରେ ବହି, ନାଚ କରୁଛୁ ନା ବହି ପଢୁଛୁ? ଦେଖେ ସେ କି ବହି?
4: ଅଭାଗିନୀ, ବହୁତ ବଢିଆ ବହି ମା, ଶୁଣିବୁ? ମୋହନ ବ୍ରାହ୍ମଣ ଘର ପୁଅ, ଆଉ ଲୀଳା ଅନ୍ୟ ଜାତିର ଝିଅ, ଦୁହିଙ୍କ ଭିତରେ ପ୍ରେମ ହେଲା, ବିଚାରି ଲୀଳା।
2: ଛି ଛି ଛି ଛି ଛି, ତତେ ଟିକେ ଲାଜ ମାରୁନି? କି କଳି ଯୁଗ ଆସିଲା ଯୋଉଠେ ଦେଖ ପ୍ରେମ ବିରହ ଆତ୍ମହତ୍ୟା ଶୁଣିବାକୁ ମିଳୁଛି। ଆଲ ଦେଖି ଦେଖି ବହି ଉପରେ ସେ ଛବିଟା, ଏ ମା, ଏ କି ବେଢଙ୍ଗିଆ ଛବି, ତା ସାଙ୍ଗକୁ ପୁଣି ପିଆଜ ଚୋପା ପରି ପତଳା ଶାଢୀ, ଛି ଛି ଛି ଛି ଛି, ଏମିତି ଛବି ଆଙ୍କିଲା ବାଲାକୁ ଖାଲି ଫାଶି ଖୁଣ୍ଟାରେ ଝୁଲେଇ ଦେବା ଦରକାର।
4: ତୁ ଯୋଉ ଅପାଟା ଜାଣିଛୁ, ଏ ଆଉ ତୋ ଗୋସେଇ ବାପାଙ୍କ ଯୁଗ ନାହିଁ ମୋ ମା।
2: କଳିଯୁଗ, ଘୋର କଳିଯୁଗ, କଥାରେ ଅଛି ପରା, ପେଟକୁ ଦାନା ନାହିଁ ନିଶକୁ ଅତର ଦରକାର। ଦିନ ରାତି ଖାଲି ନାଚ ଆଉ ଯେତେ ସବୁ ବାଜେ ଉପନ୍ୟାସ ପଢା।
0: ଦେଖ ଶାନ୍ତି, ମଙ୍ଗଳଦାତା ହଉଛନ୍ତି ଶୁକ୍ର, ଆଉ ବିଦ୍ୟାଦାତା
2: ଥାଉ, ମୋ ଉପରେ ତ ଶନି ଦୃଷ୍ଟି ପଡିଛି, କେତେ ବଡ଼ ଜମିଦାର ବଂଶର ଝିଅ ମୁଁ, ଆଉ ମୋ ଝିଅର ଏଇ ଲକ୍ଷଣ, ଇଏ ବାହା ହବ କେମିତି କେ ଜାଣି?
1: ହବ ହବ ହବ।
0: ଆରେ ପରଶୁରାମ, ତମେ
5: ବାହାଘର ନିଶ୍ଚୟ ହବ। କଲ୍ୟାଣୀ ରାଧା, ଏଥିରେ ତ ତମ ଘରର ଦୁଇଟି ରତ୍ନ।
0: ଆସ ପରଶୁରାମ, ଆସ ବସ।
2: ଖାଲି ମିଠା କଥା କହି ବନ୍ଧୁ ଚର୍ଚ୍ଚା କରିବ ନା ଆଉ କିଛି ଅଛି?
5: ନା ବୋଉ, ତମ ଘରେ ପୁଣି ବନ୍ଧୁ।

0: ଚାକ ମୁଁ ତ ଏଇଠି ମାଗିକରି ଚା ପିଇବି।
1: ଚା ନିଅନ୍ତୁ ଅଙ୍କଲ।
0: କଲ୍ୟାଣୀ ମା ମୋର ସାକ୍ଷାତ କଳ୍ପବଟ। ଚା କଥା ପଡ଼ିଲା ତ ହାତକୁ ଚା କପ ଆସିଗଲା। କାମ୍ୟା କସରତ କରୁଛି ବୋଧହୁଏ?
1: ହଁ ଭାଇ ଆସନ କରୁଛନ୍ତି।
2: ଶୀର୍ଷାସନ ସରିଗଲା, ବାକି କୁର୍ମାସନ ଆଉ ଶବାସନ ରହିଲା।
3: ପରଶୁରାମ, ଆମର ଏ ପହଲୱାନ ପାଇଁ ଭଲ ପାତ୍ରୀଟିଏ ଦେଖ ତ, ବାହା କରିଦେଲେ ସେ ଠିକ ବାଟକୁ ଆସିବ।
4: ଶୁଣ ୟାଙ୍କ କଥା, ଦିଟା ବାଡୁଅ ଝିଅ ଥାଉ ଥାଉ କାମ୍ୟାର ବାହାଘର ଚିନ୍ତା। ତମେ ଆଗ ଏ ଦିଟା ଝିଅଙ୍କ ପାଇଁ ବୁଝ ତ ପରଶୁରାମ।
0: ମୁଁ ତ ସେଇଥିପାଇଁ ଆସିଛି ଭଉଣୀ। ଆରେ କାମ୍ୟା, ଛିଡ଼ା ହେଲୁ କାହିଁକି? ବସ
2: ନାଇ ଅଙ୍କଲ, ମତେ କୁର୍ମାସନ ତାପରେ ପୁଣି ସଭାସନ କରିବାକୁ ହବ। ମୁଁ ଚାଲିଲି।
3: ହାସନ ଛଡା ଏ ଅପଦାର୍ଥର ଅନ୍ୟ କିଛି ଚିନ୍ତା ନାହିଁ।
4: ତମର ଏବେ କୋଉ ଅନ୍ୟ ଚିନ୍ତା ଅଛି ଯେ, ଯେତେବେଳେ ଦେଖ କୋଷ୍ଠି ଧରି ବସିଥିବ।
3: ହଁ ପରଶୁରାମ, କଲ୍ୟାଣୀ ପାଇଁ ସମ୍ବନ୍ଧ ଠିକ କରିଛ ବୋଲି କହୁଥିଲ ପରା, ତାଙ୍କ ଘର କୋଉଠି?
0: ଘର ତାଙ୍କର ଇଚ୍ଛା ପୂରଣ, କିନ୍ତୁ ଆଜିକାଲି ରାଜମହେନ୍ଦ୍ରୀ ରହୁଛନ୍ତି, 20 ଏକର ଜମି, ପିଲାଟି ବିଏ ପାସ୍।
5: କାହାର ବାହାଘର ଅଙ୍କଲ?
0: ଆଉ କାହାର, ତୋର ଏବଂ କଲ୍ୟାଣୀର।
1: ଏମିତି ବିବାହ ମୁଁ ପସନ୍ଦ କରେନି। ଆଚ୍ଛା ଅଙ୍କଲ, ଆପଣ ହୃଦୟ ବୀଣା ଉପନ୍ୟାସ ପଢିଛନ୍ତି?
0: ହୃଦୟ ବୀଣା ଉପନ୍ୟାସ?
1: ହଁ, ହୃଦୟ ବୀଣା ଉପନ୍ୟାସ ନାୟିକା କଳ୍ପନା ପରି ମୁଁ ଯେତେବେଳେ ନୃତ୍ୟରେ ତନ୍ମୟ ଥିବି, ସେତିକିବେଳେ ହଠାତ୍ ଏକ ନବଯୁବକ ଆସି ମୋତେ।
4: ଚୁପ୍ କର ମା।
6: ହଁ ପରଶୁରା, କୁହ।
0: କଣ କରିବି, ଏ ସମ୍ବନ୍ଧ ଜଣ ପକ୍କା ହୋଇ ରହିଛି, ତୁମେ କେବଳ ହଁ ଭରିଲେ ସେମାନେ ଝିଅ ଦେଖିବାକୁ ଆସିଯିବେ।
3: ବୁଝିଲ ପରଶୁରାମ, ଆସନ୍ତା ଶୁକ୍ରବାର ଅପରାହ୍ନ 3ଟାରେ ତିଥି ନକ୍ଷତ୍ର ବିଲକୁଲ ସୁଝୁଛି।
4: ପୁଣି ସେ ଜ୍ୟୋତିଷ ଶାସ୍ତ୍ର? ହଁ ପରଶୁରାମ, ବରଟିର ନା କଣ?
0: ନା ତାର ପଟୁ।
1: ଇଏ ପୁଣି ଗୋଟେ ନା।
0: ଆରେ ତାର ପ୍ରକୃତ ନା ପଟ୍ଟାଭି ରାମାରାଓ, ଡାକ ନା ପଟୁ।
1: ପଟୁ ପଟୁ ନା ନଟୁ?
4: ଚୁପ କର ରାଧା, ନୀଲଜିଙ୍କ ପରି ହସୁଛୁ କଣ?

0: ଏ
1: ନମସ୍ତେ ଅଙ୍କଲ, ପ୍ଲିଜ ପଟୁକୁ ଟିକେ କହିଦିଅନ୍ତୁ ମିଷ୍ଟର ଚିନ୍ତା ଆସିଛି।
0: ଆରେ ଚିନ୍ତା, ଆସ ଆସ ଆସ ବସ।
1: ଥ୍ୟାଙ୍କ ୟୁ ଅଙ୍କଲ, ଥ୍ୟାଙ୍କ ୟୁ।
0: ପଟୁ ତମକୁ କିଛି କହିନାହିଁ ନା କଣ? ଆମେ ତା ପାଇଁ କନ୍ୟା ଦେଖିବାକୁ ଯାଉଛୁ।
1: କେବେ ମାନେ ହ୍ୱେନ?
0: ଏଇ ତ ବାହାରିଛୁ ଗୋଟାଏ ବେଳ ଗାଡ଼ିରେ।
2: ମୁଁ ପ୍ରସ୍ତୁତ ବାବା। ଆରେ ଚିନ୍ତା, ତୁ?
1: ହ୍ୟାଲୋ ପଟୁ, କଂଗ୍ରାଚୁଲେସନ୍ସ। ଆରେ ଜଲ୍ଦି ଜଲ୍ଦି ବାହାରି ପଡ଼, ଫଟାଫଟ ବାହାଘରଟା ସରିଲା ପରେ ଡୋଣ୍ଟ ୱେଟ୍ ଫର୍ ଏନିଥିଙ୍ଗ, ନବବଧୂକୁ ଧରି କାଶ୍ମୀର, ମୈସୁର, ବମ୍ବେ, କାଲକାଟା ଭ୍ରମଣ କର।
2: ଏବେ ତ ଝିଅ ଦେଖିବାକୁ ଯାଉଛୁ।
1: ଦେଖ ଅଲବତ୍, ଦେଖ ବଟ୍ ଡୋଣ୍ଟ ୱେଷ୍ଟ ଟାଇମ୍। କମ୍ବାଇନ୍ ମ୍ୟାରେଜ୍ ଆଣ୍ଡ ହନିମୁନ୍ ୱିଥ୍ ବେଷ୍ଟ ଅଫ୍ ଲକ୍ ପଟୁ।
2: ଚିନ୍ତା, ଆରେ ପଳଉଛୁ କୁଆଡ଼େ?
0: ଶୀଘ୍ର ଶୀଘ୍ର ବାହାରି ପଡ଼ ପଟୁ, ଗାଡ଼ି ଟାଇମ୍ ହେଇଗଲା। ତୋ ମା ବି କାହିଁକି ଡେରି କରୁଛି? ସୁମତି, ସୁମତି, ଏ କୁଆଡ଼େ ଗଲ?
2: ମା, ତୋ କାମ ସରିଲା ତ? ଗାଡ଼ି ଟାଇମ୍ ହେଇଗଲା ପରା।
3: ଯାଉଛି, ଯାଉଛି ବାବା।

0: ଆମ ଘର ଆଡେ ଆସିଛି ଓ କିଏ ହେଇଥିବ
1: ଝିଅଟା ବାହାରଟାରେ ଏମିତି ନାଚୁଛି,
2: ସ୍ୱର୍ଗର କୌଣସି ଅପସରା ସତ ମର୍ତ୍ତରେ ବିରାଜମାନ କରିଛନ୍ତି ଯେମିତି।
1: ପଟୁ ଚାଲ, କଣ ଦେଖୁଛୁ ଛିଡ଼ା ହେଇ?
2: ବାବା,

0: ଯେମିତି ନାଚ ସେଇମିତି ଠାଣେ।
1: ଅଭଦ୍ର ପରି କଥା କହୁଛୁ କଣ? ତୁ ପରା କନ୍ୟା ଦେଖିବାକୁ ଆସିଛୁ ପୁଅ, ଚାଲ ଭିତରକୁ ଚାଲେ। ବାବା ବାବା ବାବା, ସେମାନେ ଆସିଗଲେ।
2: କିଏ ଆସିଲେ ରାଧା?
1: ସେଇମାନେ ମୋ ଦିଦିକି ଦେଖିବାକୁ।
3: ପଶୁର ଚାଲ ଚାଲ ସେମାନଙ୍କୁ ନେଇ ଆସିବା।
1: ମା ତୁ ବି ଯା।
3: ଚାଲ ଚାଲ ଆସନ୍ତୁ ଆସନ୍ତୁ ରାମ ବାବୁ। ଆରେ ଶାନ୍ତି, ଇଏ ହଉଛନ୍ତି।
2: ନମସ୍ତେ ଭଉଣୀ, ଆସ ଆସ ଭିତରକୁ ଆସ।
1: ହଉ ଚାଲ।
2: ହଁ ଏଇଠି ବସ।
1: ତୁମେ ବି ବସ ଭଉଣୀ।
2: ମୋର ଅଣ୍ଟାଟା ଧରିଛି ଯେ, ମୁଁ କଣ ବସିପାରୁଛି?
1: ତେବେ ତୁମେ ଶୁଅ, ମୁଁ ବସୁଛି।
2: ନା ଭଉଣୀ, ମୁଁ ଏଇ ଖଟ ଉପରେ କାନ୍ଥକୁ ଆଉଛି ବସୁଛି। ଆରେ ଆରେ ରେ, ଏଇ ଅଣ୍ଟା ବଥା ବେମାରୀଟା ମୋ ଜେଜେବାପାଙ୍କଠୁ ଆରମ୍ଭ କରି ଆମ ସମସ୍ତଙ୍କର ଅଛି।
1: ଆଚ୍ଛା ଭଉଣୀ, ତମ ଜେଜେବାପା ହରିପୁର ଜମିଦାର ଥିଲେ ନା?
2: ସେତେବେଳର ଖାନଦାନୀ କଥା ଆଉ କଣ କହିବି। ଏଇ ଯୋଉ ପଲଙ୍କ ଦେଖୁଛ, ତାକୁ ମୋ ଜେଜେବାପା ତିଆରି କରିଥିଲେ।
1: ହଁ ଭଉଣୀ, ସେମିତି ପଲଙ୍କ ତିଆରି କଲା ବୋଲେ ଆଜି ଆଉ କାହାନ୍ତି?
2: ଏ ପରା କଳିଯୁଗ ଆସିଗଲା ଭଉଣୀ। ମା ରାଧା, ଗଲୁ କଲ୍ୟାଣୀ କି ଡାକି ଆଣିବୁ?
1: ଯାଉଛି ମା।
4: ଦିଦି
2: ଦିଦି,
1: ଚାଲ ଦିଦି।
2: ଆ ମା ପାଖକୁ ଆ। ସୁମତି ଦେବୀ, ଏଇ ମୋର ବଡ଼ ଝିଅ।
1: ତୁମର ନାଁ କଣ ଝିଅ?
5: କଲ୍ୟାଣୀ।
1: ଭଲ ନାଁଟିଏ ତ। କୋଉ ଯାଏ ପଢିଛ?
5: ମାଟ୍ରିକ ପାସ୍।
2: ଭଲ ଗୀତ ବି ଗାଇପାରେ
1: ଦିଦି। ଭଲ ନାଚି ବି ଜାଣି। ସ୍କୁଲରେ ଡ୍ୟାନ୍ସ କମ୍ପିଟିସନରେ ବହୁତ ମେଡାଲ ପାଇଛି। ଖବରକାଗଜରେ ତାର ଫଟୋ ବି ବାହାରିଛି।
3: ସେମାନେ ତ ଘର ଭିତରେ ବସି ଗପିଲେଣି, ଆମେ ଆସନ୍ତୁ ଏଇଠି ବସି ଗପିବା। ବାବୁ
6: ହଉ ଫଟୋ
3: ଆସ। ବାପା ବସ ବସ। ଆରେ ଛିଡ଼ା ହେଇ ରହିଲୁ କାହିଁକି? ବସ ନା।
7: ହଁ ବସୁଛି।
3: କଣ ଭାବୁଛ
8: ଶଙ୍କର ବାବୁ, ଅତିଥି ଚର୍ଚ୍ଚା କିଛି କରିବ ନା ଏମିତି ଛିଡ଼ା ହୋଇ କଥା ହେଉଥିବ?
6: ପରଶୁରାମ ବାବୁ, ଆମର ଆସିବା ଖବର କଣ ଆପଣ ଆଗରୁ ଏମାନଙ୍କୁ ଦେଇନଥିଲେ?
8: ଦେଇପାରିଲି ଆଉ କୋଉଠି, ଭାବିଥିଲି ଦିନେ ଆଗରୁ ଆସି ସବୁ ଠିକ ଠାକ କରିଦେବି।
3: କଥା ହଉଛି କଣ କି ରାମ ବାବୁ, କନ୍ୟା ଦେଖିବା ପାଇଁ ଶୁଭଦିନ ଆସନ୍ତା କାଲି।
6: କଣ କହିଲେ? କାଲି ଶୁଭଦିନ? ଆସନ୍ତା କାଲି ତ ଚନ୍ଦ୍ରଙ୍କ ଅବସ୍ଥାନ ଅଶୁଭ ଘରେ।
3: କୋଉ ମୂର୍ଖ କହିଛି କାଲି ଅଶୁଭ ଘରେ ଚନ୍ଦ୍ର ରହିବେ?
6: ଏତେ ରାଗି ଯାଉଛନ୍ତି କାହିଁକି ଶଙ୍କର ବାବୁ? ଖଡ଼ିରତ୍ନ ସିଦ୍ଧାନ୍ତ ଦେଖନ୍ତୁ, ବୁଝିପାରିବେ।
3: ରଖ ହୋ, ଖଡ଼ିରତ୍ନ ସିଦ୍ଧାନ୍ତ ଠିକ ବୋଲି ତାର କିଛି ପ୍ରମାଣ ଅଛି?
8: ଦେଖନ୍ତୁ, କୋଷ୍ଠୀ ବିଚାରରେ ଜ୍ୟୋତିଷ ମାନଙ୍କର ମତ ପାର୍ଥକ୍ୟ ଘଟିଥାଏ, ଏଥିରେ ବ୍ୟସ୍ତ ହେବାର କଣ ଅଛି?
6: କଣ କହିଲେ, ବ୍ୟସ୍ତ ହେବି ନାହିଁ। ଜାଣନ୍ତି, ଖଡ଼ିରତ୍ନ ମୋର ଗୁରୁ, କାହାର ସାହସ ଅଛି ତାଙ୍କ ସିଦ୍ଧାନ୍ତକୁ ଭୁଲ ବୋଲି କହିବ? ଗୁରୁ ନିନ୍ଦା ମୁଁ ବରଦାସ୍ତ କରିପାରିବିନି।
3: ମୁଁ ଠିକ କରିଥିବା ଲଗ୍ନକୁ ଭୁଲ ବୋଲି କହିବା ଅଧିକାର ଆପଣଙ୍କର ନାହିଁ, ମୁଁ ବି ତ ବରଦାସ୍ତ କରିପାରିବିନି।
8: ଶାନ୍ତ ହୁଅନ୍ତୁ ଶଙ୍କର ବାବୁ, ଆପଣ ଅଯଥା କଥାଟାକୁ ବଢ଼ୁଛନ୍ତି।
3: ମୁଁ କଥା ବଢ଼ଉଛି?
6: ଭୁଲ ଲଗ୍ନ ଠିକ କରିବା ଆପଣଙ୍କର ପ୍ରଥମ ଅପରାଧ, ଗୁରୁ ନିନ୍ଦା ଦ୍ୱିତୀୟ ଅପରାଧ, ଅତିଥିଙ୍କୁ ଅପମାନ ଦେବା।
8: ଆପଣ ଭଲ ଶାନ୍ତ,
6: ତମେ ଚୁପ୍ କର। ସେ ମତେ ମୂର୍ଖ ବୋଲି କହିବେ? ନାଇଁ ନାଇଁ, ମୁଁ ମୂର୍ଖ?
3: ବାପା ଆପଣ, ମୁଁ ଆପଣଙ୍କୁ ମୂର୍ଖ କହିନି, ଯିଏ ଭୁଲ ଲଗ୍ନ ଠିକ କରିଛି ତାକୁ କହିଲେ।
6: ମୁହଁ ସମ୍ଭାଳି କଥାବାର୍ତ୍ତା କରନ୍ତୁ,
3: ଆପଣ ବି ସୀମା ବାହାରକୁ ଯାଆନ୍ତୁନି। ଆରେ କଣ ଭାବୁଛନ୍ତି ନିଜକୁ?
8: ଓହୋ, ଆପଣ ଦୁହିଁକୁ ଭୂତ ଲାଗିଛି ନା କଣ? ମୁଁ ହାତ ଯୋଡୁଛି, ବନ୍ଦ କରନ୍ତୁ, ଏସବୁ ବନ୍ଦ କରନ୍ତୁ।
3: ବାପା ଯାହା ହବାର ହେଇଗଲା।
6: ପରଶୁରାମ ବାବୁ, ଏଇ ଅପମାନ ଏକାବେଳେ ଅସାଧ୍ୟ। ପଟୁ କାହିଁକି ମା? ସୁମତି ସୁମତି
1: ଯାଉଛି। ଏମିତି କଣ ହେଲା ଯେ ଏତେ ଘୋଷାଇ ଯାଉଛ?
6: ମୁଁ କହୁଛି ଏଇ ମୁହୂର୍ତ୍ତରେ ଏଠୁ ବାହାରି ଚାଲ।
3: ବାପା ଶୁଣନ୍ତୁ।
6: ତୁ ଚୁପ୍ କର, ଶୁଣିବି କଣ? ଶୁଣିବି ମୋର ଗୁରୁ ନିନ୍ଦା ଶୁଣି ଗାଳି ଶୁଣିବି? ଆଉ ମୁହୂର୍ତ୍ତ ଏଠି ରହିବି ନାହିଁ। ପଟୁ ତୁ ଛିଡ଼ା ଯାଇ ଦେଖୁଛୁ କଣ? ଚାଲ ଚାଲୁଛୁ ନା ନାଇଁ?
2: ଏତେ ଘୋଷା ହେଲେ କଣ ଚଳିବ ଭଉଣୀ?
8: ରାମବାବୁ ମୋ କଥା ରଖନ୍ତୁ। ରାମବାବୁ
6: କଣ ତମ କଥା ରଖିବି? ଏଇ ମାନ ସମ୍ମାନ ପାଇବା ପାଇଁ ଆମକୁ ଏଠିକି ଡାକି ଆଣିଥିଲ, ଏ ଘରେ ମୁଁ ଆଉ ଦଣ୍ଡେ ବି ଆଉ ପାଦ ରଖିବି ନାହିଁ।
8: ରାମବାବୁ ରାମବାବୁ ଶୁଣିଯାନ୍ତୁ, ରାମବାବୁ

0: ଶଙ୍କର ବାବୁ, ବୁଢ଼ାଟିଏ ହେଲଣି ଆସି, ତୁମର ଏଇ ବୁଦ୍ଧି?
1: ହଁ ପରଶୁରାମ, ମୋର ଏତେଟା ଉତ୍ତେଜିତ ହେବା ଉଚିତ ନଥିଲା, କିନ୍ତୁ ଯାହାକୁ ପରଶୁରାମ, କଲ୍ୟାଣୀର ଗୋଷ୍ଠୀ ଅନୁସାରେ ଗୁରୁବାର ତ ତା ପାଇଁ ଆଦୌ ଶୁଭ ନାହିଁ।
0: କଲ୍ୟାଣୀ କଥା ଛାଡ଼, ତୁମେ ତୁମର ଗୋଷ୍ଠୀ ଦେଖ, ସେଥିରେ ପରିଷ୍କାର ଲେଖା ଅଛି, ତୁମଠାରୁ ବଳି ଅଯୋଗ୍ୟ ବ୍ୟକ୍ତି ଆଉ କେହି ନାହିଁ। ରାମ ବାବୁ ବିନା ଯୌତୁକରେ ବାହାଘର କରିବାକୁ ପ୍ରସ୍ତୁତ ଥିଲେ, ତମରି ବୋକାମି ଯୋଗୁଁ ଏଡ଼େ ସୁନ୍ଦର ପ୍ରସ୍ତାବ ହାତ ଛଡ଼ା ହେଇଗଲା।
2: ବାବା ବାବା ଶୀଘ୍ର ଆସନ୍ତୁ, ମା ବେହୋସ ହେଇଯାଇଛି।
1: ମୁଁ ଆସୁଛି ପରଶୁରାମ। ଏ ମା ବେହୋସ ହେଇଗଲା? ମୁଁ କେତେ ଥର କହିଲିଣି, ମା ତୁ କୁର୍ମାଶଙ୍କର, ମୂର୍ଚ୍ଛା ରୋଗ କେବେ ହବ ନାହିଁ, କିନ୍ତୁ ମୋ କଥା କେହି ଶୁଣିଲେ ତ?
2: ଯା ଯା, ଭାରି ଆସିଲେ ଉପଦେଶ ଦେବାକୁ, ଯାଉନ, ତମେ ଆସନ କରିବ, ଯା।
1: ଠିକ ଅଛି, ମୋ କଥାକୁ ସମସ୍ତେ ଥଟାରେ ଉଡେଇ ଦଉଛନ୍ତି।

0: ସେ ତ ଝିଅ ନୁହେଁରେ ଚିନ୍ତା, ଅପ୍ସରା, ସାକ୍ଷାତ ଅପ୍ସରା। ତାର ଡ୍ୟାନ୍ସ ଦେଖି ମୋର ତ ମନେ ହେଲା ସ୍ୱର୍ଗର ଉର୍ବଶୀ କଣ ମର୍ତ୍ତ୍ୟକୁ ଅଲେଇ ଆସିଛି କି। ଆଉ
1: ପଟୁ ଡିଅର, ଲେଟ୍ ଅସ୍ ଗେଟ୍ ଦିସ୍ କ୍ଲିୟର।
0: ଏ କଣ କହିଲୁ?
1: ଆରେ ଯୋଉ ଗଣ୍ଠି ପଡିଛି ତାକୁ ଆଗ ଫିଟା।
0: ଗଣ୍ଠି
1: ବୋକା କୋଉଠି କାର, ଏତିକି ବୁଝିପାରୁନୁ? ତୋର ବାପା ସେ ଉର୍ବଶୀର ବାପା ସହିତ ଝଗଡା କରିଛନ୍ତି, ଆମେ ରାଇଟ?
0: ସେଇ ତ ଟ୍ରେଜେଡିରେ ଚିନ୍ତା।
1: ବଟ୍ ହ୍ୱାଟ୍ ଇଜ୍ ଦି ପ୍ରୋବ୍ଲେମ୍? ନା ତାଙ୍କୁ ଝଗଡା ମଜା ଲାଗୁଛି, ଅଲ୍ ରାଇଟ୍, ତାଙ୍କୁ ଝଗଡା କରିବାକୁ ଦେ। ତତେ ବାହା ହବାକୁ ମଜା ଲାଗୁଛି ନା, ବେସ୍ ତୁ ବାହା ହେଇପଡ଼।
0: କିନ୍ତୁ କେମିତି, ବାପା ରାଜି ହେଲେ ତ?
1: ଆରେ ସତେ ତ, ଆରେ ବାହାଘର ହବ କେମିତି? ଦାଟ୍ ଇଜ୍ ଦି ପ୍ରୋବ୍ଲେମ୍।
0: ସେଇ ତ ସମସ୍ୟା ବନ୍ଧୁ।
1: ଠିକ୍ ଅଛି ଠିକ୍ ଅଛି ପଟୁ, ତୁମ ସାଙ୍ଗରେ ଆ।
0: କୁଆଡେ?
1: ଓହୋ, ତୁ ଆସିଲୁ ଜଲ୍ଦି।
0: ଆରେ କୁଆଡେ ଯିବା କହ?
1: ମ୍ୟାରେଜ୍ କଣ୍ଟ୍ରାକ୍ଟର ଏବଂ ଏଜେଣ୍ଟ ସେମାନେ ପରଶୁରାମ ପାଖକୁ।

0: ମାନେ ଆପଣ ଏଇଠାରେ ପ୍ରବେଶ କରୁଛନ୍ତି। ସେଇ ଅର୍ଦ୍ଧମୃତ ପଟକୁ ନେଇ ଖୁବ୍ ବ୍ୟସ୍ତରେ ଥିବା ତାର ବାପା ମାଙ୍କ ପାଖରେ ପହଞ୍ଚିବେ ଆଉ କହିବେ, ଏଇ ନବଯୁବକର ଇଚ୍ଛା ପୂରଣ ହେଇପାରିଲା ନାହିଁ, ସେଥିଯୋଗୁଁ ଜୀବନ ପ୍ରତି ନିରାଶ ହେଇ ସନ୍ୟାସ ଗ୍ରହଣ କରିବାକୁ ଯାଉଥିଲା, ମୁଁ ବହୁ କଷ୍ଟରେ ବୁଝାଇ ସୁଝାଇ ଘରକୁ ଫେରାଇ ଆଣିଛି। ବାସ୍ ତାପରେ ଦେଖିବେ ବାପା ମାଙ୍କର ବାତ୍ସଲ୍ୟ ଭାବ କୂଳ ଲଙ୍ଘନ କରିବ ଏବଂ ପଟୁର ବିବାହ ମଧ୍ୟ ସେଠି ଅଲବତ୍ ହବ।
1: ଚମତ୍କାର ଯୋଜନା। ଏ ଦେଖିଲ ବାବା ପଟୁ, ୟାଙ୍କୁ ଯେ କହନ୍ତି ପ୍ରକୃତ ବନ୍ଧୁ। ହଁ ମୁଁ ରାଜି ମିଷ୍ଟର ଚିନ୍ତା, ଏହି ମୁହୂର୍ତ୍ତରେ ଯୋଜନା କାର୍ଯ୍ୟକାରୀ ହେଉ।
0: ଥ୍ୟାଙ୍କ ୟୁ ଭେରି ମଚ୍ ପରଶୁରାମ ବାବୁ, ଥ୍ୟାଙ୍କ ୟୁ।

0: ବୁଝିଲୁ ବାବା ପଟୁ, ଅଭିନୟ ଖୁବ ସ୍ୱାଭାବିକ ହେବା ଦରକାର। ହଁ, ଚେହେରାଟାକୁ ଆହୁରି ଉଦାସିଆ କରିଦେ।
1: ହେଲା।
0: ହଁ, ଆହୁରି ଟିକେ ବିଲକୁଲ ବୈରାଗୀ ଯେମିତି। ହଁ, ବାସ୍ ବାସ୍, ଦେଖ ସେଠି ତମର ବାପା ମା ବସିଛନ୍ତି। ଆଚ୍ଛା, ଏଥର ମୁଁ ମୋର ଅଭିନୟ ଆରମ୍ଭ କରିଦେଉଛି।
2: ବାବା ପଟୁ, କାଶୀ ବାରାଣାସୀ ବୃନ୍ଦାବନ ଗଲେ ତତେ ମିଳିବ କଣ? ପାଗଳାମି ଛାଡ଼, ଦେଖିଲୁ ତୋ ବାପା ମା ତତେ ନ ଦେଖି କେତେ ମନ ଦୁଃଖରେ ବସିଛନ୍ତି। ମୋ କଥା ମାନି ଚାଲ ଘରକୁ ଚାଲ।
1: ନା ପରଶୁରାମ ବାବୁ, ମୋର ଆଉ ଘର ସହିତ କି ସମ୍ପର୍କ? ଘର ଦ୍ୱାର, ପିତା ମାତା, ପୁତ୍ର କନ୍ୟା, କିଏ ବା କାହାର? ଏଇସବୁ ମାୟା ସଂସାର ପରଶୁରାମ ବାବୁ, ମୋତେ ଆଉ ସେ ଜଞ୍ଜାଳ ଭିତରକୁ ଟାଣି ନିଅନ୍ତୁନି।
3: ବାବା ପଟୁ, ତୋର ପୁଣି ଏ ଯୋଗୀ ବେଶ,
4: ତୁ କୋଉଠି ଥିଲୁ ରେ ମୋ ଧନ, ମୋ ବାପା, ଏ ତୋର କଣ ହେଲା? ତୁ କୁଆଡେ ଚାଲି ଯାଇଥିଲୁ ରେ ପଟୁ?
2: ରାମ ବାବୁ, ପୁଅ ତୁମର ବୃନ୍ଦାବନ ଯାଉଥିଲା ବାବା ଜି ହେବା ପାଇଁ, ଦୈବା ତୁମ ଆଖିରେ ପଡିଗଲା, ବହୁତ କଷ୍ଟରେ ତାଙ୍କୁ ଏପର୍ଯ୍ୟନ୍ତ ଆଣିଛି।
4: ତୁମର ଏ ଉପକାର ଆମେ ଭୁଲି ପାରିବୁ ନାହିଁ ପରଶୁରାମ, ତୋର ଏକ ଅବସ୍ଥା ହେଇଛି ରେ ପଟୁ।
3: ଚାଲ ପୁଅ ଚାଲ, ଆଗ ଗାଧୁଆ ପାଧୁଆ କର।
1: ଗାଧେଇବି କାହିଁକି?
4: ଚାରିଦିନ ହେଲା ପୁଅ ମୋର କିଛି ଖିଆ ପିଆ କରିନଥିବ, ଚାଲ ଧନ ଆଗେ କିଛି ଗଣ୍ଡେ ଖାଇଦେ।
1: ଭୋଜନ ଭୋଜନ କଣ ହେବ ଭୋଜନ, ତାର ଆବଶ୍ୟକତା କଣ ଅଛି?
3: ତୁ ଇଏ କଣ କହୁଛୁ ରେ ପଟୁ, ତୋରି ଚିନ୍ତାରେ ବିଚାରି ମା ତୋର ଚାରିଦିନ ହେଲା ଗୋଟାଏ ଦାନା ବି ପାଟିରେ ଦେଇ ନାହିଁ।
1: ମା ମା କିଏ, କିଏ ବା କାହାର ମା?
4: ମୋ ରାଜା, ମୁଁ ଧନ, ତୋର ଏ କଣ ହେଲା ରେ ବାପ?
3: ଇ ନିଶ୍ଚୟ କୋଉ ଭୂତର ପ୍ରଭାବ। ପରଶୁରାମ ବାବୁ, ତମେ ଥାଅ, ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି।
4: ଆରେ ତମେ କୁଆଡେ ଚାଲି ଯାଉଛ? ଶୁଣ,
3: ମୁଁ ଗୁଣିଆ ଡାକିବାକୁ ଯାଉଛି।
4: ଗୁଣିଆ? ଆରେ ଶୁଣ, ମୋ ଗୁଣିଆ କାହିଁକି ଡାକିବ?
0: ଓହୋ, ବଡ ଅଡୁଆ କଥା ହେଲା, ମିଷ୍ଟର ଚିନ୍ତାକୁ ବର୍ତ୍ତମାନ ଖବର ଦେବାକୁ ହବ। ବୁଝିଲା ସୁମତି ଦେବୀ, ତୁମେ ମାନେ ବୋଧେ ଏହାର କୌଣସି ଇଚ୍ଛା ଅପୂର୍ଣ୍ଣ ରଖିଛ, ସେଇ ଦୁଃଖରେ ତାର ମତିଭ୍ରମ ହେଇଛି।
3: ମୋ ପୁଅକୁ ଭୂତ ଲାଗିଛି, ଦୟାକରି କିଛି କରନ୍ତୁ।
2: ଜମା ବ୍ୟସ୍ତ ହୁଅନ୍ତୁନି ରାମ ବାବୁ, ଜମା ବ୍ୟସ୍ତ ହୁଅନ୍ତୁନି, ମୁଁ ଆଗେ ଟିକେ ଦେଖେ। ତାକୁ ଧରି ମୋ ପାଖରେ ଟିକେ ବସିଲେ, ବସନ୍ତୁ। ଇଏ ତ କାମ ପିସାଚ ଜଣା ପଡୁଛି ରାମ ବାବୁ, ହଉ କିଛି ପରୱା ନାହିଁ ବୁଝିଲେ। ଆରେ ୟାଠୁ କେଡେ କେଡେ ଭକ୍ତକୁ ମୁଁ ଏମିତି ଉଡେଇ ଦେଇଛି ବୁଝିଲେ। ଆରେ ଇଏ କିବା ଛାଡ଼, ଆଚ୍ଛା ଦଉଛି, ଆଚ୍ଛା କରି ପଟକୁ ପନେ ର ଦେଖ ରାମ ବାବୁ। ଛଡ଼ ଛଡ଼ ବୋଲି କର ଆଜ୍ଞାରେ, କହୁଛି କାମୁଡ଼ ଚଣ୍ଡିଙ୍କର କୋଟି କୋଟି ଆଜ୍ଞା। ଓମ୍ ହିଂ କ୍ଲିଂ କ୍ଲିଂ କ୍ଲିଂ ଛଡ଼ ଛଡ଼ ବୋଲି ଭୂତ, ଓମ୍ ଛଡ଼ ଛଡ଼ ବୋଲି କର ଆଜ୍ଞାରେ, ନୀତି ଧୋନି ପିତି ସୁରୁଣୀଙ୍କର କୋଟି କୋଟି ଆଜ୍ଞା। ଅରେ ଛଡ଼ ଛଡ଼ ରେ କାମ ପିଛାଡ଼ି, ଛଡ଼ ଛଡ଼ ରେ
1: ଛଡ଼ ଛଡ଼।

0: ପ୍ରେମଭୂତ ମୋତେ ପ୍ରେମଭୂତ ଲାଗିଛି, ନା ନା ନା ମୋତେ ଛାଡି ଦିଅ, ମୋତେ ଛାଡି ଦିଅ।
1: ରାମ ବାବୁ, ରାମ ବାବୁ ତାକୁ ଛାଡି ଦିଅନ୍ତୁ, ମୋ କଥା ମାନି ତାକୁ ଛାଡି ଦିଅନ୍ତୁ, ତାକୁ ଭୂତ ପ୍ରେତ କେହି ଲାଗି ନାହାନ୍ତି।
2: କିଛି ବ୍ୟସ୍ତ ହବାର ନାହିଁ ରାମ ବାବୁ, ଟିକେ ଅପେକ୍ଷା କରନ୍ତୁ, ବେଟାକୁ କାମ ପିସାଜି ଧରିଛି, ବେଟା କାମ ପିସାଜିକୁ ଭଲ କରି ପନେଇ ଦବ ଗବ ବୁଝିଲେ। ରାମ ବାବୁ ଆପଣ ଜଲ୍ଦି ଜଣେ ବାରିକକୁ ଡାକି ଆଣନ୍ତୁ ତ, ୟାର ମୁଣ୍ଡ ଲଣ୍ଡା କରି ଲେମ୍ବୁ ରସ ମାଲିସ କରିବାକୁ ହବ ବୁଝିଲେ, ଯାଆନ୍ତୁ ଡାକିବେ।
0: ଏଇ ଏଇ ଏଇ ସାଙ୍ଗେ ସାଙ୍ଗେ ମୁଁ ଡାକି ଆଣୁଛି,
2: ଜଲ୍ଦି
0: ବେସ୍ ଆସୁ ସେ ବାରିକ, ତାର ଖୁରରେ ତାର ଯଦି ଗଳା ନ କାଟିଛି।
2: ତୋର ଗର୍ବ ଯଦି ଆଜି ଖର୍ବ ନ କରିଛି ତେବେ ମୋର ନା ଗୁଣିଆ ନୁହେଁ ବୁଝିଲ। ଧରିବା ପାଇଁ ଦଶ ବାର ଜଣ ମଜବୁତ ଲୋକ ଡାକି ଆଣ ତ।
1: ମୁଁ ଡାକି
2: ଆଣୁଛି।
3: ମିଷ୍ଟର ଚିନ୍ତା, ବିପଦ, ମହାବିପଦ, ଜଲ୍ଦି ଆସ। ଶୁଣ
4: ପରଶୁରାମ ବାବୁ, ମିଷ୍ଟର ଚିନ୍ତା ତରତରରେ ନା କିଛି କରେ ନା ଶୁଣେ, ପ୍ଲିଜ ସିଟ୍ ଡାଉନ, ବସନ୍ତୁ ଏବଂ କହନ୍ତୁ।
3: ଆରେ ବସିବି ତ ସିଆଡ଼େ ସବୁ ଓଲଟ ପାଲଟ ହେଇଯିବ ବୁଝିଲ, ଆମର ଯୋଜନା ବିଲକୁଲ ଫେଲ ମାରିଛି, ଜବରଦସ୍ତ ବିଚାର ପଟୁର ମୁଣ୍ଡ ଲଣ୍ଡା କରାଯାଉଛି।
4: ଓହୋ, ମୁଣ୍ଡ ଲଣ୍ଡା କରିବା କଣ ଦରକାର, ହି ନିଡ୍ସ ଏ ସେଫ, ତାର କ୍ଷୀର ହବା ଦରକାର, ଚାରିଦିନ ହେଲା କ୍ଷୀର ନାହିଁ ତ, ଦାଢି ବହୁତ ବଢିଯାଇଛି।
3: ନା ବାବା ତା ନୁହେଁ, କଥା ଭିନ୍ନ ଆଡ଼କୁ ଗତି କଲାଣି, ପଟୁର ଅବସ୍ଥା ଦେଖି ଲୋକେ ଭାବୁଛନ୍ତି ତାର ମତିଭ୍ରମ ଘଟି।
4: ଗୁଡ୍, ଭେରି ଗୁଡ୍, ଆମର ପ୍ଲାନ୍ ତ ସେଇଆ ଥିଲା।
3: ତୁମର ପ୍ଲାନ୍ ଚୁଲିକି ଗଲାଣି, ପଟୁକୁ ଭୂତ ଲାଗିଛି ବୋଲି ଭାବି ରାମବାବୁ ଗୋଟିଏ ଗୁଣିଆ ଡାକି ଆଣିଛନ୍ତି, ଆଉ ଗୁଣିଆର ନିର୍ଦ୍ଦେଶରେ ପଟୁର ମୁଣ୍ଡ ଲଣ୍ଡା କରିବାକୁ ବସିଛନ୍ତି।
4: ଓ ମାଇ ଗଡ୍, ଏ କଥା ତୁମେ ମୋତେ ପ୍ରଥମେ ନ କହିଲେ କାହିଁକି ପରଶୁରାମ ବାବୁ, ଆସନ୍ତୁ ଆସନ୍ତୁ, କମନ୍ କମନ୍ କମନ୍ ମିଷ୍ଟର ପରଶୁରାମ ବାବୁ, ବି କ୍ୱିକ୍, କମନ୍।

0: ମାରି
1: ଧରାଯାଏ କହୁଛୁ ମତେ ଛାଡିଦିଅ, ମୋ ମୁଣ୍ଡରେ ଖୁର ଛୁଇଁଛ ତ ମୁଁ ଜଣେ ହେଲେ କାହାକୁ ଜୀବନଟା ଛାଡ଼ିବି ନା।
2: ମୋ ଧନ ମୁଣ୍ଡ ହଲା ନା ହି ରହି ବସ ବାପା
1: ନା କଦାପି ମୁଁ କେବେ ନାଇ ମୋତେ ଛାଡ଼ିଦିଅ କହୁଛି ମୋତେ ଛାଡ଼ିଦିଅ
0: ଦଶ ବାର ଜଣ ହେଇକି ଜଣେ ଲୋକ କାମ କରିପାରିବେ
1: ଚିନ୍ତା ଚିନ୍ତା
3: ଚିନ୍ତା ସବୁ ଜାଣିଛି ପଟୁ ମୋର ବନ୍ଧୁ ଆଉ ତାର ଉପରେ ଟ୍ରିଟମେଣ୍ଟ ଅର୍ଥାତ ଚିକିତ୍ସା ସେଇଟା ବି ମୋ ହାତରେ
0: ଠିକ ଅଛି ତମେ ଜାଣ ତମ କାମ ଜାଣେ ଆରେ ଆମର ସେଥିରେ କଣ ଅଛି ଚାଲ ଭାଇ ମାନେ ଚାଲ
3: ଚାଲ
1: ଚିନ୍ତା ତୁ ମତେ ବଞ୍ଚେଇ ଦେଲୁ ଭାଇ ଏମାନେ ସବୁ ମିଶି ମୋ ଉପରେ ଅତ୍ୟାଚାର କରୁଥିଲେ ମତେ ଲଣ୍ଡା କରିବାକୁ ବସିଥିଲେ ଭାଇ
3: ପଟୁ ଡିଅର ତୋ ଲୋହରେ ମୋ ନୂଆ କୋଟଟାକୁ ଓଦା କରିଦେ ନା ଭାଇ କାନ୍ଦ ବନ୍ଦ କରି ଭିତରକୁ ଚାଲ
4: କିନ୍ତୁ ଚିନ୍ତା ତା ଦେହରୁ ଭୂତ ଛଡେଇବାକୁ ହବ ତ
3: ଆପଣ ଠିକ କହିଛନ୍ତି ଅଙ୍କଲ ମାତ୍ର ଏ ଗାଉଁଲି ଚିକିତ୍ସାରେ ଭୂତ ଛଡିବନି ସ୍ନେହ ଓ ପ୍ରେମ ଦ୍ୱାରା ଭୂତକୁ ଛଡେଇବାକୁ ହବ ସେଥିପାଇଁ ମୁଁ ଗୋଟେ ପ୍ଲାନ ଠିକ କରିଛି
4: ପ୍ଲାନ ସେ ପୁଣି କଣ
3: ୟୁ ସି ପଟୁ ଗୋଟିଏ ଯୁବତୀକୁ ବାହା ହେବାକୁ ଚାହୁଁଛି
4: ଏଇ କଥା ମତେ କହିଥିଲେ ମୁଁ କଣ କେବେ ମନା କରିଥାନ୍ତି
3: ସେଇଠି ତ ବିପଦ ଅଙ୍କଲ ଦେର ଇଜ ଦି ଡେଞ୍ଜର ପଟୁର ଆଶଙ୍କା ସେ ଝିଅର ନାଁ ଶୁଣିଲା ମାତ୍ରେ ଆପଣ ଜୀବନ୍ତ ଆଗ୍ନେୟଗିରି ପରି ଅଗ୍ନି ଉଦ୍ଗ୍ରହଣ କରିବସିବେ
4: ଆରେ ନା ଚିନ୍ତା ମୁଁ ରାଗିବି କାହିଁକି ପଟୁ ମୋର ଗୋଟାଏ ବୋଲି ପୁଅ ଯେତେବେଳେ
3: ରିଅଲି ଆଉ ଆପଣ ଚିନ୍ତା କରନ୍ତୁନି ଏଣିକି ଆପେ ଆପେ ସବୁ ଠିକ ହେଇଯିବ
4: କିନ୍ତୁ କିଏ ସେ ଝିଅ
3: କଥା ହଉଛି ଅଙ୍କଲ ମୁଁ ବି ସେ ଝିଅକୁ ଦେଖିନି କି ତା ନାଁ ବି ଜାଣିନି କିନ୍ତୁ ଶୁଣିଛି ଝିଅର ବାପାଙ୍କ ନାମ

0: ଶଙ୍କରାୟା।
1: ହେ କଣ କହିଲା?
0: ମୁଁ ଜାଣେ ପରା ଆପଣ ଲାଗିବେ ପଟୁ ଠିକ କହୁଥିଲା, ତାର ଆଶଙ୍କା ବିଲକୁଲ କରେକ୍ଟ।
1: ସେ ଦଗାବା ଶଙ୍କରାୟାର ଝିଅକୁ ମୁଁ ବୋହୁ କରି ଘରକୁ ଆଣିବି।
2: ହଉ ହେଲା, ଏବେ ଶଙ୍କର ବାବୁ ତମକୁ ଅପମାନ ଦେଇଛନ୍ତି, ହେଲେ ସେ ଝିଅର ଦୋଷ କଣ? ତମେ ତ ତାକୁ ଦେଖିନା, ଆ ହା ହା କି ସୁନ୍ଦର ଚେହେରା, ଗୋଟିଏ ଚାଉଳରେ ଗଢା ଯେମିତି, ମୋ ମନକୁ ବେଶ ପାଇଛି।
1: ସୁମତୀ,
2: ସେମିତି ଗୋଟେ କାହିଁକି ହଉଛ? ମ ବାହା ସରିଲେ ତ ବୋଉ ଆସି ଆମ ଘରେ, ତାପରେ ଶଙ୍କର ବାବୁଙ୍କୁ ପଚାରି କିଏ?
3: ପରଶୁରାମ ବାବୁ, ତମର ଏଥିରେ ମତ କଣ?
4: ଦେଖନ୍ତୁ ରାମ ବାବୁ, ଯୁଗ ବଦଳୁଛି, ଆଉ କଣ ଆମ ପିଲାବେଳ କଥା ଅଛି? ଆପଣ ଖାଲି ରାଜି ହୋଇଯାଆନ୍ତୁ, କନ୍ୟା ଦେଖିବା ପାଇଁ ଶୁଭଦିନ ମୁଁ ଠିକ କରିଦେବି।
5: ନା ନା, ସେ କଥା ହବ ନାହିଁ।
4: ବାପା ପଟୁ, ତୁ କାହିଁକି ସେମିତି ହେଉଛୁ କହିଲୁ? ମୁଁ ତ ତୋର ଭଲ ପାଇଁ କହୁଛି।
5: ଆପଣ ସେ ଚିଠିବାର ଲଗ୍ନ କଥା କୁହନ୍ତୁନି, ପୁଣି ବାପା ଓ ସେ ଝିଅର ବାପା ଝଗଡ଼ା କରିବେ, ଫଳ ଯାହା ହେଇଥିଲା ସେଇଆ ହେବ। ଲଗ୍ନ ଠିକ କରିବେ ତ ଏକାବେଳେ ବିବାହ ଲଗ୍ନ ଠିକ କରିଦିଅନ୍ତୁ।
3: ସତରେ କଣ ତୋ ମୁଣ୍ଡ ଖରାପ ହେଇଗଲାନି ପଟୁ?
4: ସେଇଥିପାଇଁ ତ ମୁଁ କହୁଛି ରାମ ବାବୁ, ଯେତେ ଶୀଘ୍ର ପାରନ୍ତି ତାକୁ ବାହା କରିଦିଅନ୍ତୁ, କଥାଟା ପ୍ରଘଟ ହେଲେ ତା ପାଇଁ ଆଉ କନ୍ୟା ମିଳିବି ନାହିଁ।
2: ତୁମେ ଆଉ ଜିଦ୍ ଧର ନା, ପୁଅର ବାହାଘର ସେଇଠି କର।
3: ହଉ ଠିକ ଅଛି, ତମର ଇଚ୍ଛା ଯାହା କର।
6: ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଅଙ୍କଲ, ଥ୍ୟାଙ୍କ ୟୁ।

0: ତୁ ଭାଗ୍ୟ ଭଲ ଦିଦି, ଶେଷରେ ତୋର ବାହାଘର ସେଇଠି ହଉଛି।
1: ଠାକୁରେ କରନ୍ତୁ ରାଧା, ସବୁ କାମ ଭଲ ଭଲରେ ହେଇଯାଉ। ଦେଖିଲୁନି କିବା କଥାରେ କେତେ ବଡ଼ ଗଣ୍ଡଗୋଳ ହେଇଗଲା।
0: ତୁ କିଛି ଆଶଙ୍କା କରନା ଦିଦି, ଏ ବାହାଘର ଜରୁର ହବ। ବିଶ୍ୱ ମୋହିନୀ ଉପନ୍ୟାସର କାହାଣୀ ତୁ ଶୁଣିଛୁ? ବିଶ୍ୱର ବାପା ଆଉ ମୋହିନୀର ବାପାଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହେଲା। ହେଲେ କ'ଣ ହବ, ବିଶ୍ୱ ଏବଂ ମୋହିନୀ ପରସ୍ପରକୁ ପ୍ରାଣ ଦେଇ ଭଲ ପାଉଥିଲେ, ଶେଷରେ ତାଙ୍କର ହିଁ ଜୟ ହେଲା। ବିଶ୍ୱ ଏବଂ ମୋହିନୀ ବିବାହ ବନ୍ଧନରେ।
1: ରାଧା ବନ୍ଦ କର, କ'ଣ ସାରା ଉପନ୍ୟାସ ମୋତେ ଶୁଣିବୁ?
0: ହଁ, କାହାଣୀ ଆଉ କାହିଁକି ଶୁଣିବୁ, ଏବେ ତ ତୋ କାନରେ ଖାଲି ସାହା ନାଇଁ ବାଜୁଥିବ।
2: ବାବା ପଟୁ, ଘିଅ ହୋମ କୁଣ୍ଡରେ ପକାଓ, ଢାଳରେ କାହିଁକି ଓଜାଡୁଛ? ଶଙ୍କର ବାବୁ, ବିବାହ ଲଗ୍ନ ଗଡି ଯାଉଛି, କନ୍ୟାକୁ ବେଦୀ ଉପରକୁ ଆଣ।
3: ମା ରାଧା, ଦିଦିକୁ ନେଇ
0: ଯାଉଛି। ମା
2: ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ମଧୁସୂଦନ ମଙ୍ଗଳଂ ପୁଣ୍ଡରୀକାକ୍ଷ ମଙ୍ଗଳଂ ଗରୁଡଧ୍ୱଜ। ଆଣ କନ୍ୟାକୁ ଏଇଠି ବରର ବାମ ପାଖରେ ବସ।
4: ଏ ତ ସେଇ ନୁହେଁ ନା, ଏହାକୁ ମୁଁ ବାହା ହେବିନି।
5: ଇଏ କଣ କହୁଛୁ ପଟୁ?
4: ହଁ ବାପା, ଏମାନେ ମୋତେ ଠକିବାକୁ ବସିଛନ୍ତି। ନା ନା, ଏ ଝିଅକୁ ମୁଁ ବାହା ହେବିନି ନା, କେବେ ନୁହେଁ।
6: ପଟୁ ପଟୁ, ଆରେ ଶୁଣୁ ଶୁଣୁ ବାପା, କୁଆଡେ ଚାଲି ଯାଉଛୁ?
1: ପଟୁ ପଟୁ, ଆରେ ତାକୁ ଅଟକାଅ ପଟୁ।
7: ଆଉ ଅଟକେଇବ କଣ, ସେ ତ ଚାଲିଗଲାଣି।
4: ରାମ ବାବୁ, ସେଦିନ ଝଗଡ଼ାର ବେଶ ପ୍ରତିଶୋଧ ନେଲେ ଆପଣ ଆଜି।
6: ଇଏ କଣ କହୁଛନ୍ତି ଶଙ୍କର ବାବୁ, ମୁଁ ନିଜେ ବୁଝିପାରୁନି ଏସବୁ କଣ ହେଇଗଲା।
8: କଣ ହେଲା ମୋ ଝିଅର, କଣ ହେବ? ମା କଲ୍ୟାଣୀ, କଲ୍ୟାଣୀ ମା, ମା, ମା, ଏସବୁ କଣ ହେଇଗଲା?
4: ପରଶୁରାମ ବାବୁ, ଏ ଅପମାନରେ ସେ ବେହୋସ ନ ହେଉନ୍ତା କଣ? ରାମ ବାବୁ, ମୋ ଉପରେ ପ୍ରତିଶୋଧ ନେବାକୁ ଯାଇ ଏ ନିରିହା ଝିଅଟିର ଗଳା କାଟିଦେଲେ।
6: ମତେ ବିଶ୍ୱାସ କରନ୍ତୁ ଶଙ୍କର ବାବୁ, ମୁଁ ଏ ବିଷୟରେ କିଛି ଜାଣିନି।
4: ହଁ ହେ, ରଖନ୍ତୁ ଆପଣଙ୍କର ଭଲକୁ ପଣିଆ, କହିଲେ କଣ ନା କିଛି ଜାଣିନି। ଯାଆନ୍ତୁ ଯାଆନ୍ତୁ, ପୁଅକୁ ପଚାରି ବୁଝିବେ।
7: ଆରେ ବାବୁ, ପାଟି ତୁଣ୍ଡ ବନ୍ଦ କର ହେଲା, ଏଣେ ଘର ବୁଡ଼ି ପାଣି ଆଣ୍ଠୁ ହେଲାଣି, ତୁମେ କଣ ନା ପାଟି କରି ଗଗନ ପବନ କମ ପାଉଛ?
0: ପୁରୁଷ ଜାତିଟା ହିଁ ରାକ୍ଷସ, ସେମାନେ ଭାବନ୍ତି ସ୍ତ୍ରୀମାନେ ତାଙ୍କ ହାତରେ କଣ୍ଢେଇ, ଯେମିତି ଇଚ୍ଛା ସେମିତି ନଚେଇବେ। ବୁଝିଲୁ ଦିଦି, ପୁଷ୍ପ ବିଳାସ ଉପନ୍ୟାସର ନାୟକ ବିଳାସର ଚରିତ୍ର ବିଲକୁଲ ଏଇ ପଟୁ ଚରିତ୍ର ସାଙ୍ଗେ ସମାନ। ତା ପାଖରେ

0: ଦୟା ମାୟା ମମତା ବୋଲି କିଛି ନାହିଁ। ବିଚାରି ପୁଷ୍ପକୁ ଛାଡ଼ି ବାହା ବେଦରୁ ଉଠେ।
1: କଥା କଣ ରାଧା, ପୁରୁଷ ଜାତିକୁ ଖାଲି ବଦନାମ କରି ଚାଲିଛୁ।
0: ଓ ତମେ ଏଠି କୁର୍ମାସନରେ ବସିଛ କି ଭାଇ?
1: ଧୋତ ବୋକିଟା, କୁର୍ମାସନ ନୁହଁ, ଏଇଟା ହଉଛି ପଦ୍ମାସନ, ବୁଝିଲୁ? ହଁ, କଲ୍ୟାଣୀର ହାତ ଗୁଣ୍ଠି ପଡ଼ି ସାରିଲେଣି ପରା, ଆଉ ଏସବୁ କଣ ହଉଛି?
0: ଯାହା ହେଲେ ତମର କଣ ଯାଉଛି? ଘର ଭାସିଗଲେ କେତେ, ରହିଲେ କେତେ?
1: ଆରେ କଣ ହେଇଛି କହିଲେ ସିନା ଜାଣିବି।
0: କଣ ହବାକୁ ବାକି ଅଛି ଯେ ବର ବାହା ବେଦରୁ ଉଠି ପଳେଇ ଗଲାଣି।
1: ହେ, ବାହା ନ ହୋଇ ପଳେଇ ଗଲା କାହିଁକି? ଆଚ୍ଛା, ସେ ଯେଉଁଠି ଥାଉ ନା କାହିଁକି, ତାକୁ ଧରି ଆଣି ତାର ହାତ ଗୋଡ ବାନ୍ଧି ଯଦି ନିଆଁରେ ନ ପକେଇ ଦେଇଛି, ତେବେ ମୋ ନା କାମେ ନୁହେଁ। କାହାନ୍ତି କାହାନ୍ତି ସେ ବରଯାତ୍ରୀ ମାନେ?
0: ସେମାନେ ତ କେବେଠୁ ଚାଲିଗଲେଣି।
1: ତାଙ୍କୁ ଯିବାକୁ ଦେଲ କାହିଁକି? ଜଣ ଜଣ କରି ସେମାନଙ୍କ ଚମଡା ନିକାଲି ସେଥିରେ ଲୁଣ ଲଙ୍କା ବଟା ବୋଳି ଛାଡ଼ିଥାନ୍ତି ସେମାନଙ୍କର ବେକ ମୁଡ଼ି।
2: କାମେୟା, ସେସବୁ କାମ ପରେ ଆରାମରେ କରିବୁ, ଆଗ ଦୌଡ଼ି ଘରେ ଯାଇ ଡାକ୍ତର ଡାକି ଆଣିବୁ, ତୋର ମା ବେହୋସ ହେଇଯାଇଛି।
1: ଏ ମା ବେହୋସ ହେଇଗଲା? ମତେ ଖବର ପର୍ଯ୍ୟନ୍ତ ଦିଆହେଇନି। ଲକ୍ଷେ ଥର କହିଥିବି, ମା ତୁ କୁର୍ମାସନ କର, ମୂର୍ଚ୍ଛା ରୋଗ ରହିବନି, କିନ୍ତୁ ମୋ କଥା କିଏ ଶୁଣିଲେ? ତ ଏଇ ଘରେ ତ ମନକୁ ମନ ସମସ୍ତେ ଗୋଟିଏ ଗୋଟିଏ ରାଜା।

0: ପଟୁ
1: ମୋ କଥା ମାନ, ଘରକୁ ଯା।
0: କେମିତି ଯିବି? ବାପା ମାଙ୍କୁ କେମିତି ମୁହଁ ଦେଖେଇବି? ବାପା ଏ ବିବାହରେ ରାଜି ନଥିଲେ। ଖାସ୍ ତାଙ୍କୁ ରାଜି କରିବା ପାଇଁ 4 ଦିନ ଉପବାସ କଲି, ପାଗଳଙ୍କ ପରି ଅଭିନୟ କଲି, ବାବା ଯେ ହେଇଯିବ ବୋଲି ଧମକ ଦେଲି। ଶେଷରେ ତୁ ତାଙ୍କୁ ରୀତିମତ ବ୍ଲାକମେଲ କରି ରାଜି କରେଇଲୁ। ହେଲେ ବାହାଘର ହେଲା ବେଳକୁ ମୁଁ ବେଦିରୁ ଉଠି ପଳେଇ ଆସିଲି।
1: କିନ୍ତୁ କାହିଁକି, କଣ ପାଇଁ ଆଇସ ଭାଇ?
0: ସେ କଥା କଣ କହିବି ବନ୍ଧୁ, ସେମାନେ ମୋତେ ଠକିବାକୁ ବସିଥିଲେ। ସେ ପ୍ରକୃତ କନ୍ୟା ନୁହଁ, ଆଇ ମିନ୍ ମୁଁ ଯାହାକୁ ପ୍ରଥମେ ଦେଖିଥିଲେ ଏ ସିଏ ନୁହେଁ।
1: ମାନେ ୟୁ ମିନ୍ ସେ କନ୍ୟା ଝିଅ ନୁହେଁ? ତେବେ କଣ ଗୋଟେ ପୁଅକୁ ଝିଅ ବୟସ କରି ବେଦିରେ ବସେଇଥିଲେ?
0: ଓହୋ, ତୋର ଆଜି କଣ ହେଇଛି ଚିନ୍ତା, ଏତିକି ବୁଝିପାରୁନୁ?
1: ତେବେ ମୁଁ ବୁଝିପାରିଲା ବୋଲି ଟିକେ ସରଳ ଭାବରେ ବୁଝେଇଦେ ବନ୍ଧୁ। ଏଇ ତୋ ବାପା ଆସିଲେଣି।
2: ତୋର ଯଦି ସେଠି ବାହା ହେବାକୁ ଇଚ୍ଛା ନଥିଲା ତାହେଲେ ଏତେ ନାଟ ଲଗେଇଥିଲୁ କାହିଁକି? ତୋରି ପାଇଁ ମୋର ଆଜି ମାନ ଇଜ୍ଜତ ସବୁ ଗଲା।
1: ଅଙ୍କଲ ଆପଣ ରାଗ ଶାନ୍ତ କରନ୍ତୁ, ଆସନ୍ତୁ ବସିଯାଆନ୍ତୁ। ପ୍ରକୃତରେ ପଟୁଟା ଗୋଟେ ମୂର୍ଖଙ୍କ ପରି କାମ କଲା।
2: ମୂର୍ଖ ନୁହେଁ, ସେ ଗୋଟେ ବଦମାସ ରାକ୍ଷସ। ବିନା ଦୋଷରେ ଗୋଟାଏ ଯୁବତୀ ଝିଅର ଗଳା କାଟି ଦେଇ ଆସିଲା, ମୋ ଇଜ୍ଜତକୁ ମାଟିରେ ମିଶେଇଦେଲା।
1: ଅଙ୍କଲ ସେ ବିଚରା ଯାହା କିଛି କରୁଛି ତା ନିଜେ ବି ବୁଝିପାରୁନି। ୟାକୁ ଆପଣ ଭ୍ରମ କୁହନ୍ତୁ, ମତିଭ୍ରମ କୁହନ୍ତୁ, ଅବା ଯାହା କିଛି କୁହନ୍ତୁ, ସେଥିପାଇଁ ସେ ନିଜେ ଦାୟୀ ନୁହେଁ।
2: ଇଏ ତାହେଲେ ପାଗଳ?
1: ହଁ, କିଛିଟା ଟେମ୍ପୋରାରୀ ଇନ୍ସାନିଟି।
2: ତାହେଲେ ତ ଗୁଣିଆ ଡାକିବାକୁ
0: ହବ। ନା ନା ନା,
1: ତୁ ଚୁପ୍ ବସ, ଦରକାର ନାହିଁ ଅଙ୍କଲ। ଗୁଣିଆ ଡାକିଲେ ଅବସ୍ଥା ଆହୁରି ଖରାପ ହେଇଯାଇପାରେ। ଆପଣ ତା ସହିତ ଏପରି ବ୍ୟବହାର କରନ୍ତୁ ଯେପରି କିଛି ହେଇନି। ଡାଟିତି ବେଷ୍ଟ ମେଡି, ସେଇ ହେବ ତା ପାଇଁ ଉପଯୁକ୍ତ ଔଷଧ। ପଟୁ ଗୁଡ୍ ବାଏ, ଯା ଘରକୁ ଯାଇ ଦହି ପଖାଳ ଖାଇ ଶୋଇଯା।

0: ମୁଁ ତାର ତଣ୍ଟି ଚିପି ମାରିଦେବି।
1: ଭାଇ ତମେ ଏ କଥା ଶହେ ଥର ଖଣ୍ଡେ କହିଲଣି।
2: ଅସଲ କଥା ହେଲା, ବର୍ତ୍ତମାନ ଆମ ମଙ୍ଗଳ ସ୍ଥାନରେ ଶନି ଅଛନ୍ତି, କିଛି ଗୋଟେ ଅମଙ୍ଗଳ ଘଟିବ ବୋଲି ମୁଁ ଆଗରୁ ଜାଣିଥିଲି।
3: ଜାଣିଥିଲ ତ, ଚୁପ୍ ହୋଇ ବସିଥିଲ କାହିଁକି, ପ୍ରତିକାର କଲ ନାହିଁ?
2: ଠିକ ଅଛି ମା, ଗୋଟେ କାମ କରିବା, ତାର ହାତ ଗୋଡ଼ ବାନ୍ଧି ତାର ହାତରେ ବରଣମାଳ ଧରାଇ ଦେବା, କଲ୍ୟାଣୀଙ୍କୁ ନେଇ ତା ପାଖରେ ଛିଡ଼ା କରାଇବା। ସେ ଯଦି କଲ୍ୟାଣୀ ଗଳାରେ ବରଣମାଳ ନ ପିନ୍ଧେଇବ ତାହେଲେ ମୁଁ ତାର ତଣ୍ଟି ଚିପି ମାରିଦେବି।
3: ତୋର ଏତେ ଗୋଟେ କାମ କରିବା ଦରକାର ନାହିଁ କାମୟା।
2: କାହିଁକି, ଏତିକି କଷ୍ଟ ତୋ ପାଇଁ କରିବି ନାହିଁ ତ ଆଉ କରିବି କାହା ପାଇଁ?
1: ୟାର ବାହାଘର ଆଉ ହେବ କେମିତି? ମା, ମୋ ବାହାଘର ଚିନ୍ତା ଆଉ କରନା।
4: କି କଥା କହୁଛୁ କଲ୍ୟାଣୀ, ବାହା ହବୁନୁ ତ ଆଉ ଚାକିରି କରିବୁ?
1: ହଁ, ସେ ମୋ ପାଇଁ ଭଲ।
5: ଦିଦି, ତୁ ଲକ୍ଷେ ଟଙ୍କାର ଗୋଟେ କଥା କହିବୁ।

0: ଆମେ ବାହାବାନି। କଣ କହିଲୁ? ଖାନଦାନ ଜମିଦାର ବଂଶର ନାତୁଣୀ ପୁଣି ଚାକିରି କରିବ?
1: ମା, ଜମିଦାର ସାହେବ କଣ ଦେଖିବାକୁ ଆସି ଆମେ କଣ କରୁଛୁ ବୋଲି? ଏମାନେ ଯାହା କହୁଛନ୍ତି ବିଲକୁଲ ଠିକ।
0: ତ ଗଣ୍ଡି ମୁଣ୍ଡ ଠିକ।
2: ଦିଦି, ଉର୍ବଶୀ ଉପନ୍ୟାସ ନାୟିକା ପରି ଆମେ ବି ଡ୍ୟାନ୍ସ ପାର୍ଟି ଗଢିବା।
0: କଣ କହିଲୁ?
2: ହଁ ମା, ଦିଦି ଆଉ ମୁଁ ଡ୍ୟାନ୍ସ ଜାଣିଛୁ। ବଡ଼ ବଡ଼ ସହରକୁ ଯାଇ ଡ୍ୟାନ୍ସ କରିବୁ ତ କେତେ ପୁରୁଷ ଆମ ଗୋଡ଼ ତଳକୁ ଆସିବେ, ଆଉ ଆମେ ସେମାନଙ୍କୁ ଛାର ପୋକ ଭଳି ପାଦରେ ଦଳିଦେବୁ।
3: ବାସ୍ତବିକ ଏ ଦୁହିଙ୍କର ଗୋଷ୍ଠୀ ଅନୁସାରେ
0: ତମେ ଗଲ ଏଠୁ ଜମିଦାର।

0: ବଡ ବଡ ସହରକୁ ଯାଇ ଡ୍ୟାନ୍ସ କରିବୁ ତ କେତେ ପୁରୁଷ ଆମ ଗୋଡ ତଳକୁ ଆସିବେ, ଆଉ ଆମେ ସେମାନଙ୍କୁ ଛାର ପୋକ ଭଳି ପାଦରେ ଦଳିଦେବୁ।
1: ବାସ୍ତବିକ ଏ ଦୁହିଁଙ୍କର ଗୋଷ୍ଠୀ ଅନୁସାରେ
2: ତମେ ଗଲ ଏଠୁ। ଜମିଦାର ବଂଶରେ ନାତୁଣୀ ମାନେ ଯାଇ ସହର ସହର ବୁଲି ନାଚ କରିବେ, ଏଇଆ ତମ ଗୋଷ୍ଠୀରେ ଲେଖା ଅଛି ନୁହେଁ?
3: ହଁ, ସେଥିରେ କ୍ଷତି କଣ?
0: ବିଲକୁଲ ଠିକ ଭାଇ।
1: କହ ରାଧା,
0: ତମେ ଗୋଟେ କାମ କର, ନାଟ ପାର୍ଟି ସମ୍ପର୍କରେ ନଟବର ମାମୁ ଜଣେ ଅଭିଜ୍ଞ ଲୋକ, ତମେ ତାଙ୍କ ପାଖକୁ ଯାଇ ଏ ବିଷୟରେ ପରାମର୍ଶ କର। ଚାଲ ଦିଦି, ଆମେ ଏଣେ ପ୍ଲାନ ତିଆରି କରିବା।
2: ଦେଖ କହିଦେଉଛି, ଘରୁ ଗୋଡ କାଢିଛ ତ ତମର ଗୋଡ ଭାଙ୍ଗି ଥୋଇଦେବି। ଏ ଝିଅ ଦିଟାର ମୁଣ୍ଡ ଖରାପ ହୋଇଗଲାଣି, ହେଲେ କାମେୟା ତୁ ହେଲେ ମୁଣ୍ଡ ଠିକ କରି କାମ କର, ତୁ ସେ ନଟବର ଘରକୁ ଯାଇଛୁ ତ ଦେଖିବୁ।
4: ଦେଖ ମା, ୟାଙ୍କ ପାଇଁ ଆଉ କିଛି ନ କରିବି ସିନା, କିନ୍ତୁ ଏ କାମରେ ଜରୁର ସାହାଯ୍ୟ କରିବି। ତାଙ୍କର ବିକାଶ ପଥରେ ଆମେ ବାଧା ଦେବା କାହିଁ କହିଲୁ? ମୁଁ ବର୍ତ୍ତମାନ ନଟବାମ ଘରକୁ ଚାଲିଲି।
2: ଶୁଣ କାମେୟା,

0: 마모! 헐, 맞다, 마모!
1: 예?
2: 아래, 까메야? 김이티 짤리아실로 본자? 아래, 거래 समझते 벌었던다? 또, 마, 또, 김이티, 에디 짤래래?
3: 무, 거타이, 버러, 저루리 까머, 또, 뭐, 바고, 왔지, 마모?
2: 세이, 거타, 까머자. 다노, 헐, 또, 아시탄, 누가인지? 하, 손일리, 거자니로, 바하로, 방기라?
3: 또, 틱, 손이자, 마모? 어, 세이, 티바이, 무, 또, 뭐, 바고, 왔지?
2: 아래, 바하로, 신나, 털에, 방기라? 뿐이, 하고. 세 바로 무너지.
3: 나 마모. 컬라니 아우 라다 짓 덜쳤디. 세마네 바하헤베니.
2: 바하헤베니? 바하헤베니 또 어디에 가노?
3: 고태 나초 파티 거리에 벌이 가비쳤디.
2: 건 거일루 건 거일루. 좀비 다로 원서로 나뚜니 마네 나초 파티 거리에.
4: 기 나토 거 거리에.
3: 나토 거 누해 마모. 나초 나초 마네 댄스.
2: 아래 아직까지 댄스 또 समस्त 되고선디. 근데 뭐 주복 समयरे
3: 나타고 파이 또 마모 बहुत 진사 दरकार.
2: 하.
3: 바디 যন্ত্র 드레스 메이크업.
2: 메이크업 কথা শুনি 아모 समयର কথা মনে পড় যাচ্ছি ভঞ্জা. সেতবেলে समस्त নিজে নিজে মেকআপ হতলে. তোর মাই বিচারি যাই স্বর্গরে রইলানি. প্রথম করি নাটক পাইতে মিস্তে. তাকো মেকআপ করিয়াকো মতে কয়া গলা. ତାକୁ ଦେଖିଲା ମାତ୍ରେ ବୁଝିଲୁ ଭଣଜା ମୁଁ ତ ପାଗଳ ହେଇଲି ଆଉ ଗ୍ରୀଜ ପ୍ୟାଣ୍ଟ ଲଗେଇବା ବଦଳରେ ତାମରେ ନାଲି ରଙ୍ଗ ବୋଳିଦେଲି ଓହୋ କଣ କହିବି ସତରେ ଆମ ସମୟରେ କେତେ ମଜା ହଉନଥିଲା
3: ମାମୁ ଏଇ ନାଚ ପାର୍ଟି କେମିତି ଚଳାଇବାକୁ ହବ ଆମକୁ କିଛି ଜଣା ନାହିଁ ତୁମର ତ ଏ ବିଷୟରେ ବହୁତ ଅଭିଜ୍ଞତା ଅଛି
2: ଅଛି
3: ଯଦି ଟିକେ ସାହାଯ୍ୟ କରନ୍ତ
2: ସାହାଯ୍ୟ କଥା କଣ କହୁଛୁ ମ ମୁଁ ଖୋଦ ତମ ସାଙ୍ଗରେ ରହି ପାର୍ଟି ଚଳେଇବି ହଁ ଡ୍ୟାନ୍ସ ପାର୍ଟିରେ କଲ୍ୟାଣୀର ନାଁ ରଖାଯିବ ବାଣୀ ଆଉ ରାଧାର ନାଁ ରଖାଯିବ ରାଣୀ ବାଣୀ ଆଉ ରାଣୀ ବମ୍ବେ କଲିକତା ଦିଲ୍ଲୀ ମାଡ୍ରାସ ସବୁଆଡେ ବୋଲି ନୃତ୍ୟ ପ୍ରଦର୍ଶନ କରିବେ ବୁଝିଲୁ

0: କଣ ଯେ ଅପସରା ହେଇନଥିବ ସେ କଥା ତୁ କେମିତି ଜାଣିଲୁ?
1: ମତେ ବିଶ୍ୱାସ କର ବନ୍ଧୁ, ମୋ ଡ୍ୟାନ୍ସ ଦେଖିବାକୁ ଆଦୌ ଇଚ୍ଛା ନାହିଁ।
0: ତୋର ଜାଣିବା ଉଚିତ ଯେ ମୁଁ ଯେତେବେଳେ ଡ୍ୟାନ୍ସ ସୋକୁ ନେଇଯିବା ପାଇଁ ନିଶ୍ଚିତ କରିସାରିଛି ସେତେବେଳେ ତତେ ନେଇକରି ହିଁ ଯିବି।
1: ଚିନ୍ତା,
0: ମୁଁ ଆଉ କିଛି ଶୁଣିବିନି, ତତେ ଯିବାକୁ ହିଁ ହବ। ଉଠ, ହଁ, ଦାଟ୍ସ ଲାଇକ୍ ଏ ଗୁଡ୍ ବୟ, କମ ଅନ୍।

0: ପଟୁ କମନ୍, ଆଜି ଗୋଟେ ବଢିଆ ଡ୍ୟାନ୍ସ ଅଛି, ମୁଁ ଫ୍ରଣ୍ଟ ରୋରେ ଦୁଇଟା ଟିକେଟ୍ ବୁକ୍ କରିଦେଇଛି, ଚାଲ ଯିବା। ଆରେ ଉଠ, ଡେରି ହେଇଯାଉଛି।
1: ନା ଚିନ୍ତା, ଡ୍ୟାନ୍ସ ମୋତେ ଭଲ ଲାଗୁନି।
0: ଭଲ ଲାଗୁନି ତ, ସେ ଡ୍ୟାନ୍ସ ବାଲି ଝିଅକୁ ଭଲ ପାଉଥିଲୁ କାହିଁକି? ଡୋଣ୍ଟ ଟକ୍ ରବିଶ।
1: ଆରେ ସେ ଝିଅ ମାମୁଲି ଡ୍ୟାନ୍ସର ନୁହେଁ, ଅପ୍ସରା।
0: ସେ ଦୁହିଁଙ୍କ ଭିତରୁ

0: ஃப்ரெண்ட்.
1: அரே, இது சேஜியோ.
0: வண்டர்ஃபுல், வண்டர்ஃபுல்.
1: சிந்தா, டேக் சேஜியோ.
0: டோன்ட் டாக் ரபிஷ். ମୁଁ କଣ ଜାଣିନି ସେ ଗୋଟେ ଝିଅ ବୋଲି? ତୋର ମତେ ବୁଝିବା ଦରକାର ନାହିଁ, ଡୋଣ୍ଟ ଡିଷ୍ଟର୍ବ ମି।
1: ଆରେ ଇଏ ସେଇ ଝିଅ ମୋ।
0: ୱିଲ୍ ୟୁ ଶଟ୍ ଅପ୍ ପ୍ଲିଜ୍ ଫଟୁ।
2: ୱିଲ୍ ୟୁ ପ୍ଲିଜ୍ କିପ୍ କ୍ୱାଇଟ୍।
0: ଆଇ ଆମ୍ ସରି ଜେଣ୍ଟଲମ୍ୟାନ୍, ଇଟ୍ ଇଜ୍ ନଟ୍ ଟୁ ୟୁ। ଦିସ୍ ଶଟ୍ ଅପ୍ ୱାଜ୍ ଫର୍ ମାଇ ଫ୍ରେଣ୍ଡ।
3: ପଟୁ, ଦର୍ଶକମାନେ ତୋର ପରଫର୍ମାନ୍ସକୁ ଦେଖୁଛନ୍ତି, ପୁଣି ଚିଲେଇବୁ ତ ତୋତେ ଏଠୁ ନିକାଲିଦେବେ, ବୁଝିଲୁ?
0: ବାହ ବାହ, ବ୍ୟୁଟିଫୁଲ୍ କମ୍ବିନେସନ୍। ବଡ଼ ଝିଅଟିର ଗମ୍ଭୀରତା ଆଉ ଛୋଟଟିର ନଖରା ଦେଖିବା କଥା। ଭେରି ଗୁଡ୍ କମ୍ବିନେସନ୍।
1: ମୋତେ ସେ ଝିଅ ସହିତ ଦେଖା କରିବା ଖବର ଚିତା।
0: ଏ ପଟୁ, କୁଆଡ଼େ ଯାଉଛୁ? ଆରେ ହଁ, ଆରେ କୁଆଡ଼େ ଯାଉଛୁ ପଟୁ? ଏ ପଟୁ, ଆରେ ଶୁଣ,

0: ଆଜ୍ଞା ଟିକେ ଶୁଣିବେ।
1: କଣ କଥା କଣ? ତୁମେ ଭାରି ବିଚଳିତ ଜଣା ପଡୁଛ।
0: ଆଜ୍ଞା ସେ ଝିଅଟି ସହିତ ମୋର ସାକ୍ଷାତ କରିବାର ଅଛି।
1: କୋଉ ଝିଅ? ଏଇ
0: ନା ନା କଲ୍ୟାଣ ନୁହେଁ, ସେ ଆର ଝିଅଟି।
1: ଓ ତମେ ତାହେଲେ ସେ ଦୁଇଙ୍କୁ ଜାଣିଛ ନା? ବୁଝିଲ, ମୁଁ ସେମାନଙ୍କର ନାଁ ବଦଳେଇ ଦେଇଛି। କଲ୍ୟାଣୀର ନାଁ ବାଣୀ ଆଉ ରାଧାର ନାଁ ରାଣୀ।
0: ରାଧା?
1: ଏଇ ତ ରାଧା ଆସିଗଲା।
2: ମାମୁ ମାମୁ ଭାଇ କୁଆଡେ ଗଲେ?
1: ସେଠି କୋଉଠି କୁର୍ମାସନରେ ବସିଥିବ, ତୁମମାନଙ୍କ ଫେରିବାରେ ଡେରି ହେଇପାରେ। ମୁଁ ଯାଉଛି, ଲଜରେ ବିଶ୍ରାମ ନେବି। ହଁ ରାଧା, ଏ ଯୁବକ ଜଣକ ତୋ ସହିତ ଦେଖା କରିବାକୁ ଆସିଛନ୍ତି, ତମେ କଥାବାର୍ତ୍ତା କରୁଥା, ମୁଁ ଯାଉଛି। ଆରେ ମା, କଲ୍ୟାଣୀ ବି ଆସିଗଲାଣି।
2: କିଏ ଆପଣ? ଓ ତମେ?
0: ହଁ ମୁଁ। ତମ ସହିତ ଗୋଟେ କାମ ଥିଲା।
2: ପଦ୍ମାସ, ତମ ସାହସ ତ କମ ନୁହେଁ।
3: କିଏ ସେ ଲୋକଟା ରାଧା?
2: ସେଇ ରାକ୍ଷସ ଦିଦି ଯିଏ ତୋର ଜୀବନକୁ ବରବାଦ କରିଛି।
3: କଣ କହିଲୁ?
0: ମିସ୍ ରାଧା, ତମେ ମୋତେ ଯାହା ଭାବୁଛ ମୁଁ ତାହା ନୁହେଁ। ମୋ କଥା ଆଗେ ଶୁଣିସାର।
2: କିଛି ଶୁଣିବା ଦରକାର ନାହିଁ, ଚାଲିଯାଅ ଏଠୁ।
0: ତୁମକୁ ମୋ କଥା ଶୁଣିବାକୁ ହବ।
2: କଣ ଜବରଦସ୍ତି? ଯାହା କରିଛ ସେତିକିରେ ସନ୍ତୁଷ୍ଟ ନୁହଁ, ଆସିଛ ପୁଣି ଅଭିନନ୍ଦନ ଜଣେଇବାକୁ। ଦିଦି, ତୁ ଭାଇଙ୍କୁ ଡାକିଲୁ?
0: ହେଲା, ମୁଁ ଅନ୍ୟାୟ କରିଛି, ଅପରାଧ କରିଛି, ମୁଁ ମାନୁଛି ମୁଁ ଦୋଷୀ, ମୋର ଭୁଲ ହେଇଛି।
2: ଭୁଲ ହେଇଛି?
4: ନା ନା, ଭୁଲ ଟୁଲ କିଛି ନାହିଁ, ତୋର ଏଠିକି ଆସିବାଟା ଭୁଲ ହେଇଛି। ତୋର ଭାଗ୍ୟ ଭଲ ଥିଲା, ସେଦିନ ମୋ ହାବୁଡ଼ରେ ପଡ଼ିଲୁଣି, ଚୋର ପଳି ପଳେଇଲୁ, ଆଜି ଯିବୁ କୁଆଡେ?
0: ମୋ କଥା ଶୁଣା ଗେ।
4: ଶୁଣିବା ଦରକାର ନାହିଁ, ତୋର ହାଡ଼ ଗୁଣ୍ଡା କରିଦେବି। କଲ୍ୟାଣୀ, ରାଜା, ତମେ ତୁମେ ଲଜକୁ ଯାଅ, ମୁଁ ଏ ବଦମାସକୁ କବର ଦେଇ ଯାଉଛି।
2: ଚାଲ ଦିଦି।
0: ରାଧା, ମୋ କଥା ଟିକେ ଶୁଣିଯାଅ।
4: ଦେଖୁଛୁ କଣ ମ, ତୋ ମୁଁ ସବୁଦିନ ପାଇଁ ବନ୍ଦ ନ କରି ମୁଁ ଏଠୁ ଯାଉ ନାହିଁ, ବୁଝିଲୁ?
0: କିଛି ନ ବୁଝି ନସୁଛି, ମତେ କାହିଁକି ମାରୁଛ? ମୋର ବେଦିରୁ ଉଠି ପଳେଇ ଆସିବାର କାରଣ ଥିଲା।
4: ମୁଁ ବର୍ତ୍ତମାନ ଯାହା କରିବାକୁ ଯାଉଛି ତାର ବି ଢେର କାରଣ ଅଛି। ବଦମାସ କହିଲା କଣ ନା?
0: ଓହୋ, ବନ୍ଦ କର, ବନ୍ଦ କର, ମୋ କଥା ଆଗେ ଶୁଣିସାର।
4: ପୁଣି ଯଦି କୋଉ ଝିଅର ଜୀବନକୁ ନେଇ ଖେଳିଛୁ ତ ଉଚିତ ଶିକ୍ଷା ଦେବି।
5: ଭଉଣୀର
4: ଜୀବନ ବରବାଦ କରିଛି, ବାହାହବାକୁ ଯାଇ ବେଦିରୁ ଉଠି ଚାଲି ଆସିଛି, ମୁଁ ୟାକୁ ଜୀବନ୍ତ ଛାଡ଼ିବିନି।
5: ସୋ ଦାଟ୍ସ ଇଟ୍? ଏ ଦୁହେଁ ତାହେଲେ ସେଇ ସିଷ୍ଟର୍ସ? କିନ୍ତୁ ବ୍ରଦର, ତମେ ଏକଥା ନିଶ୍ଚୟ ସ୍ୱୀକାର କରିବ ଯେ ପଟୁ ଅପକାର ବଦଳରେ ତୁମ ଭଉଣୀର ବେଶ ଉପକାର କରିଛି। ବାହା ହେଇଥିଲେ ଏପରି ଅଦ୍ଭୁତ ନୃତ୍ୟ ପ୍ରଦର୍ଶନ କଣ ସମ୍ଭବ ହେଇଥାନ୍ତା? ତୁମ ଭଉଣୀର ସମସ୍ତ ପ୍ରତିଭା ରୋଷେଇ ଘର ଭିତରେ ଆତ୍ମହତ୍ୟା କରିଥାନ୍ତେ।
4: ରାଜା ଦୟାଳୁ ବୁଝିଲେ ଖମ୍ବ ଆଳୁ।

0: ତୁମ ରାସ୍ତା ଦେଖ।
1: ମୋ କଥା ଟିକେ ହେଲେ ଶୁଣ।
0: ପୁଣି ପାଟି ଫିଟେଇଲୁ, ବନ୍ଦ କର, ମୋ ବନ୍ଦ କର।
2: ପଟୁ, ଚାହିଁଛୁ କଣ? ଗିଭ୍ ଇଟ୍ ବ୍ୟାକ୍।
1: ମାନେ
2: ମାଡ଼ର ଜବାବ ମାଡ଼।
0: ଇଏ ପୁଣି ମତେ ମାରିବ? ଆସିଲୁ ଆସିଲୁ, କେତେ ସାହସ ଅଛି? ଭୀମ ଯେମିତି କିଚକକୁ କରିଥିଲା, ତତେ ଯଦି ସେମିତି।
2: ପଟୁ, ଆରେ ଚାହିଁଛୁ କଣ? ତୁ ବି ଲଗା। ବିଚରା ପରାଜୟ ସ୍ୱୀକାର କଲାଣି, ତାକୁ ଛାଡ଼ିଦେ।
1: କଣ କହିଲୁ?
3: ଛାଡ଼ିଦେବି?
2: ହଁ, ମୁଁ କହୁଛି ଛାଡ଼ିଦେ।
0: ଆଶ୍ଚର୍ଯ୍ୟ, ଦୈନିକ ଆସନ କଲାବାଲା ମୋ ପରି ଗୋଟେ ମୋଟା ତାଗଡ଼ା ପହିଲବାନଙ୍କୁ ଇଏ ପୁଣି କାବୁ କରିଦେଲା। ଆଚ୍ଛା, ପୁଣି ଥରେ ଆସିଲେ ଦେଖେ।
2: ଜେଣ୍ଟଲମ୍ୟାନ, ନାଓ ଇଣ୍ଟରଭାଲ ଫର ରିଫ୍ରେସମେଣ୍ଟ। ବର୍ତ୍ତମାନ ତୁମେ ଦୁହେଁ ନିଜ ନିଜ ପୋଷାକରୁ ଧୂଳିମାଟି ଛାଡ଼ିଦିଅ, ଦୁଇ ବନ୍ଧୁଙ୍କ ପରି ହାତ ମିଳା। କମନ୍,
4: ତୁମର ନାଁ?
5: କାମୟା।
4: ଭାଇ କାମୟା, ବର୍ତ୍ତମାନ ଶାନ୍ତ ଭାବରେ ମୋ କଥା ଶୁଣ। କଥା ହେଲା, ମୁଁ ଯୋଉଦିନ ପ୍ରଥମ ତୁମ ଘରକୁ ଯାଇଥିଲି ସେଦିନ ତୁମର ଭଉଣୀ ରାଧାକୁ ଡ୍ୟାନ୍ସ କରୁଥିବାର ଦେଖିଲି।
5: କଣ କରୁଥିଲା?
4: ନୃତ୍ୟ କରୁଥିଲା। ତମେ ବିଶ୍ୱାସ କରବା ନକର, ସେ ପ୍ରଥମ ଦେଖାରେ ହିଁ ତାକୁ ମୋର ହୃଦୟ ବିକି ଦେଇଥିଲି ଏବଂ ତାକୁ ହିଁ ବାହା ହେବାକୁ ପସନ୍ଦ କରିଥିଲି। କିନ୍ତୁ ବାହାବେଦୀରେ ଅନ୍ୟ ଝିଅକୁ ଦେଖି।
2: ଦେଖ ଭାଇ, ଏସବୁ ଆଲୋଚନା ଚା ପର୍ବ ପରେ କରିବା। କମାନ, ମୋ ଘରକୁ ଆସ।

0: ପ୍ରକୃତରେ ବିଚିତ୍ର ହେଲା ମୋ ନାଟକର କାହାଣୀ ଆପଣମାନଙ୍କର ହିଁ କାହାଣୀ।
1: କିନ୍ତୁ ତମର ବନ୍ଧୁ ଯେ ବର୍ତ୍ତମାନ କଲିକତାରେ ଅଛନ୍ତି, ନାଟକ ମଞ୍ଚସ୍ଥ ହେବ କେମିତି?
0: ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା, ନାଟକ ମଞ୍ଚସ୍ଥ ହେବା ଦିନ ସେ ଆସି ପହଞ୍ଚିବ।
1: ତାଙ୍କୁ ରିହର୍ସଲ ତ କରିବାକୁ ହବ।
0: ଆମେ ରିହର୍ସଲ କରିବା, ତାର ପ୍ରାକ୍ଟିସ ଦରକାର ହବନି। ସେ ସିଧା ଷ୍ଟେଜ୍ ଉପରକୁ ଯିବ ଏବଂ ନିଖୁଣ ଅଭିନୟ କରିବ।
1: ଆଚ୍ଛା, ତେବେ ତ ଏ ନାଟକ ନିଶ୍ଚୟ ହବ। ଆଇଡିଆଟା ବହୁତ ଭଲ, ମୋ ମନକୁ ବେଶ ପାଇଛି।
2: ମାମୁଁ, ଏସବୁ ଅଡୁଆ ଭିତରେ ଆପଣ କାହିଁକି ପଶିଲେ?
0: ଓ ମିସ୍ କଲ୍ୟାଣୀ, ଆପଣଙ୍କ ଅଡୁଆ କଣ? ଲିଭ୍ ଏଭ୍ରିଥିଙ୍ଗ ଟୁ ମିଷ୍ଟର ଚିନ୍ତା, ଆଜିଠୁ ରିହର୍ସଲ ଆରମ୍ଭ, ଆଉ ପ୍ରଥମ ପ୍ରଦର୍ଶନ ଏହି ସହରରେ ହିଁ ହେବ। ଆପଣମାନଙ୍କୁ କିଛି କଷ୍ଟ କରିବାକୁ ପଡ଼ିବନି। ଆଚ୍ଛା, ମୁଁ ବର୍ତ୍ତମାନ ଫଟୋ ଆରମ୍ଭ କର, ଲାଇକ୍ ଦିସ୍, 1, 2, 3, 1, 2, 3, ଡନ୍। ହଁ, ହାତ ଏଇ ପୋଜିସନରେ, 1, 2, 3, ବାଁ ପାଦରୁ ଆରମ୍ଭ କର, 1, 2, 3, ଓ ମାଇ ଗଡ୍, ତୁ ତ ଡ୍ୟାନ୍ସରେ ଏବିସିଡି ବି ଜାଣିନୁ। ମୁଁ ବେକାର ନଟବର ବାବୁ ପାଖରେ ତୋର ଏତେ ପ୍ରଶଂସା କରି ଆସିଲି।
3: ମୋଦେ ନାଚ ଫାଚ ହେଇପାରିବନି, ତୁ ଯେତେ ଶିଖିଲେ କଣ ହବ?
0: ଅପଦାର୍ଥ, ଏଇଥିରେ କହୁଥିଲେ ପ୍ରେମ ପାଇଁ ପ୍ରାଣ ଦେଇଦେବୁ। ଆରେ ବୁଦ୍ଧୁ, ଥିଙ୍କ ଫର ଲଭ୍, କମ୍ ଅନ୍, ଟ୍ରାଏ ଏଗେନ୍, 1, 2, 3, ଟର୍ନ, 1, 2, 3, ଟର୍ନ। ଠିକ ଅଛି, ଏଥର ତୁ ଏକୁଟିଆ ଥର ନାଚିଲୁ, ଦେଖିବା। ହଁ, ଆରମ୍ଭ କର, 1, 2, 3, ଟର୍ନ, 1, 2, 3, ହଁ, ସାବାସ, ଗୁଡ୍, ଭେରି ଗୁଡ୍ ବଏ। ଭେରି ଗୁଡ୍, କିପ୍ ଇଟ୍ ଅପ୍, କିପ୍ ଇଟ୍ ଅପ୍। ନାଓ ମିସ୍ ରାଧା, ଲିସନ୍, ପରଦା ଉଠିବା ଠାରୁ ଆରମ୍ଭ କରି ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଗୋଟିଏ ମାତ୍ର ଦୃଶ୍ୟ ଚାଲିଥିବ, ମଝିରେ ପରଦା ପଡ଼ିପାରେ, କିନ୍ତୁ ଡ୍ୟାନ୍ସ ଏଫେକ୍ଟ ଚାଲୁ ରହିବ, ତେଣୁ ତୁମେମାନେ ଭଲ ଭାବରେ ପ୍ରାକ୍ଟିସ୍ କରିନିଅ।
2: କିନ୍ତୁ ମିଷ୍ଟର ଚିନ୍ତା, ଆପଣଙ୍କ ବନ୍ଧୁ ଆସିଥିଲେ ବହୁତ ଭଲ ହେଇଥାନ୍ତା।
0: ଅବଶ୍ୟ ଅବଶ୍ୟ, କିନ୍ତୁ ତାର ଅନେକ ଗୁଡ଼ିଏ ଏନ୍ଗେଜମେଣ୍ଟ ଆଗରୁ ଫିକ୍ସ ହେଇଯାଇଛି, ବଟ୍ ଆପଣମାନେ ଭରି ହୁଅନ୍ତୁନି। ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା, ଲିଭ୍ ଇଟ୍ ଟୁ ମିଷ୍ଟର ଚିନ୍ତା।
2: ଓକେ,
1: କଥା ଅଛି ଏଇଠି, ବୁଝିଗଲି, ସବୁ ବୁଝିଗଲି। ନାଟକ ଭିତରେ ପୁଣି ଆଉ ଗୋଟିଏ ନାଟକ, ଚମତ୍କାର ଚମତ୍କାର।
0: କିନ୍ତୁ ମିଷ୍ଟର ନଟବର, ଆମର ଏ ପ୍ରେମ ଅଭିଯାନର ସଫଳତା ପାଇଁ ଆପଣଙ୍କର ଆଶୀର୍ବାଦ ଦରକାର।
1: ହଁ ହଁ, ନିଶ୍ଚୟ ଦରକାର, ମୁଁ ଏଥିରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବି।
0: ଥ୍ୟାଙ୍କ ୟୁ ଭେରି ମଚ୍ ମିଷ୍ଟର ନଟବର, ଥ୍ୟାଙ୍କ ୟୁ।
2: ମିଷ୍ଟର ଚିନ୍ତା, ପ୍ରସ୍ତୁତ ଥାନ୍ତୁ, ମୁଁ ପର୍ଦ୍ଦା ଉଠୁଛି।

0: ଫାଣ୍ଟାଷ୍ଟିକ୍ ଫାଣ୍ଟାଷ୍ଟିକ୍, କଂଗ୍ରାଚୁଲେସନ୍ସ ମିସ୍ କଲ୍ୟାଣୀ, ମିସ୍ ରାଧା, ଆପଣମାନଙ୍କର କ୍ରୋଧ ପ୍ରଦର୍ଶନ ପୂରାପୂରି କାହାଣୀର ଅନୁକୂଳ ଥିଲା।
1: ଚୁପ୍ କରନ୍ତୁ ତ।
2: କଲ୍ୟାଣୀ, ରାଧା, ଦର୍ଶକଙ୍କ ମୁହଁରେ ତୁମର ଅଭିନୟର ଭୁରି ଭୁରି ପ୍ରଶଂସା। ଜଣେ କଣ୍ଟ୍ରାକ୍ଟର ଗୋଟିଏ ଶୋ ପାଇଁ 5,000 ଟଙ୍କା ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ବୁଝିଲ?
1: ଆପଣମାନେ ଏଣିକି ନାଟକ କରନ୍ତୁ, ପୁରୁଷ ଜାତିଟା ନର୍କର କୀଟ।
0: ଏକ୍ଜାକ୍ଟଲି, ସେଇ ତ ଆମ ନୃତ୍ୟ ନାଟିକାର ବିଷୟବସ୍ତୁ।
1: ଆମର ଅଭିନୟ ଏଇଠୁ ବନ୍ଦ, ବୁଝିଲେ? ଆଜି ରାତିରେ ହିଁ ଆମେ ଆମ ଘରକୁ ଚାଲିଯାଉଛୁ। ଚାଲ ଦିଦି, ମାମୁ, ଆମ ପାଇଁ ଗୋଟେ ଟ୍ୟାକ୍ସି ଡାକି ଦିଅନ୍ତୁ।
2: ଠିକ ଅଛି।
3: ମିସ୍ ରାଧା,
0: ମିସ୍ କଲ୍ୟାଣୀ,
3: ମିସ୍ ରାଧା,
0: ମିସ୍ କଲ୍ୟାଣୀ,
1: ସେଟ୍ ଅପ୍,
3: ମିସ୍ କଲ୍ୟାଣୀ,
0: ମିସ୍ ରାଧା।
2: ତମର ତ ପ୍ଲାନ ବିଲକୁଲ ଫେଲ ମାରିଗଲା ମିଷ୍ଟର ଚିନ୍ତା।
0: ନୋ ମିଷ୍ଟର ନଟବର, ଦିସ୍ ଇଜ୍ ଏ ପାର୍ଟ ଅଫ୍ ଦି ପ୍ଲାନ। ନାଓ ପଟୁ, ଗୋ ଫଲୋ ଦେମ୍, ଆଇ ମିନ୍ ମିସ୍ ରାଧା ଓନ୍ଲି। ତା କୋଠରୀରେ ଜବରଦସ୍ତ ପଶି ଦରଜା ବନ୍ଦ କରିଦେ। ତୋ କଥାରେ ରାଜି ନ ହେବା ପର୍ଯ୍ୟନ୍ତ ଡୋଣ୍ଟ ଲିଭ୍ ହିୟର୍, ଆଇ ମିନ୍ ଜମା ଛାଡ଼ିବୁନି।
3: କିନ୍ତୁ ସେ ମୋ କଥା ଶୁଣିଲେ ତ?
0: ନ ଶୁଣିଯିବ କୁଆଡ଼େ, କମାନ୍, ଲିଭ୍ ଦି ରେଷ୍ଟ ମିଷ୍ଟର ଚିନ୍ତା। ନଟପୁର ବାବୁ, ଟ୍ୟାକ୍ସି ଡାକନ୍ତୁ।
2: ଠିକ ଅଛି। ଟ୍ୟାକ୍ସି, ଏ ଟ୍ୟାକ୍ସି।

0: ଜଲ୍ଦି ଆ, ଆସୁଛି ଦିଦି। ତମେ ପୁଣି ଏଠି?
1: ହଁ ହଁ ରାଧା।
0: ତମକୁ ଟିକେ ଲଜ ନାହିଁ? ଯାଉଛ ନା ପୋଲିସ ଡାକିବି?
1: ତମେ ପ୍ରଥମେ ମୋ କଥା ଶୁଣ, ତାପରେ ଯାହାକୁ ଇଚ୍ଛା ଡାକିବ।
0: ଦରଜା ଖୋଲ କହୁଛି, ମୁଁ ଯିବି।
1: ପାରିବ ତ ମତେ ଠେଲି ଦେଇ ଯାଇପାର।
0: ଆଚ୍ଛା, ଏତେ ସାହସ? ଦିଦି ଦିଦି ଭାଇ କଣ ହେଲା ରାଧା? ଶୀଘ୍ର ପୋଲିସକୁ ଡାକ ଦିଦି, ଗୋଟେ ଗୁଣ୍ଡା ମୋ ଦରଜା ବନ୍ଦ କରିଦେଇଛି।
2: କିଏ
0: କିଏ? ଆଉ ସେଇ ଯୋଉ ଗୁଣ୍ଡା ତତେ ବାହା ହବାକୁ ଯାଇଥିଲା।
1: ମୁଁ ଗୁଣ୍ଡା ନୁହେଁ କି ବଦମାସ ନୁହେଁ, ମୁଁ ଯାହା କରୁଛି କେବଳ ତମରି ପ୍ରେମ ପାଇଁ।
0: ଚୁପ କର, ପ୍ରେମ ପ୍ରେମ
2: ଅପେକ୍ଷା କର ରାଧା, ମୁଁ ପୋଲିସ ନେଇ ଆସିଛି। ଟ୍ୟାକ୍ସି, ଶୀଘ୍ର ପୋଲିସ ଷ୍ଟେସନ ଚାଲ।
3: ଆଚ୍ଛା ମ୍ୟାମ୍ ସାର୍।

0: ଆସନ୍ତୁ ମ୍ୟାଡାମ, ଓହ୍ଲେଇ ଆସନ୍ତୁ।
1: ଡ୍ରାଇଭର, ଏଠି କାହିଁକି ଗାଡି ରଖିଲ? ମୁଁ ତମକୁ ଥାନାକୁ ଯିବା ପାଇଁ କହିଲି, ଏଇଟା କଣ ଥାନା?
0: ଯିବା ତ, ଓହ୍ଲେଇ ଆସନ୍ତୁ।
1: ତମେ?
0: ୟେସ୍ ମ୍ୟାଡାମ, ମିଷ୍ଟର ଚିନ୍ତା, ୟୋର ଅମ୍ବୁଲ ସର୍ଭେଣ୍ଟ। ମୋ ଘରକୁ ଆସନ୍ତୁ।
1: ନା,
0: ତାହେଲେ ଯିବେ କୁଆଡ଼େ?
1: ହୋଟେଲକୁ ଫେରିଯିବି।
0: ଆପଣଙ୍କ ହୋଟେଲ ପାଞ୍ଚ ମାଇଲ ଦୂର ରହିଲାଣି, ଏତେ ରାତିରେ ଟ୍ୟାକ୍ସି ତ ମିଳିବନି, ଚାଲି ଯାଇପାରିବେ? ପ୍ଲିଜ ମିସ୍ କଲ୍ୟାଣୀ, କୁହ ମୁଁ ତୁମର କି ସେବା କରିପାରିବି? ଆଚ୍ଛା, ଘର ଭିତରକୁ ନଗଲେ ନାହିଁ, ଆସ ଏ ବଗିଚାରେ ବସିବା। କାହିଁକି ଅଯଥା ନିଜ ଜୀବନକୁ ବରବାଦ କରିବା ସଙ୍ଗେ ସଙ୍ଗେ ଯୁବା ବୟସ ନିଅନ୍ତୁ? ନୋ ଚିଲଡ୍ରେନ୍ ଜଷ୍ଟ ନାଓ। ଦେଶରେ ଜନ ବିସ୍ଫୋରଣ ଘଟୁଛି, ବର୍ତ୍ତମାନ ପିଲା ଦରକାର ନାହିଁ, ବରଂ ଆଶୀର୍ବାଦ କରନ୍ତୁ ଯେପରି ଆମେ ଦୁଇ, ଆମର ଦୁଇ ଛୋଟ ପରିବାର, ସୁଖୀ ପରିବାର, ଏଇ ଆମ ଜୀବନର ଗତ ହଉ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ବେତାବ ଏହି କଥାଚିତ୍ରର ଗୀତଟିକୁ ଶୁଣନ୍ତୁ। ଶିଳ୍ପୀ ଲତା ମଙ୍ଗେସ୍କର ଏବଂ ଶବିଲ କୁମାର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟିକୁ ଶୁଣିବା ପୂର୍ବରୁ ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜାନ କାର୍ଯ୍ୟକ୍ରମରେ ଚଳିତ ଅଗଷ୍ଟ ମାସ 23 ତାରିଖ ରବିବାର ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାର। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଏଟା। ଏହି ସମ୍ପର୍କରେ ଆପଣ ଅଗଷ୍ଟ ମାସ 23 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଏଟା। ସୂଚନାଟି ଏତିକିରେ ଶେଷ ହେଲା।

ରାମ ଲଖନ ଏହି କଥାଚିତ୍ରର ଗୀତଟିକୁ ଶୁଣିଛନ୍ତି ଶିଳ୍ପୀ ଅନୁରାଧା ଏବଂ ମନହର। ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ହମ୍ କିସି ସେ କମ୍ ନେହି। ଏହି କଥାଚିତ୍ରର ଗୀତଟିକୁ ଶୁଣନ୍ତୁ ଏଥର ଶିଳ୍ପୀ ମହମ୍ମଦ ରଫି ଏବଂ ସୁଷମା ଶ୍ରେଷ୍ଠ, ଗୀତିକାର ମଜରୁ, ସଙ୍ଗୀତ ରାହୁଲ ଦେବ ବର୍ମନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶିଳ୍ପୀ ଲିପ୍ସା ମହାପାତ୍ର। ଶିଳ୍ପୀଙ୍କ କଣ୍ଠରେ ଗୋଟିଏ ପୁରାତନ ରଚନା, ସଙ୍ଗୀତ ଗୁଡ଼ଲି ରଥ।

ଗୀତଟିକୁ ଶୁଣିଲେ ବାପୁ ଗୋସ୍ୱାମୀଙ୍କ ରଚନାରୁ ଶିଳ୍ପୀ ଥିଲେ ଦୀପ୍ତିରେଖା ପାଢ଼ୀ ପରବର୍ତ୍ତୀ ଶିଳ୍ପୀ ଅସୀମ ପଣ୍ଡା ଗୀତିକାର ଡକ୍ଟର ନିର୍ମଳ ନାୟକ ସଙ୍ଗୀତ ସୁମିତ ଦୀକ୍ଷିତ

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ

0: ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀମାନେ ହେଲେ ହ୍ୟୁମାନ ସାଗର ଏବଂ ସଞ୍ଜୁ ମହାନ୍ତି, ଗୀତିକାର ସୁମିତ, ସଙ୍ଗୀତ ଶାନ୍ତିରାଜ ଖୁସଲା।

0: ଜିଏସ୍ଟି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ଗୀତ। ପ୍ରଥମେ ଶିଳ୍ପୀ ସୋନାଲି ରାଠୋଡ, ଗୀତ ରଚନା ପରୱିନ ଶାକିର, ସଙ୍ଗୀତ ରୂପ କୁମାର ରାଠୋଡ।

0: ହିନ୍ଦି ସୁଗମ ସଙ୍ଗୀତ କ୍ରମରେ ଶୁଣିଲେ କେତୋଟି ଗୀତ। ଶିଳ୍ପୀମାନେ ଥିଲେ ସୋନାଲି ରାଠୋଡ ଏବଂ ତଲତ ଅଜିଜ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ର। ବର୍ତ୍ତମାନ ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଆସନ୍ତୁ ଜାଣିବା ପ୍ରୋଟିନ୍ ଭରା ଗୋ ଖାଦ୍ୟ ଆଜୋଲା ଚାଷ ଆମେ କିପରି କରିବା। ଆଜୋଲା ଏକ ଅପୁଷ୍ପକ ଜାତୀୟ ଜଳ

0: ଭାସମାନ ଉଦ୍ଭିଦ। ଏହାର ପତ୍ର ତଳ ଭାଗରେ ଆନାବାଏନା ଆଜୋଲି ନାମକ ଏକ ନୀଳହରିତ ଶୈବାଳ ରହିଥାଏ। ଉପଯୁକ୍ତ ପରିବେଶରେ ଏକ ସପ୍ତାହ ସମୟ ମଧ୍ୟରେ ଏହା 2-3 ଗୁଣ ବୃଦ୍ଧି ପାଇଥାଏ। ଏହାର ଜଳୀୟ ଅଂଶ 90-92% ଥିଲାବେଳେ ଏଥିରେ କଠିନ ଅଂଶ ଭିତ୍ତିରେ ପୁଷ୍ଟିସାର 25-35% ଥାଏ। ପ୍ରାୟ 1 କିଲୋଗ୍ରାମ ଆଜଲାରେ 20-30% ପୁଷ୍ଟିସାର ଥାଏ। ଆଜଲା ଉତ୍ପାଦନ ନିମନ୍ତେ ଗଛ ଛାଇରେ 2 ମିଟର ଦୈର୍ଘ୍ୟ, 2 ମିଟର ପ୍ରସ୍ତ ଓ 0.2 ମିଟର ଗଭୀରରେ ଏକ ଖାଲ ଖୋଳାଯାଇଥାଏ। ମାଟିରୁ ଚେର ପ୍ଲାଷ୍ଟିକ୍ ଖାଲକୁ ପଲିଥିନ୍ ଦ୍ୱାରା ଆବୃତ କରାଯାଇଥାଏ। ପ୍ରାୟ 10-15 କିଲୋଗ୍ରାମ ଭଲ ଭାବେ ଚଲା ଉର୍ବର ମାଟି ପଲିଥିନ୍ ଉପରେ ସମଭାବରେ ବିଛାଇ ଦିଆଯାଏ। ଏହାପରେ 2 କିଲୋଗ୍ରାମ ସଜ ଗୋବର, 30 ଗ୍ରାମ ସୁପର ଫସ୍ଫେଟ୍ ସାରକୁ 1 ଲିଟର ପାଣିରେ ଗୋଳାଇ ଖାଲରେ ସମାନ ଭାବେ ଢଳାଯାଇଥାଏ। ଏଥିରେ 10 ଇଞ୍ଚ ସ୍ତର ପର୍ଯ୍ୟନ୍ତ ପାଣି ଭର୍ତ୍ତି କରାଯାଇଥାଏ। ଏହାପରେ 0.5 କିଲୋଗ୍ରାମରୁ 1 କିଲୋଗ୍ରାମ ପର୍ଯ୍ୟନ୍ତ ଆଜଲା ବିହନ ସେଥିରେ ଦିଆଯାଇଥାଏ। ମାତ୍ର 7-10 ଦିନ ପରେ ଏଥିରୁ ପ୍ରତିଦିନ 0.5-1 କିଲୋଗ୍ରାମ ପର୍ଯ୍ୟନ୍ତ ଆଜଲା ଉତ୍ପାଦନ ହୋଇଥାଏ। ପ୍ରତି 10 ଦିନ ଅନ୍ତରରେ 1 କିଲୋଗ୍ରାମ ଗୋବର ସହିତ 20 ଗ୍ରାମ ସୁପର ଫସ୍ଫେଟ୍ ପ୍ରୟୋଗ କଲେ ଅଧିକ ଅମଳ ମିଳିଥାଏ ଏବଂ 15 ଦିନରେ ଜଳ ବାହାର କରି ନୂତନ ଜଳ ଭର୍ତ୍ତି କରିବାକୁ ପଡ଼ିଥାଏ। ଆଜଲାକୁ ଏକ ବର୍ଗ ଯେମିତି ଜାଲି ବିଶିଷ୍ଟ ପ୍ଲାଷ୍ଟିକ୍ ଟ୍ରେରେ ଛାଣି ଅମଳ କରାଯାଏ। ଏହାକୁ ଭଲ ଭାବେ ଧୋଇ ସଫା କରି ଛାଇରେ ଶୁଖାଇ ଗୋବର ଗନ୍ଧ ବାହାରିଗଲା ପରେ ଖାଇବାକୁ ଦିଆଯାଏ। ଧୋଇବା ସମୟରେ ଏହାକୁ ଗୋଟିଏ କୁଣ୍ଡ ବା ବାଲ୍ଟି ଉପରେ ରଖିଦିଅନ୍ତୁ। ଧୋଇବା ସମୟରେ ଛୋଟ ଛୋଟ ଖଣ୍ଡ ଆଜଲା ପଡ଼ିଥାଏ। ଏହାକୁ ପୁଣି ମୂଳ ଆଜଲା କୁଣ୍ଡରେ ପକାଇଲେ ତାହା ଧୀରେ ଧୀରେ ବଢ଼ି ନୂଆ ଆଜଲାରେ ପରିଣତ ହୁଏ। ସାଧାରଣତଃ 14-35 ଡିଗ୍ରୀ ଉତ୍ତାପରେ ଆଜଲା ଭଲ ହୋଇଥାଏ। ଅଧିକ ଉତ୍ତାପ ବଢ଼ିଲେ ଏହା ଉପରେ ଛାଇର ବ୍ୟବସ୍ଥା କରିବା ଦରକାର। 6 ମାସ ଅନ୍ତରରେ କୁଣ୍ଡରୁ କିଛି କିଛି ମାଟି କାଢ଼ିଦେବେ। ଆଜଲାର ଚେର ସର୍ବଦା ଭାସମାନ ଅବସ୍ଥାରେ ରହିବା ଦରକାର। ଏଥିପାଇଁ ପାଣି ଅନ୍ତତଃ 8 ଇଞ୍ଚ ଉଚ୍ଚତା ରହିବା ଦରକାର। ଏହାର ଚେର ମାଟିରେ ବୁଡ଼ିଗଲେ ତାର ଶ୍ୱାସକ୍ରିୟା ହୋଇପାରିବ ନାହିଁ ଓ ଆଜଲା ମରିଯାଏ। ପ୍ରତି 6 ମାସରେ କୁଣ୍ଡକୁ ଶୁଖାଇ ପୁଣି ପାଣି, ମାଟି ଓ ନୂଆ ନୂଆ ଆଜଲା ଦେବା ଉଚିତ। 1 କିଲୋଗ୍ରାମ ଦାନାକୁ କମାଇ ପରିବର୍ତ୍ତିତ ଖାଦ୍ୟ ହିସାବରେ 1 କିଲୋଗ୍ରାମ ଆଜଲା ଦିଆଯାଇପାରିବ। ଏହା ଶତକଡ଼ା 50% ପର୍ଯ୍ୟନ୍ତ ଦାନାର ପରିମାଣକୁ କମାଯାଇପାରେ। ଖାଲି ଗାଈଗୋରୁ ନୁହନ୍ତି, ଛେଳି, ମେଣ୍ଢା, ଘୁଷୁରୀ, ଠେକୁଆ ଓ କୁକୁଡ଼ା ପାଇଁ ମଧ୍ୟ ଏହି ଆଜଲା ଏକ ଉତ୍ତମ ଖାଦ୍ୟ। ଆଜଲା ଚାଷ ହେଉଥିବା କୁଣ୍ଡରେ ପୋକ ନ ହେବା ପାଇଁ ନିମ୍ବ ଜାତୀୟ କୀଟନାଶକ ପ୍ରୟୋଗ କରନ୍ତୁ। ପଲିଥିନ୍ ବ୍ୟତୀତ ପକ୍କା କୁଣ୍ଡରେ ମଧ୍ୟ ଆଜଲା ଚାଷ କରାଯାଇପାରିବ। ଆଜଲା କୁଣ୍ଡରେ ଥିବା ପାଣି ସାମାନ୍ୟ କ୍ଷାରୀୟ ରହିଲେ ଭଲ ଆଜଲା ଉତ୍ପାଦିତ ହୋଇଥାଏ। କୁଣ୍ଡରେ ପାଣିର ସ୍ତର କମିଗଲେ ମଝିରେ ମଝିରେ ପାଣି ଭର୍ତ୍ତି କରିବା ଉଚିତ। ଜୁଆର ଓ ଶଙ୍କର ହାତିଆ ଘାସ ଆଦି ଶ୍ୱେତସାରଯୁକ୍ତ ଘାସ ସହିତ ଆଜଲା ମିଶାଇଦେଲେ ଗାଈର ପୁଷ୍ଟିସାରର ଆବଶ୍ୟକତା ପୂରଣ ହୋଇପାରିବ। ଆଜଲାକୁ କଟା ନଡ଼ା ଓ ଦାନା ସହିତ ମଧ୍ୟ ମିଶାଇ ଗାଈଗୋରୁଙ୍କୁ ଖାଇବାକୁ ଦେଇପାରିବା। ଆଜଲା କୁଣ୍ଡରେ ଅଣୁସାର ପ୍ରୟୋଗ କଲେ ମଧ୍ୟ ଅଧିକ ଆଜଲା ଉତ୍ପାଦିତ ହୋଇଥାଏ। ଅଧିକ ସବିଶେଷ ତଥ୍ୟ ପାଇଁ ନିକଟସ୍ଥ ପ୍ରାଣୀପାଳନ କର୍ମଚାରୀଙ୍କ ସହିତ ଯୋଗାଯୋଗ କରନ୍ତୁ।
1: ଚାଷବାସ କଥା ଶୁଣିଲେ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆମର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟିଏ। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ଚଳିତ ଅଗଷ୍ଟ ମାସର ଆସନ୍ତା 23 ତାରିଖ ଅର୍ଥାତ୍ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 23 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ପ୍ରଧାନମନ୍ତ୍ରୀ ଖାଦ୍ୟ

ଏଥର ଶୁଣନ୍ତୁ ପୁରାତନ ରଚନାରୁ ଓଡ଼ିଶୀ ଗୀତଟିଏ। ଶିଳ୍ପୀ ବାଳକୃଷ୍ଣ ଦାସ।

ଏଥର ପୁରାତନ ରଚନାରୁ ଶୁଣନ୍ତୁ ଗୋଟିଏ ଚମ୍ପୁ। ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର।

ଆପଣମାନେ ଶୁଣୁଛନ୍ତି ସଙ୍ଗୀତର ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଲୋକଗୀତଟିଏ, ଶିଳ୍ପୀ ଅକ୍ଷୟ ମହାନ୍ତି, ଗୀତ ରଚନା ଦେବଦାସ ଛୋଟରାୟ।

ପରେ ପରେ ଶୁଣିଲେ ସମ୍ବଲପୁର ଅଞ୍ଚଳର ଗୀତଟିଏ। ଶିଳ୍ପୀମାନେ ଥିଲେ ଜିତେନ୍ଦ୍ରିୟ ହରିପାଲ ଏବଂ ସୁକାନ୍ତି ସିଂ। ଗୀତଟିକୁ ରଚନା କରିଥିଲେ ରମେଶ ଚନ୍ଦ୍ର ମହାନନ୍ଦିଆ। ଶେଷରେ ଶିଳ୍ପୀମାନେ ହେଲେ ଶିବା ଏବଂ ନିବେଦିତା। ସତ୍ୟରଞ୍ଜନଙ୍କ ରଚନାରୁ ଶୁଣନ୍ତୁ ଲଘୁ ସଙ୍ଗୀତଟି।

0: ଶୁଣିଲେ ସଙ୍ଗୀତର ବିଚିତ୍ରା କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବା ପାଇଁ ଯାଉଛି। ଶୁଣନ୍ତୁ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ନ୍ୟାୟିକ ସେବାରେ ଯୋଗ ଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ ତିନି ବର୍ଷ ବଦଳରେ ଏକ ବର୍ଷର ପ୍ରାକ୍ଟିସ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି। ବନ୍ଦେ ମାତରମ୍ର ଦୁଇଧାଡ଼ି ଗାୟନ ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତେହେରାନକୁ କୌଣସି ପ୍ରକାର ଅଣୁଅସ୍ତ୍ର ଲାଗି ଅନୁମତି ଦିଆଯିବ ନାହିଁ କହିଲେ ଆମେରିକା ରାଷ୍ଟ୍ରପତି। ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିୟନସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ଭାରତ ଓ ବ୍ରାଜିଲ ମଧ୍ୟରେ ଟେଲି ଯୋଗାଯୋଗ, ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟେଲି ଯୋଗାଯୋଗ ବିଭାଗ କହିଛି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଫଳରେ ଡିଜିଟାଲ୍ ଦୃଷ୍ଟିକୋଣ, ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ତଥା ନୂତନ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଭାଗିତା ବୃଦ୍ଧି ପାଇବ। ପୁଣେଠାରେ ଅନୁଷ୍ଠିତ ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ବ୍ରାଜିଲ ପ୍ରତିପକ୍ଷ ଫ୍ରେଡେରିକୋ ଡି ସିକ୍ୟୁରୋ ଫିଲୋ କହିଛନ୍ତି ଏହି ଚୁକ୍ତିନାମା ଫଳରେ ଦୁଇ ଦେଶ ମଧ୍ୟରେ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଏବଂ ଟେଲି ଯୋଗାଯୋଗ କ୍ଷେତ୍ରରେ ସହଭାଗୀ

0: ବୃଦ୍ଧି ପାଇବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ସିନ୍ଧିଆ ତାଙ୍କ ପୋଷ୍ଟରେ କହିଛନ୍ତି ଏହି ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ, ସାଇବର ନିରାପତ୍ତା, ଡିଜିଟାଲ୍ ଭିଭିଭୂମି, ନୂତନ ପ୍ରଯୁକ୍ତିବିଦ୍ୟା, ଦକ୍ଷତା ବିକାଶ ଏବଂ ସୃଜନଶୀଳତା ବୃଦ୍ଧି ଦିଗରେ ସହାୟକ ହେବ। ସେ କହିଛନ୍ତି ଏହି ଚୁକ୍ତିନାମା ଭାରତ ଓ ବ୍ରାଜିଲ୍ ମଧ୍ୟରେ ନିରାପତ୍ତା ଏବଂ ଭବିଷ୍ୟତ ଡିଜିଟାଲ୍ ସମାବେଶୀ କ୍ଷେତ୍ରରେ ଏକ ନୂତନ ସୁଯୋଗ ସୃଷ୍ଟି କରିବ। ନ୍ୟାୟିକ ସେବାରେ ଯୋଗଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ ଆଇନ ଡିଗ୍ରୀଧାରୀ ସ୍ନାତକମାନେ ତିନି ବର୍ଷ ବଦଳରେ ଏକ ବର୍ଷର ପ୍ରାକ୍ଟିସ୍ କରିଥିବା ଆବଶ୍ୟକ। ଆଜି ସୁପ୍ରିମକୋର୍ଟ 2025 ମଇ ମାସରେ ଦେଇଥିବା ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି। ପୂର୍ବ ନିର୍ଦ୍ଦେଶରେ ସର୍ବୋଚ୍ଚ ନ୍ୟାୟାଳୟ ଆଇନ ସ୍ନାତକମାନଙ୍କ ପାଇଁ ତିନି ବର୍ଷର ପ୍ରାକ୍ଟିସ୍ ବାଧ୍ୟତାମୂଳକ କରିଥିବାବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖଣ୍ଡପୀଠରେ ବିଚାରପତି ଜଷ୍ଟିସ୍ ଏଜି ମାସି ଏବଂ କେ ବିନୋଦ ଚନ୍ଦ୍ରନ ସଦସ୍ୟ ଅଛନ୍ତି। ଖଣ୍ଡପୀଠର ସୂଚନା ଅନୁଯାୟୀ ଗତବର୍ଷ ମଇ 25ରୁ ଆସନ୍ତା ବର୍ଷ ମାର୍ଚ୍ଚ 31 ତାରିଖ ମଧ୍ୟରେ ବିଜ୍ଞପିତ ନ୍ୟାୟିକ ସେବା ପରୀକ୍ଷା ପାଇଁ ଆବେଦନ କରିଥିବା ଆଇନ ସ୍ନାତକମାନଙ୍କ କ୍ଷେତ୍ରରେ ପ୍ରାକ୍ଟିସ୍ ଅବଧିକୁ ବିଚାରକୁ ନିଆଯିବ ନାହିଁ। ତେବେ ଆଇନ ସେବା ପରୀକ୍ଷାରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ପ୍ରଥମେ ନ୍ୟାୟିକ ସେବା ପ୍ରଶିକ୍ଷାର୍ଥୀ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ। ଜୁଡିସିଆଲ୍ ଏକାଡେମୀରୁ ଏକ ବର୍ଷ ପ୍ରଶିକ୍ଷଣ ନେବା ସେମାନଙ୍କ ପାଇଁ ବାଧ୍ୟତାମୂଳକ ହେବ। ଗତବର୍ଷ ମଇ 20 ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ସଦ୍ୟ ଆଇନ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ନ୍ୟାୟିକ ସେବା ପ୍ରାରମ୍ଭିକ ପର୍ଯ୍ୟାୟ ପରୀକ୍ଷା ଦେବା ଲାଗି ବାରଣ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବନ୍ଦେ ମାତରମ୍ ସଙ୍ଗୀତର ସମ୍ପୂର୍ଣ୍ଣ ଗାୟନ ପରିବର୍ତ୍ତେ କେବଳ ଦୁଇପଦ ଗାଇବା ନିଷ୍ପଭି ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ଶାହା କହିଛନ୍ତି ଏଭଳି ନିଷ୍ପଭି ଦ୍ୱାରା ସମ୍ଭିଧାନରେ ପ୍ରଣୀତ ନିୟମ ଉଲ୍ଲଙ୍ଘନ ହେବା ସହ ଦେଶ ବିରୋଧୀ କାର୍ଯ୍ୟ ହେବ। ଶ୍ରୀ ଶାହା ଅଭିଯୋଗ କରିଛନ୍ତି ଯେ 1937 ମସିହାରେ ତୁଷ୍ଟିକରଣ ପାଇଁ କଂଗ୍ରେସ ବନ୍ଦେ ମାତରମ୍ ସଙ୍ଗୀତକୁ ଦୁଇ ଭାଗରେ ବିଭକ୍ତ କରିଥିଲା। ଏହି ଐତିହାସିକ ତ୍ରୁଟିକୁ କେନ୍ଦ୍ର ସରକାର ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଅବସରରେ ସଠିକ୍ କରିଛନ୍ତି। ସେ କହିଛନ୍ତି
1: मैं देश की जनता को अपील करना चाहता हूं कि एक बार इस देश ने गलती करी थी वंदे मातरम के दो टुकड़े होने देने की और एक गलती के गंभीर परिणाम हमने भुगते हैं। अब देश की जनता एकजुट हो और कांग्रेस पार्टी के इस फैसले के खिलाफ आवाज बुलंद करे कि अब इस देश में तुष्टिकरण की राजनीति नहीं चलेगी।
0: ଦେଶର କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କ ସମେତ ସମସ୍ତ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟର ଲାଭ ଯୋଗାଇଦେବା ଲାଗି ସରକାର ପଦକ୍ଷେପ ନେଉଛନ୍ତି। ସେହିସବୁ ପଦକ୍ଷେପ ମଧ୍ୟରୁ ଏକ ପ୍ରମୁଖ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ପିଏମ୍ ଆଶା। 2018 ମସିହା ସେପ୍ଟେମ୍ବର ମାସରେ ଆରମ୍ଭ ହୋଇଥିବା ଏହି ଯୋଜନାରେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଲାଭ ଦେବା ଉଦ୍ଦେଶ୍ୟରେ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରାଯାଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଏହି ଯୋଜନାରେ ବଜେଟ୍ ଆବଣ୍ଟନ ବୃଦ୍ଧି କରାଯାଇଛି। 2024-25 ଆର୍ଥିକ ବର୍ଷରେ ଏହି ଯୋଜନା ଲାଗି 5,400 କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏହାକୁ 7,000 କୋଟିରୁ ଅଧିକ ଟଙ୍କାକୁ ବୃଦ୍ଧି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହ ସମ୍ପର୍କିତ ଜଳମାର୍ଗଗୁଡ଼ିକୁ ଆମେରିକା ରଣନୈତିକ ଉପାୟରେ ନିୟନ୍ତ୍ରଣ କରିବ। ସେ କହିଛନ୍ତି ତେହେରାନକୁ କୌଣସି ପ୍ରକାର ଅଣୁଅସ୍ତ୍ର ଲାଗି ଅନୁମତି ଦିଆଯିବ ନାହିଁ। ଏକ ଘରୋଇ ରେଡିଓ ଚ୍ୟାନେଲ ସହ ସାକ୍ଷାତକାର ବେଳେ ଶ୍ରୀ ଟ୍ରମ୍ପ କହିଛନ୍ତି ଆମେରିକା ସାମରିକ ବାହିନୀର ଇରାନ ବିରୁଦ୍ଧରେ ପଦକ୍ଷେପ ଯଥାର୍ଥ ଏବଂ ଉଭୟ ଦେଶ ମଧ୍ୟରେ ବିବାଦ ଯୋଗୁଁ ଆମେରିକାରେ ତୈଳ ଏବଂ ଶକ୍ତି ଦର ବୃଦ୍ଧି ପାଇବାର ଅନ୍ୟତମ କାରଣ। ଶ୍ରୀ ଟ୍ରମ୍ପ କହିଛନ୍ତି ଇରାନକୁ କୌଣସି ପ୍ରକାର ଅଣୁଅସ୍ତ୍ରର ବିକାଶ ଲାଗି ଅନୁମତି ଦିଆଯିବ ନାହିଁ। ସେ କହିଛନ୍ତି ଇରାନର ସେନା ଏକ ପ୍ରକାର ନିଶ୍ଚିହ୍ନ ହୋଇଯାଇଛି ଏବଂ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ନିର୍ମାଣ କରିବାର କ୍ଷମତା ମଧ୍ୟ ହରାଇଛି। ସେଠାରେ ଅହେତୁକ ଦର ବୃଦ୍ଧି ପାଉଥିବା ବେଳେ ଇରାନ ମୁଦ୍ରାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି। ସେ କହିଛନ୍ତି ଯଦି ଇରାନ ଅଣୁଅସ୍ତ୍ର ବିକଶିତ କରେ ତେବେ ଇସ୍ରାଏଲ ଏବଂ ଅନ୍ୟ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଉପରେ ଆକ୍ରମଣର ସମ୍ଭାବନା ରହିଛି। ପୁଣେଠାରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଅଧ୍ୟକ୍ଷତାରେ ଦ୍ୱାଦଶ ବ୍ରିକ୍ସ ସଦସ୍ୟ ଦେଶ ଯୋଗାଯୋଗ ମନ୍ତ୍ରୀମାନଙ୍କ ବୈଠକ ଜାରି ରହିଛି। ବ୍ରିକ୍ସ ଦେଶ ସମୂହର ଯୋଗାଯୋଗ ମନ୍ତ୍ରୀମାନଙ୍କ ସମେତ ବରିଷ୍ଠ ପ୍ରତିନିଧିମାନେ ବୈଠକରେ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ଦୃଢ଼ କରିବା, ଡିଜିଟାଲ୍ ରୂପାନ୍ତରଣ, ନବସୃଜନ ଭଳି ବିଷୟ ଉପରେ ଆଲୋଚନା କରୁଛନ୍ତି। ଆଜିର ବୈଠକର ବିଷୟବସ୍ତୁ ରହିଛି ଏକ ସ୍ଥିର ଭବିଷ୍ୟତ ପାଇଁ ନବସୃଜନ ସହଯୋଗ ଏବଂ ରୂପାନ୍ତରଣ। ଭାରତ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ଜୟପୁରରେ ବ୍ରିକ୍ସ ପର୍ଯ୍ୟଟନ ମନ୍ତ୍ରୀମାନଙ୍କ ବୈଠକ ଆରମ୍ଭ ହେବ। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପର୍ଯ୍ୟଟନ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଏହି ଦୁଇଦିନିଆ ସମ୍ମିଳନୀରେ ଯୋଗଦେଇ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଦୃଢ଼ କରିବା ବିଷୟରେ ଆଲୋଚନା କରିବେ। ମୁଖ୍ୟତଃ ସମାବେଶୀ ଏବଂ ଉତ୍ତରଦାୟୀ

0: ପର୍ଯ୍ୟଟନ, ଦକ୍ଷତା ବିକାଶ, ପ୍ରତିବନ୍ଧକ ବିହୀନ ଯାତ୍ରା ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା ଏବଂ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ଉପରେ ଆଲୋଚନା ହେବ। ଏହି ବୈଠକ ଆଗାମୀ ଦିନରେ ବ୍ରିକ୍ସ ସଦସ୍ୟ ଦେଶମାନଙ୍କ ମଧ୍ୟରେ ପର୍ଯ୍ୟଟନ ସହଯୋଗକୁ ଦୃଢ଼ କରିବା ସହ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଅଗ୍ରାଧିକାର ଦେବ ବୋଲି ଆଶା କରାଯାଉଛି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ଇସ୍ଲାମାବାଦର ଏକ ଘରୋଇ ଡାକ୍ତରଖାନାରେ ମେଡିକାଲ ପରୀକ୍ଷା ପରେ ରାଓ୍ୱଲପିଣ୍ଡିସ୍ଥିତ ଆଦିଆଲା ଜେଲ୍କୁ ଅଣାଯାଇଛି। ଗତ 18 ତାରିଖରେ ସେଠାକାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଇମ୍ରାନ୍ ଖାନ୍ଙ୍କୁ ସିଫା ଆନ୍ତର୍ଜାତିକ ହସ୍କିଟାଲରେ ସ୍ୱାସ୍ଥ୍ୟଗତ ପରୀକ୍ଷା ନିରୀକ୍ଷା ପାଇଁ ଭର୍ତ୍ତି କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତରାର କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମେଡିକାଲ ଚିକିତ୍ସା ପରେ ଜେଲ୍କୁ ଫେରାଇ ଅଣାଯାଇଛି। ସୂଚନାଯୋଗ୍ୟ ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଗତ 2023 ଅଗଷ୍ଟ 5 ତାରିଖଠାରୁ ଇମ୍ରାନ୍ ଖାନ୍ ଜେଲ୍ରେ ଅଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣୀୟ ଶକ୍ତିମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷି କ୍ଷେତ୍ରକୁ ଆହୁରି ପ୍ରୋହାହିତ କରିବା ବିଷୟରେ ଆଲୋଚନା ହୋଇଛି। ସେ କହିଛନ୍ତି ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 ଗିଗାୱାଟ୍ ନବୀକରଣୀୟ ଶକ୍ତି ହାସଲ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆନ୍ସର କି ଚ୍ୟାଲେଞ୍ଜ ବ୍ୟବସ୍ଥା ଯେଭଳି ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନ୍ୟାୟପୂର୍ଣ୍ଣ ହେବ ତାହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା କୁହାଯାଇଛି। ଆନ୍ସର କି ଚ୍ୟାଲେଞ୍ଜ ହେଉଛି ଏକ ଅନ୍ଲାଇନ୍ ପ୍ରକ୍ରିୟା ଯେଉଁଠାରେ ପରୀକ୍ଷା ଦେଉଥିବା ପ୍ରାର୍ଥୀମାନେ ଅସ୍ଥାୟୀ ଉତ୍ତର କିରେ ଥିବା ତ୍ରୁଟି ନେଇ ଅଭିଯୋଗ କରିପାରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ ପକ୍ଷରୁ କୁହାଯାଇଛି ଯଦି ଜଣେ ପ୍ରାର୍ଥୀ ମଧ୍ୟ ଏକ ପ୍ରଶ୍ନକୁ ଚ୍ୟାଲେଞ୍ଜ କରନ୍ତି ଏବଂ ବିଷୟ ବିଶେଷଜ୍ଞ ଚ୍ୟାଲେଞ୍ଜକୁ ଗ୍ରହଣ କରନ୍ତି ତେବେ ସଂଶୋଧିତ ଉତ୍ତର କି ପରୀକ୍ଷାରେ ଲେଖିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ଆମେରିକାରେ ଏକ ଯାତ୍ରୀବାହୀ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଯାତ୍ରା କରୁଥିବା 8 ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ସେନାବାହିନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆଲାସ୍କାଠାରୁ 725 କିଲୋମିଟର ଦୂର ପଶ୍ଚିମାଞ୍ଚଳରେ ଦୁର୍ଘଟଣା ଘଟିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ରେ ଆଜି ଭାରତୀୟ କ୍ରୀଡ଼ାବିତ୍ମାନେ ପୁରୁଷ ଏବଂ ମହିଳା ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରଦର୍ଶନ କରିବେ। ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡି ଏବଂ ଚିରାଗ ସେଟ୍ଟିଙ୍କ ପୁରୁଷ ଡବଲ୍ସ ଯୋଡ଼ି ତୃତୀୟ ମାନ୍ୟତାପ୍ରାପ୍ତ ଚୀନ୍ର ଲିଆଙ୍ଗ୍ ଓ୍ୱେଇ କେଙ୍ଗ୍ ଏବଂ ୱାଙ୍ଗ୍ ଚାଙ୍ଗଙ୍କ ସହ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ୍ର ଜିଆଇ ଫାନ୍ ଏବଂ ଝାଙ୍ଗ୍ ସୁ ଜିଆନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ୱାଦଶ ବ୍ରିକ୍ସ ମନ୍ତ୍ରୀସ୍ତରୀୟ ବୈଠକରେ ଭାରତ ଓ ବ୍ରାଜିଲ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ନ୍ୟାୟିକ ସେବାରେ ଯୋଗ ଦେବା ଲାଗି ପ୍ରାରମ୍ଭିକ ପରୀକ୍ଷା ପାଇଁ 3 ବର୍ଷ ବଦଳରେ 1 ବର୍ଷର ପ୍ରାକ୍ଟିସ୍କୁ ସୁପ୍ରିମକୋର୍ଟଙ୍କ ଅନୁମତି। ବନ୍ଦେ ମାତରମ୍ର ଦୁଇଧାଡ଼ି ଗାୟନ ନିଷ୍ପତ୍ତି ନେଇ କଂଗ୍ରେସକୁ ସମାଲୋଚନା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ୍ସିପ୍ର ଡବଲ୍ସ କ୍ୱାର୍ଟର ଫାଇନାଲ୍ରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ
1: ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ: Union Home Minister Amit Shah inaugurates and lays foundation stones for several projects of 189 crore rupees at headquarters of Sashastra Seema Bal in Siliguri. India and Brazil sign MOU on sidelines of BRICS ICT meeting in Pune to advance digital innovation and cooperation in emerging technologies. Supreme Court reduces 3-year legal practice to 1 year for entry-level judicial service examinations. Commerce and Industry Minister Piyush Goyal reiterates India's commitment to deepening economic partnership with Singapore, holds meeting with Trade and Industry Minister of Singapore. United States wants to impose toughest sanctions on Iran. Tehran says move seeks to divert attention from U.S. domestic financial problems. And Indian duo of Trisha Jolly and Gayatri Gopichand advanced to women's doubles semi-finals of BWF World Championships. Union Home Minister Amit Shah inaugurated and laid the foundation stones for several projects worth around 189 crore rupees at the headquarters of the Sashastra Seema Bal SSB in Siliguri, West Bengal.

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ ଶିଳ୍ପୀ ଆଲକା ୟାଗ୍ନିକ ଏବଂ କୁମାର ସାନୁଙ୍କ କଣ୍ଠରେ, ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ, କଥାଚିତ୍ର ସାଜନ ଚଲେ ସସୁରାଲ।

ଶୁଣିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ଦିନ 2:30 ହେବା ପାଇଁ ଯାଉଛି। ଆଞ୍ଚଳିକ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନ ଗୁରୁଜାଙ୍ଗକୁ ଐତିହ୍ୟ ଗ୍ରାମରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ ପିଏମ୍ କୁସୁମ ଯୋଜନାରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ 88 ବର୍ଷ ବୟସରେ ପରଲୋକ। ଏବଂ ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ସିଲଭର ମିଟ୍। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଜନଜାତି ଲୋକଙ୍କ ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମମାଟି ଅନୁଗୁଳ ଜିଲ୍ଲା ତାଳଚେରର ଗୁରୁଜାଙ୍ଗଠାରେ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାମୀଜୀଙ୍କ ଆଦର୍ଶ ଓ ସେବା ମନୋଭାବ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଚିରଦିନ ପାଇଁ ରହିବ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ହଜାର ହଜାର ଯୁବକ ଏଥିରେ ନିଜକୁ ସାମିଲ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗୁରୁଜାଙ୍ଗ ଗ୍ରାମକୁ ଏକ ଐତିହ୍ୟ ଗ୍ରାମ ଭାବେ ଗଢ଼ି ତୋଳିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏହି ପବିତ୍ର ଭୂମିକୁ ସାମାଜିକ ସଂସ୍କାର, ସ୍ୱାବଲମ୍ଭନ ଓ ଆତ୍ମନିର୍ଭରଶୀଳତାର ଏକ ପ୍ରୟୋଗଶାଳାରେ ପରିଣତ କରି ଓଡ଼ିଶାର ବଞ୍ଚିତ ବର୍ଗ, ଶିଶୁ, ମାତୃଶକ୍ତି ଓ ଚାଷୀଭାଇଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ସମାଜରେ ସ୍ୱାଭିମାନ ସହ ଜୀଇଁବାର ସାମର୍ଥ୍ୟ ଦେବା ସ୍ୱାମୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମରେ ବାଚସ୍କତି ଶର୍ମା ପାଢ଼ୀ, ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ସୁକାନ୍ତ ପାଣିଗ୍ରାହୀ ଓ ବହୁ ସାଧୁସନ୍ତ ଯୋଗ ଦେଇଛନ୍ତି। କେନ୍ଦ୍ର ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତିମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ଏକ ବୈଠକରେ ଅଧ୍ୟକ୍ଷତା କରି ପିଏମ୍ କୁସୁମର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯୋଶୀ କହିଛନ୍ତି, ବୈଠକରେ ପିଏମ୍ କୁସୁମ ଯୋଜନାର ପରବର୍ତ୍ତୀ ପର୍ଯ୍ୟାୟରେ କୃଷିକ୍ଷେତ୍ରକୁ ଆହୁରି ପ୍ରୋତ୍ସାହିତ କରିବା ବିଷୟରେ ଆଲୋଚନା ହୋଇଛି। ଶ୍ରୀ ଯୋଶୀ କହିଛନ୍ତି, ଦେଶରେ ଏପର୍ଯ୍ୟନ୍ତ ପିଏମ୍ କୁସୁମ ଯୋଜନାରେ 27 ଲକ୍ଷରୁ ଅଧିକ ପମ୍ପକୁ ସୌରଚାଳିତ କରାଯିବା ସହ 15.8 GW ନବୀକରଣୀୟ ଶକ୍ତି ହାସଲ କରାଯାଇଛି। ଏହାଦ୍ୱାରା ପ୍ରତିବର୍ଷ ପ୍ରାୟ 806 ନିୟୁତ ଲିଟର ଡିଜେଲ ସଞ୍ଚୟ କରାଯାଇପାରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପିଏମ୍ ଉଷା ଅଭିଯାନ ପକ୍ଷରୁ ଭଦ୍ରକ ଜିଲ୍ଲା ଧାମନଗର ମହାବିଦ୍ୟାଳୟଠାରେ 3-ଦିନିଆ ବାଳିକା ଶିଶୁ ଶିକ୍ଷା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟର ବରିଷ୍ଠ ଶିକ୍ଷାବିତ୍, ସାଇବର କ୍ରାଇମ୍ ପୁଲିସ ଅଧିକାରୀ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଛାତ୍ରୀମାନଙ୍କୁ ଶିକ୍ଷା ଅଧିକାର, ଶିକ୍ଷା ମାଧ୍ୟମରେ ସଶକ୍ତିକରଣ ଏବଂ ସାଇବର ଅପରାଧରୁ ଦୂରେଇ ରହିବା ଆଦି ସମ୍ପର୍କରେ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ପ୍ରାକ୍ ମାଟ୍ରିକ୍ ଛାତ୍ରବୃତ୍ତି ଓ ମାଧବ ସିଂ ହାତଖର୍ଚ୍ଚ ଯୋଜନା ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ମଙ୍ଗଳ ଅଧିକାରୀ ରଶ୍ମିରେଖା ନାୟକଙ୍କ ତତ୍ତ୍ୱାବଧାନରେ ବୌଦ୍ଧ ଜିଲ୍ଲାର 81 ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀମାନେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ସରକାରଙ୍କ ନିଶାମୁକ୍ତ ଭାରତ ଅଭିଯାନରେ 10 କୋଟି ନିଶାମୁକ୍ତି ପ୍ରତିଜ୍ଞା ମହାଭିଯାନ କେନ୍ଦୁଝର ଜିଲ୍ଲା ତେଲକୋଇସ୍ଥିତ ଚାରିଗଡ଼ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ପାର୍ବତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ସମ୍ମିଳିତ ହୋଇ ଆଜୀବନ ନିଶାମୁକ୍ତ ରହିବା ସହ ଦେଶ ଗଠନରେ ସହଯୋଗ ପ୍ରଦାନ ପାଇଁ ସମୂହ ଶପଥପାଠ କରି 10 କୋଟି ସଂକଳ୍ପ ଅଭିଯାନର ଡିଜିଟାଲ ଶପଥପତ୍ର ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବ ରେଡ୍କ୍ରସ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିଲେ। ରାଜ୍ୟରେ ଆସନ୍ତା 1-14 ତାରିଖ ପର୍ଯ୍ୟନ୍ତ ଉଲ୍ଲାସ ସାକ୍ଷରତା ପକ୍ଷ ଆୟୋଜନ କରାଯିବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ 20,000 ଏବଂ ପ୍ରତ୍ୟେକ ବ୍ଲକକୁ 10,000 ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମଞ୍ଜୁର କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ଆଜି 88 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍ୱର୍ଗତ ପଟ୍ଟନାୟକଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଙ୍ଗୀତପ୍ରେମୀ ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ଓଡ଼ିଆ ସିନେମା ଜଗତକୁ ସେ ଅନେକ କାଳଜୟୀ ଗୀତ ଭେଟି ଦେଇଛନ୍ତି।

0: ଏଥିପାଇଁ ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ଓ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ନିରବି ଯାଇଛି ସ୍ୱର, କିନ୍ତୁ ସ୍ମୃତିପଟରେ ଏବେ ବି ଝଙ୍କୃତ ହେଉଛି ତାଙ୍କ ମଧୁର କଣ୍ଠ। ତାଙ୍କ ସ୍ୱରରେ ଥିଲା ଭିନ୍ନ ଏକ ଆତ୍ମୀୟତା, ଯାହା ଶ୍ରୋତାଙ୍କୁ ନିଜ ମନର ଅକୁହା କଥା ସହ ଯୋଡ଼ି ଦେଉଥିଲା। କଣ୍ଠରେ ତାଙ୍କର ଜୀବନ୍ତ ହୋଇଉଠୁଥିଲା ପ୍ରେମ, ବିରହ, ଆବେଗ, ଆନନ୍ଦ ଏବଂ ଜୀବନର ଅନେକ ରଙ୍ଗ। ଦୀର୍ଘ ସଙ୍ଗୀତ ଜୀବନରେ ସେ ଅନେକ ସୁମଧୁର ଗୀତ ସଙ୍ଗୀତ ପ୍ରେମୀଙ୍କୁ ଭେଟି ଦେଇଛନ୍ତି। ତାଙ୍କ ପ୍ରତ୍ୟେକ ପରିବେଷଣରେ ଥିଲା ଶାସ୍ତ୍ରୀୟ ସଙ୍ଗୀତର ଭୀତି, ଶବ୍ଦ ପ୍ରତି ପ୍ରୀତି ଏବଂ ଭାବକୁ ସ୍ୱରରେ ପ୍ରକାଶ କରିବାର ଅସାଧାରଣ ଦକ୍ଷତା। ସେଥିପାଇଁ ତ ତାଙ୍କ ଅବର୍ତ୍ତମାନରେ ଆଜି ବି ଶ୍ରୋତାଙ୍କ ହୃଦୟରେ ସେ ଜୀବନ୍ତ। 1938 ଜାନୁଆରୀ ମାସ 20 ତାରିଖରେ ଜନ୍ମଗ୍ରହଣ କରିଥିବା ପ୍ରଣବ ପଟ୍ଟନାୟକ ପିଲାବେଳୁ ସଙ୍ଗୀତ ପ୍ରତି ଗଭୀର ରୁଚି ରଖୁଥିଲେ। ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇବା ସହ ଗୁରୁ କୁନାଲ ଆଦିନାରାୟଣ ରାଓଙ୍କଠାରୁ ସେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ଆକାଶବାଣୀ କଟକ କେନ୍ଦ୍ରର ଜଣେ କଳାକାର ଭାବେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବିଶେଷକରି ପୁରୁଣା ଓଡ଼ିଆ ସଙ୍ଗୀତର ସୁବର୍ଣ୍ଣ ଅଧ୍ୟାୟ ସହ ତାଙ୍କ ନାମ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। 1958 ମା ଚଳଚ୍ଚିତ୍ରରୁ ଜଣେ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଭାବେ ଯାତ୍ରା ଆରମ୍ଭ କରିଥିବା ପ୍ରଣବଙ୍କ ସୁମଧୁର ସ୍ୱର ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ଓଡ଼ିଆ ସଙ୍ଗୀତର ଏକ ଅଭିଚ୍ଛିନ୍ନ ପରିଚୟ ପାଲଟି ଯାଇଥିଲା। ସମୟ ବଦଳିଛି, ସଙ୍ଗୀତର ଧାରା ବଦଳିଛି, ପିଢ଼ି ପରେ ପିଢ଼ି ଆସିଛନ୍ତି, କିନ୍ତୁ ପ୍ରଣବଙ୍କ କଣ୍ଠର ମାଧୁର୍ଯ୍ୟ କେବେ ପୁରୁଣା ହୋଇନାହିଁ। ତାଙ୍କ କଣ୍ଠରେ ପ୍ରେମ ପାଇଥିଲା ଭାଷା, ଭକ୍ତି ପାଇଥିଲା ଆତ୍ମା, ଆଉ ଓଡ଼ିଆ ମାଟିର ମହକ ପାଇଥିଲା ସଙ୍ଗୀତ।

ଦୀର୍ଘ ସଙ୍ଗୀତ ଯାତ୍ରାରେ ପ୍ରଣବ ଓଡ଼ିଆ ସିନେମା, ଭଜନ, ଓଡ଼ିଶୀ, ଗଜଲ ଓ ସେମି କ୍ଲାସିକାଲ ସଙ୍ଗୀତରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ସେ ଗାଇଥିବା ଗୀତଗୁଡ଼ିକ ମଧ୍ୟରେ ଇନ୍ଦ୍ରଧନୁର ସପ୍ତରଙ୍ଗ, ମାଝିରେ, ସୀମାହୀନ ଦରିଆ ସାଥିହୀନ ଦୁନିଆ, ଆରେ ମିତ ଆ, ସ୍ମୃତିତର ଫେରେ ସଙ୍ଗୀତ ପ୍ରେମୀଙ୍କ ମନ କିଣିଥିଲା।

0: ନୟନ ପଟ୍ଟନାୟକଙ୍କ ଦୀର୍ଘ ସଙ୍ଗୀତ ଯାତ୍ରା କେବଳ ଜଣେ ବର୍ଷିଆନ୍ ଗାୟକଙ୍କ ସଫଳତାର କାହାଣୀ ନୁହେଁ, ଏହା ଓଡ଼ିଆ ସଙ୍ଗୀତର ବିକାଶ ଓ ପରିବର୍ତ୍ତନର ଏକ ଜୀବନ୍ତ ଫର୍ଦ୍ଦ। ତାଙ୍କ ସ୍ୱର ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ମନରେ ଚିରଦିନ ପାଇଁ ଅମର ହୋଇ ରହିବ। ସ୍ୱରର ଏହି ଅମର ସାଧକଙ୍କୁ ଆକାଶବାଣୀ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀଆ।
1: ପୁରୀ ଶ୍ରୀମନ୍ଦିରରେ ଆସନ୍ତା 28 ତାରିଖରେ ରକ୍ଷାବନ୍ଧନ ସହ ଶ୍ରୀ ବଳଭଦ୍ରଙ୍କ ଜନ୍ମ ଶ୍ରୀ ସୁଦର୍ଶନଙ୍କ ଚାରିଆଶ୍ରମ ବିଜେନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଗୋଟିଏ ଦିନର ସୂର୍ଯ୍ୟୋଦୟ ସମୟରେ ଯେଉଁ ତିଥି ରହିଥାଏ ସେହି ତିଥିରେ ପର୍ବ ପାଳନ କରାଯାଇଥାଏ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଅଧୀନରେ ଖରିଫ୍ ଧାନ ବିକ୍ରୟ ପାଇଁ 11,019 ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ପଞ୍ଜିକରଣଠାରୁ ଆରମ୍ଭ କରି ଧାନ କ୍ରୟ ପର୍ଯ୍ୟନ୍ତ ପ୍ରକ୍ରିୟାକୁ ସରଳ କରିବା ପାଇଁ ଚାଷୀଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଉପଜିଲ୍ଲାପାଳ ଉମାଶଙ୍କର ବେହେରା କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲ୍ଭର ମିଟ୍ ଅନୁଷ୍ଠିତ ହେବ। ପ୍ରତିଯୋଗିତାରେ 27ଟି ଦେଶର 187 ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ଏଥିରେ 12ଟି ଏସୀୟ ଦେଶର 143 ଜଣ ଶ୍ରେଷ୍ଠ ଖେଳାଳି ସାମିଲ ଥିବା ଜଣାପଡ଼ିଛି। ମୁଖ୍ୟ ଅନ୍ତର୍ଜାତୀୟ ଦଳଗୁଡ଼ିକ ମଧ୍ୟରେ ଶ୍ରୀଲଙ୍କାର 24, ଦକ୍ଷିଣ ଆଫ୍ରିକାର 17 ଏବଂ ବ୍ରାଜିଲର 11 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏହି ଏକଦିବସୀୟ ପ୍ରତିଯୋଗିତାରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଭାବେ 18ଟି ଇଭେଣ୍ଟ ରହିଛି। ଏହି ପରିପ୍ରେକ୍ଷୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍ ଅନିମେଶ କୁଜୁର, ସ୍ୱାଧୀନ କୁମାର ମାଝି, କିଶୋର ଜେନା, ବାପି ହାଁସଦା, ଶ୍ରାବଣୀ ନନ୍ଦ ଏବଂ ପ୍ରଜ୍ଞା ପ୍ରଶାନ୍ତି ସାହୁ ଅଂଶଗ୍ରହଣ କରୁଛନ୍ତି। ଗତବର୍ଷର ସଫଳ ବ୍ରୋଞ୍ଜସ୍ତରୀୟ ପ୍ରତିଯୋଗିତା ପରେ ସିଲ୍ଭରସ୍ତରୀୟ ଆୟୋଜନ କରାଯାଉଛି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି।

ପୁଣି ଥରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମସ୍ଥାନ ଗୁରୁଜାଙ୍ଗକୁ ଐତିହ୍ୟ ଗ୍ରାମରେ ପରିଣତ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଦେଶରେ ପିଏମ୍ କୁସୁମ ଯୋଜନାରେ କୃଷିକ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନେଇ କେନ୍ଦ୍ର ସରକାରଙ୍କ ପଦକ୍ଷେପ। ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ 88 ବର୍ଷ ବୟସରେ ପରଲୋକ। ଏବଂ ଭୁବନେଶ୍ୱରରେ ଆସନ୍ତାକାଲି ଅନୁଷ୍ଠିତ ହେବ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର ମିଟ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମରେ ଲେଗରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ଆମର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କିଛି ସୂଚନା। ଆଜି ଅପରାହ୍ନ 5ଟାରେ ପ୍ରଚାର କରିବୁ ଯୁବବାଣୀ, ଏଥିରେ ଶୁଣିବେ ହ୍ୟାଲୋ ଗୁଞ୍ଜନ। ଚୈତିଚାନ୍ଦ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30, ଏଥିରେ ଶୁଣିବେ ସାକ୍ଷାତକାର କୋଲ୍ଡି ଆରି କୋନ୍ଦାମନ କାଇକିନେ ଖମ୍ନେ ସରିଗଲାନି। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:20 ପ୍ରଚାର କରିବୁ ଶ୍ରୀମଦ୍ ଭାଗବତ। କେତୋଟି ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଶିଳ୍ପୀମାନେ ହେଲେ ଅନୁରାଧ ପୋଡ଼ୱାଲ ଏବଂ ଜଗମୋହନ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 7:05 ଏବଂ ରାତି 8:00। ରାତି 8:15 ପ୍ରଚାର କରିବୁ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀମାନେ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା, ଗୀତିକାର ଅଶୋକ କୁମାର ପଟ୍ଟନାୟକ, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିବେ ରାତି 8:30, ଏଥିରେ ଶୁଣିବେ ସୀତାର ବାଦନ। ପଣ୍ଡିତ ନିଖିଲ ବାନାର୍ଜୀ ପରିବେଷଣ କରିଛନ୍ତି ରାଗ ମିଶ୍ରଗାଳା। ନାଟକ କୌଟିଲ୍ୟଙ୍କ ସନ୍ନ୍ୟାସ ପ୍ରଚାର କରିବୁ ରାତି 9:30।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଅପରାହ୍ନ 5:00। ଶ୍ରୋତା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 MHz ତଥା 1467 KHz ଯୋଗେ, FM 103.6 MHz ଯୋଗେ ଏବଂ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ ଯୁବ ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ସମ୍ପର୍କ ତ ଏମିତି ଏକ ସୁନ୍ଦର ଶବ୍ଦ ଯେଉଁଠି ଲୁଚିଥାଏ ହୃଦୟର ଅନେକ ଅଗୁହା କଥା। କେବେ ଏହା ହସର କାରଣ ତ କେବେ ଆଖିର ଲୁହରେ ଏକ ନିରବ ସାନ୍ତ୍ୱନା।
1: ଦୂରତା ଯେତେ ବଢିଯାଉ ସତ ସମ୍ପର୍କ କେବେ ଦୂର ହୁଏ ନା, କାରଣ ସମ୍ପର୍କଟି ଦୂରତାରେ ନୁହେଁ ବାସ କରେ ଦୁଇଟି ହୃଦୟର ଭାବନାରେ।
0: ତେଣୁ ସମ୍ପର୍କକୁ ସମୟ ଦିଅନ୍ତୁ ଓ ଆପଣ ଲୋକଙ୍କୁ ଭଲ ପାଇବାର ସୁଯୋଗ ଥରେ ନିଶ୍ଚୟ ଦିଅନ୍ତୁ।
1: ଏହି ସୁନ୍ଦର ଭାବନା ସହିତ ଆସନ୍ତୁ ଆଜିର କାର୍ଯ୍ୟକ୍ରମରେ ସମ୍ପର୍କର ଏଭଳି ମଧୁରତାକୁ ଆଉ ଟିକେ ନିକଟରୁ ଅନୁଭବ କରିବା। ଆଜିର ସମ୍ପର୍କ ଅଗଣାରେ ଅଛୁ ଆମେ ଦୁହେଁ, ମୁଁ ସୋନାଲି ପଣ୍ଡା
0: ଆଉ ମୁଁ ରେଶ୍ମା ମହାରଣା।
1: ନମସ୍କାର।

0: ପେ କାହା ପାଇଁ ଅପେକ୍ଷା କରେ ନାହିଁ, ତେଣୁ ଆଜିକୁ ସୁନ୍ଦର କରିବା ପାଇଁ ଆଜି ହିଁ ପ୍ରୟାସ କରନ୍ତୁ, କାରଣ ଆଜିର ଛୋଟ ପ୍ରୟାସ ହିଁ ଆସନ୍ତାକାଲିର ବଡ଼ ସଫଳତା ହୋଇପାରେ। ତେବେ ସାଥୀ, ଚାଲନ୍ତୁ କାର୍ଯ୍ୟକ୍ରମରେ ଆଗକୁ ବଢ଼ିବା ଏବଂ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ।
1: ତେବେ ସାଥୀ, ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ରିମେମ୍ବରାନ୍ସ ଆଣ୍ଡ ଟ୍ରିବ୍ୟୁଟ୍ ଟୁ ଦ ଭିକ୍ଟିମ୍ସ ଅଫ୍ ଟେରୋରିଜମ୍। ଆତଙ୍କବାଦର କରାଳ ଗ୍ରାସରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ବ୍ୟକ୍ତିମାନଙ୍କ ସ୍ମୃତିଚାରଣ କରିବା ଏବଂ ସେମାନଙ୍କ ପରିବାର ପ୍ରତି ଆଦର ସମ୍ମାନ ପ୍ରଦର୍ଶନ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ମାସ 21 ତାରିଖକୁ ଆତଙ୍କବାଦର ଶିକାର ହୋଇଥିବା ବ୍ୟକ୍ତିଙ୍କ ସ୍ମୃତି ଓ ଶ୍ରଦ୍ଧାଞ୍ଜଳିର ଆନ୍ତର୍ଜାତୀୟ ଦିବସ ବା ଇଣ୍ଟରନ୍ୟାସନାଲ ଡେ ଅଫ୍ ରିମେମ୍ବରାନ୍ସ ଆଣ୍ଡ ଟ୍ରିବ୍ୟୁଟ୍ ଟୁ ଦ ଭିକ୍ଟିମ୍ସ ଅଫ୍ ଟେରୋରିଜମ୍ ଭାବରେ ପାଳନ କରାଯାଏ।
0: ଏହି ଦିନଟି ଆମକୁ ମନେ ପକାଇ ଦିଏ ଯେ ଆତଙ୍କବାଦ କେବଳ ପ୍ରାଣହାନି କରେ ନାହିଁ, ବରଂ ଅସଂଖ୍ୟ ପରିବାରର ସ୍ୱପ୍ନ ଓ ସୁଖଶାନ୍ତିକୁ ଛଡ଼ାଇ ନିଏ। ଏହା କେବଳ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାର ଦିବସ ନୁହେଁ, ବରଂ ନିର୍ଯାତିତ ଲୋକଙ୍କ ସ୍ୱରକୁ ସମାଜରେ ପହଞ୍ଚାଇବା, ସେମାନଙ୍କୁ ଆଇନଗତ ଓ ମାନସିକ ସହଯୋଗ ଯୋଗାଇଦେବା ଏବଂ ବିଶ୍ୱରେ ଶାନ୍ତି, ଏକତା ଓ ମାନବିକତା ପ୍ରତିଷ୍ଠା କରିବା ପାଇଁ ସମସ୍ତଙ୍କୁ ଏକଜୁଟ ହେବାର ସଂକଳ୍ପ ନେବାର ଏହା ଏକ ବିଶେଷ ସୁଯୋଗ ଦେଇଥାଏ।
1: ତେବେ ସାଥୀ, ଶୁଣୁଥିଲେ ତ ଆଜିର ଦିନର ବିଶେଷତ୍ୱ ସମ୍ପର୍କରେ। ଚାଲନ୍ତୁ ଏବେ ଆରମ୍ଭ କରିବା ଆପଣମାନଙ୍କ ମନପସନ୍ଦ କାର୍ଯ୍ୟକ୍ରମ
2: ହ୍ୟାଲୋ ଗୁଞ୍ଜନ।
1: ତେବେ ଚାଲନ୍ତୁ ଦେଖିବା ଆମକୁ ପ୍ରଥମ କଲ୍ଟି କିଏ ଏବଂ କୋଉଠୁ କରିଛନ୍ତି।
0: ହ୍ୟାଲୋ ଭାଇ, ନମସ୍କାର।
3: ହ୍ୟାଲୋ ନମସ୍କାର, ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ରିଲାଞ୍ଚଳ ଭାଇ କହୁଛି, ବଲାଙ୍ଗୀର ଜିଲ୍ଲାର ରେଶମା ନାନୀ ଏବଂ ତା ସହିତ ସୁନାନୀ ନାନୀ କେମିତି ଅଛନ୍ତି ପ୍ରଥମେ କହନ୍ତୁ।
1: ଭାଇ ଆମେ ବହୁତ ହିଁ ବଢିଆ ଅଛୁ, ଆପଣ କେମିତି ଅଛନ୍ତି?
3: ଆମେ ନିହାତି ଭାବରେ ଭଲ ଅଛୁ, ଆପଣ ସହିତ କଥା ହେଲେ ତ ନିହାତି ଭାବରେ ଭଲ ହେବାକୁ ପଡେ।
0: ତାହେଲେ କଣ କରୁଥିଲେ ଭାଇ?
3: ବର୍ତ୍ତମାନ ତ ଆପଣଙ୍କୁ ଲଗାଉଥିଲି ଫୋନ, କିନ୍ତୁ ଆପଣଙ୍କୁ ନେଇ ଗଲା ଫୋନ ଟିକେ ବହୁତ ଖୁସି ଲାଗିଲା, ଏବଂ ତା ସହିତ ବହୁତ ଦିନ ବ୍ୟବଧାନ ପରେ ଅତିକମ୍ରେ କମ୍ ସେ କମ୍ 2 ମାସ 2.5 ମାସ ପରେ ପୁଣି ହାଲେ ଯୋଗବାଣୀ କାର୍ଯ୍ୟକ୍ରମକୁ ଗୁଞ୍ଜନକୁ ଲାଗିଛି, ବହୁତ ଖୁସି ଲାଗୁଛି।
0: ବହୁତ ବହୁତ ଧନ୍ୟବାଦ ଭାଇ।
3: ପ୍ରାୟତଃ ମୁଁ ଆପଣ କାର୍ଯ୍ୟକ୍ରମ ଶୁଣିଥାଏ, ବହୁତ ଖୁସି ଲାଗିଥାଏ। ତା ସହିତ ଆପଣଙ୍କର ପ୍ରାୟତଃ କାଲି ସୋମବାର କାର୍ଯ୍ୟକ୍ରମ ଶୁଣିଥିଲି, ଆକାଶବାଣୀ ଜୟପୁର ଯୋଗବାଣୀ ବିଭାଗର କାର୍ଯ୍ୟକ୍ରମ ମୁଖ୍ୟ ରଞ୍ଜନ ସାର୍ଙ୍କର ତାଙ୍କର ଇଣ୍ଟରଭ୍ୟୁ କାଲି ଶୁଣିଲି, ଏମିତି ଖୁସି ଲାଗିଲା। କିନ୍ତୁ ତାଙ୍କର କଣ କହନ୍ତି ଯୋଗବାଣୀ ବିଭାଗରେ ପ୍ରଥମ ଥର ସେ ଇଣ୍ଟରଭ୍ୟୁ ଶୁଣିବାକୁ ମିଳିଥିଲା, ସେଥିପାଇଁ ସାର୍ଙ୍କୁ ମୋ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଶୁଭକାମନା। ଆଉ ମଝିରେ ଆପଣଙ୍କର 2025 ମସିହାରେ ବୋଧେ ଆପଣଙ୍କର ପୁରୁଣା କାର୍ଯ୍ୟକ୍ରମ 7 ଦିନ 8 ଦିନ କଣ୍ଟେ ବାଜିଥିଲା, ସେ ସମୟରେ ରଞ୍ଜନ ସାର୍ଙ୍କର ଗୋଟେ ପୁରୁଣା କାର୍ଯ୍ୟକ୍ରମ ସନ୍ଧାନ କାର୍ଯ୍ୟକ୍ରମ ବାଜିଥିଲା, ସେ ସମୟରେ ସେ କାର୍ଯ୍ୟକ୍ରମ ଶୁଣିବାକୁ ଖୁବ୍ ଭଲ ଲାଗିଥିଲା, ଏବଂ ସେଦିନ ୱେଟିଂରେ ଥିଲୁ କେତେବେଳେ ସାର୍ଙ୍କର ଗୋଟେ କାର୍ଯ୍ୟକ୍ରମ ବାଜିବ ତା ସହିତ ଶୁଣିବାକୁ ମିଳିବ ବୋଲି କହୁଥିଲେ। ତା ସହିତ ଆପଣ ରିକ୍ୱେଷ୍ଟ ବି କରିଥିଲେ, ମତାମତ ବି ଦେଇଥିଲେ, ତାପରେ ମୋର ମତାମତକୁ ଯାହା ବି ହଉ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରିକି ରଞ୍ଜନ ସାର୍ ନିଜେ ସାକ୍ଷାତ ଆଣିକି କାନେ ବୁଝେଇଥିଲେ ଯେ ବହୁତ ଖୁସି ଲାଗିଥିଲା।
0: ବହୁତ ବହୁତ ଧନ୍ୟବାଦ ଭାଇ।
3: ନିହାତି ଆଉ ନାନୀ, ଆଉ ଆପଣ ସେପଟେ ପାଗ କେମିତି ଅଛି, ବର୍ଷା କେମିତି ହଉଛି?
0: ହଁ ଏପଟେ ପାଗ ଠିକ ଅଛି ଭାଇ। ତାହେଲେ କହିଦିଅନ୍ତୁ ଆପଣ ଆଜି କେଉଁ ଗୀତ ଶୁଣିବାକୁ ପସନ୍ଦ କରିବେ?
3: ଗୋଟେ ଗୀତଟା ଶୁଣିବା, ମିଛେଇ ଝିଅ ଲୋତ ମିଛତ ପ୍ରେମ, ଗାଇଛନ୍ତି ହିମାନ ସାଗର, ମିଛେଇ ଝିଅ ଲୋତ ମିଛତ ପ୍ରେମ।
1: ଆଜ୍ଞା ଭାଇ, ବହୁତ ବହୁତ ଧନ୍ୟବାଦ, ଆମେ ଆପଣଙ୍କର ଏଇ ଗୀତ ବଜେଇ ଦବୁ।
3: ଯେତେ ବି ଆକାଶବାଣୀ ଜୟପୁର ଯୁଗବାଣୀ କାର୍ଯ୍ୟକ୍ରମ ସମସ୍ତ ଉପସ୍ଥାପକ ଉପସ୍ଥାପିକା ଏବଂ ଅଲ୍ ଆର୍ଜେ ଅଲ୍ ଇସ୍ରୋଙ୍କ ସ୍ପେଶାଲିଟି ମୋର ଡେଡିକେଟ୍।
1: ଓକେ ଓକେ, ଥ୍ୟାଙ୍କ ୟୁ ସୋ ମଚ୍ ଭାଇ, ବହୁତ ବହୁତ ଧନ୍ୟବାଦ, ନମସ୍କାର।

ତେବେ ସାଥୀ, କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପୂର୍ବରୁ ଚାଲନ୍ତୁ ଶୁଣିନେବା ଗୋଟିଏ ସୁନ୍ଦର ବିଚାର।

0: ବହୁତ ବହୁତ ଧନ୍ୟବାଦ ଭାଇ।
1: ଯାଇଥିଲୁ ଗତ ବର୍ଷ ଆମେ ରଞ୍ଜନ ସାର୍ଙ୍କ ସାଙ୍ଗେ କଥାବାର୍ତ୍ତା ହେଲୁ ଆଉ ବହୁତ ମାନେ ଆମକୁ ଭଲ ଭାବେ ଏଇଟା କଲେ ବ୍ୟବହାର ଦେଖାଲେ ବୋଲେ ଆମକୁ ବହୁତ ଖୁସି ଲାଗଲା। ତ ଆମେ ଆମେ ଗୋଟେ ପ୍ରୟାସ ଇଏ ତାମାନେ ଆମେ ଯେଉଁ ଶ୍ରୋତା ମାନେ ଅଛୁ ସବୁ ଆମ ଓଡ଼ିଶାର ଷ୍ଟେସନ ଯେତିକି ରେଡିଓ ଷ୍ଟେସନ ଅଛି ସବୁ ଷ୍ଟେସନ ଆମେ ତାମାନେ ବୁଲି ହେବାର ଲାଗି ହିସାବରେ ଯୋଗାଇଛୁ। ଖାଲି ଆଉ ଯୋଡ଼େ ତାମାନେ ଷ୍ଟେସନ ରହିଲା ଆମର ବାକି ଯୋରନ୍ଦା ଆଉ ଆମର ରାଉରକେଲା ଏଇ ଦୁଇଟା କେନ୍ଦ୍ରକେ ଆମେ ବୁଲି ସାରିଲେ ଆମର ଓଡ଼ିଶାର 13 ଜିଲ୍ଲା 13 ରେଡିଓ ଷ୍ଟେସନ ସବୁ ବୁଲି ସାରିଦେଲୁ। ଆଜ୍ଞା
0: ବହୁତ ବଢିଆ ଭାଇ, ତାହେଲେ କହିଦିଅନ୍ତୁ ଆପଣ ଆଜି କେଉଁ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ଆଜି ଆମ ଗୀତରେ ଆମ ହିନ୍ଦୀ ଫିଲ୍ମର ଆଜକା ଅର୍ଜୁନ କଥା ଚିତ୍ର ଗୀତ ଦେଇଦେବେ।
0: ଆଜ୍ଞା ଆଜ୍ଞା ଠିକ ଅଛି ଭାଇ, ରହିଲୁ ଭାଇ, ନମସ୍କାର।
1: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହଁ ଭାଇ ନମସ୍କାର, ଆଜିର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମରେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ। କିଏ କହୁଛନ୍ତି ଏବଂ କୋଉଠୁ କହୁଛନ୍ତି?
0: ମ୍ୟାଡ଼ାମ ମୁଁ ଉଗ୍ରେଶ୍ୱର ପଟେଲ କହୁଛି ମ୍ୟାଡ଼ାମ, କାଙ୍ଗରୁପଦା ବଲାଙ୍ଗୀର ଜିଲ୍ଲାରୁ।
1: ଆଜ୍ଞା ଭାଇ, କେମିତି ଅଛନ୍ତି ତାହେଲେ ଆପଣ?
0: ମ୍ୟାଡ଼ାମ ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
1: ଆଜ୍ଞା ଆମେ ବି ବହୁତ ଭଲ ଅଛୁ। ତାହେଲେ କେମିତି କଟିଲା ଆପଣଙ୍କ ଦିନ ଆଜି?
0: ଦିନଟା ଆଜ୍ଞା ସେମିତି, ଆଜ୍ଞା ସକାଳୁ ଉଠିକି ବିଲ ପୋତି ଟିକେ ଆସେ, ବିଲରୁ ପୁଣି ଘରକୁ ଯାଇକି ପୁଣି ନିଜ ଯୋଉ କାମ ରହୁଛି, ଯୋଉ ମୋର ଫିଲ୍ଡ ରହୁଛି, ଫିଲ୍ଡର କାମ ସବୁ ତାକୁ କରେ।
1: ଆଜ୍ଞା
0: ଆଉ ଅଧିକାଂଶ ସମୟ ମୁଁ ବିଲରେ ହିଁ କଟେଇ ଦିଏ ଆଜ୍ଞା, କାହିଁକିନା ମୁଁ ଚାଷ ମଧ୍ୟ କରେ। ଆଉ ଫୁର୍ସତ ଟାଇମରେ କଣ କି ଆଜ୍ଞା, ବିଲ ପଟେ ଆସିଲେ ଏଠି ଟିକେ ବସିଗଲେ ଆଜ୍ଞା ବହୁତ ଭଲ ଲାଗେ, ଆରାମ ଲାଗେ।
1: ସତ କଥା କହିଲେ ଭାଇ। ତାହେଲେ ଆପଣଙ୍କ ଅଞ୍ଚଳରେ ବର୍ଷା କେମିତି ହଉଛି?
0: ବର୍ଷାଟା ଯୋଉ 2 ଦିନ ତଳେ ବର୍ଷା ହେଇଥିଲା ଆଜ୍ଞା, ଆଜି ଟିକେ ଖରା ଦେଖାଉଛି। ଆଉ ମଝିରେ ତ ବହୁତ ବର୍ଷା ହେଇଥିଲା, ତ ଚାଷ ଟିକେ ଲେଟ୍ ହେଲା, କାହିଁକି ନା ବର୍ଷା ଯୋଗୁଁ ଲୋକମାନେ ବୁଣା ବୁଣି ହେଲା କି ରୁଆ ଟିକେ ପଛରେ କଲେ, ଲଗାତାର ଯୋଉ ବର୍ଷା ରହିଲା ଆଜ୍ଞା। ଆଉ ପ୍ରାୟତଃ ଏଇଟା ପ୍ରାୟ ସମସ୍ତ ଜିଲ୍ଲାରେ ପ୍ରାୟ ହେଇଛି ଆଜ୍ଞା ବର୍ଷାଟା।
1: ଭଲ ଲାଗିଲା ଶୁଣିକି। ତାହେଲେ କହିଦିଅନ୍ତୁ ଆପଣ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ ଆଜି?
0: ନମସ୍ତେ ଲଣ୍ଡନର ଶୁଣେଇ ଦେବେ ଆଜ୍ଞା?
1: ଠିକ୍ ଅଛି ଭାଇ, ଆପଣଙ୍କ ଗୀତ ବଜେଇ ଦବୁ। ସମ୍ପର୍କ କରିଥିବାରୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ।

0: ଭାଇ ଆଜି ଆପଣ କୋଉ ଗୀତ ଶୁଣିବାକୁ ପସନ୍ଦ କରିବେ? ଠିକ ଅଛି ଭାଇ, ଆମେ ଡେଡିକେଟ୍ କରିଦବୁ ଆପଣ ସମ୍ପର୍କ କରିଥିବାରୁ ହଲୋ ଗୁଞ୍ଜନକୁ ବହୁତ ବହୁତ ଧନ୍ୟବାଦ, ରହିଲୁ, ନମସ୍କାର।
1: ଜୟ ଶ୍ରୀ।

0: ହ୍ୟାଲୋ।
1: ହ୍ୟାଲୋ, ହଁ ଅବା ନମସ୍କାର।
0: ହଁ ଭାଇ ନମସ୍କାର।
1: ଆଉ କେମିତି ଅଛନ୍ତି ଆପଣ?
0: ଭାଇ ଆମେ ଭଲ ଅଛୁ, ଆପଣଙ୍କ ପରିଚୟ ପ୍ରଥମେ ଦେଇ ଦିଅନ୍ତୁ।
1: ମୁଁ ଯଶୋବନ୍ତ ପାଇ ବୁଢାପାଲି ବରଗଡ଼ ଜିଲ୍ଲା ନୁ କହୁଥିଲି।
0: ଆଚ୍ଛା ଭାଇ କେମିତି ଅଛନ୍ତି?
1: ଭଲ ଅଛୁ। ଏଇଟା ତ ଚାରି ଭାଇ ପାଞ୍ଚ ଭାଇ ବୁଲି ଯାଇଥିଲୁ। ପହଲା ତ ବରହମପୁର ଆସିଲୁ, ବରହମପୁର ନୁ ଫାର୍ଷ୍ଟ ତାମାନେ ବୁଲିଲୁ ଆକାଶବାଣୀ ବରହମପୁର ର ଷ୍ଟେସନ ଟା ବୁଲିଲୁ। ତାପରେ ବିଭିନ୍ନ ତାମାନେ ତାରା ତାରିଣୀ, ତାପରେ ଭୈରବୀ, ଏନ୍ତା କରି ତ ବିଭିନ୍ନ ସ୍ଥାନ ବୁଲିଛୁ ନାନି।
0: ଆଚ୍ଛା ଭାଇ, ତାହେଲେ ବରହମପୁର ରେ କଣ କଣ ଦେଖିଲେଣି ଦର୍ଶନୀୟ ସ୍ଥାନ ସବୁ?
1: ଆମେ ବିଶେଷ କରି ଯେନ୍ଟା ଦେଖବାର ଲାଗି ଆସିଥିଲୁ, ଆକାଶବାଣୀ ବୁଲବାର ଲାଗି ଆସିଥିଲୁ, ଆକାଶବାଣୀ ବୁଲିଲୁ, ଆମକୁ ବହୁତ ବଢିଆ ଲାଗଲା।
0: ଆଚ୍ଛା ଭାଇ, ତାହେଲେ ଆପଣ ଯୁବବାଣୀ ଶୁଣୁଛନ୍ତି?
1: ଆକାଶବାଣୀ ବୋଇଲେ ଆମେ ସବୁ ପ୍ରୋଗ୍ରାମ ଶୁଣୁଛୁ, ତାମାନେ କାହିଁଟା ତାମାନେ ନାଇଁ ଶୁଣୁ ବୋଲିକରି କଥା ନାଇଁ ସେ, ଆମେ ଆକାଶବାଣୀ ଶ୍ରୋତା। ପରେ
0: କୋଉ ପ୍ରୋଗ୍ରାମ ଆପଣଙ୍କୁ ଭଲ ଲାଗେ ଭାଇ?
1: ଆମର ତାମାନେ ଯେନ୍ ପ୍ରୋଗ୍ରାମ ଗୁଡାକ ହଉଛେ ଫୋନ ଇନ୍ ପ୍ରୋଗ୍ରାମ ତାମାନେ ବିଶେଷ କରି ମନକେ ଲୁହାସି, କାରଣ ହଉଛେ ଆମେ ଏକ ସାରି ତାମାନେ ପାଞ୍ଚଟା ପାଞ୍ଚ ଜଣଙ୍କର କଥା ଜାଣିପାରୁଛୁ, ସେଥିଲାଗି ତାମାନେ ଆମର ମନକେ ଲୁହାସି ଫୋନ ଇନ୍ କାର୍ଯ୍ୟକ୍ରମ ଗୁଡାକ।
0: ନିଶ୍ଚୟ ଭାଇ। ତାହେଲେ କହିଦିଅନ୍ତୁ ଭାଇ, ଆଜି ଆପଣ କେଉଁ ଗୀତ ଶୁଣିବାକୁ ପସନ୍ଦ କରିବେ?
1: ଲାଲଦୋପଟା ମଲମଲକାର ଜେନ୍ସିବିଲ ଗୀତଟେ ଦେଇଦେବ।
0: ନିଶ୍ଚିତ ଭାଇ, କାହାକୁ ଡେଡିକେଟ୍ କରିବେ କି?
1: ଆକାଶବାଣୀ ତାମାନେ ଜୟପୁର ଶୁଣୁଥିବା ସବୁ ତାମାନେ ଶ୍ରୋତା ବନ୍ଧୁ ମାନଙ୍କୁ।
0: ନିଶ୍ଚୟ ଭାଇ, ଆମେ ସମସ୍ତଙ୍କୁ ଡେଡିକେଟ୍ କରାଇଦେବୁ। ହେଲୋ ଗୁଞ୍ଜନକୁ ଫୋନ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ବିଶେଷ ବିଶେଷ ଧନ୍ୟବାଦ।
0: ରହିଲୁ, ନମସ୍କାର ଭାଇ।

0: ତେବେ ସାଥୀ ଶୁଣୁଥିଲେ ତ ହେଲୋ ଗୁଞ୍ଜନରେ ଶ୍ରୋତାମାନେ ଅନୁରୋଧ କରିଥିବା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ତେବେ ଚାଲନ୍ତୁ କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଜାଣି ରଖିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
1: ତେବେ ସାଥୀ, ଆସନ୍ତାକାଲି ଶନିବାର ଜୁଆନ୍ କାତା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିବେ ସାଇବର ସଚେତନତା ସମ୍ପର୍କରେ। ତାପରେ ଶୁଣିବେ ଗୋଟିଏ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ଭୋଟ ଦାନ ଓ ଗଣତନ୍ତ୍ରରେ ଯୁବପିଢ଼ିଙ୍କ ଭୂମିକା ଏବଂ କିଛି ଜଣା ଅଜଣା କଥା।
0: ତେବେ ସାଥୀ, ଏ ତ ଥିଲା ଆଜି ଦିନର ସମ୍ପର୍କ କାର୍ଯ୍ୟକ୍ରମ। ଆଶା କରୁଛୁ କାର୍ଯ୍ୟକ୍ରମଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମଟି ଆପଣଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ନିଜ ମତ ଦେବାକୁ ଯେପରି ନ ଭୁଲନ୍ତି, ସେଥିପାଇଁ ଆପଣ ଆମ ନିକଟକୁ SMS, ଭଏସ୍ SMS ବା ଇମେଲ ମଧ୍ୟ କରିପାରିବେ। ଆମକୁ ମେସେଜ ବା ଭଏସ୍ ମେସେଜ କରିବା ପାଇଁ ଆମ ଫୋନ୍ ନମ୍ବରଟି ହେଉଛି 9438268568 ଏବଂ ଆମର ଇମେଲ ଆଇଡିଟି ହେଉଛି airjaipur@gmail.com।
1: ତେବେ ସାଥୀ, ପ୍ରତିଶ୍ରୁତି ଦେଉଛୁ ଚାଲନ୍ତୁ ମିଶିବା ପୁଣି ଥରେ ଗୋଟେ ନୂତନ ସୁନେଲି ସନ୍ଧ୍ୟାରେ। ସେ ପର୍ଯ୍ୟନ୍ତ ଆମକୁ ବିଦାୟ ଦିଅନ୍ତୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ସୋନାଲି ପଣ୍ଡା
0: ଆଉ ମୁଁ ରେଶ୍ମା ମହାରଣା। ରହିଲୁ ସାଥୀ, ନମସ୍କାର।

ଏତେବେଳେ ଯାଇ ଶୁଣୁଥିଲେ ଯୁବବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଆଦିବାସୀ ଭାଇ ଏବଂ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚୈତି ଜହ୍ନ।

0: ଆଲେ ଜୁଆର ଲାଗ ଭାଇ ବନି ମନ
1: ଜୁଆର କଲେ ନି ଭାଇ ବନି ମନ
0: ସବୁ ଲକ୍ଷେ ଜୁଆର କରୁ ପାନି ମାରବାର ଦିନ ବୋଲେ ଜୁଆର ଖରବାକ ଲାଗସି
1: ଜୁଆର ତ କଲୁ ନି ଆରି
0: କାହିଁକି ନି ବୋଲେ ପାନି ଆଖା ଜୀବନ ଫିନ
1: ହଁ
0: ପାନି ଆମର ଜନ କାଇସେ ଗୋଟେ ଜଲ ବିଭାଜନ ଯୋଜନା ଗୋଟେ କହିଥିଲା
1: ହଁ
0: ଜଲ ସଂରକ୍ଷଣ ଯୋଜନା ମିଶା ବୋଲଲାଇନ ତାକେ ସେ ଜଲ ସଂରକ୍ଷଣ ବୋଲେ ଏ ଜନ ପାନି ମାରଲାନି ଏବେ ତ ଟିଣା ଘର ଅଛି କି ନାଇଁ ଛିଟି ଜନ୍ତି ପାନି ଘସରଲାନି ନାଲିଆ ଫରା ମାର ଦେଇକରି ଗାତ ପୁରା କରିଦେସ ସେ ପାନି ସି ଭିତରେ ଗାତ ଭିତରେ ଉତରାଇ ଦେସ
1: ହଁ
0: ଉତରାଇଲେ ସେଟା ଚିଙ୍ଗି କରି ତଲେ ମାଟି ଭିତରେ ଯାଇସି ତାର ପଛେ ସିନା ବୋରିଂ କଲେ କି କୁଆ ଖୋଲିଲେ ସରି ସେ ପାନି ବାହାରସି
1: ହଁ
0: ପାନି ଗଦ ଗଦି କରି ଗଡି କରି ନଦୀ ଭିତରେ ଯାଇକରି ସମୁଦ୍ର ଭିତରେ ପଡିଲେ କାଇ ଲାଭ ଅଛି କି ସେଟାର ପାଇଁ ଜଲ ସଂରକ୍ଷଣ ବୋଲାଇ ନେଇ କି ସେଟା ଗୋଟେ ଉପାୟ ଅଛି ଆହୁରି ଗୋଟେ ଉପାୟ ମିଶା କରିଲେ ଏବେ ବୋଲୁ ପେ ତକା ଏଫାନି ମାରବା ଦିନ ହେଲାନି କି ଆଗେ ଆମେ କାଇଟା କରିଥିଲୁ ବାଲ୍ଟି କି ଗିନା କି କାଇସେ କାଇଟା ଗୋଟେ ସେ ଅସନା ପାନି କି ଲଗେ ସଗାଇ ଦେଇଥିଲୁ ସେ ପାନି ଗସରଲେ ସେ ପାନି ରୁଣ୍ଡାଇ କରି ତାକୁ ମାଜା ଦୁଆ କରିଥିଲୁ ଏବେ ମାତ୍ର ନାଇଁ ସେ ପାଇପ ପାନି ଆଇବାର ଅଛେ ନହେଲେ ବୋରିଂ ପାନି ଆଇବାର ଅଛେ ଆମର ଲୋକମାନେ ଦୁଆ ପୋଛା କରବାଇ ସେଟାକେ ଏକା ଏବେ ଯତ୍ନାଇ କରି କାଇ କରଲାନି କୁ ପରା କରିଦେଲାନି କୁଣ୍ଡ ପରା ଗୋଟେ ହଁ ସେପଟେଟା କୁଣ୍ଡ ପରା ଗୋଟେ କରିଦେଲାନି ସେ କୁଣ୍ଡ ଭିତରେ ପାନି ତକେ କୁନ୍ଥି ପାନି ଦେବା କା ଅଛି ନହେଲେ ଶାଗଡ଼ା ଲଗାଇଲୁ ଅଛି ବୋଲେ ସେଥିରେ ପାନି କାଢି କରି ସେଠି ମିଶା ଦେବା ଖାଇଛି ନ ଖାଇଲେ ମିଶା ବାଧା ନାହିଁ ସାରବା କ୍ଷେତ ହେଇଛି ଘର ଲିପା ପଛା ପାନି ଲୋଡ଼ା କି ନାଇଁ ସେ ପାନି କେ ସେ ଭିତରେ କରଲାଇନି ହେଲେ ପାନି ମାରବା ଦିନେ ଜଲ ସଂରକ୍ଷଣ କରବାକେ ଲାଗ୍ସି ଏନେ ତାସ ଭିତର କଥା ଦେଖବୁ ହଁ ଖନ୍ତି ତର କାଇସେ ଉପରେ ଜନ ଖମନ ମନ ଅଛି କି ନାଇଁ ସେ ଖମନ ମନ ଲୋକେ ବନ୍ଦ ମନ କରଲାଇନି ହଁ ଗୋଟେ ମାନେ ଗୋଟେ ପୁରସ୍କାର ମିଳିଦେଲା ରାଷ୍ଟ୍ରପତି ଥାନନି ସେ ମାନେ ବନ୍ଦ ଜନ କାଇସେ ପର୍ବତର ପାନି ଆଇସି ବନ୍ଦ ପୁରା ବାନ୍ଧି କରି ସେଠି ଗୋଟେ ଗାଡ଼ ପୁରା କରିଦେଇଥିଲା ସେ ପାନି କେ ଚଢାଇ ଚେରଗୁନି ହ କି କାଇସେ ପଶୁ ପକ୍ଷୀ ହ ସେଟା ମାନେ ଯାଇକରି ସେ ପାନି ମିଶା ଖାଇଥିଲା ପାନି ମିଶା ତଲକେ ଘୋଷରି କରି ନ ଆଇଥିଲା ହଁ ପର୍ବତର ମାଟି ମିଶା ଘୋଷରି କରି କଣ ବାଟେ ନ ଯାଇପାରିଲା ଏଟା ଗୋଟେ ସୁବିଧା ଅଛି କି
1: ନାଇଁ
0: ଆହୁରି ଗୋଟେ କାତା ମିଶା ଅଛି ଏ ଜନ ଖାଇଛି ଫାନି ମାରବା ଦିନ ଭିତରେ ତାସ ଆଇଛି କି

0: ଏବେ ମୋ ତ ବେଡ଼ା ବାଡ଼ି ନାହିଁ ହିଁ ଲୋକର ବେଡ଼ା ମାନକେ ଶିଶୁ ଧରି କରି କରିଲିନି କି ସେମିତି ଯେଉଁ ଲୋକମାନେ ଭୂମିହୀନ ଆଚ ସେମାନଙ୍କେ ସରକାର ତରଫରୁ ନାଇଁ ବଳରାମ ଯୋଜନା ବୋଲି କରି ଗୋଟେ ଯୋଜନା ବାହାରିଲା ଅଛି ସେମାନଙ୍କେ ସରକାରୀ ସାହାଯ୍ୟ ମିଳୁଛି ଋଣ ବୋଲ ହୁଏ ସାହାଯ୍ୟ ବୋଲବାର ନାହିଁ ସେଟା କାହିଁ ହିଁ ଏବେ ଡାବୁ ନାହିଁ ବୋଲି କରି ସାର ମାରି ନ ପାରିଲୁନି କହନ୍ତି କାହିଁ ସେ ଟ୍ରାକ୍ଟର ଲଗାଇବା ଡାବୁ ଦେଇ ନ ପାରିଲୁନି ମାତ୍ର ଏନେ ବେଡ଼ା ଚାଷ କରିଲୁନି ଲାଭ ଜୁଟାଇ ନ ପାରିଲୁନି ସେଟା ପାଇଁ ଏ ସରକାର ଯେଉଁ ଲୋକମାନଙ୍କେ ଆଚ୍ଛା ଗରିବ ଭିତରେ ହିଁ ସେ ଗରିବ ଲୋକମାନଙ୍କୁ ଚିହ୍ନଟ କରବାଇ ଆମର ସେ ଗ୍ରାମ ଭିତରେ ରହିଛି କି ନାଇଁ ଚାଷ କାମ ଭିତର ସେବିକା ହଉ କି ସେବକ ତାକେ କହିଲେ ସୁରି ତମ ନାଁ ମନ ସେଠି ଚଗାଇ ଦେବା ଭୂମିହୀନ ଲୋକମାନଙ୍କୁ ଏଇଟା ଯାହାକି ଭୂମି ବେଡ଼ା ବାଡ଼ି ନ ରହେ ସେ ମନ ସେଠି ନାଁ ଲେଖାଇଲେ ସେଟା ଚାଟକାଟ କରି କରି ସେଠି ନେଇ ଲୋକମାନେ ବାଛବାଇ ବାଛି କରି ସେ ଲୋକମାନଙ୍କୁ ସେ ଋଣ ସାହାଯ୍ୟ ଦେବାଇ ଏଟା ଆମର ନାବାର୍ଡ଼ ବୋଲି କରି ଅଛି ସେଥିରେ ନେଇ ସେ ଡାବୁ କାଇ ସେ ଦୁଇ ଲକ୍ଷ ମିଶିକରି ସରକାର ଆରି ନାବାର୍ଡ଼ ଏଟା ମିଶିକରି ଋଣ ଦେଲାଇନି ଏ ଋଣ ଆଣିକରି ଯେନ୍ତାର ଆମେ ବ୍ୟାଙ୍କ ଋଣ ଆଣିଲେ ସୁଝିଲୁନି ସେମିତି ଋଣ ଆଣିକରି ସୁଝବାକେ ଲାଗ୍ସି ସେ ସରାଇ ଦେଲେ ନୁହେଁ ସଠିକ ନାହିଁ ସବୁ ରକମର ସୁବିଧା ଅଛେ ଯୋଜନା ମନ ତମର ଲାଗି ସେ ହେଲାନି ଜାଣବାର ଅଛେ ବୁଝବାର ଅଛେ ପଚାରବାର ଅଛେ ଆଲେ ଯେଉଁ ଭାଇ ଭଉଣୀ ମନ ଚାଷ କରିଲାଇନି ଏବେ ଆକା ଡାବୁ ନାହିଁ ବୋଲେ ଋଣ ଆଣବାକେ ମିଶା ସୁବିଧା ଅଛେ ଆରି ଗୋଟେ ବୀମା ଯୋଜନା ମିଶା ଅଛେ ଯେଉଁ ବ୍ୟାଙ୍କ ତମର ଜନଧନ ଖାତା ଅଛେ ସେ ଲଗ ଯାଇକରି ବେଳାବେଳି ଦେଖାଇଲେ ସେମାନେ ବୀମା ମିଶା କରବାଇ ତାସ ବୁଡ଼ି ଗଲା ବୋଲେ ସେ ବୀମା ଡାବୁ ନି ତମର ଯେଉଁ ନଷ୍ଟ ହେଲା ଅଛି ସେଟା ଡାବୁ ମିଳିଛି ଆଲେ କଥା ନ ନମାଉନି ଗୀତ ଗୋଟାକ ଶୁଣି ଦିଅ ପଡ଼ତ
1: ଶୁଣୁ।

0: ସେ ହଜାର ଟଙ୍କାଟା ସେ ତାଙ୍କୁ ଦବ, ମେଡିଏଟରକୁ ତାର କମିଶନ ଦେଇଦେବ, ଏମାନେ ସେଠି ଯାଇକି ଖୋଜୁଥିବେ, ଏମାନଙ୍କୁ ପଇସା ମିଳୁନଥିବ, ଏମାନେ ବହୁତ ହଇରାଣ ହଉଛନ୍ତି।
1: ନାଇଁ ମୁଁ ଶୁଣିବାଟା ଖାଇ ବୋଲେ ଗନ୍ଲେ ଗୋଟେ ଫ୍ୟାକ୍ଟ୍ରି ଭିତରେ ନେଇକରି ସେମାନଙ୍କୁ ପୁରାଇ ଦେଲାଇନି, ସମାନ ଚାର ଘଣ୍ଟା ସକାଳ ଏବାର ଦେଇଫିନି କାହିଁ ସେ କାବାଟ ମାରିକରି ଉଠାଇବେ ଇଏ ଖାଇ ଖାଇ ଆମ ଖାଦ୍ୟ ଦେଇଦେବେ, ଛଅ ଘଣ୍ଟା ବେଲେ କାମ ଆରମ୍ଭ କରିଦେବେ, ଆର ରାତି ଆଠ ଘଣ୍ଟା ଯାକ କାମ କରାଇଲେନି ବୋଲିକରି ଶୁଣିନି। ଖାଇବା
0: ଭଲକି ଦଉନାହାନ୍ତି, ସେମାନେ ରହିବା ପାଇଁ ସୁବିଧା ହେବେ, ମାସକୁ ଯଦି ପଇସା ମାଗିଲେ ମଧ୍ୟ ହେବାର।

0: ଆଲେ ମୁଇଁ ଏଠି ଟାପି ଟାପି କରି ରେବି କି ତୁଇ କଥା କରବୁ
1: ସେଟା ନାଇଁ ମିଶା ଦେ ଆଜିକାଲି ତ କୋଟି ଦିନ ଚାଲିଲା ଅଛେ
0: ମାଇ ଜି ଟକି ବୋଲେ ଖାଇବା ଦାଦା ଭିତରେ ଏକା ବିଟସି ନେଇ ତକାଇ ଶୁଖୁଆ ବୋଲେ ତକାଇ ଲଡ଼ା କର୍ଡି ବୋଲେ ତକାଇ ଲଡ଼ା ହଁ ରସଗୋଲା ବୋଲେ ତକାଇ ଆକା
1: ଲଡ଼ା
0: ଖାଇବା ଦାନ୍ଦା ବୋଲେ
1: ଖାଇବା ଦାନ୍ଦା ବୋଲେ ଦେଖେ କମନେ ଗଲେ ତକେ କର୍ଡି ମିଲ୍ସି କାନ୍ଦା ମନ ମିଲ୍ସି ତୋର ସେ କାଠ କନ୍ଦା କନ୍ଦମୂଲ ଏଟା ମନ ମିଲତେ ରହିଲା ଏବାର ନାଇଁ ନି ତକେ
0: ଜନ୍ତି ଜନ୍ଟା ମିଳିଲା ଆନି କରି ଝୁଣ୍ଡାଇ କରି ଖାଇ ଆକା ଦେବା ଯେ ମାତ୍ର ମୁଁ ଏବାର ତକା ମିଳିଛି ତାକି
1: ଏବେ ଦେଖ
0: ଫାନି ମାରିଲା ବୋଲେ ଛାତି ମିଳିଥିଲା କିଏ ଗେନ୍ ପାଖେ ଯାଇଥିଲା କି ଆଗେ ଏବେ 2000 ବୋଲାଇନି
1: 2000 ବୋଲେ ମୁଇଁ ମିଶା ଦେ ହେଲେ
0: ବଡ଼ା ଛାତି ବାରି ରହିଲା ମହାପୁରୁ କହ ନାଇଁ କହ ନାଇଁ କହ ନାଇଁ ତାକେ ପୁଣି କାଇ ସେ ହଜାର ହଜାର ଟଙ୍କା ଦେଇକରି କିଏ ଯେ ଗେନବାର ଅଛି
1: 800 ପୁଣି ଏବେ ଶ୍ରାବଣ ଛତୁ ଏଟା ମାନେ ବାହାରିଲା ଅଛି ବାଲି ଛତୁ ବାଲି ଛତୁ କିଲୋ 1000
0: ନାଇଁ ସେଟା
1: ଶ୍ରାବଣ ଛତୁ ପୁଣି ଖାଇସେ 1200
0: ନାଇଁ ଖାଇବା ଲକ୍ଷ ଜମର ହେଇଗଲା ବାରବାଟା ଉନା ହେଇଗଲା ଏବେ କଣ ଖମ ନେ ମିଶା ଯିବୁ ଖୋଜି ବୁଲବୁସ ବୋଲେ ଛତୁ ନ ମିଳେ ତମେ ଖାଇକି ନେ ନ ମିଳେ ଏଟା ମୁଁ ମିଶା ଗୋଟେ ଚିନ୍ତା କରିଥିଲି
1: ହିଁ
0: ଗୋଟେ ବାବୁକି ଫୋନ ଲଗାଇବୁ ତୁ କଥା କରବୁ କି ଲଗାଇ ଦେଲି
1: ଆଲେ ବାବୁ ଜୁହାର ଲାଗ
2: ଜୁହାର ଜୁହାର
1: ବାବୁ ଖଣ୍ଡେ ତମର କରିଛ ଦିଅ ବାବୁ
2: ମୁଇଁ ରାମଚନ୍ଦ୍ର ନେପାକ ରେଞ୍ଜର ରିଟାୟାର୍ଡ ହେଇଗଲି ଅଛି
1: ବାବୁ ଆଜିକାଲି ଆମେ ସେ କାଠ କନ୍ଦା ମନ ଖାଇଲୁନି ଆରି କନ୍ଦମୂଲ ଏଟା ମନ ଆମେ ଖାଇଲା ଗଲୁନି ହେଲେ ଗାଁ ଗାଁ ଭିତରେ ଏଟା ମନ ଗୋଟେ କାଠ କନ୍ଦା ବୋଲି ଖଣ୍ଡେ ଶସ୍ତା କି ନାଇଁ ଆରେ ଖାଇଲିନି ସେ ଗାଗର କା ଯିବ ଏବେ ଆମେ ସେ କାଠ କନ୍ଦା ଆରି ଦେଖବା ନ ପାଇଲୁନି ଆରେ କନ୍ଦମୂଲ ମିଶା ସେଟା ଖାଦି ଖାଇଲେ ସେ ଗାଗର କା ଯିବ ଖାଇଲି ମିଶା ହେଇଛି କହିଲେ ଯିବୁ ସେଟା ଆଣିବୁ ବୋଲେ କାଠ କନ୍ଦା ଆରି କନ୍ଦମୂଲ ମିଳେ ନା ଏଟା କାହିଁଟା କଲେ ଆରି ସେଟା ଅଧିକ ହେଇଛି ତାର ସେ କାଠ କନ୍ଦା ଆରି ସେ କନ୍ଦମୂଲ ଏଟା ମନ
2: କେମିତି କରି ମିଳିଛି ସେଟା ତ ଆମର ଗାଉଁରିଆ ଲୋକମାନେ ସରାଇ ଦେଲାଇନି ଗାଉଁରିଆ ଲୋକମାନଙ୍କେ କହିଲୁ ଅଛୁ ଜୁନ୍ ଗାଁର ଜଙ୍ଗଲ ସିନ୍ ଗାଁର ଲୋକମାନେ ଖାଉତ ବୋଲି ସେ ମନ ସେଟା ଜୟପୁରତାନେ ବିଗଲାଇନି ଜୟପୁର ଗୋଟେ ଗାଁରେ 100 ଲୋକ ରହିବା କି 200 ଲୋକ ରହିବା କି 25 ଘର କି 50 ଘର ରହିବା ଗୋଟେ ଗୋଟେ ଆଣିଲେ ହେଇଛି ସେମାନଙ୍କେ ସେମାନେ ଗାଉଁରି ଲୋକ ଲାଦି କରି ନେଇକରି ଜୟପୁର ତାନେ ବିଗିଲେ ଆରି ସେଟା ହେଇଛି କି ଜୟପୁର ହଜାର ହଜାର ଲୋକ ବଜାର ଅଛେ ସେଠି ହେଇଛି କି ସେଟା ପାଇଁ ସେ ଜଙ୍ଗଲ ତାନେ ରହିଲା ସବୁ କାନ୍ଦା ଆରି କର୍ଡି ମନେ ସରାଇଲେ କର୍ଡି ସରାଇଲେ ଜଙ୍ଗଲ ବାଉଁଶ ଗଛ ନା ହେ ବାଉଁଶ ଗଛ ନା ହେଲେ ଜଙ୍ଗଲ ନା ବଡ଼େ କର୍ଡି ନ ବାହାରେ କାନ୍ଦା
1: ଏବେ ତ କୋଟି ମିଳିଲାନି ଯେ କୋଟି ଯୋଉ ରେଟ୍ ଆଗେ କାଇଟା 10 ବୋଲେ ଗୋଟେ ବିଡ଼ା ଦେତେ ରହିଲା
2: ଏବେ କାଇ ହେଲାନି ବୋଲେ ଗୋଟେ କାଟିତେ ରହିଲେ ହେଲାନି ସବୁ ଗୁଲା ଗାଁ ଯାକ ବର୍ଷ ଗାଁ ଯାକ ଲୋକ ଯାଇକରି ଗୋଟେ ଜଙ୍ଗଲ ଭିତରେ ସବୁ ଯାକ କର୍ଡି କାଟି ଆଣିବା ଏ କାନ୍ଦା କାଟି ଆଣିବା ଏ ବୋଲେ ଗଛ ତ ନା ହେ ଗଛ ରହିଲେ ତ କାନ୍ଦା ବାହାରସି ଏ ବର୍ଷ କାନ୍ଦା ଏ ବର୍ଷ କର୍ଡି କାଟି ଦେଲା ଏବେ ଆଇଲା ବର୍ଷକେ ସେ ଗଛ ତ ନା ହେବେ କର୍ଡି କେମିତି ଆସିବେ
1: ସତେ ସତେ ସତେ
2: ହାଟର ପାଇଁ

0: ସବୁ କେତେ ମିଶା ଜଙ୍ଗଲ ବିଭାଗ ଲୋକ ବତାଇଲାନି, ବୁଝାଇଲାନି, ଗାଁ ଗାଁ କେ ବୁଝାଇଲାନି, ସେମାନେ ନା ଶୁଣିଲାନି। ଲୋକମାନଙ୍କେ କାଇ କରବାର ଅଛି, ନିଜର ଖାଦି ଖାଇବା କାର୍ଯ୍ୟ ଆଣିଲେ ହେଇଛି, ବିକବାର କାର୍ଯ୍ୟ ଆଣିଲେ ହେଇଛି କି ସେଟା।
1: ଓହୋ ହୋ ହୋ ହେ ଆମର ତ କାଇ ସେ କୁଲେ କର୍ଡି ମନକେ ଶୁଖାଇ କରି ତାକେ ଆମଟ ବନାଇଲାନି। ହେ ତୁମେ କହିଲା ପରା ସେ ବାଉଁ ଲୋକ ତ ସେ କାନ ନ ମିଲେ ଆରି ଆଇବାର ଜଙ୍ଗଲ ମିଶା ସବୁ ଡାମଡା ହେଇଯାଇଛି ଆରି।
0: ସେଟା ପରା ଆମେ ଆମେ ଆମେ ଲୋକକେ ବୁଝାଇଲୁନି ଯେ ତମେ ଖାଇବା କାର୍ଯ୍ୟ ଆନା, ତମର କାଜେ ଆନା, ତମେ ଜଙ୍ଗଲ ଭିତରେ ରହିଲେ ଆସିନି, ତମକେ ଖାଇବା କାଜେ ତମର କର୍ତ୍ତି ମିଶା ଲଡ଼ା ଖାଇଲେ କାଇ ନାହିଁ। ଗୋଟେ ଘର ଯାଇକରି ଯଦି ବାସ୍ତେ ଆରମ୍ଭ ବୋଇଲେ କର୍ତ୍ତି ଭାଙ୍ଗି କରି ଗୁଲା ଗାଁ ଯାକ ମାରିଲେ ତ ସେ ଜଙ୍ଗଲ ଯାକ ସରି ଯାଇଛି,
1: କାରଣ
0: କର୍ତ୍ତି ସରିଗଲେ ଆହୁରି ଗଛ କେମିତି ପିଲେ କେଇଛି ପିଲେ ତ ସେଟା ବସେଇଛି ଆହୁରି କର୍ତ୍ତି ଦେଇଛି, ସେଟା ସେଟା ଏକା ଚାଟି ହେଲାନି ସେମାନଙ୍କେ। ସେଥିପାଇଁ ଆମେ ଗୁଲା ଗାଁ ଯାକ ବୁଝାଇଲୁନି, ଆମେ ଜଙ୍ଗଲରେ ମିଶା ରାସ୍ତାଘାଟେ ମିଶା ଧରିଲୁନି, ଆରି ସେମାନଙ୍କେ ଡରାଇଲୁନି। ଡରାଇଲେ କେତେ ଲୋକ ଡରଲାନି କି ଆଜିକାଲି ଜଙ୍ଗଲ ବିଭାଗ ଲୋକ କମ ଆସ ସେମାନେ ଡରବାଇ ନାହିଁ, କେସକୁ ମିଶା ନା ଡରଲାଇନି, କେସ ତାନେ ଗଲେ ମାନେ ଓକିଲ ବାବୁ ମାନେ ବୋଇଲେ ଆଚତ କାଢ଼ବା କାଜେ ଯିବେ,
1: ଜଙ୍ଗଲ
0: ଭିତରେ ଯାଇ ଯାଇ କରି ବୁଝାଇଲୁନି, ସେମାନେ ନା ଶୁଣି କରି ଧରିକି ଆଇଲେନି, ସେମାନଙ୍କେ ଆଣିକରି ଏମି କେତେ ଗରିବ ଲୋକ କେତେ ଆଣିକିରି ଜେଲ ତାନେ ପୁରାଇ ବସିବେ। ସେମାନେ ବୁଝାଇଲୁନି, ସେମାନେ ନିଜେ ସଚେତନ ହେବାର ଅଛେ ଗାଉଁରି ଯେ ଇଟା ଆମର ଖାଦି, ଆମର ଜଙ୍ଗଲ ନଷ୍ଟ ହେଲେ ଆମକୁ କେମିତି, ଏବେ ଜଙ୍ଗଲରେ ଫଲ ଗଛ ମାନେ ବୁଡିଲା କାଦେ, ଜୀବଜନ୍ତୁ ନ ରହିଲା କାଦେ, ବାଘ ମାନେ ବାଲୁ ମାନେ ଗାଁରେ ଆଇଲାଇନି, ହାଟର ପାଇଁ ସେମାନେ ବୁଝାଇଲୁନି ଯେ ତମେ ଜଙ୍ଗଲରେ ନଷ୍ଟ ନ କରା, କୋର୍ଡି ନ କାଟା, ତମକେ ଲୋଡ଼ା ହେଲେ ନିଆ, ତମକେ ଗୋଟେ ଯୋଡ଼େ ଲୋଡ଼ା ନା ବସ୍ତା ବସ୍ତା ତ ଲୋଡ଼ା ନାଇଁ, ତମେ ସେଟା ଗୋଟେ ନେଇକରି ତାକୁ ରଖିଲେ, ସୁରକ୍ଷା ଦେଲେ, ଜଙ୍ଗଲକେ ସୁରକ୍ଷା ଦେଲେ, ଏ ବର୍ଷ କର୍ଡି ଟିକେ ଖାଇଲେ ଆଇଲା ବର୍ଷକୁ ମିଶା କର୍ଡି ମିଳିଛି, ଏମାନେ ଗଲେନି ଲୋଭ କାଜେ, ଲୋଭ କାଜେ ନେଇକରି ବଜାର ଥାନେ ବିକଲାଇନି, ସେଠି ଗୋଟେ ଗୋଟେ ଆଣିଲାନି, ଜୟପୁର ତାନେ ପଚାଶ ଷାଠିଏ ଦେଇକରି ବିକଲାଇ ନିବେ, କାଇ କରୁ ସେମାନେ ନିଜର ଗୋଡେ ନିଜେ କୁରାଡି ମାରିଆ ଲାଗିଛି,
1: ସେମାନେ ନିଜେ ସଚେତନ ହେଲେ ଯାଇକିରି ଆମର ଗୁଲା ସଂସାର ଚାଲିଛି।
0: କାଇଟା ବୋଲେ ମିଶା ଜଙ୍ଗଲ ଜଙ୍ଗଲ ବୋଲି ଦେଖା, ଆମେ ସୁନା ଟଙ୍କାକେ ଘରେ ରଖିଲେ ତାକେ ଆଲମାରୀ ରଖିଲୁ କି ତାକେ ବ୍ୟାଙ୍କ ତାରେ ରଖିଲୁ, ଜଙ୍ଗଲ କେ କେବେ ବାନ୍ଧିକରି କିଏ ରଖିପାରିଛି କି, ଜଙ୍ଗଲକୁ ସବୁ ଲୋକ ଜଗବାର ଅଛି, ଖାଲି ଜଙ୍ଗଲ ବିଭାଗ ଅଛି ଫରେଷ୍ଟ ଅଛି ବୋଲେ ନା ହେ, ସେଟାକେ ସବୁ ଲୋକ ଗାଁରିଆ ସବୁ ଲୋକ ଜଙ୍ଗଲ ସମକେ ଲୋଡ଼ା, ଜଙ୍ଗଲରେ ରହିବା ଗଛ ପତରରେ ପତରକେ ସମକେ ଲୋଡ଼ା, ତାହିଁରେ ବାହାରବା ପବନ ସମକେ ଲୋଡ଼ା, ତାହିଁରେ ବାହାରବା ପବନ ଯାଇକରି ବର୍ଷା ବର୍ଷା ହେଲାନି ସବୁ ଯାଇ ଆମକେ ଲାଭ ଦେଲାନି ଜଙ୍ଗଲ ରହିଲେ, ସେଟା ଜଙ୍ଗଲକେ ଜଙ୍ଗଲ ଚାରିପଟେ ଯେତେ ମିଶା ଗାଁ ରହିଛି ସବୁ ଲୋକର କାମ ଯେ ସେଟା ସଚେତନ ହେଇକରି ଜଙ୍ଗଲକେ ସୁରକ୍ଷା ଦେବାର ଅଛି। ଆମର ଆଗରେ ଯୋଉ ପିଲାମାନେ ବାହାରବେ ସେମାନେ କାଇଟା ଖାଇବା, ଏବେ ଏବେ ତ ଜଙ୍ଗଲ ସରାଇଲେ ନିବେ ଆଉ କାଇଟା ଜଙ୍ଗଲ ରହିଛି କି,
1: ଜଙ୍ଗଲ ବଢେଇବା କାଜେ ଏଟା କରବାର ଅଛି,
0: ଜଙ୍ଗଲ ବଢାଇବା ବଢାଇବା କାଜେ ଏଟା ରଖବାର ଅଛି, ସମସ୍ତଙ୍କୁ ଆମେ ସଚେତନ କରାଉଛୁ, ଗାଁ ବାଲା ମିଶା ସଚେତନ କରାଇବାର ଅଛେ, ଜନସାଧାରଣ ପାଠ ପଢିବା ଲୋକ ସ୍କୁଲ ଥାନେ କଲେଜ ଥାନେ ଗାଉଁରିଆ କମିଟି ଥାନେ ନେତା ମନ୍ତ୍ରୀ ସମସ୍ତେ ଜଙ୍ଗଲ ଉପରେ ଲୋକଙ୍କୁ ଆମେ ସଚେତନ କରାଇଲେ ସେମାନେ ସଚେତନ ହେଲେ ଜଙ୍ଗଲଟା ସୁରକ୍ଷା ହେଇଛି, ସୁରକ୍ଷା ହେଲେ ଆମକୁ ଏକା କାମ ଦେଇଛି, ଆମର ଲୋକମାନଙ୍କୁ ଏକା କାମ ଦେଇଛି, ଆମର ଗାଉଁରିଆ ଲୋକମାନେ ବଞ୍ଚବାଇଛି, କାନ୍ଦା ଖାଇବା ଏବେ କଡି ଖାଇବା, ଏବେ ଫଲ ମୂଲ ମିଳିଛି ସେଟା ମିଶା ଖାଇବା, ଏବେ ଘର କରିବା ପାଇଁ ପାଟିଆ ଛାତ ପାଟିଆ କବାଟ କରିବା ପାଟା ସବୁ ମିଳିଛି, ଜଙ୍ଗଲ ରହିଲେ ମିଳିଛି, ନ ରହିଲେ କେମିତି ମିଳିଛି, ବାଉଁଶ କୋଡିକି ଘର ବାନ୍ଧବାକେ ବାଉଁଶ ଲୋଡ଼ା କି ନାଇଁ, ଯେ ବାଉଁଶ ତ ଲୋଡ଼ା ଗରିବ ଲୋକମାନେ କୁଡିଆ କଲାଇନି ବାଉଁଶ ଲୋଡ଼ା, ସେ ବାଉଁଶ କେମିତି ହେଇଛି, ଜଙ୍ଗଲ କର୍ତ୍ତି ରହିଲେ ସେଟା ମିଳିଛି, କେତେ କହିଲେ ବି ନା ଶୁଣିଲାଇ, ଆମେ ତ ଖେଦି ବୁଲୁନି ବଜାର ଘାଟ ହାଟ ଜନ୍ତି ଆମର ଆଖି ତାନେ ପଡିଲେ ଆମେ ଖେଦି ବୁଲୁନି, ସେମାନେ ଡରାଇଲୁନି ବାନ୍ଧୁନି ସବୁ କଲୁନି, ଆରେ ଦଣ୍ଡ ଦବାର କାତେ ବୋଲି କେତେ ଲୋକ ନା ଶୁଣିଲେ କେତେ ଲୋକ ନେଇ ଜେଲ ତାନେ ପୁରାଇ ବସିବେ, ଏଟା ସଚେତନ ହେଲେ।

ଆତ୍ମଚରିତ ମାନସ ଆଜିର ଅନୁଚିନ୍ତା ଶୁଣିବେ ସକାଳ 6:35 ରେଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ସକାଳ 7:25 ବର୍ଣ୍ଣାଳୀ କ୍ରମରେ ଶୁଣିବେ ସମ୍ଭାବନା ବିଷୟ ରହିଛି ମଣିକାଞ୍ଚନ ଯୋଗ। ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ ଶୁଣିବେ ସକାଳ 8:30 ଏବଂ ସନ୍ଧ୍ୟା 7:00। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀ ନେଲେ ପାମେଲା ଜେନ, ଶିବା ଏବଂ ଝୁମ୍କି ରଥ। ଗୀତିଧାରା ଶୁଣିବେ ସକାଳ 9:00 ଏବଂ ସକାଳ 9:30 ଶୁଣିବେ ସପ୍ତଧାରା। ଶୁଣିଲେ କାର୍ଯ୍ୟକ୍ରମ ସୂଚନା ଆଜିର ତଥା ଆସନ୍ତାକାଲିର କିଛି। ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କଥାଚିତ୍ର ରାଜା ହିନ୍ଦୁସ୍ତାନୀ, ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ।

0: ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଶୁଣିମା ହେଉ ଉପସ୍ଥାପନା ଜଗଦୀଶ ଅଧିକାରୀ
1: ସୁଧୀଜନେ ନମସ୍କାର ଆଜି ଆମେ ନଜର ପକାଇବା ଗୋଟିଏ ପରିଚିତ ସୁପରିଚିତ ଶବ୍ଦଟି ଯାହାକୁ କୁହାଯାଏ ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂ ୱାକ୍ ଏହି ଶବ୍ଦର ମାନେ ହେଉଛି ସକାଳୁ ଉଠି ଚାଲିବା ମାତ୍ର ଆଜ୍ଞା ତାର ରୂପ ରଙ୍ଗ ଢଙ୍ଗ ଆଉ ସକାଳୁ ଉଠି ଚାଲିବାର ଚାଲିଚଳନ ଅନେକ ପ୍ରକାରର କିଏ ଟ୍ରେକ୍ ସୁଟି ପିନ୍ଧି ଏକା ଏକା ବାଁ ହାତ ଡାହାଣ ଗୋଡ଼ ଆଉ ଡାହାଣ ହାତ ବାଁ ଗୋଡ଼କୁ ହଲେଇ ହଲେଇ ଚାଲୁଛନ୍ତି ତ କିଏ ସପତ୍ନୀକ ଗପସପ ମାରି ହଲି ହଲି କିଏ ବନ୍ଧୁବାନ୍ଧବଙ୍କ ସହ ବା ସାଙ୍ଗସାଥୀଙ୍କ ସହ ମର୍ଣ୍ଣିଂ ୱାକ୍ କରୁଛନ୍ତି ତ ବନ୍ଧୁ ବନ୍ଧୁ ବାନ୍ଧବୀ ବାନ୍ଧବୀ ଗପ ମାରି ମୋବାଇଲରେ କଥାବାର୍ତ୍ତା ହୋଇ ଆରାମରେ ମର୍ଣ୍ଣିଂ ୱାକ୍ କରାଯିବା ଛୋଟ ବଡ଼ ସହରର ପ୍ରାୟତଃ ଦେଖିବାକୁ ମିଳେ ଗାଁ ଗହଳିରେ ସକାଳୁ ସକାଳୁ ତରତର ହୋଇ ଜୋର ଜୋରରେ ଚାଲୁଥିବା ଲୋକମାନଙ୍କର ଯେ ଉଦ୍ଦେଶ୍ୟ ଆପଣ ଉଣା ଅଧିକ ଜାଣିଥିବେ ବାହାରେ ମାନେ ଇଏ କରିବାକୁ ଯାଉଛନ୍ତି ତାଙ୍କୁ ଆପଣ ମର୍ଣ୍ଣିଂ ୱାକ୍ର ଦାୟରା ଭିତରକୁ ଆଣନ୍ତୁ ନାହିଁ ମାନେ ମୋଟାମୋଟି ଗୋଟିଏ ମନ୍ତବ୍ୟ ଦିଆଯାଇପାରେ ଗୋଟିଏ ଧାରଣାରେ ପହଞ୍ଚି ଯାଉ ଯେ ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂ ୱାକ୍ ଗୋଟିଏ ନୀତିଦିନିଆ ଘଟଣାଟି ସମସ୍ତେ କରନ୍ତି ନ କରିଲେ ବି ଜାଣନ୍ତି ତାର ଇମ୍ପୋର୍ଟାନ୍ସ ବୁଝନ୍ତି ସୁବିଧା ପାଇଲେ ଏହା କରିବାର ଶପଥ ନିଅନ୍ତି ବା କରିପକାନ୍ତି ସୁବିଧା ନହେଲେ ପ୍ରାତଃ ଭ୍ରମଣ କରିବାର ସୁବର୍ଣ୍ଣ ସୁଯୋଗ ଅପେକ୍ଷାରେ ବି ରହିଥାନ୍ତି ଆଜ୍ଞା ଭଲ ଜିନିଷଟା କାହିଁକି ନା ଆମେ ଜାଣୁ ସୁନ୍ଦର ଭଲ ନିରୋଗୀ ସୁଠାମ ଶରୀର ପାଇଁ ଏହାର ଉପଯୋଗ ବହୁତ ଡାଇଟିସିଆନ୍ କୁହନ୍ତୁ ଡାକ୍ତର ବୈଦ୍ୟ ସାମାଜିକ କାର୍ଯ୍ୟକର୍ତ୍ତାଠୁ ଆରମ୍ଭ କରି ଅନେକ ଲୋକ ସମସ୍ତେ ଏହା ସପକ୍ଷରେ ନିଜର ମତାମତ ଦିଅନ୍ତି କହିଲେ ଆଜ୍ଞା ପ୍ରାତଃ ଭ୍ରମଣରେ କ୍ଷତି କ'ଣ ଖର୍ଚ୍ଚ କେତେ କିନ୍ତୁ ଅନ୍ୟ ଭାଷାରେ ଚିନ୍ତା କଲେ ଜଣାଯାଏ ଏଥିରେ ଗୁଡ଼ାଏ ଲାଭ କାହିଁକି ନା ଆଜ୍ଞା କୁହାଯାଇଛି ପରା ହେଲ୍ଥ ଇଜ୍ ୱେଲ୍ଥ ବା ଶରୀର ହିଁ ଶ୍ରେଷ୍ଠ ସମ୍ପଦ ଏହି ସମ୍ପଦ ରୂପୀ ଶରୀରକୁ ଠିକ୍ ଠାକ୍ ରଖିବାକୁ ଯେତେ ଗୁଡ଼ାଏ ପ୍ରୟାସ ଜରୁରତ ଆବଶ୍ୟକତା ଅଛି ତା ମଧ୍ୟରୁ ପ୍ରାତଃ ଭ୍ରମଣ ଯେ ଗୋଟିଏ ଏହା ଆପଣ ନିଶ୍ଚୟ ସ୍ୱୀକାର କରିବେ ଆଜ୍ଞା ପ୍ରାତଃ ଭ୍ରମଣର କିମ୍ବଦନ୍ତୀ ବହୁତ ବଡ଼ ମାନେ ତା ଭିତରେ ଗୁଡ଼ାଏ କଥା ରହିଛି ଡାକ୍ତରୀ ମତାମତ ରହିଛି ବିଶେଷଜ୍ଞମାନଙ୍କର ପରାମର୍ଶ ରହିଛି ଏତେ ବିଶାଳ ତାର ଝଞ୍ଝଟ ଭିତରକୁ ନ ଯାଇ ଆମେ କେବଳ ସେଇ ଯେଉଁ ଡାକ୍ତର ବନ୍ଧୁ ଡାକ୍ତରୀ ଭାଷାରେ ନୁହେଁ ସିଧାସଳଖ ଯାହା ଥରେ କହିଥିଲେ ତାକୁ ବଖାଣି ଆମର ବକ୍ତବ୍ୟଟାକୁ ଶେଷ କରିବା ସେ କହିଥିଲେ ବିଶ୍ୱାସ କର ମାନେ ଜୋର ଜୋରରେ ଚାଲ ଯେହେତୁ ତୁମକୁ ଦିନସାରା କଥା ହେବାକୁ ପଡ଼େ ଏଣୁ ଚେଷ୍ଟା କର ମର୍ଣ୍ଣିଂ ୱାକ୍ ବେଳକୁ କଥା ହେବନି ଚୁପଚାପ ରହିବ ମାନେ ଏକା ଯିବେ ଜୋର ଜୋରରେ ଚାଲିବେ ଦେହର ପ୍ରତ୍ୟେକଟି ଜିନିଷରେ ଯେମିତି କମ୍ପନ ହୁଏ ତାକୁ ଦୃଷ୍ଟିରେ ରଖି ଜୋର ଜୋରରେ ଚାଲନ୍ତୁ ମୋବାଇଲ ବ୍ୟବହାର ନ କରିବା ହିଁ ଭଲ ମନ ସ୍ଥିର ରଖିବେ ଯଦି ପାରୁଛନ୍ତି ମନେ ମନେ କିଛି ମନ୍ତ୍ର ବା ଶ୍ଳୋକର ଆବୃତ୍ତି କରିପାରନ୍ତି ଗୁଣୁଗୁଣୁ ହୋଇ ସୂର୍ଯ୍ୟର ପ୍ରଥମ କିରଣରୁ ଆରମ୍ଭ କରନ୍ତି ଚାଲିବା ଏବଂ ସୂର୍ଯ୍ୟ କିରଣ ଗରମ ହେବା ଆଗରୁ ତାକୁ ସାରିଦିଅନ୍ତୁ ଯଦି ମର୍ଣ୍ଣିଂ ୱାକ୍ କରୁଛନ୍ତି ଭଲ ସାଙ୍ଗସାଥୀକୁ

0: ସେଥିପାଇଁ ଉତ୍ସାହିତ କରନ୍ତୁ। ପତ୍ନୀକୁ ବି ଉତ୍ସାହିତ କରନ୍ତୁ, ପତ୍ନୀକୁ ଅନୁରୋଧ କରନ୍ତୁ ସକାଳେ ଚାଲିବେ, ଆପଣଙ୍କ ଠାରୁ କିନ୍ତୁ ଦୂରରେ ରଖନ୍ତୁ। ମାତ୍ର ଆଜ୍ଞା, କେବେ ମଧ୍ୟ ସେହି ନିଷ୍ପତ୍ତି ନିଅନ୍ତୁ ନାହିଁ ଯେ ଆପଣ ସ୍ୱପତ୍ନୀକ ମାନେ ପତ୍ନୀ ସହିତ ପ୍ରାତ ଭ୍ରମଣ ବା ମର୍ଣ୍ଣିଂ ୱାକ୍ କରିବେ ଆଉ ସେ କିମ୍ବା ଆପଣ ଚୁପ୍ ରହିବେ।
1: ଏଥିଲା କାର୍ଯ୍ୟକ୍ରମ ଶୁଣିବା ହେଉ। ଉପସ୍ଥାପନା ଜଗଦୀଶ ଅଧିକାରୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଧାରାବାହିକ ଶ୍ରୀମଦ୍ ଭାଗବତର 176ତମ ଭାଗ।

ବୃତ୍ରାସୁର ଇନ୍ଦ୍ରଙ୍କୁ ଗଭୀର ଜ୍ଞାନ ସମ୍ଭୂତ ନାନାବିଧ ତତ୍ତ୍ୱ କଥା କହି ପୁନରାୟ ଅସ୍ତ୍ର ଧାରଣ କରିବାକୁ ପ୍ରବର୍ତ୍ତାଇଛି। ଗୋଟିଏ ବାହୁ ଛିନ୍ନ, ତଥାପି ସେ ଇନ୍ଦ୍ରକୁ ସଂହାର କରିବାକୁ ଯଥାଶକ୍ତି ଚେଷ୍ଟା କରୁଛି। ତାହାର ଉଦ୍ୟମ ଦେଖି ଇନ୍ଦ୍ରଙ୍କର ଚୈତନ୍ୟ ଉଦୟ ହୋଇଛି। ସେ ବୃତ୍ରର ଭକ୍ତିକୁ ପ୍ରଶଂସା କରିଛନ୍ତି। ପରସ୍ପର ଧର୍ମବୁଦ୍ଧିରେ କଥାବାର୍ତ୍ତା କରି ପୁଣି ଘୋର ଯୁଦ୍ଧ କରିଛନ୍ତି। ବୃତ୍ରାସୁରର ଆଉ ଗୋଟିଏ ବାହୁ ଛିନ୍ନ ହୋଇଛି। ସେ ଏବେ ମୁଖ ବ୍ୟାଦାନ କରି ଇନ୍ଦ୍ରଙ୍କୁ ଗ୍ରାସ କରୁଛି।

ଏତେବେଳେ ଯାଇ ଶୁଣୁଥିଲେ ଧାରାବାହିକ ଶ୍ରୀମଦ୍ ଭାଗବତର 176ତମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଚଳିତ ଅଗଷ୍ଟ ମାସ 23 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପାଚାରୁ। ବିଷୟ ରହିଛି ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଟା। ଏ ସମ୍ପର୍କରେ ଆପଣ ଅଗଷ୍ଟ ମାସର 23 ତାରିଖ ଅର୍ଥାତ୍ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 0685423060। ବିଷୟଟି ପୁଣିଥରେ କହି ରଖୁଛୁ, ପ୍ରଧାନମନ୍ତ୍ରୀ ଖାଦ୍ୟ ଉଦ୍ୟୋଗ ବୋଇଲେ କାଟା। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କୀୟ ଏକ ସୂଚନା ଆକାଶବାଣୀ ଜୟପୁର। ଆରମ୍ଭ କରୁଛୁ ହିନ୍ଦୀ ଭଜନ। ପୁରାତନ ରଚନାର ପ୍ରଥମ ଶିଳ୍ପୀ ହେଲେ ଅନୁରାଧା।

ଶୁଣିଲେ କେତୋଟି ହିନ୍ଦୀ ଭଜନ ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା 6:40 ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପାରାଦୀପ ବନ୍ଦରରେ 427 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। 1,03,26,162 ଜଣ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଓଡ଼ିଆ ଓ ହିନ୍ଦୀ ମଧ୍ୟରେ ଭାଷାଗତ ଓ ସାହିତ୍ୟିକ ଆଦାନ ପ୍ରଦାନ ଜାତୀୟ ଏକତାକୁ ସୁଦୃଢ଼ କରୁଛି କହିଲେ ରାଜ୍ୟପାଳ, ଏବଂ ରାଜ୍ୟର ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣର ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ପାରାଦୀପ ବନ୍ଦରରେ ଭିଭିଭୂମି ବିକାଶ, ପରିବେଶ ସୁରକ୍ଷା ଏବଂ କର୍ମଚାରୀ ସୁବିଧା ସମ୍ପର୍କିତ 427 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ସୋନୱାଲ ପ୍ରଶାସନିକ କାର୍ଯ୍ୟାଳୟ ଭବନରେ ଏକ ମଡେଲ ରୁମ୍ର ଉଦ୍ଘାଟନ କରିଛନ୍ତି। ଏହା ବନ୍ଦରର ଭିଭିଭୂମି ଓ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉନ୍ନତ ଯୋଜନା ଏବଂ ପ୍ରଦର୍ଶନରେ ସହାୟକ ହୋଇପାରିବ। ବନ୍ଦର ପରିସରରେ ଶ୍ରୀ ସୋନୱାଲ 10 ଲକ୍ଷତମ ଚାରାଗଛ ରୋପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ 2047 ମସିହା ସୁଦ୍ଧା ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଏବଂ ଆତ୍ମନିର୍ଭର ଭାରତର ପେଣ୍ଠସ୍ଥଳୀ ଭାବେ ଉଭା ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସୁଭଦ୍ରା ଯୋଜନାରେ ପଞ୍ଚମ କିସ୍ତି ଆସନ୍ତା ଶୁକ୍ରବାର ଦିନ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଦାନ କରାଯିବ। ଭୁବନେଶ୍ୱରସ୍ଥିତ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ସୁଭଦ୍ରା ଯୋଜନାର ଅର୍ଥରାଶି ପ୍ରଦାନ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ଏହି ପର୍ଯ୍ୟାୟରେ 1,03,26,162 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦରେ 5,160 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
1: ଦେଖନ୍ତୁ, ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରାର ପଞ୍ଚମ କିସ୍ତି 28 ତାରିଖରେ ହିଁ ମିଳିବ। ସୁଭଦ୍ରା ହିତାଧିକାରୀମାନେ ଯେଉଁମାନେ ଯୋଗ୍ୟ ବିବେଚିତ ହୋଇଛନ୍ତି, ଏଭଳି 1,26,162 ଜଣଙ୍କୁ ସେଥିରେ ନୂଆ ହୋଇ ଏଇଥର 2,21,054 ଜଣ ନୂତନ ହିତାଧିକାରୀ ଭାବେ ସୁଭଦ୍ରା ପାଇବେ।
0: ବୈଠକରେ ହିତାଧିକାରୀଙ୍କ ତାଲିକା, ବ୍ୟାଙ୍କିଂ ବ୍ୟବସ୍ଥା ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି। ହିନ୍ଦୀକୁ ଆଧୁନିକ ଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ଭାଷା ଭାବେ ବିକାଶ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱରଠାରେ ପ୍ରଥମ ଅନ୍ତର୍ଜାତୀୟ ସରକାରୀ ଭାଷା ବାର୍ଷିକ ସମ୍ମିଳନୀ ଓଡ଼ିଶା 2026ରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ଭାଷା ସହିତ ଯୁବପିଢ଼ିଙ୍କ ଆକାଂକ୍ଷା ଯୋଡ଼ି ହୋଇ ରହିଥାଏ। ହିନ୍ଦୀ ଭାଷାର ବିକାଶ ପାଇଁ ବିଶ୍ୱବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, ଲେଖକ ମଣ୍ଡଳୀ ଓ ସମାଜକୁ ଏକତ୍ର କାର୍ଯ୍ୟ କରିବାକୁ ପଡ଼ିବ। ବିଜ୍ଞାନ, ଔଷଧ, ଆଇନ, ଅର୍ଥନୀତି, ପ୍ରଶାସନ ଏବଂ ଉଚ୍ଚଶିକ୍ଷାରେ ଗୁଣାତ୍ମକ ବିଷୟବସ୍ତୁକୁ ସରଳ ପ୍ରାମାଣିକ ହିନ୍ଦୀରେ ଉପଲବ୍ଧ କରିବାକୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଓଡ଼ିଆ ଓ ହିନ୍ଦୀ ମଧ୍ୟରେ ଭାଷାଗତ ଓ ସାହିତ୍ୟିକ ଆଦାନ ପ୍ରଦାନ ଜାତୀୟ ଏକତାକୁ ସୁଦୃଢ଼ କରିଥାଏ ବୋଲି ରାଜ୍ୟପାଳ କହିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍ ଆଇଏମ୍ଏମ୍ଟି ପରିଦର୍ଶନ କରି ପ୍ରତିଷ୍ଠାନର ବିଭିନ୍ନ ଗବେଷଣା ଓ ପ୍ରଯୁକ୍ତି ପ୍ରଦର୍ଶନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିଛନ୍ତି। ରାଜ୍ୟପାଳ ପିଜିଆଇଏମ୍ ପାଇଲଟ୍ ପ୍ଲାଣ୍ଟ, ଖଣିଜ ପ୍ରକ୍ରିୟାକରଣ, ସ୍ଥାୟୀ ପୁନଃଚକ୍ରଣ କେନ୍ଦ୍ର ଏବଂ ଗଭୀର ସମୁଦ୍ର ପଲିମେଟାଲିକ୍ ନୁଡିଲ୍ସ ପୁନରୁଦ୍ଧାର ପ୍ଲାଣ୍ଟକୁ ବୁଲି ଦେଖିଥିଲେ। ଖଣିଜ ପଦାର୍ଥ କ୍ଷେତ୍ରରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶ ଏବଂ ସ୍ଥାୟୀ ସମାଧାନକୁ ପ୍ରୋହାହିତ କରିବା ପାଇଁ ପ୍ରତିଷ୍ଠାନର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଦୁର୍ଗମ ଅଞ୍ଚଳରେ ଶିକ୍ଷା, ସଂସ୍କାର, ନାରୀ ସଶକ୍ତିକରଣ ଏବଂ ଜନଜାତୀୟ ପରମ୍ପରାର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଗୁରୁଜାଙ୍ଗଠାରେ ଆୟୋଜିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜନ୍ମ ଶତବାର୍ଷିକ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସନାତନ ସଂସ୍କୃତିର ସୁରକ୍ଷା ଓ ଅନ୍ତୋଦୟ ବିଚାରଧାରାର ପ୍ରସାର ପାଇଁ ତାଙ୍କର ଜୀବନୀ ଦେଶର ଆତ୍ମାକୁ ସୁଦୃଢ଼ କରିଛି। ସ୍ୱାମୀଜୀଙ୍କ ଆଦର୍ଶରେ ପ୍ରେରିତ ହୋଇ ସଂସ୍କୃତି ଓ ସନାତନୀ ପରମ୍ପରାର ସୁରକ୍ଷା ସହ ଏକ ସମୃଦ୍ଧ ଓ ସଂସ୍କାରପୂର୍ଣ୍ଣ ଓଡ଼ିଶା ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
2: ସ୍ୱାମୀଜୀଙ୍କର ହୃଦୟରେ ବନବାସୀଙ୍କର ପାଇଁ ଥିଲା ଅପାର ପ୍ରେମ, ସ୍ନେହ ଏବଂ ଶ୍ରଦ୍ଧା। ସେ ବନବାସୀଙ୍କୁ

0: ବର୍ତ୍ତମାନ ସମୟ ଦେଖୁଥିଲେ, ସେମାନଙ୍କ ଗହଣରେ ରହି ସେମାନଙ୍କର ସୁଖ ଦୁଃଖର ସାଥୀ ହୋଇ ସେମାନଙ୍କୁ ଆତ୍ମସମ୍ମାନର ସହ ଜୀବନଯାପନ କରିବାର ରାସ୍ତା ଦେଖାଇଥିଲେ। କନ୍ଧମାଳର ଜନଜାତିଙ୍କର ଭାଷା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ସେ ଆପ୍ରାଣ ଉଦ୍ୟମ ନିରନ୍ତର ଭାବେ ଜାରି ରଖିଥିଲେ।
1: ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବାରାଣସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ଆଞ୍ଚଳିକ କେନ୍ଦ୍ର ଆଇଏସ୍ଏଆର୍ସି ପରିଦର୍ଶନ କରିଛନ୍ତି। ଏହି ସମୟରେ ଶ୍ରୀ ସିଂହଦେଓ ଆଇଏସ୍ଏଆର୍ସିର ଗବେଷଣା, ନବସୃଜନ ଏବଂ ବୈଷୟିକ ଜ୍ଞାନକୌଶଳ ଆଧାରିତ କୃଷି ପ୍ରଣାଳୀକୁ ଅନୁଧ୍ୟାନ କରିଥିଲେ। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟଠାରେ ପୁଲିସ୍ ମହାନିର୍ଦ୍ଦେଶକ ବିନୟ ତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୁଲିସ୍ ବ୍ୟବସ୍ଥା ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ରେଞ୍ଜର ଆଇଜି ଓ ଆରକ୍ଷୀ ଅଧୀକ୍ଷକମାନେ ଆଭାସୀ ଜରିଆରେ ଯୋଗ ଦେଇଥିଲେ। ବୈଠକରେ ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ, ସମ୍ଭେଦନଶୀଳ ଅଞ୍ଚଳ ଚିହ୍ନଟ, ଗୁରୁତ୍ୱପୂର୍ଣ୍ଣ ଅପରାଧର ସମୀକ୍ଷା, ଜନସାଧାରଣଙ୍କୁ ଉତ୍ତମ ପୁଲିସ୍ ସେବା ପ୍ରଦାନ ଏବଂ ବିଭିନ୍ନ ପ୍ରଶାସନିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଥାନାକୁ ଅଭିଯୋଗ ନେଇ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଧୈର୍ଯ୍ୟର ସହ ଶୁଣିବା, ସମ୍ମାନଜନକ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର ଏବଂ ଅଭିଯୋଗର ନିରପେକ୍ଷ ଓ ତ୍ୱରିତ ତଦନ୍ତ ନିଶ୍ଚିତ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀ ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆଗୁଆ ସୁରକ୍ଷା ପ୍ରସ୍ତୁତି, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା, ଶାନ୍ତି କମିଟି ବୈଠକ ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର ଦ୍ୱାଦଶ ବର୍ଷ ପୂର୍ତ୍ତି ତଥା ହରଘର ତିରଙ୍ଗା ଏବଂ ବିଭାଜନର ବିଭୀଷିକା ଶୀର୍ଷକ ତିନିଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ସରକାରଙ୍କ ଅନନ୍ୟ ଉପଲବ୍ଧି ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ ଭାବିନୀପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଙ୍ଗନବାଡ଼ି କର୍ମୀ ଏବଂ ସ୍ୱୟଂସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ନେଇ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରି ଜିଲ୍ଲାରେ ଜୁଲାଇ ମାସରେ ଧାର୍ଯ୍ୟ ଥିବା ବିଭିନ୍ନ ରାଜସ୍ୱ କର ଆଦାୟ ସଂକ୍ରାନ୍ତରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ପିଏମ୍ଶ୍ରୀ କିଶୋରଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ଶିବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ଦ୍ୱାରା ପଞ୍ଜିକରଣ କରିଥିବା 123 ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସମ୍ଭଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ପକ୍ଷରୁ 6-ଦିନିଆ ମୌଳିକ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ମୌଳିକ କୌଶଳ ସହିତ ବିପଦପୂର୍ଣ୍ଣ ପରିସ୍ଥିତି ଚିହ୍ନଟ କରିବା, ଆବଶ୍ୟକ ସମୟରେ ନିଜକୁ ସୁରକ୍ଷିତ ରଖିବାର ବ୍ୟବହାରିକ କୌଶଳ ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣର ମିଳିତ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାକୋର୍ଟ ସମେତ ଜିଲ୍ଲାର ବିଭିନ୍ନ ଅଦାଲତରେ ଆସନ୍ତା ମାସ 12 ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ଆପୋଷ ବୁଝାମଣା ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ସମାଧାନ କରାଯିବ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ପ୍ରସ୍ତାବିତ ସମନ୍ୱିତ ଇସ୍କାତ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସମସ୍ତ 12 ଗ୍ରାମରେ ଗ୍ରାମସଭା ଶେଷ ହୋଇଛି। ଗ୍ରାମସଭା ଶେଷ ହେବା ପରେ ଜମି ଅଧିଗ୍ରହଣ, ପୁନର୍ବାସ ଓ ସ୍ଥାନାନ୍ତରଣ କ୍ଷେତ୍ରରେ କ୍ଷତିପୂରଣ ଆଦିର ବ୍ୟବସ୍ଥା ଆଇନଗତ ପ୍ରକ୍ରିୟା ମାଧ୍ୟମରେ ଆରମ୍ଭ ହୋଇଛି। ମାଲକାନଗିରି ମୁଦୁଲିପୋଡ଼ାସ୍ଥିତ ବଣ୍ଡା ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ପରିସରରେ ଜନଜାତୀୟ ଦକ୍ଷତା କେନ୍ଦ୍ର ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ 20 ଜଣ ବଣ୍ଡା ମହିଳାଙ୍କୁ ନେଇ ମାଳି ଓ ଗହଣା ତିଆରି ଶିଳ୍ପ ବିଷୟରେ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ଡିଗ୍ରୀ କଲେଜ ପରିସରରେ ଜିଲ୍ଲା ଶିଳ୍ପକେନ୍ଦ୍ର ଏବଂ ଏମ୍ଏସ୍ଏମ୍ଇ ବିଭାଗର ମିଳିତ ଆନୁକୂଲ୍ୟରେ ସଚେତନ ଓ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଘର ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେହିପରି ନୟାଗଡ଼ ଜିଲ୍ଲା ଓଡ଼ଙ୍ଗା ବ୍ଲକ ସଭାଗୃହରେ ରଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏସ୍ଆଇଆର୍ ସଂକ୍ରାନ୍ତରେ ବୈଠକ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ପର୍କିତ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ବଙ୍ଗୋପସାଗରରେ ଆସନ୍ତାକାଲି ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ପାରାଦୀପ ବନ୍ଦରରେ 437 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ

0: କଲେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ। 1,03,26,162 ଜଣ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ରାଜ୍ୟର ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣର ସମୀକ୍ଷା କଲେ ପୁଲିସ୍ ମହାନିର୍ଦ୍ଦେଶକ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ସମାଜରେ ବରିଷ୍ଠ ନାଗରିକଙ୍କ ଗୁରୁତ୍ୱ, ସମ୍ମାନ ଓ ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ସମାଜ ଓ ପରିବାର ପ୍ରତି ବରିଷ୍ଠ ନାଗରିକଙ୍କ ଅବଦାନକୁ ସ୍ୱୀକୃତି ଦେବା ଏବଂ ସେମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଉଛି। ଜୀବନର ସାୟାହ୍ନରେ ବରିଷ୍ଠ ନାଗରିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନ ତଥା ସେମାନଙ୍କର ଯତ୍ନ ସମ୍ପର୍କରେ ସଚେତନତା ବୃଦ୍ଧି ପାଇଁ ପ୍ରତ୍ୟେକ ବର୍ଷ ଅଗଷ୍ଟ 21 ତାରିଖକୁ ଏହି ଦିବସ ଭାବେ ପାଳନ କରାଯାଇଆସୁଛି। 1991 ଜାତିସଂଘ ସାଧାରଣ ପରିଷଦ ଏହି ଦିବସ ପାଳନକୁ ସ୍ୱୀକୃତି ପ୍ରଦାନ କରିଥିଲା। ବରିଷ୍ଠ ନାଗରିକ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନେ ଏଭଳି ଭିତ୍ତିଭୂମି ଯାହା ଉପରେ ସମଗ୍ର ପରିବାରର ଭବିଷ୍ୟତ ଠିଆ ହୋଇଥାଏ। ସେମାନଙ୍କ ଦୀର୍ଘ ଜୀବନର ଅନୁଭୂତି, ଜ୍ଞାନ, ନୈତିକ ମୂଲ୍ୟବୋଧ ଏବଂ ମାର୍ଗଦର୍ଶନ ଯୁବବର୍ଗଙ୍କ ପାଇଁ ଆଲୋକବର୍ତ୍ତିକା ସଦୃଶ ହୋଇଥାଏ। ପରିବାରକୁ ଏକାଠି ବାନ୍ଧି ରଖିବା ଏବଂ ସଂସ୍କୃତି ଓ ପରମ୍ପରାକୁ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜୀବନର ବିଭିନ୍ନ ଉତ୍ଥାନ ପତନ, ସଂଘର୍ଷ ଓ ସଫଳତାରୁ ଯେଉଁ ଶିକ୍ଷା ପାଇଥାନ୍ତି ତାହା ପରବର୍ତ୍ତୀ ପିଢ଼ିକୁ ମାର୍ଗଦର୍ଶନରେ ସହାୟକ ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ ସେମାନେ ହେଉଛନ୍ତି ଜୀବନ୍ତ ଅନୁଭବର ଅମୂଲ୍ୟ ଭଣ୍ଡାର। ଏପରିକି ଜୀବନରେ ଆସୁଥିବା ପ୍ରତ୍ୟେକ ଜଟିଳ ପରିସ୍ଥିତିରେ ସେମାନଙ୍କର ଅନୁଭବପୂର୍ଣ୍ଣ ପରାମର୍ଶ ଏଥିପାଇଁ ସମାଧାନର ବାଟ ଫିଟାଇଥାଏ। ତେବେ ଆଜିର ଆଧୁନିକ ତଥା ଦ୍ରୁତଗାମୀ ଜୀବନଶୈଳୀ ମଧ୍ୟରେ ଯୌଥ ପରିବାର ଭାଙ୍ଗିଯାଇ ଏକକ ପରିବାରରେ ପରିଣତ ହେଉଛି। ତେଣୁ ବରିଷ୍ଠ ନାଗରିକଙ୍କ ଆବଶ୍ୟକତା ଏବଂ ସେମାନଙ୍କର ସ୍ଥିତିକୁ ନେଇ ଚିନ୍ତା କରିବା ସମୟ ଉପନୀତ। ଜୀବନସାରା ନିଜର ସମସ୍ତ ସମୟ ପରିବାର, ସନ୍ତାନ ଏବଂ ସମାଜ ପାଇଁ ଉତ୍ସର୍ଗ କରିଥିବା ଏହି ବର୍ଗର ନାଗରିକଙ୍କର ବାର୍ଦ୍ଧକ୍ୟରେ ସହଚର୍ଯ୍ୟ ପାଇବାର ପୂର୍ଣ୍ଣ ଅଧିକାର ରହିଛି। ବୟସ ବୃଦ୍ଧି ସହ ସେମାନଙ୍କଠାରେ ଦୁର୍ବଳତା ତଥା ବିଭିନ୍ନ ରୋଗ ଦେଖାଦେଇଥାଏ। ନିୟମିତ ଚିକିତ୍ସା, ଔଷଧ ଏବଂ ଦୈନନ୍ଦିନ କାର୍ଯ୍ୟ ପାଇଁ ସେମାନଙ୍କୁ ସହାୟତାର ଆବଶ୍ୟକତା ପଡ଼ିଥାଏ। ଏପରିକି ସନ୍ତାନ ସନ୍ତତି ଜୀବିକା ଆଶାରେ ବାହାରେ ରହୁଥିବାରୁ ବରିଷ୍ଠ ନାଗରିକ ଏକାକିତ୍ୱ ଏବଂ ଅବସାଦର ଶିକାର ହେଉଛନ୍ତି। ଧନ ସମ୍ପତ୍ତି ଅପେକ୍ଷା ଶ୍ରଦ୍ଧା ଏବଂ ସହଚର୍ଯ୍ୟ ତାଙ୍କ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହୋଇଥାଏ। ଅନେକ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି, ଫଳରେ ପରବର୍ତ୍ତୀ ପିଢ଼ି ଉପରେ ସେମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇଥାଏ। ଆପଣଙ୍କର ସମୟ, ଭଲ ପାଇବା ଏବଂ ଆଦରର ବେଶୀ ଆବଶ୍ୟକତା ପଡ଼ିଥାଏ। ବରିଷ୍ଠ ନାଗରିକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ଏବଂ ସେମାନଙ୍କ କଲ୍ୟାଣ, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଦ୍ୱାରା ଦେଶବ୍ୟାପୀ ଅଟଳ ବାୟୁ ଅଭ୍ୟୁଦୟ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ 7 ପ୍ରସଙ୍ଗ ଆଧାରରେ ସହଯୋଗ ପ୍ରଦାନ କରାଯାଉଛି। ସେଗୁଡ଼ିକ ମଧ୍ୟରେ ଆଶ୍ରୟ ଏବଂ ଯତ୍ନ, ରାଜ୍ୟସ୍ତରୀୟ ହସ୍ତକ୍ଷେପ, ଅଭିଯୋଗ ସମାଧାନ, ସହାୟକ ଉପକରଣ ପ୍ରଦାନ, ସ୍ୱାସ୍ଥ୍ୟସେବା ତଥା ଉତ୍ପାଦନକ୍ଷମ ଭଳି ପଦକ୍ଷେପ ରହିଛି। ଗତ 3 ମଧ୍ୟରେ ଏହି ଯୋଜନାରେ 10 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ସହାୟତାର ହାତ ବଢ଼ାଯାଇପାରିଛି। ଦେଶରେ ବୃଦ୍ଧାଶ୍ରମ ଜନସଂଖ୍ୟା ବୃଦ୍ଧି ପାଉଛି। 2011 ଏହା 10 କୋଟି ରହିଥିଲା। 2036 ସୁଦ୍ଧା ଏହା 23 କୋଟିକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ମୋଟ ଜନସଂଖ୍ୟାର ଏହା ପାଖାପାଖି 15% ହେବ। ସମନ୍ୱିତ କାର୍ଯ୍ୟକ୍ରମ ଅଧୀନରେ ବରିଷ୍ଠ ନାଗରିକଙ୍କୁ ଆଶ୍ରୟ ତଥା ଯତ୍ନ ନେବା ପାଇଁ ବେସରକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ଅନୁଦାନ ପ୍ରଦାନ କରାଯାଉଛି। ଆଶ୍ରୟସ୍ଥଳରେ ବରିଷ୍ଠ ନାଗରିକଙ୍କୁ ପୁଷ୍ଟିସାରଜନିତ ଖାଦ୍ୟ, ଚିକିତ୍ସା ଓ ମନୋରଞ୍ଜନ ଆଦି ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ସେମାନଙ୍କ ସୁବିଧା ପାଇଁ ଜାତୀୟ ହେଲ୍ପଲାଇନ୍ ନମ୍ଘରର ପ୍ରଚଳନ କରାଯାଇଛି। 2021 ଅକ୍ଟୋବର 1 ଆରମ୍ଭ ହୋଇଥିବା ନିଃଶୁଳ୍କ ହେଲ୍ପଲାଇନ୍ 14567 ମାଧ୍ୟମରେ ଅଭିଯୋଗ ସମାଧାନ ସେବା ପ୍ରଦାନ କରାଯାଉଛି। ଏଥିସହ ବିଭିନ୍ନ ସଚେତନତା ମାଧ୍ୟମରେ ବରିଷ୍ଠ ନାଗରିକଙ୍କୁ ସେମାନଙ୍କର ଅଧିକାର ତଥା ସୁରକ୍ଷା ପାଇଁ ରହିଥିବା ଆଇନଗୁଡ଼ିକ ସମ୍ପର୍କରେ ଅବଗତ କରାଯାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ 70 କିମ୍ବା ତା'ଠାରୁ ଅଧିକ ବରିଷ୍ଠ ନାଗରିକଙ୍କୁ ସାମାଜିକ ତଥା ଆର୍ଥିକ ସ୍ଥିତି ନିର୍ବିଶେଷରେ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରାଯାଉଛି। ବରିଷ୍ଠ ନାଗରିକ ସମାଜ ପାଇଁ ଏକ ସମ୍ପତ୍ତି। ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା, ସମୟ ଦେବା, ଭଲ ପାଇବା ଏବଂ ତାଙ୍କର ଯତ୍ନ ନେବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ।

ଆସନ୍ତୁ ଏକ ନୀତିନିଷ୍ଠ ଏବଂ ସମ୍ବେଦନଶୀଳ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହେବା।

0: କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
0: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
3: ଶୁଣୁଥିଲେ ଓଡିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ତୋ ପାଇଁ, ଶିଳ୍ପୀ ହେଲେ କୁମାର ବାପି ଏବଂ ତପୁ ମିଶ୍ର।

କାର୍ଯ୍ୟକ୍ରମର ଶେଷରେ କଥାଚିତ୍ର ଆଇ ଲଭ୍ ମାଇ ଇଣ୍ଡିଆ। ଶିଳ୍ପୀ ହେଲେ କୁମାର ବାପି ଏବଂ ଇରା ମହାନ୍ତି।

ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ଓଡ଼ିଆ ଚଳଚ୍ଚିତ୍ର ଗୀତ ପୁଣି ଥରେ ଶୁଣିବେ ଆଜି ରାତି 8ଟାରେ ଆକାଶବାଣୀ ଜୟପୁର। ସମୟ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ ଏବଂ ରାତି 7:30 ଶୁଣିବେ କାର୍ଯ୍ୟକ୍ରମ ବନାନୀ।

0: ସମସ୍ତ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ମହାକାଶ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ପ୍ରଚେଷ୍ଟା କରିବାକୁ ଏହି କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରହିଛି ଏବଂ ଏହାର ଉପଲବ୍ଧତା ଓ ଦର ସ୍ଥିରତା ବଜାୟ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ସରକାର। ଏବଂ ବିଡବ୍ଲ୍ୟୁଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରବେଶ କଲେ ସେମିଫାଇନାଲ୍ରେ। ବିଭିନ୍ନ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତିର ପ୍ରୟୋଗକୁ ବିସ୍ତାର କରିବା ସହିତ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଲାଗି କାର୍ଯ୍ୟ କରିବା ପାଇଁ ମହାକାଶ ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଆଜି ନୂଆଦିଲ୍ଲୀଠାରେ 20 ମହାକାଶ ଷ୍ଟାର୍ଟଅପ୍ର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହା କହିଛନ୍ତି। ଏଥିସହିତ ମହାକାଶ ପ୍ରତିଭା ଓ ନିବେଶ କ୍ଷେତ୍ରରେ ଭାରତକୁ ବିଶ୍ୱସ୍ତରରେ ଏକ ଶକ୍ତିଶାଳୀ କେନ୍ଦ୍ର ରୂପେ ପରିଣତ କରିବା ଦିଗରେ ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି କ୍ଷେତ୍ର ଦ୍ୱାରା ପ୍ରଦର୍ଶିତ ହୋଇଥିବା ଆତ୍ମବିଶ୍ୱାସ ମହାକାଶ କ୍ଷେତ୍ରକୁ ଘରୋଇ କମ୍ପାନୀଗୁଡ଼ିକ ଲାଗି ଉନ୍କକ୍ତ କରିବା ସମ୍ପର୍କିତ ସରକାରଙ୍କ ନିଷ୍ପଭିକୁ ସଶକ୍ତ କରିପାରିଛି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମହାକାଶ କ୍ଷେତ୍ରରେ କାର୍ଯ୍ୟରତ ଯୁବ ଶିଳ୍ପୋଦ୍ୟୋଗୀ ଓ ନବସୃଜକମାନଙ୍କ ସହିତ ଆଲୋଚନାକୁ ପ୍ରଧାନମନ୍ତ୍ରୀ ଅତ୍ୟନ୍ତ ଫଳପ୍ରଦ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଏହି ନୂତନ ତଥା ସମୟର ଆହ୍ୱାନ ରୂପେ ପରିଗଣିତ କ୍ଷେତ୍ରରେ ସାହସର ସହିତ ପ୍ରବେଶ କରି ଏହି ଶିଳ୍ପୋଦ୍ୟୋଗୀମାନେ ଅନେକ ବିପଦର ସଫଳତାର ସହ ମୁକାବିଲା କରିପାରିଛନ୍ତି। ଏହି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପରେ ବିଶ୍ୱାସ ରଖି ନିଜର କଠୋର ଓ ନିରନ୍ତର ପ୍ରୟାସ ମାଧ୍ୟମରେ ଗତ କିଛି ବର୍ଷ ମଧ୍ୟରେ ସେମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏତଦ୍ବ୍ୟତୀତ କୃଷି, ପଶୁପାଳନ, ଦୁଗ୍ଧ ଉତ୍ପାଦନ, ପରିବେଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତି ବିଦ୍ୟାର କିଭଳି ସତ୍ ଉପଯୋଗ କରାଯାଇପାରିବ ସେ ସମ୍ପର୍କରେ ସକାରାତ୍ମକ ପଦକ୍ଷେପ ନେବାକୁ ଏହି ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ଭାରତର କ୍ଷମତା ନିର୍ମାଣ କ୍ଷେତ୍ରରେ ମହାକାଶ ଷ୍ଟାର୍ଟଅପ୍ଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଦୃଷ୍ଟିରୁ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ଏହାଦ୍ୱାରା ଭାରତ ମହାକାଶ କ୍ଷେତ୍ରରେ ଏକ ସଶକ୍ତ ନବସୃଜନ ଚିନ୍ତାଧାରାରେ ପରିପୂର୍ଣ୍ଣ ତଥା ବ୍ୟବସାୟିକ ଦୃଷ୍ଟିକୋଣରୁ ସଫଳ ମଡେଲ ଭାବେ ବିଶ୍ୱରେ ଉପସ୍ଥାପନ କରିବାରେ ସଫଳ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ବିଜେପି ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରଠାରୁ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ପଶ୍ଚିମବଙ୍ଗର ସିଲିଗୁଡ଼ିସ୍ଥିତ ସଶସ୍ତ ସେନାବଳ ଏସ୍ଏସ୍ବିର ମୁଖ୍ୟାଳୟରେ 180 କୋଟି ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ କଲ୍ୟାଣକାରୀ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ଅବସରରେ ସେ ଏହା କହିଛନ୍ତି। ଯବାନମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ନେପାଳ ଓ ଭୁଟାନ ଭଳି ଦେଶଗୁଡ଼ିକ ସହିତ ଭାରତର ଉନ୍କକ୍ତ ସୀମାକୁ ଜଗି ରହିବା ଭଳି ଆହ୍ୱାନମୂଳକ ଦାୟିତ୍ୱ ଏସ୍ଏସ୍ବି ନିର୍ବାହ କରୁଛି। ସିଲିଗୁଡ଼ି କରିଡର ଗୁରୁତ୍ୱକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଏହି ଅଞ୍ଚଳ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ଲାଗି ବିବିଧ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ରାଜ୍ୟର ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ସୀମା ସୁରକ୍ଷା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି। ଏପରିକି କାଗଜ କଲମରେ ସରକାରୀ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେବା ପୂର୍ବରୁ ଫୋନ୍ ମାଧ୍ୟମରେ ଅନେକ କାର୍ଯ୍ୟ ସମ୍ପନ୍ନ କରାଯାଇପାରୁଛି। ପଶ୍ଚିମବଙ୍ଗରେ ଅନୁପ୍ରବେଶକୁ ରୋକିବା ଲାଗି ଇତିମଧ୍ୟରେ ବିସ୍ତୃତ ଆଲୋଚନା କରାଯିବା ସହିତ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଏ ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି
2: ହିନ୍ଦୁ ଶିଖ ଜୈନ ଶରଣାର୍ଥୀଙ୍କୁ ବାଦା କରକର ଯାତା ହୁଁ କି 6 ମାହ ମେ ଆପ ସଭିକୁ ହମ ନାଗରିକତା ଦେ ଦେଙ୍ଗେ। ଭାରତ ସରକାର କେ ଗୃହ ମନ୍ତ୍ରାଳୟ ନେ ଅପନେ ସାରେ ଅଧିକାର ବଙ୍ଗାଲ ସରକାର କେ 8 କଲେକ୍ଟରଙ୍କୁ ଦେ ଦିଏ ହେ। ମଗର ମେରେ ଭାଷଣ କୁ ସୁନକର ଘୁସପେଟିଏ ଖୁସ ନ ହୋ ଯାଏ। ଏକ ଏକ ଘୁସପେଟିଏ କୁ ଚୁନ ଚୁନ କର ପଶ୍ଚିମ ବଙ୍ଗାଲ ସେ ନିକାଲନେ କା ମୈଁ ଫିର ସେ ଏକ ବାର ବଙ୍ଗାଲ କି ଜନତା କୋ ବାଦା କରନା ଚାହତା ହୁଁ।

ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ପରିମାଣର ଚିନି ଉତ୍ପାଦନ ହୋଇଥିବା ସତ୍ତ୍ୱେ ଦେଶରେ ପର୍ଯ୍ୟାପ୍ତ ପରିମାଣର ଚିନି ମହଜୁଦ ରହିଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଦେଶରେ ଚିନି ଦର ସମ୍ପ୍ରତି ବୃଦ୍ଧି ପାଇଥିବା ଦୃଷ୍ଟିରୁ ଏହାର ଦରରେ ସ୍ଥିରତା ବଜାୟ ରଖିବା ସହ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀଠାରେ ମୋବାଇଲ୍ ଫୋନ୍ ବିନିର୍ମାଣ ଯୋଜନାର ଶୁଭାରମ୍ଭ କରିଛନ୍ତି। ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ଯୋଜନା ଅନୁମୋଦିତ ହୋଇଥିଲା। ଏଥିଲାଗି ବଜେଟ୍ରେ 62,500 କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଗତ ଏପ୍ରିଲ୍ ପହିଲାରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇସାରିଛି। 2026-27 ବର୍ଷରୁ 2030-31 ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଘରୋଇ ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା ସହିତ ମୋବାଇଲ୍ ବିନିର୍ମାଣ ଯୋଜନା ଶୃଙ୍ଖଳକୁ ଅଧିକ ସଶକ୍ତ କରିବା ଏବଂ ବିଶ୍ୱସ୍ତରରେ ଏ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାକୁ ସଫଳତାର ସହ ମୁକାବିଲା କରିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯୋଜନା ଅଧୀନରେ ଭାରତୀୟ ବ୍ରାଣ୍ଡର ମୋବାଇଲ୍ ନିର୍ମାଣ କରାଯିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯିବ। 2025-26 ଆର୍ଥିକ ବର୍ଷରେ ବାର୍ଷିକ 10,000 କୋଟି ଟଙ୍କାର ବ୍ୟବସାୟ କରିଥିବା ଭାରତୀୟ ମୋବାଇଲ୍ ଫୋନ୍ ନିର୍ମାଣକାରୀ କମ୍ପାନୀଗୁଡ଼ିକ ଏହି ଯୋଜନାରେ ପଞ୍ଜିକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଭାରତ ମରିସସ୍ ଶକ୍ତି ସୁରକ୍ଷା ତଥା ନିରନ୍ତର ସ୍ୱଚ୍ଛ ଇନ୍ଧନ କ୍ଷେତ୍ରରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଲାଗି ସମ୍ମତି ପ୍ରଦାନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ସୂଚନା ଦେଇ କହିଛନ୍ତି ବିଶେଷକରି ଭବିଷ୍ୟତର ଶକ୍ତି ସୁରକ୍ଷା, ସ୍ୱଚ୍ଛ ଇନ୍ଧନ ଏବଂ ପେଟ୍ରୋଲିୟମ୍ ଉତ୍ପାଦ କ୍ଷେତ୍ରରେ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ଶ୍ରୀ ପୁରୀ କହିଛନ୍ତି ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ମରିସସ୍ ପ୍ରତିଷ୍ଠାତା ସଦସ୍ୟ ହୋଇଥିବା ଦୃଷ୍ଟିରୁ ମେଣ୍ଟର ସହାୟତାରେ ଜାତୀୟ ଜୈବ ଇନ୍ଧନ ନୀତି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିଛି। ଭାରତ ମରିସସ୍ ମଧ୍ୟରେ ସ୍ୱଚ୍ଛ ଓ ନିରନ୍ତର ଇନ୍ଧନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବାରେ ଏହି କାର୍ଯ୍ୟଖସଡ଼ା ସହାୟକ ହେବ। ସରକାର ଭାରତୀୟ ନାବିକ ସମ୍ପ୍ରଦାୟଙ୍କର କଲ୍ୟାଣ ଓ ସୁରକ୍ଷା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଦିଗରେ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏହା କହିଛନ୍ତି। ସେ କହିଛନ୍ତି ସମ୍ପ୍ରତି ପଶ୍ଚିମ ଏସିଆ ସ୍ଥିତି ଉପରେ ଭାରତ ନିରନ୍ତର ନଜର ରଖିଛି। ଦୁଇଟି ବିଦେଶୀ ପତାକା ବହନ କରିଥିବା ଜାହାଜ ଘଟଣା ଉପରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ସେଥିରେ ଥିବା 22 ଜଣ ଯାକ ନାବିକ ସୁରକ୍ଷିତ ଅଛନ୍ତି। ସେମାନଙ୍କର ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ଦିଗରେ ସରକାର ସମ୍ପୃକ୍ତ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଅଛନ୍ତି ବୋଲି ସେ କହିଛନ୍ତି। ସେନାଧ୍ୟକ୍ଷ ଧୀରଜ ସେଟ୍ଙ୍କର ନେପାଳ ଗସ୍ତ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ସେନାଧ୍ୟକ୍ଷଙ୍କୁ ଅନରାରୀ ଜେନେରାଲ୍ ର୍ୟାଙ୍କ୍ ପ୍ରଦାନ କରାଯିବ। ଭାରତ ନେପାଳ ଏବଂ ସେମାନଙ୍କର ସଶସ୍ତ ବାହିନୀ ମଧ୍ୟରେ ଦୀର୍ଘଦିନର ବନ୍ଧୁତ୍ୱ ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ସେ କହିଛନ୍ତି। ସେହିଭଳି କେନ୍ଦ୍ର ସରକାରଙ୍କ ସଚିବ ଶ୍ରୀ ପ୍ରିୟଙ୍କା ରଙ୍ଗନାଥନଙ୍କର ପାଲେଷ୍ଟାଇନ୍ ଗସ୍ତ ସମ୍ପର୍କରେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି ଏହି ଗସ୍ତ ଅବସରରେ ପାଲେଷ୍ଟାଇନ୍ର ଏକ ବିଶ୍ୱସନୀୟ ଭାଗିଦାରୀ ଭାବେ ଭାରତର ପ୍ରତିବଦ୍ଧତାକୁ ସେ ସେଠାକାର ସରକାରଙ୍କୁ ଅବଗତ କରାଇବେ। ଓଡ଼ିଶାର ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କର ଆଜି 88 ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ବିୟୋଗରେ ସଙ୍ଗୀତ ଓ ସିନେମା ଜଗତ ତଥା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି। ପ୍ରଣବଙ୍କର ଓଡ଼ିଆ ସିନେମା ଜଗତକୁ ଉଲ୍ଲେଖନୀୟ ଅବଦାନ ଲାଗି ତାଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ଏବଂ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆକାଶବାଣୀ କଟକ କେନ୍ଦ୍ରରେ ଜଣେ କଳାକାର ଭାବେ ସେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଦୀର୍ଘ ସଙ୍ଗୀତ ଯାତ୍ରାରେ ପ୍ରଣବ ଓଡ଼ିଆ ସିନେମା, ଭଜନ, ଓଡ଼ିଶୀ, ଗଜଲ ଓ ସେମି କ୍ଲାସିକାଲ ସଙ୍ଗୀତ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି। ବିଡବ୍ଲ୍ୟୁଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୋଲିଓ ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଏହି ଯୋଡ଼ି ଚୀନ୍ର ଜିଆଇଇ ଫାନ୍ ଓ ଝାଙ୍ଗ ସୁ ଜିଆନ୍ଙ୍କ ଯୋଡ଼ିକୁ 16-21, 21-15 ଓ 21-13 ସେଟ୍ରେ ପରାସ୍ତ କରିଛନ୍ତି। ତ୍ରିଶା ଗାୟତ୍ରୀ ଯୋଡ଼ି ଆସନ୍ତାକାଲି ସେମିଫାଇନାଲରେ ଲିଉ ସେଙ୍ଗ୍ ସୁ ଓ ତାଙ୍ଗ୍ ମିଙ୍ଗ୍ ଯୋଡ଼ିକୁ ଭେଟିବେ। ଇତିମଧ୍ୟରେ ମେନ୍ସ ଡବଲ୍ସ ଯୋଡ଼ିରେ ଭାରତର ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟିଙ୍କ ଯୋଡ଼ି ପ୍ରି କ୍ୱାର୍ଟର ଫାଇନାଲରେ ମାଲେସିଆର ଜୁନାଇଦି ଆରିଫ୍ ଓ ରୟ କିଙ୍ଗ୍ ୟାକ୍ ଯୋଡ଼ିକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହାକାଶ ପ୍ରଯୁକ୍ତିର ପ୍ରୟୋଗ ମାଧ୍ୟମରେ ଜନସାଧାରଣଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଦିଗରେ ପ୍ରଚେଷ୍ଟା କରିବାକୁ ଏହି କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଦେଶର ସୀମା ସୁରକ୍ଷା ଦାୟିତ୍ୱରେ ଥିବା ସେନା

0: ସେନାବାହିନୀର କଲ୍ୟାଣ ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେଇ ସରକାର କାର୍ଯ୍ୟ କରୁଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ବିଡବ୍ଲ୍ୟଏ ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ର ମହିଳା ଡବଲ୍ସ ବର୍ଗରେ ଭାରତର ତ୍ରିଶା ଜୁଲି ଓ ଗାୟତ୍ରୀ ଗୋପୀଚାନ୍ଦଙ୍କ ଯୋଡ଼ି ପ୍ରବେଶ କଲେ ସେମିଫାଇନାଲ୍ରେ ସମ୍ବାଦ ଶେଷ ହେଲା
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ଭାଦଦାତା ଅଶୋକ କୁମାର ନାୟକ ଏବଂ ଉପସ୍ଥାପନରେ ମୁଁ ସରିତା ସାହୁ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ବନ୍ୟା ସ୍ଥିତି ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସାଂସଦ ଅଭିମନ୍ୟୁ ସେଠୀ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ହିମାଂଶୁ ଶେଖର ସାହୁ ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ବନ୍ୟା ସ୍ଥିତି ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି
3: ଆମେ ତିହିଡି ବନ୍ୟା ଯେଉଁମାନେ ଆଫେକ୍ଟେଡ୍ ଅଛନ୍ତି ସେମାନଙ୍କ ସହିତ କଥା ହେଲାବେଳେ ରିଲିଫ୍ କାର୍ଯ୍ୟରେ ସେମାନଙ୍କର ସନ୍ତୁଷ୍ଟି ଅଛି ଯେଉଁଠି ପିଇବା ପାଣିର ସମସ୍ୟା କଥା କଥା ହୋଇଛନ୍ତି ସେ ସ୍ଥାନରେ ତୁରନ୍ତ ପିଇବା ପାଣି ଯୋଗାଇ ଦିଆଯିବା ପାଇଁକି ନିର୍ଦ୍ଦେଶ ଅଛି ଏବଂ ଟ୍ୟୁବୱେଲ୍ କିଛି ଜାଗାରେ ଲୋକଙ୍କୁ ଦେବା ପାଇଁକି ବି ନିର୍ଦ୍ଦେଶ ସେ ଜାଗାରେ ଦିଆହେଇଛି ଯେଉଁଠି ଅଙ୍ଗନବାଡ଼ି ସେଣ୍ଟରରେ ପାଣି ପଶିଛି ତାକୁ କେୟାର କରିକି ଅଙ୍ଗନବାଡ଼ିକୁ ମାନେ ଡିସ୍ଇନ୍ଫେକ୍ଟ କରିସାରିଲା ପରେ ପିଲାଙ୍କୁ ଆଣିବା ପାଇଁକି ନିର୍ଦ୍ଦେଶ ଦିଆଯାଇକି ଏବେ 346 ମାଗଣା ରୋଷେଇ କେନ୍ଦ୍ର ଯେଉଁଟା ଖୋଲିଥିଲା ସେଥିରୁ ଆଉ 29 ଏବେ ଚାଲୁଅଛି ଆଉ ସବୁଗୁଡାକ କ୍ଲୋଜ୍ ହେଇଗଲାଣି ତାମାନେ ଲୋକ ତାଙ୍କ ନିଜ ଜାଗାକୁ ଫେରିଗଲେଣି
2: ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଜିଲ୍ଲାର ଧାମନଗର ଓ ତିହିଡି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ବନ୍ୟାଞ୍ଚଳ ଅନୁଧ୍ୟାନ କରିବା ପରେ କହିଥିଲେ
4: ଯେଉଁଭଳି ଭାବରେ ପାଣି ବଢୁଛି କମୁଛି ବଢୁଛି କମୁଛି ଯେଉଁମାନେ ଜଳ ଘେରରେ ଅଛନ୍ତି ସେମାନଙ୍କୁ ଶୁଖିଲା ଖାଦ୍ୟ ରନ୍ଧା ଖାଦ୍ୟ ଏହିସବୁ ମଧ୍ୟ ଦିଆଯାଉଛି ଗୃହପାଳିତ ପଶୁମାନଙ୍କୁ ଆଣିକି ରଖୁଛନ୍ତି ବନ୍ଧ ଉପରେ ସେମାନଙ୍କୁ ମଧ୍ୟ ପଲିଥିନ୍ ଏବଂ ଯେଉଁମାନେ କଚ୍ଚା ଘରେ ଅଛନ୍ତି ସେମାନଙ୍କୁ ମଧ୍ୟ ପଲିଥିନ୍ ପ୍ରଦାନ କରାଯାଉଛି 3 ଓଡ୍ରାଫ୍ ଟିମ୍ ଗୋଟିଏ ଏନ୍ଡିଆର୍ଏଫ୍ ଟିମ୍ ଏବଂ ଗୋଟିଏ ସ୍ଥାନୀୟ ଫାୟାର ଫାଇଟିଂ ଟିମ୍ ଆଉ 2 ଫାୟାର ଫାଇଟିଂ ଟିମ୍କୁ ନିକଟସ୍ଥ ଜିଲ୍ଲାରୁ ଅଣାଯାଇଛି ଉଦ୍ଧାର କାର୍ଯ୍ୟ ଜାରି ରହିଛି ସାପ କାମୁଡ଼ା ଇଞ୍ଜେକ୍ସନ୍ ଯଥେଷ୍ଟ ପରିମାଣରେ ମହଜୁଦ ଅଛି ଗୋଖାଦ୍ୟ ପଞ୍ଚାୟତଗୁଡ଼ିକ ନିକଟରେ ମହଜୁଦ ଅଛି ଏବଂ ଆହୁରି ମଧ୍ୟ ଗୋଖାଦ୍ୟକୁ ଆମେ ଇଣ୍ଟେଣ୍ଡ କରିଛୁ
2: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବନ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ବ୍ୟବସ୍ଥା ହୋଇଥିବା କହିଥିଲେ
5: ଡାଇରିଆ ଏବଂ ବାକି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯେମିତି ନ ହେବ ସ୍ୱଚ୍ଛ ପାଣି ମିଳିପାରିବ ଯଦି ଡାଇରିଆ ଇସ୍ୟୁ ଆସେ ତାକୁ ଆମେ କେମିତି ପ୍ରତିହତ କରିପାରିବା ଆମର ସେଲୋ ଟ୍ୟୁବୱେଲ୍ ଅଛି ତାକୁ ଡିସ୍ଇନ୍ଫେକ୍ସନ୍ କରାଯିବ ହାଲୋଜେନ୍ ଟାବ୍ଲେଟ୍ ଗୁଡ଼ା ଦିଆଯିବ ସହିତ ହାଲୋଜେନ୍ ଟାବ୍ଲେଟ୍ ମହଜୁଦ ଅଛି କି ନାହିଁ ସାପ କାମୁଡ଼ାରେ ଯଦି ସେମିତି କିଛି ଇସ୍ୟୁ ଆସେ ଆଣ୍ଟି ସ୍ନେକ୍ଭେନମ୍ ଇଞ୍ଜେକ୍ସନ୍ ଅଛି କି ନାହିଁ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନଙ୍କୁ ଯେ ସେମାନେ ପାଖାପାଖି 17 ଏଇ ଧାମନଗରରେ ଦିଆରୁ ନିଶ୍ଚିତ ଭାବରେ ଜିଲ୍ଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗ ଅନ୍ୟାନ୍ୟ ବିଭାଗ କାମ କରୁଛନ୍ତି କିନ୍ତୁ ଆଉ ଥରେ ତାଙ୍କୁ ସଚେତନ କରାହେଉଛି
2: ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି
6: 95% ଧାନ ଫସଲ ନଷ୍ଟ ହୋଇଛି ବହୁତ ବଡ ଚାଷୀମାନଙ୍କର ଆର୍ଥିକ ଦୃଷ୍ଟିରୁ ତାଙ୍କୁ ପୁଣି ରିଭାଇଭ କରିବା ପାଇଁ ଯାହା ଯାହା ଦରକାର ଆବଶ୍ୟକ ପଦକ୍ଷେପ ସରକାର ନେବେ ପାଣି ଯୋଡି ଯୋଡି କମିଲାଣି କ୍ଷୟକ୍ଷତି ରିପୋର୍ଟ ଦେଲା ପରେ ରାଜ୍ୟ ସରକାର ନୀତିଗତ ଭାବରେ ନିଷ୍ପତ୍ତି ନେବେ କଣ କରିବେ କାହା ଘରେ ପାଣି ପଶିଛି ରାସ୍ତାଘାଟ ନଷ୍ଟ ହୋଇଛି ତାକୁ ରେଷ୍ଟୋରେସନ କରାଯିବ ଗୋଖାଦ୍ୟ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ଦିଆହେଇଛି ଆହୁରି ଦରକାର ପଡ଼ିଲେ ଆବଶ୍ୟକ ହେଲେ ଦିଆଯିବ
2: ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବନ୍ୟା ଘେରରେ ଥିବା ଲୋକଙ୍କୁ ଭେଟି ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ସେ କହିଛନ୍ତି
7: ଲଗାତାର ଗୋଟିଏ ମାସ ମଧ୍ୟରେ ଭଦ୍ରକ ଜିଲ୍ଲାରେ ଅନେକ ବ୍ଲକରେ ପାଖାପାଖି 4 ବନ୍ୟା ଦ୍ୱାରା ଲୋକ ପ୍ରଭାବିତ ହେଲେଣି ଏବଂ ନିଶ୍ଚିନ୍ତ ଲୋକମାନଙ୍କ ପାଖରେ ଯେଉଁ ସରକାରୀ ସୁବିଧା ପହଞ୍ଚିବା କଥା କିଛି ଜାଗାରେ ପହଞ୍ଚିଛି ଏବଂ କିଛି ଜାଗାରେ ମଧ୍ୟ ଲୋକଙ୍କର ଅଭିଯୋଗ ଥିଲା ପାଲ ହେଉ କିମ୍ବା ଶୁଖିଲା ଖାଦ୍ୟ ହେଉ ତାହା ପହଞ୍ଚି ନାହିଁ ତୁରନ୍ତ ତା'ର ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେତେବେଳେ ବନ୍ୟାର ପ୍ରଭାବ କମିବ ଏହାର ସବୁ ମୂଲ୍ୟାୟନ ନିଶ୍ଚିନ୍ତ ତାହାକୁ ସରକାର ପୂରଣ କରିବେ
2: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ନଗର ପରିକ୍ରମା କରିଥିଲା ଶୋଭାଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ବର୍ଗର ଜନସାଧାରଣ ଓ ନାଗରିକମାନେ ଯୋଗଦେଇ 300 ମିଟର ଲମ୍ବର ଜାତୀୟ ପତାକା ସହ ତ୍ରିରଙ୍ଗା

0: ଜୟଗାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଭଦ୍ରକ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ।
2: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ପ୍ରଚାର କରୁଛୁ ବନାନୀ କାର୍ଯ୍ୟକ୍ରମ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ରୋଇଲେ ଗଛ ପରିବେଶ ଆମ ହୋଇବ ସ୍ୱଚ୍ଛ। ବୃକ୍ଷର ଉପାଦେୟତା ଆଉ ବୃକ୍ଷରୋପଣର ଆବଶ୍ୟକତାକୁ ଆମେମାନେ ଉପଲବ୍ଧି କରିବା ଉଚିତ। ବିଶ୍ୱ ପରିତାପନ, ପରିବେଶ ପ୍ରଦୂଷଣ, ଦ୍ରୁତ ଜଙ୍ଗଲ କ୍ଷୟ ପ୍ରଭୃତି ବର୍ତ୍ତମାନ ମଣିଷ ସମାଜକୁ କ୍ଷୁବ୍ଧ କରିବା ସଙ୍ଗେ ସଙ୍ଗେ ଚିନ୍ତାଗ୍ରସ୍ତ କରିଦେଇଛି। ଏହି ସମସ୍ୟାର ଏକମାତ୍ର ସମାଧାନ ହେଉଛି ପ୍ରଚୁର ପରିମାଣରେ ବୃକ୍ଷରୋପଣ ଏବଂ ବନୀକରଣ। ପରିବେଶବିତ୍ଙ୍କ ମତରେ ଜଙ୍ଗଲ କ୍ଷୟ ଯୋଗୁଁ ବାୟୁମଣ୍ଡଳରେ ଅମ୍ଳଜାନର ଅଭାବ ଓ ଅଙ୍ଗାରକାମ୍ଳ ଗ୍ୟାସର ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ଜଳର ଉତ୍ସ କ୍ରମଶଃ ଶୁଷ୍କ ହେବାରେ ଲାଗିଛି। ସ୍ୱାଭାବିକ ବର୍ଷା ପଛରେ ସବୁଜ ବନାନୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲ ଧ୍ୱଂସ ହେଲେ ବୃଷ୍ଟିପାତ ହ୍ରାସ ପାଏ ଓ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥାଏ। ମୃତ୍ତିକା କ୍ଷୟକୁ ରୋକିବାରେ ଜଙ୍ଗଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ବିଶୁଦ୍ଧ ପରିବେଶ ତଥା ବାୟୁମଣ୍ଡଳ ପାଇଁ ଜଙ୍ଗଲ ରହିବା ନିହାତି ଜରୁରୀ। ହେଲେ ଏ ସ୍ୱାର୍ଥପର ମଣିଷ ନିଜର ସ୍ୱାର୍ଥ ହାସଲ ପାଇଁ ନିର୍ବିଚାରରେ ଜଙ୍ଗଲ ଧ୍ୱଂସ କରି ଚାଲିଛି। ଶ୍ରୋତା ବନ୍ଧୁ, ଜଙ୍ଗଲ ଆମର ଅନେକ ଉପକାର କରିଥାଏ। ତ୍ୟାଗ କରୁଥିବା ଅମ୍ଳଜାନ ଆମ ଜୀବନ ରକ୍ଷାରେ ସହାୟକ ହୋଇଥାଏ। ଜଙ୍ଗଲରେ ଥିବା ଅନେକ ଔଷଧୀୟ ବୃକ୍ଷର ଚେର, ମୂଳ, ପତ୍ର, ଫଳ, ଫୁଲ ପ୍ରଭୃତି ଅନେକ ରୋଗର ନିଦାନ ପାଇଁ ବ୍ୟବହୃତ ହୋଇଥାଏ। ଜଙ୍ଗଲ ନିକଟରେ ବସବାସ କରୁଥିବା ଅଧିବାସୀମାନେ, ବନ ସୁରକ୍ଷା କର୍ମୀମାନେ ବଣ ବା ଜଙ୍ଗଲରୁ ଲାଖ, ଛୁଣା, ମହୁ, ମହୁଲ, ଶାଳପତ୍ର, ହରିଡ଼ା, ବାହାଡ଼ା, ଅଁଳା, ଝୁଣା ପ୍ରଭୃତି ସଂଗ୍ରହ କରି ନିଜର ଜୀବିକା ମେଣ୍ଟେଇଥାନ୍ତି। କାହିଁକି ନା ଜଙ୍ଗଲ ଜାତ ଦ୍ରବ୍ୟର ଆବଶ୍ୟକତା ପ୍ରତ୍ୟେକଙ୍କ ପାଇଁ ଅପରିହାର୍ଯ୍ୟ। ହେଲେ ଜଙ୍ଗଲ ଉତ୍ପାଦନର ଆବଶ୍ୟକତା ମାନବ ସମାଜ ପାଇଁ କେତେ ଜରୁରୀ, ଏହି ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ଜଙ୍ଗଲ ଉତ୍ପାଦନର ଆବଶ୍ୟକତା। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ଅବସରପ୍ରାପ୍ତ ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ପାଣ୍ଡବ ବେହେରା। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ।
1: ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
2: ନମସ୍କାର
1: ସାର୍, ଆଜି ତ ଆମର ଗୋଟେ ଉପାଦେୟ ବିଷୟ ରହିଛି ଜଙ୍ଗଲ ଉତ୍ପାଦନର ଆବଶ୍ୟକତା, ଆମେ ସେ ସମ୍ପର୍କରେ ଆଲୋଚନା କରିବା। ହେଲେ ପ୍ରଥମେ କୁହନ୍ତୁ, ପ୍ରଡକ୍ସନ ଫରେଷ୍ଟ୍ରି ବା ଉତ୍ପାଦନ କ୍ଷମ ଜଙ୍ଗଲ କହିଲେ ସାଧାରଣ ଭାବେ ଆମେ କଣ ବୁଝିବା?
2: ପ୍ରଡକ୍ସନ ଫରେଷ୍ଟ୍ରି ମାନେ

0: ଆମେ ଯେମିତି ଧାନ ଗହମ ମକା ଏନି ଏଗ୍ରିକଲଚର କ୍ରପ ଯେମିତି ଆମେ ହାରଭେଷ୍ଟ କରୁଛୁ ଲଗାଉଛୁ ଏବଂ ତାକୁ ବ୍ୟବହାର କରୁଛୁ ବିକ୍ରି ବଟା କରୁଛୁ, ସେଇ ପରିବା ଆମେ ଜଙ୍ଗଲର ମୂଲ୍ୟବାନ ଗଛ ସବୁ ଲଗେଇବା, ତାର ଯତ୍ନ ନେବା। ଯତ୍ନ ନେବା କୋଉ ପର୍ଯ୍ୟନ୍ତ ନା ଯେଦିନ ପର୍ଯ୍ୟନ୍ତ ସେ ହାରଭେଷ୍ଟ ନ ହୋଇଛି କି ବ୍ୟବହାର ଯୋଗ୍ୟ ନ ହୋଇଛି, ହାରଭେଷ୍ଟ କରିକି ତାକୁ ବ୍ୟବହାର କରିବା। ପ୍ରଡକ୍ସନ ଫରେଷ୍ଟର ଅର୍ଥ ହେଉଛି ଜଙ୍ଗଲ ସୁରକ୍ଷାର ଅନ୍ୟ ଏକ ବିକଳ୍ପ ଚିନ୍ତାଧାରା, ତେଣୁ ଆମକୁ ଏ ବିଷୟରେ ଚିନ୍ତା କରିବାକୁ ପଡିବ ଏବଂ କାମରେ ଲଗେଇବାକୁ ହିଁ ପଡିବ।
1: ଆପଣ ଯୋଉ କହିଲେ ମୂଲ୍ୟବାନ ଗଛ, କୋଉ କୋଉ ଗଛ ସବୁ ମୂଲ୍ୟବାନ ଗଛ ଶ୍ରେଣୀରେ ଆସୁଛନ୍ତି?
0: ଆମର ବଟାନିଷ୍ଟ ମାନେ ବା ଉଦ୍ଭିଦବିତ ମାନେ ସେମାନେ ଆଜି ପର୍ଯ୍ୟନ୍ତ ପାଖାପାଖି 3.50 ଲକ୍ଷ ଗଛ ଆବିଷ୍କାର କରି ନାମକରଣ କରିଛନ୍ତି, ଛୋଟରୁ ବଡ, ଘାସଠୁ ଆରମ୍ଭ କରି ବାଉଁଶଠୁ ଆରମ୍ଭ କରି ବଡ ବଡ ଗଛ ପର୍ଯ୍ୟନ୍ତ,
1: ଶାଳ ପିଆଶାଳ ଶିଶୁ
0: ସବୁ ସବୁ। ଇଏ ସବୁ ଗଛ ଆମ ପରିବେଶ ପାଇଁ ଭଲ, କିନ୍ତୁ ପ୍ରକୃତରେ ମଣିଷ ଏଗୁଡା ସବୁ ବ୍ୟବହାର କରେ ନାହିଁ। ମଣିଷ ବ୍ୟବହାର କରୁଥିବା ଗଛ ଯୋଉ ମୂଲ୍ୟବାନ ଗଛ ଯୋଉଟାକି ଆମର ଘର ଦ୍ୱାର କାରଖାନା ବନ୍ଧୁକ କିମ୍ବା ନହେଲେ ଜାହାଜ ବୋଟ ଇଏ ସବୁ ମୂଲ୍ୟବାନ ଗଛ ହୁଏ, ଇଏ ଅର୍ଡିନାରୀ ଗଛ ବ୍ୟବହାର ହୁଏନି, ସେଇ ଗଛ ହଉଛି ମୂଲ୍ୟବାନ। ସେଥିରେ ମଧ୍ୟ ଆବଶ୍ୟକ କରାଯାଇପାରିବ ଆମର ଯୋଉ ନନ୍ ଫରେଷ୍ଟ ଟିମ୍ବର ପ୍ରଡ୍ୟୁସ ଅଛି, ଯେମିତି ଅଁଳା ବାହାଡ଼ା ହରିଡ଼ା କି ଟାର୍ପେଡାଇନ ଲାକ୍, ଏଗୁଡା ସବୁ ଆମର ମଧ୍ୟ ସବୁବେଳେ ଦରକାର ହେଉଛି ଏବଂ ଜଙ୍ଗଲରୁ କମିଗଲାଣି। ସେଗୁଡା ମଧ୍ୟ ଆମେ କୃଷି ପ୍ରଣାଳୀରେ ଚାଷ ଭଳିଆ ସେଗୁଡ଼ା ଆମକୁ ଚାଷ କରିକି ଆମର ଚାହିଦା ଆମକୁ ମେଣ୍ଟିବାକୁ ପଡିବ, ତାର ବିକଳ୍ପ କିଛି ନାହିଁ।
1: ଆଜ୍ଞା, ଆଚ୍ଛା, ଆପଣ ଯୋଉ କହିଲେ ଅଁଳା ହରିଡ଼ା ବାହାଡ଼ା ଆକୁ ପୁଣି ଥରେ ବି ଚାଷ କରାଯାଇପାରେ, ଏସବୁ ଗଛ କଣ ବର୍ତ୍ତମାନ ଜଙ୍ଗଲରେ ଦେଖାଯାଉ ନାହିଁ?
0: ଜଙ୍ଗଲରେ ଦେଖାଯାଉଛି, କିନ୍ତୁ ସେମାନଙ୍କର ସଂଖ୍ୟା ଏତେ କମିଗଲାଣି, ତାକୁ ରକ୍ଷା କରିବା ପାଇଁ ବାହାରେ ଚାଷ କରିବା ପଡ଼ିବ।
1: ଯେମିତି ଔଷଧୀୟ ବୃକ୍ଷ ଚାଷକୁ ବର୍ତ୍ତମାନ ଗୁରୁତ୍ୱ ଦିଆଯାଉଛି, ତେଣୁ ଔଷଧୀୟ ବୃକ୍ଷରେ ଏଇସବୁ ଗଛ ଯାଉଛି, ଯଦି ଏଗୁଡ଼ିକୁ ବି ଚାଷ କରିବା ଭଲ ଲାଭବାନ ବି ଚାଷୀ ପାଇଁ ହେଇପାରିବ, ଆଉ ଲୋକମାନେ ଯୋଉ ଆୟୁର୍ବେଦିକ ଚିକିତ୍ସା ବର୍ତ୍ତମାନ ଯୋଉ କରୁଛନ୍ତି ସେଥିରେ ବି ବହୁତ କାମ ଦବ।
0: ଆୟୁର୍ବେଦିକ ଚାହିଦା ଦିନକୁ ଦିନ ବଢୁଛି, ବହୁତ ଗୁଡ଼ିଏ ଆୟୁର୍ବେଦିକ ଜିନିଷ ଆମର ଦରକାର ହେଉଛି, କିନ୍ତୁ ଜଙ୍ଗଲରୁ ଆସୁଛି ସେଗୁଡାକ, ବେଶୀ ଚାଷ ହଉନି, ତା ଦ୍ୱାରା ଜଙ୍ଗଲ ଆମର ନଷ୍ଟ ହେଉଛି, ତେଣୁ ଆମେ ପ୍ରାଇଭେଟଲି କାହିଁ ଚାଷ ନ କରିବା? ଯୋଉ ଇମ୍ପୋର୍ଟାଣ୍ଟ ଜିନିଷ ଯୋଉଟା ମଣିଷ ରେଗୁଲାର ବ୍ୟବହାର କରୁଛି ସେଗୁଡାକୁ ଆମକୁ ଚାଷ କରିକି ଆମକୁ ବାହାର କରିବା, ଆଉ ଜଙ୍ଗଲ ଉପରେ ଜଙ୍ଗଲ ନାହିଁ, ଯାହା ଅଛି ତାକୁ ସବୁ ନଷ୍ଟ କରିଦେଉଛେ, ଆଉ ଜଙ୍ଗଲ ଏମିତି।
1: ଖାଲି କହିଲେ ଯେ ଔଷଧୀୟ ବୃକ୍ଷ ଚାଷ ହୋଇଯିବ ସେଇଟା ଠିକ କଥା ନୁହଁ, ଏଇ ଯୋଉ ଔଷଧୀୟ ବୃକ୍ଷକୁ ଚାଷ କରିବା ପାଇଁ ଲୋକମାନଙ୍କ ଭିତରେ ସଚେତନତା କେମିତି ଜାଗ୍ରତ କରିବାକୁ ହବ, ତାଙ୍କୁ ବୁଝେଇବାକୁ ପଡିବ ଯେ ଏସବୁ ବୃକ୍ଷର ଗୁଣ ରହିଛି, ମହତ୍ତ୍ୱ ରହିଛି, ଏସବୁ କେମିତି ସମ୍ଭବ ହେଇପାରିବ?
0: ଆମେ ସବୁ କଥା ପବ୍ଲିକ ଛାଡୁଛେ,
1: ସାଧାରଣ
0: ଉପରେ ସବୁ କଥା ଛାଡୁଛେ, ଆମେ ସଚେତନ ହବା, ସରକାର ସଚେତନ ହେଲେ ଲୋକ ଅଟୋମେଟିକ ସଚେତନ ହେବେ, ସରକାରୀ ସ୍ତରରେ ଆମେ ଦେଖେଇଦେଲେ ଲୋକ ଜାଣିବେ, ଲୋକ ତାଙ୍କ ଅନୁସାରେ କରିବେ, ଆଉ ଲୋକ କରିବେ ସେଗୁଡାକ ଆମେ କରିବା ସେଇଟା ସମ୍ଭବ ନୁହଁ।
1: କହୁଥିଲେ ଯେ ଆଗରୁ ସବୁ ମୂଲ୍ୟବାନ ଗଛ ଥିଲା, ହେଲେ ବର୍ତ୍ତମାନ ସେ ମୂଲ୍ୟବାନ ଗଛ ସବୁ ଦେଖାଯାଉନି, ସେ ମୂଲ୍ୟବାନ ଗଛ ସବୁ ଗଲା କୁଆଡେ?
0: ଭଲ କୋଶ୍ଚିନ୍ଟେ। ଯୋଉ ମୂଲ୍ୟବାନ ଗଛ କହୁଛନ୍ତି ସେ ଗଛ ଗୁଡାକ ନାଁ କହିଦେବା ଭଲ ହବ, ଶାଳ ପିଆଶାଳ ଗମ୍ଭାରୀ ଶିଶୁ ଶାଗୁଆନ କଷି ଫାସି ରକ୍ତଚନ୍ଦନ ବା ଡିପ୍ଟୋଟ କାର୍ପସ ଚନ୍ଦନ ବାନ୍ଧଣ କେନ୍ଦୁ ଧୌରା, ଇଏ ସବୁ ଗଛ ପ୍ରଚୁର ଭାବରେ ଜଙ୍ଗଲରେ ଥିଲା ଏବଂ ଭାରତୀୟମାନେ ଏହାର ଉପଯୁକ୍ତ ବ୍ୟବହାର ଜାଣିଥିଲେ, ତାଙ୍କୁ ଜଣାଥିଲା। ଆପଣ ଭାରତରେ ଦେଖିବେ 50 square kilometer ଭିତରେ ଗୋଟେ ଗୋଟେ ରାଜା ଥିବେ, ତାଙ୍କର ସେ ପୁରୁଣା ଘରକୁ ଯାଆନ୍ତୁ, ସିଏ ଏଇ ଗଛର ଏଇ କାଠ ସବୁ ଲଗେଇକିରି ସେ କାଠଟା ସବୁ ଅକ୍ଷତ ଅବତାର ଅଛି, ବିଶେଷ ଗୁଇ ଖାଇନି କି ଡ୍ୟାମେଜ୍ ହେଇନି, କି ସେତେବେଳେ ପ୍ରଚୁର କାଠ ମିଳୁଥିଲା ବ୍ୟବହାର କରୁଥିଲେ,
1: ଫର୍ଣ୍ଣିଚର
0: କବାଟ କରୁଥିଲେ କି ମାନେ ହେଲେ ଜାହାଜ କରୁଥିଲେ ଡଙ୍ଗା କଲେ, ସେସବୁ ଥିଲା। ଭାରତୀୟମାନେ ଇଏ ଯୋଉ କାଠର ବ୍ୟବହାର ଜାଣିଥିଲେ। ତାପରେ ଯେତେବେଳେ 1757 ବ୍ରିଟିଶ ମାନେ ଭାରତକୁ ଆସିଲେ, ସେମାନେ ଭାରତକୁ ଆସିଥିଲେ ମୁଖ୍ୟତଃ ବ୍ୟବସାୟ କରିବାକୁ ଏବଂ ବ୍ୟବସାୟ ମାଧ୍ୟମରେ ଧନ ସନ୍ତ ଟଙ୍କା ରୂପା ସୁନା ଗଣା ସବୁ ନେଲେ। ତାପରେ ଦେଖିଲେ ଭାରତରେ ଯୋଉ ପ୍ରକାର କାଠ ମିଳୁଛି ସେଇଟା ତାଙ୍କ ଦେଶରେ ନାହିଁ, ତାଙ୍କ ଦେଶରେ ଗୋଟିଏ ପ୍ରକାର କାଠ ମିଳୁଛି ହଉଛି ପାଇଁ, ସିଏ କାଠ ଗୁଡାକ ଏତେ ଉନ୍ନତ ନୁହଁ, ତାଙ୍କର ବେଶୀ ଦରକାର ଘର ପାଇଁ, ତାଙ୍କର ଜାହାଜ ପାଇଁ, ତାଙ୍କର ବନ୍ଧୁକ ପାଇଁ, ତାଙ୍କର କାରଖାନା ପାଇଁ, ସିଏ କାଠ ଏତେ ଉନ୍ନତ ଧରଣ ନୁହଁ ଯେମିତି ଆମ ଭାରତରେ ଅଛି। ଭାରତରେ ଏଇ ଯେ ଉନ୍ନତ କାଠ ଦେଖିଲେ ସେମାନେ କଣ କଲେ, ଇଏ ଗଛ ଗୁଡା କାଟିକିରି ସିଏ ତାଙ୍କ ଦେଶକୁ ସବୁ ପଠେଇଲେ, ମାନେ ଜାହାଜରେ ବମ୍ବେ କାଲକାଟା ମାଡ୍ରାସ ଏ ସବୁ ବନ୍ଦର ଥ୍ରୁରେ ଆମର ମୂଲ୍ୟବାନ ଗଛ ତାଙ୍କ ଦେଶକୁ ପଠେଇଲେ। ଏତେ ପଠେଇଲେ, ପଠେଇ ପଠେଇ ସେମାନଙ୍କୁ ଶଙ୍କା ଲାଗିଲା, ଆରେ ଏଇ କାଠ ତ ଏତେ କମିଯିବ ତାହେଲେ ତାଙ୍କର ଅବସ୍ଥା କଣ? ତାପରେ ସେ ଲାଷ୍ଟକୁ ସେ ଜର୍ମାନୀର ଜଙ୍ଗଲବିତ୍ ଡେଟରସିପ୍ ବ୍ରାଣ୍ଡି ସେ ତାଙ୍କୁ ଡାକିଲେ, ଭାରତରେ ଏତେ ପ୍ରକାର ବଢିଆ ଗଛ ମିଳୁଛି, ୟାକୁ ଆମେ ଯେମିତି ନେଇଯାଉ, ଯଦି ସେ ଯଦି ନେଇଯିବୁ ସରିଯିବ, ତେଣୁ ୟାର ପରିଚାଳନା ପାଇଁ ତମେ ଟିକେ ଆସ। ଡକ୍ଟର ବ୍ରାଣ୍ଡିସ ମଧ୍ୟ ଆସିଲେ ଏବଂ ପାଠ ଗୁଡା ଦେଖିଲେ, ତାଙ୍କର ଚିନ୍ତାଧାରା ବହୁତ ଥିଲା, ସେ ଭାରତୀୟ ଜଙ୍ଗଲକୁ ପୁରାପୁରି ଷ୍ଟଡି କଲେ, ଜଙ୍ଗଲକୁ ବିଭିନ୍ନ ବିଭାଗରେ ବିଭକ୍ତ କଲେ ଏବଂ ସେ ବିଭକ୍ତ କରିକିରି ଜଙ୍ଗଲ କେମିତି ପରିଚାଳନା କରିବେ ତାର ମଧ୍ୟ ମେଥଡ ବତେଇଲେ, କରିକିରି ଇଣ୍ଡିଆନ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଅଛି ଫରେଷ୍ଟ ରିସର୍ଚ୍ଚ ଦେହରାଦୁନେ 1865

0: ସେଠି ଏଷ୍ଟାବ୍ଲିଶ କରିଲେ
1: ଆଚ୍ଛା
0: ଲଙ୍ଗର କେମିତି ସୁପରିଚାଳନା ହବ ସେଥିପାଇଁ ଗୋଟେ ସଂସ୍ଥା ସେ କଲେ
1: ଆଚ୍ଛା ସେଇଟା ସେ 1865 ମସିହାରେ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଡେରାଡୁନରେ ପ୍ରତିଷ୍ଠା କରିଥିଲେ।
0: ଆଜ୍ଞା ଫରେଷ୍ଟ ଏଷ୍ଟାବ୍ଲିଶ କରିକି ସେମାନେ ଏଇ ଯୋଉ ମୂଲ୍ୟବାନ ଗଛ ବୈଜ୍ଞାନିକ ପ୍ରଣାଳୀରେ ସ୍ଥିର କଲେ ଗୋଟେ ଗଛ କୋଉ ଷ୍ଟେଜରେ କାଟିବା ଦରକାର।
1: ଆଜ୍ଞା
0: ସେଥିପାଇଁ ବୈଜ୍ଞାନିକ ପ୍ରଣାଳୀ ମଧ୍ୟ ସେ ବ୍ୟବହାର କଲେ। ସେ ବୈଜ୍ଞାନିକ ପ୍ରଣାଳୀ ହେଉଛି କରେଣ୍ଟ ଆନୁଆଲ ଇନକ୍ରିମେଣ୍ଟ ବା ଇନ୍ ଆନୁଆଲ କରି ସେ ଗୋଟେ ଗଛର କେମିତି ଗ୍ରୋଥ ହେଉଛି ତାକୁ ଷ୍ଟଡି କରିକି ସେମାନେ କ'ଣ କଲେ ଗୋଟେ ନିର୍ଦ୍ଦିଷ୍ଟ ଏଇ ଯୋଉ ମୂଲ୍ୟବାନ ଗଛ କୋଉ ଷ୍ଟେଜରେ କାଟିବା ଦରକାର ପାକଳ କରିକି ତାର ଗୋଲେଇ ମାପିଲେ। ଶାଳ ହଉ ଶାଗୁଆନ ହଉ ଦେବଦାର ହଉ ସବୁ ଗଛର ଗୋଲେଇ ମାପିଲେ ଏଇ ଷ୍ଟେଜରେ ଗଛଟା ଆସିବା ପାଇଁ କେତେ ଗୋଲେଇ ଦରକାର ଏବଂ ସେଇ ଗୋଲେଇ ଆସିବା ପାଇଁ କେତେ ବର୍ଷ ସେ ଗୋଲେଇ ହେଉଛି। ତେଣୁ ସେମାନେ କ'ଣ କଲେ ପ୍ରତ୍ୟେକ ଗଛରୁ ଗୋଟେ ଗୋଟେ ସ୍ପିସିସ୍ର ଶାଳ କାଟିଲେ ଶାଗୁଆନ କାଟିଲେ ଏବଂ ସେମାନେ ତାର ଆନୁଆଲ ରିଙ୍ଗ କାଟିଲେ ଲାଙ୍ଗର ଆନୁଆଲ ରିଙ୍ଗ ଗଣିକିରି ଜାଣିଲେ ଯେ ଏଇ ଗଛଟି ଏତିକି ବର୍ଷରେ କାଟିବା ଦରକାର। ଉଦାହରଣ ସ୍ୱରୂପ ସେମାନେ ଗୋଟେ ଦେଖିଲେ ଶାଳ ଗଛଟି 3.5 ଫୁଟ ବା 3 ଫୁଟ ପାଇଁ କେତେ ବର୍ଷ ଲାଗୁଛି। ତେଣୁ ତାର ଗୋଟେ ମେଥଡ ବାହାର କଲେ ପ୍ରତି ଗଛର ଗୋଟେ ଆନୁଆଲ ରିଙ୍ଗ ଥାଏ ତା ମୂଳରୁ କାଟିଲେ ସେ ଗୋଲ ଗୋଲ ହେଇକି ଗୋଟେ ବାହାରିବ ସେଇ ଗୋଟେ ଗୋଲ ଗୋଟେ ବର୍ଷରେ ହୁଏ। ତେଣୁ ସେମାନେ ମୂଳରୁ ତା ସେଣ୍ଟରରୁ ଗଣିଲେ କେତେଟା ଗୋଲେଇ ଅଛି ସେ ଗୋଲେଇ ଗୋଲେଇ 1, 2, 3, 4 ଯେତେ ଗଣିଲେ ଜାଣିବ ଯେ ଏଇ 31ରେ ଏଇ ଗଛଟା ଏତିକି ଡାଇମିଟର ହଉଛି। ତେଣୁ ସେମାନେ ନିଶ୍ଚିତ କଲେ ଶାଳ 30 ବର୍ଷରେ 3 ଫୁଟ ଗୋଲେଇ ହେଉଛି। ତେଣୁ ସେମାନେ ନିର୍ଦ୍ଧାର କଲେ ଶାଳ ଗଛ 3 ଫୁଟରେ କାଟିବେ। ସେ ଏମିତି କରିକି ସେମାନେ ଶାଗୁଆନ ଡିପ୍ଟର କାର୍ପସ ଦେବଦାର ସେ ଯୋଉ ମୂଲ୍ୟବାନ ଗଛର ନିର୍ଦ୍ଧାରଣ କଲେ କୋଉ ଗଛଟା କେତେ ବର୍ଷରେ କଟାଯିବ ଏବଂ ସେଇଟା କରିକି ସେ ଫରେଷ୍ଟ ରିସର୍ଚ୍ଚ ମାଧ୍ୟମରେ କଲେ ଏବଂ ତା କରିକି ଜଙ୍ଗଲର ମ୍ୟାନେଜମେଣ୍ଟ ପ୍ଲାନ ବା ୱାର୍କିଂ ପ୍ଲାନ ଆମେ ଯାହା କହୁଛୁ ସେଇଟା କଲେ
1: ଯୋଉଟା ଏପର୍ଯ୍ୟନ୍ତ ଚଳି ଆସୁଛି।
0: ହଁ
1: ସାର୍, ସେ ଯୋଉ ଆପଣ କହିଲେ ଯେ ମ୍ୟାନେଜମେଣ୍ଟ ପ୍ଲାନ ବା ୱାର୍କିଂ ପ୍ଲାନ ସେ କ'ଣ?
0: ଭାରତର ବିଭିନ୍ନ ଜାଗାରେ ଷ୍ଟଡି କରିକି ଜଙ୍ଗଲ ସବୁ କ୍ଲାସିଫିକେସନ କଲେ ଏବଂ କ୍ଲାସିଫିକେସନ କରି ଜଙ୍ଗଲ ବିଭିନ୍ନ ଜାଗାକୁ ନେଇକରି ସେ କ'ଣ କଲେ ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ଜାଗା ଡିଭିଜନ ତାକୁ କହିଲେ ସେ ଡିଭିଜନ ପାଇଁ ୱାର୍କିଂ ପ୍ଲାନ କଲେ ମ୍ୟାନେଜମେଣ୍ଟ ପ୍ଲାନ କଲେ ମ୍ୟାନେଜମେଣ୍ଟ ପ୍ଲାନ ୱାର୍କିଂ ପ୍ଲାନ ସେମ୍ ସେଇ ଡିଭିଜନରେ ସେ ଦେଖିଲେ ପୁରା ସର୍ଭେ କଲେ କି ପ୍ରକାର ଗଛ କି ପ୍ରକାର ମାଟି ଅଛି କି ପ୍ରକାର ଜନ୍ତୁ ଅଛି ଏମିତି ସବୁ ଷ୍ଟଡି କରିକି ଜଙ୍ଗଲ ପାଇଁ ସେ ଗୋଟେ 10 ବର୍ଷର ପ୍ଲାନ କଲେ ଯାହା କୁହନ୍ତି ୱାର୍କିଂ ପ୍ଲାନ ଏବଂ ଲକ୍ଷ୍ୟ ରହିଲା ସେଇ ଜଙ୍ଗଲରୁ ଆମେ କେତେ ଗଛ ପ୍ରତିବର୍ଷ କାଟିବା। ଶାଳ ଗଛ 3 ଫୁଟ ହେଲେ କାଟିବା। ତେଣୁ ସେମାନେ କ'ଣ କଲେ ଶାଳ ଜଙ୍ଗଲକୁ 30 ଭାଗରେ ବିଭକ୍ତ କଲେ। ପ୍ରତି ଭାଗକୁ ୱାର୍କିଂ କୁପ୍ କହିଲେ ସେ କୂପକୁ ପ୍ରତିବର୍ଷ ସେଇ କୂପରେ କାଟିବେ ଆଉ 30 ବର୍ଷ ପରେ ସେଠିକି ଆସିବେ ସେ କୂପରେ 3 ଫୁଟ ତଳେ ଯୋଉ ଗଛ ଥିଲା 3 ଫୁଟ ତଳେ ଗଛ କାଟିଥାନ୍ତି ସେମାନେ 3 ଫୁଟ ଥିବ 2 ଫୁଟ ଥିବ ଫୁଟିକିଆ ଥିବ ତାଠୁ କମ ଥିବ 30 ବର୍ଷ ପରେ ପୁଣି ସେ 3 ଫୁଟ ଉପରକୁ ଆସିବ। ତେଣୁ ସେଇ ପ୍ରକାର ସେ କାଟିକିରି ତାଙ୍କର ଯଥେଷ୍ଟ କାଠ ପାଉଥିଲେ ଯୋଉଟାକି ସେତେବେଳେ ବୈଜ୍ଞାନିକ ପ୍ରଣାଳୀ ମ୍ୟାନେଜ କରିବା ପାଇଁ ଗୋଟେ ବେଷ୍ଟ ପ୍ଲାନ କାଠ ମିନ୍ତି ମେଜରମେଣ୍ଟ ତାଙ୍କର ଟେକ୍ନିକ ବାହାର କଲେ କୂପ କେମିତି କାମ କରିବାକୁ ବାହାର କଲେ ଏବଂ ସେ ଯୋଉ କାମ କରିଥିଲେ ତାଙ୍କ ସମୟରେ ସେଇଟା ଆଜି ପର୍ଯ୍ୟନ୍ତ ଜଙ୍ଗଲ ବିଭାଗରେ ଚାଲୁଛି।
1: ପ୍ରଥମେ ଆରମ୍ଭ କରିଥିଲେ ଡକ୍ଟର ବ୍ରାଣ୍ଡିସ୍ ଯୋଉ ବୈଜ୍ଞାନିକ ପ୍ରଣାଳୀରେ ବାହାର କଲେ ଯେ ନିର୍ଦ୍ଦିଷ୍ଟ ଗଛ ବା ଗୋଟେ ସ୍ପେସିସ୍ କେତେ ବର୍ଷ ବୟସରେ କାଟିବାର ଦରକାର ରହୁଛି ବିଭା ଯୋଗ୍ୟ ହଉଛି ସେଇ ଜିନିଷଟା ଏପର୍ଯ୍ୟନ୍ତ ଆମେ ଗ୍ରହଣ କରିଛେ।
0: ଟିମ୍ବର ମେଜରମେଣ୍ଟ ମଧ୍ୟ ସେ ମଧ୍ୟ ଯୋଉ ଟେକ୍ନିକ ବତେଇଥିଲେ କେମିତି କାଠଟା ମେଜର କରିବ ସେଇ ଫର୍ମୁଲା D/4 2 L ଲେଙ୍କ ସେ ଫର୍ମୁଲା ଆଜି ପର୍ଯ୍ୟନ୍ତ ଚାଲିଛି ଯଦିଓ ଇରେଲେଭାଣ୍ଟ କିନ୍ତୁ ବଟ ଆମେ ତାକୁ ଗ୍ରହଣ କରୁ।
1: ସାର୍, ଏଇ ଯୋଉ ମ୍ୟାନେଜମେଣ୍ଟ ପ୍ରକ୍ରିୟା ତ ଚାଲୁ ରହିଛି ଆପଣ କହିଲେ ଯୋଉ ଜଙ୍ଗଲ ପରିଚାଳନାକୁ ନେଇକି, ତେବେ ଟିମ୍ବର ପ୍ରଡକ୍ସନ କମିଲା କାହିଁକି?
0: ସେଇଟା ହଉଛି ପ୍ରକୃତ ପ୍ରଶ୍ନ। ପ୍ରଡକ୍ସନ ଫରେଷ୍ଟ ସେଇଠୁ ଆସିଲା ସେ ଯୋଉ କୂପ କଲେ ସେ କୂପ ଆଜି ପର୍ଯ୍ୟନ୍ତ ଚାଲିଛି ସେ କୂପରୁ ଯେତିକି କାଠ ଆମକୁ ମିଳିବା କଥା ସେତିକି କାଠ ମିଳୁନାହିଁ। ତାର ମୁଖ୍ୟ କାରଣ ହଉଛି ଆମର ଜଙ୍ଗଲ ଉପରେ ଏତେ ପ୍ରେସର ପଡିଲା। ଜଙ୍ଗଲରେ କଣ ହଉଛି ଆଗରୁ ଗୋଟେ କୂପରେ ମନେକର 1000 ଗଛ କାଟୁଥିଲେ, ଏବେ 10-15 ମିଳୁନି। ସେଠି ଆଉ ଡାଇମିଟରର କିଛି ମର୍ଯ୍ୟାଦା ନାହିଁ, ଯାହା ମିଳୁଛି ଫୁଟିକାରେ ଚଳା 2 ଫୁଟରେ ଚଳା 3 ଫୁଟ ଆଉ ରହିଲାନି। ଏବଂ ତା ସହିତ ଇଲିସିଟ ଫିଲ୍ମ ବି ଚାଲିଛି। ଇଲିସିଟ ଫିଲ୍ମ ମାନେ ଯୋଉଟା ନ୍ୟାୟଚ୍ୟୁତ କଟା ନୁହଁ, ଲୋକ ଯୋଉ ଇଲିଗାଲି ଆଣୁଛନ୍ତି ଏଟା ଇଲିସିଟ ଫିଲ୍ମ। ଆମେ ସେଠି କାଠ ସପ୍ଲାଏ କରୁନୁ ସରକାରୀ ଭାବରେ ଆମ ପାଖରେ ନାହିଁ, ସେଠି ଯୋଗାଇବା ସରକାର ପାଖରେ ସମ୍ଭବ ନୁହଁ। ତେଣୁ ଲୋକ ଗୋଟେ ଘର କର କ'ଣ କରିବ, ସେ କୁଆଡୁ ହେଲେ କାଠ କାହାକୁ କହିକିରି ନହେଲେ ନିଜେ ଆଣିକି ସେ ଘର ତାର କରିବ ନା ବାହାରେ ରହିବ। ଆମେ ତ କାଠ ଯେତେବେଳେ ଯୋଗଉନୁ ତାହେଲେ ସେ କାଠଟା ସେ କୋଉଠୁ ଆଣିବ? ସେ କାଠ ଜଙ୍ଗଲରୁ ଆଣିବ, ସେ ଯୋଉ ଜଙ୍ଗଲ ହଉ ସେ ଆଣିକିରି ଚାହିଦା ମେଣ୍ଟ। ସୋ ଏମିତି ହେଇକିରି କୂପରେ ଯେତିକି କାଠ ମିଳିବା କଥା ସେତିକି କାଠ ମିଳୁନାହିଁ। ତେଣୁ ଇଏ ମୂଲ୍ୟବାନ ଯଦି ମିଳୁନି ଅନ୍ୟ ସବୁ ଇନଫେରିୟର ଗଛ କାଟ, ଇନଫେରିୟର ଗଛ କାଟି କାମ ଚଳା, ଛୋଟ ଛୋଟିଆ ଗଛ ଅଛି ଆକାଶିଆ ଚାକୁଣ୍ଡା କିମ୍ବା ନହେଲେ ଆଲବିଜିଆ, ଇଏ ସବୁ ଗଛ କାଟିକିରି ବର୍ତ୍ତମାନ କାମ ଚଳା ହଉଛି, କିନ୍ତୁ ସେଥିରେ ପ୍ରକୃତରେ ପେଟ ପୋରୁନି, ତାଙ୍କର ଦାୟୀ ନାହିଁ, ସେ ଲୋକ ବାରମ୍ବାର କାଟୁଛନ୍ତି, ସେମିତି କାଟି କାଟି କାଟି କାଟିକି ପ୍ରାୟ ଆମ

ଜଙ୍ଗଲ ଉତ୍ପନ୍ନ ହୋଇଗଲାଣି। ବର୍ତ୍ତମାନ ଏଫ୍ଏସ୍ଆଇ କହିଲାଣି 70% ପର୍ଯ୍ୟନ୍ତ ଜଙ୍ଗଲ ଉତ୍ପନ୍ନ। ଆମର ଚାହିଦା ମେଣ୍ଟେଇବା ପାଇଁ ଆମେ ବର୍ତ୍ତମାନ ତ ଇଲିସିଟ୍ ଫିଲିଙ୍ଗରେ କରିକି ଆଣୁଛୁ, ବର୍ତ୍ତମାନ ଭାରତ ସରକାର ବିଦେଶରୁ ଏଇ ମୂଲ୍ୟବାନ କାଠ ଆମଦାନୀ କରୁଛନ୍ତି। ଆମର ଗୋଟେ ପ୍ରତିବର୍ଷ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ସେ କାଲକୁଲେଟ୍ କରନ୍ତି ଆମର ଡିମାଣ୍ଡ କେତେ ସପ୍ଲାଏ କେତେ। ସେଥିରେ ଆପଣ ଦେଖିବେ ଆମର ଡିମାଣ୍ଡ ସପ୍ଲାଏର ଗ୍ୟାପ୍ ବହୁତ ଦିନକୁ ଦିନ ବଢ଼ି ଚାଲିଛି। 2020 ରିପୋର୍ଟ କହୁଛି 93 million କ୍ୟୁବିକ୍ ଟନ୍ ଅଫ୍ ଟିମ୍ବର ଆମର ନିହଟିଆ ପଡ଼ିଲାଣି। ତେଣୁ ଇଏ ଟିକେ ଟିମ୍ବର ଆମେ ମଗେଇ ପାରିବୁ, ଇଏ ତ କୋଟି କୋଟି ଟଙ୍କା ମଗାଉଛେ ଯୋଉଗୁଡ଼ା ଆସିପାରୁ।

0: ଆମର ଡିମାଣ୍ଡ ସପ୍ଲାଏର ଗ୍ୟାପ୍ ବହୁତ ଦିନକୁ ଦିନ ବଢି ଚାଲିଛି।
1: ଆଜ୍ଞା,
0: 2020 ରିପୋର୍ଟ କହୁଛି 93 ମିଲିୟନ କ୍ୟୁବିକ୍ ଟନ୍ ଅଫ୍ ଟିମ୍ବର ଆମର ନିହାତିଆ ପଡ଼ିଲାଣି। ତେଣୁ ଏତିକି ଟିମ୍ବର ଆମେ ମଗେଇ ପାରିବୁ? ଇଏ ତ କୋଟି କୋଟି ଟଙ୍କା, କୋଟି କୋଟି ଟଙ୍କା ମଗାଉଛେ, ଯୋଉଗୁଡା ଆସିପାରୁନି ସବୁ ଇଲିସିଟ ଫିଲିଂ ହଉଛି, ଆଉ ଏମିତି ହେଇକି ମ୍ୟାନେଜ କରୁଛନ୍ତି।
1: ସାର୍, ସେଇ ଯୋଉ ଆସିପାରୁନି କି ଆମର ନିଅଣ୍ଟିଆ ପଡୁଛି, ତାକୁ କେମିତି ଭରଣା କରାଯାଉଛି?
0: ଆମର ଯୋଉ ନିଅଣ୍ଟିଆ ପଡୁଛି ଫରେନରୁ ମଗାଯାଉଛି ଏବଂ ଇଲିସିଟ ଫିଲିଂ ହେଉଛି, ଆମେ ବିଶେଷ କରି ଇମ୍ପୋର୍ଟ କରୁଛୁ ଆମେରିକା, ଚାଇନା, ରଷିଆ ଏବଂ ଆଫ୍ରିକାନ କଣ୍ଟ୍ରିଜରୁ। ସେ କାଠ ଆଣିକରି ଆମେ କିଛି ପରିମାଣରେ ଆମ ଚାହିଦା ମେଣ୍ଟେନ କରୁଛୁ, କିନ୍ତୁ ଯୋଉ ଚାହିଦାଟା ମେଣ୍ଟେନ କରିପାରୁନୁ କି ଆମେ ଯୋଗାଇ ପାରୁନୁ, ତା ବିକଳ୍ପ କ'ଣ? ଲୋକଙ୍କ ପାଖରେ କାଠ ଦରକାର, ସିଏ ଦେଉଛି ଯୋଉ ଜୁଆଳ ବୋଲି ଯୁଆଡ଼େ ଆଣିବ, ନିଜେ ଆଣିବ ନହେଲେ କାହାକୁ କହିକି ଆଣିବ। ତା ଦ୍ୱାରା କ'ଣ ହଉଛି, ତମର ଜଙ୍ଗଲ ଦିନକୁ ଦିନ ପୋଲା ହେଇଯାଉଛି, ମାନେ ଖାଲି ହେଉଛି, ସେଟା FSI ରିପୋର୍ଟ
1: କହୁଛି। ଘଞ୍ଚତା କମିଯାଉଛି,
0: ଘଞ୍ଚତା କମିଯାଉଛି, ଜଙ୍ଗଲର ଯୋଉ ଡିଫିନେସନ ଅଛି, ଜଙ୍ଗଲରେ ସବୁ ପ୍ରକାର ସେ ଥିବ, ଗ୍ରାଉଣ୍ଡ ଫ୍ଲୋର ଥିବ, ମିଡିଲ ଫ୍ଲୋର ଥିବ, ଉପରେ ଟପ୍ରେ ଜ୍ଞାନ ଥିବ। ତେଣୁ ସେ ଯୋଉ ଅଭାବରୁ ସ୍ୱଭାବ ନଷ୍ଟ ଭଳିଆ, ଆପଣ ସବୁ ପ୍ରକାର ଗଛ, ମୂଲ୍ୟବାନ ଗଛ ଯଦି ନାହିଁ ଅନ୍ୟ ଗଛ କାଟ, ଯେମିତି ଛୋଟ କାଟିଆ ଇନଫେରିୟର ଗଛ କାଟିକି ସେମାନେ ସବୁ ଚାହିଦା ମାନେ ଜଙ୍ଗଲ ବର୍ତ୍ତମାନ ଧ୍ୱଂସ ବିଧ୍ୱସ୍ତ। ଆମେ ଯେତେବେଳେ ଚାକିରି ଜଏନ୍ କଲୁ 1984-85 ଆମେ ଯେତେବେଳେ ଡିପାର୍ଟମେଣ୍ଟ ଆସିଲୁ, ଓଡ଼ିଶାରେ ଆପଣଙ୍କୁ ଜାଣିବା ଦରକାର, ଏତେ ବାଉଁଶ ଥିଲା, 5-6 ପେପର ମିଲ୍ ଚାଲୁଥିଲା, ସେ ପେପର ଖାଲି ଓଡ଼ିଶାକୁ ନୁହଁ ଇଣ୍ଡିଆ ସାରା ସପ୍ଲାଏ କରୁଥିଲେ। ବର୍ତ୍ତମାନ ଦେଖନ୍ତୁ ପେପର ମିଲ୍ ପ୍ରାୟ ନାହିଁ, ତାର କାରଣ ହେଉଛି ବାଉଁଶ ନାହିଁ। ବାଉଁଶ ନଥିବାରୁ ଆପଣ ଦେଖୁଥିବେ ଏଲିଫାଣ୍ଟର ମୁଖ୍ୟ ଖାଦ୍ୟ ହେଉଛି ବାଉଁଶ, ବହୁ ଲିମିଟେଡ୍ ହାତୀ, ତାଙ୍କ ପାଇଁ ଖାଦ୍ୟ ନାହିଁ, ମାନେ ଜଙ୍ଗଲର ଅବସ୍ଥା ଏତେ ଦୁସ୍ତ ହେଇଗଲାଣି, ଆମକୁ ଚିନ୍ତା କରିବାର ସମୟ ଆସିଗଲାଣି। ତେଣୁ ୟାର ଆଉ ବିକଳ୍ପ କିଛି ନାହିଁ।
1: ସାର୍, ଏଥିପାଇଁ ସରକାର ସବୁ କଣ କରୁଛନ୍ତି?
0: ସରକାର କରୁଛନ୍ତି, ବହୁତ କଥା କରୁଛନ୍ତି। ବର୍ତ୍ତମାନ ପାଖାପାଖି ଆମେ 50,000 ହେକ୍ଟର ଏଇ ମୂଲ୍ୟବାନ ଗଛ ଲଗାଉ ଜଙ୍ଗଲରେ, ଏବଂ ପାଖାପାଖି 4-5 କୋଟି ଚାରା ବାଣ୍ଟୁଛୁ ପ୍ରତିବର୍ଷ। ଗଛ ଲାଗୁଛି କିମ୍ବା ବଣ୍ଟା ଯାଉଛି, ତାର ସକ୍ସେସ କେତେ ସେଇଟା ସମୀକ୍ଷା କେହି କରୁନାହାନ୍ତି।
1: ସାର୍, ଗଛ ତ ଖାଲି ଲଗେଇ ଦେଲେ ହବନି, ଗଛର ଯତ୍ନ ନିଆଯାଏ, ତାକୁ କେମିତି ଗୋଟେ ଦ୍ରୁମରେ ପରିଣତ କରାଯାଇପାରିବ, ସେଇଟା ହେଉଛି ଗୋଟେ ମୁଖ୍ୟ ଦାୟିତ୍ୱ।
0: ଏକ୍ଜାକ୍ଟଲି ସେଇ କଥାଟି ମୁଁ କହୁଛି, କାମ ଚଳା, ହଁ କିଛି ଗୋଟେ ଗଛ ଲଗେଇ ଦିଅ, କିଛି ଗୋଟେ ବାଣ୍ଟି ଦିଅ, ଠିକ ଅଛି, ୟା ବାଟରେ ଠିକ ଅଛି, କିନ୍ତୁ ସେଇଟା କେବେ ଜଙ୍ଗଲ ବୃଦ୍ଧି ପାଇଁ ସହାୟତା ହଉନାହିଁ। ଇ ଯେତେ କାମ ହଉଛି, ଡ୍ରାମା ହଉଛି, ନାଟକ ହଉଛି, ପତପ୍ରାନ୍ତ ନାଟକ ହଉଛି ଏବଂ ଚାରା ବଣ୍ଟା ହଉଛି, ଆମେ ସରକାରୀ ବିଭାଗରେ ଗଛ ଲଗାଉଛି, ଇଏ ସବୁ ଠିକ ଅଛି, ବାଟ ଅଛି, କିନ୍ତୁ ତାର ସମୀକ୍ଷା ହଉନି, କେତେ କାମ ରହିଲା, କେତେ ବାକି ରହିଲା, କେତେ ସକ୍ସେସ ହେଲା। ମୁଁ ଆଉ ତୁମକୁ ଉଦାହରଣ ଦେବି, ଆମର ଯୋଉ ୱାର୍କିଂ ପ୍ଲାନ ହେଲା, ବହୁତ ଗଛ ଲଗା ହେଲାଣି, 40 ବର୍ଷ ହେଲାଣି, କେତେଗୁଡ଼େ 50 ବର୍ଷ ହେଲାଣି, ସେ ତ କାଟିବା କଥା ପ୍ଲାନ ଅନୁସାରେ, ସେ ପ୍ଲାନ ଅନୁସାରେ କାଟିଲେ କାହିଁ କଟାଉନି? ଟିକେ ନ କାଟିବାର ଉଦ୍ଦେଶ୍ୟ ତାର ତଥ୍ୟ ତ ଠିକ ଭାବରେ ଆମ ପାଖରେ ନାହିଁ, କୋଉ ବର୍ଷ କେତେ ଗଛ କୋଉଠି ଲଗା ହେଇଥିଲା। ତେଣୁ ଇଏ ଗୋଟେ ଇଣ୍ଡିକେସନ ଯେ ଆମେ ସବୁ କାମ କରୁଛୁ ଯୋଉଟାକି ଜଙ୍ଗଲ ପାଇଁ ପ୍ରଚୁର ଭାବରେ କ୍ଷତି ସାଧନ ହଉଛି। ଆମକୁ ବର୍ତ୍ତମାନ ସେ ଧାରାରୁ ମୁକ୍ତ ହେବାକୁ ପଡିବ, ଆମକୁ ଯୋଉ କାମ ଆମକୁ ଦିଆଯାଉଛି ଆମକୁ ଦାୟିତ୍ୱ ନେବାକୁ ପଡିବ, ଏଇ ଯୋଉ କାମଟି ମୁଁ ସକ୍ସେସଫୁଲ କରେଇବି, ସଫଳତା କରେଇବି, ଗଛ ଲୋକଟା ଲଗେଇଲି କି ସେ ଗଛ ସଫଳତା ଯଦି ଆମେ ସମୀକ୍ଷା ନ କରିବା ତାହେଲେ ଜଙ୍ଗଲ ଏମିତି ଧ୍ୱଂସ ହେଇ ଚାଲିଥିବ।
1: ସାର୍, ଆପଣ ଯୋଉ କହିଲେ ଯୋଉ ପ୍ରଡକ୍ସନ ଫରେଷ୍ଟ ଗଛ ଲଗେଇବା ଠାରୁ ଅମଳ ପର୍ଯ୍ୟନ୍ତ ହଉଛି, ଏଟା କଣ ଫଳପ୍ରଦ ହେଇପାରୁଛି?
0: ହେଇପାରିବ, ତାର ମୁଁ 2 ଉଦାହରଣ ଦେବି। ଆପଣ ଦେଖିବେ ପାଖାପାଖି 100 ବର୍ଷ ପୂର୍ବରୁ ବ୍ରିଟିଶର ମାନେ ବାଲୁଗାଁର ଧୱାନଳି ବର୍ବରାରେ ଶାଗୁଆନ ଗଛ ଲଗେଇଥିଲେ। ସେ ଶାଗୁଆନ ଗଛ ପ୍ରାୟ ନାହିଁ, କିନ୍ତୁ ଯେତିକି ଅଛି ତାର ଡାୟା ଅଛି, ମାନେ ଗୋଲେଇ ପ୍ରାୟ 10 ଫୁଟ ଅଛି, 15 ଫୁଟ ଅଛି, 8 ଫୁଟ ଅଛି। ଆମେ ଯଦି ସେ ଗୋଟେ 10 ଫୁଟିଆ ଗଛ ଶାଗୁଆନ ଆଜି ଆଣିବା ଏବଂ ସେଇଟାକୁ ଚିରେଇକିରି ମାର୍କେଟ କରିବା, ବର୍ତ୍ତମାନ ଶାଗୁଆନର କ୍ୟୁବିକ୍ ଫିଟ୍ ହେଉଛି ପାଖି 6,000 ଟଙ୍କା, ସେଇ ଗଛର ଦାମ ପାଖାପାଖି ଆପଣଙ୍କର 7-8 ଲକ୍ଷ ଟଙ୍କା, ସେଠି ଖର୍ଚ୍ଚ ହେଇଥିଲା 5 ପଇସା,
1: ମାନେ 100 ବର୍ଷ ତଳେ
0: 100 ବର୍ଷ ତଳେ ତାର ହେଲାଣି ପାଖାପାଖି 10-12 ଲକ୍ଷ ଟଙ୍କା ଗୋଟେ ଗଛର ଦାମ ହେଲା। ତେଣୁ ଆପଣ ଯୋଉ କହନ୍ତି ଏଇଟା କେମିତି ସମ୍ଭବ, କାହିଁ ସମ୍ଭବ, ମନେକର 100 ହେକ୍ଟର ବା 1 ସ୍କୋୟାର କିଲୋମିଟର ଏଇ ମୂଲ୍ୟବାନ ଗଛ ଲଗେଇବା, ଉଦାହରଣ ନେବା ଶାଗୁଆନକୁ ଲଗେଇବାରୁ 35 ବର୍ଷ ଯତ୍ନ ନେବା, ତାର ଜଗାରଖା କରିବା ଏବଂ ସିଏ ଯେତିକିବେଳେ ପାକଳ ହବ ସେଇ ଫର୍ମୁଲା ଅନୁସାରେ ତାହେଲେ ତାକୁ କାଟିବା, ତାକୁ ବିକ୍ରି କରିବା, ସେ ବିକ୍ରି କଲେ ତାର ଦାମ ପାଖାପାଖି ଆସିବ 300 କୋଟି ଟଙ୍କା ଆସିବ ବର୍ତ୍ତମାନ ରେଟ୍ରେ।
1: ଆଚ୍ଛା,
0: ଖର୍ଚ୍ଚ କେତେ ହବ? ପାଖାପାଖି 3 କୋଟି ଟଙ୍କା, 3 କୋଟି ଟଙ୍କା 35-40 ବର୍ଷରେ ପାଖାପାଖି 300 କୋଟି ଟଙ୍କା ହବ, କୌଣସି ବିଜନେସ ମଡେଲରେ ନାହିଁ ଏ ଟଙ୍କାଟା ଏତେ ବଢିବ। ଆମ ଭାରତ ବର୍ଷ ଗୋଟେ ଭଗବାନଙ୍କର ଆଶୀର୍ବାଦ କଣ୍ଟ୍ରି, କେମିତି ସେ ୟୁରୋପରେ ଏତେ ସୂର୍ଯ୍ୟକିରଣ ମିଳୁନି, ଆମ ଭାରତ ବର୍ଷରେ ପ୍ରଚୁର ସୂର୍ଯ୍ୟକିରଣ ମିଳୁଛି, ଗଛ ବଢୁଛି ସେ ସୂର୍ଯ୍ୟକିରଣ ଦ୍ୱାରା, ସାର ଦ୍ୱାରା ବଢୁନି। ଶାଗୁଆନ ଗଛ ଆମେ ଲଗେଇଲେ ସାର ଦଉନେ, ସିଏ ମାଟିରୁ ମିନେରାଲ ସଂଗ୍ରହ କଲା, ସୂର୍ଯ୍ୟକିରଣ ପ୍ରଚୁର ପଡିଲା, ବଢିଲା। ତାକୁ କମ୍ପାରିଜନ କରିକି ଆମେ 100 ହେକ୍ଟର ଏଗ୍ରିକଲଚର କ୍ରପ କରିବା, ଆମର ବହୁତ ପ୍ରକାର ଗଛ ଅଛି, ଧାନ, ମୁଗ, ବିରି, ମାଣ୍ଡିଆ ସବୁ ଅଛି, ଆମେ ଯେ 100 ହେକ୍ଟର

0: ଖାଲି ଧାନ ଚାଷ କରିବା ବୈଜ୍ଞାନିକ ପ୍ରଣାଳୀରେ ସାର ଦେବା ଯତ୍ନ ନେବା ପୋକ କିଣିବା ସବୁ ମାରିବା 100 ହେକ୍ଟର ଯଦି ଧାନ ଚାଷ କରିବା 30 ବର୍ଷରେ ଆପଣ ଯଦି କାଲକୁଲେସନ କରିବେ 20 କୋଟି ଟଙ୍କା ମିଳିବ କି ନାହିଁ ସନ୍ଦେହ ମାନେ ଖର୍ଚ୍ଚ ବାଦ ସାରିବେ 20 କୋଟି ଟଙ୍କା ଆମେ ଯଦି ଏଗ୍ରିକଲଚରରେ ପାଉଛେ
1: ଆମେ ଯଦି ଯୋଉ ଔଷଧୀୟ ବୃକ୍ଷ ଦାମୀ ବୃକ୍ଷ ଯଦି
0: ତାର 10-12 ଗୁଣ ପଇସା ପାଇବା କିନ୍ତୁ ସେଇଟା ଯୋଉ ଗୋଟେ ଲଙ୍ଗ ଗେଷ୍ଟେସନ ମାନେ ଲଙ୍ଗ ଡ୍ୟୁରେସନ ବି କରା ହଉନି କିନ୍ତୁ ସରକାର ପକ୍ଷରେ କରିବାକୁ କଣ ଅସୁବିଧା ସରକାର ପକ୍ଷରେ
1: ଖାଲି ସ୍ଥାନ ପଡିଛି ସେଠି ତ ନେଇକି ଲଗେଇଦେବେ ଯୋଉଟା ଅନାବାତି କିଛି କାମରେ ଲାଗୁନି
0: ଧାନ ହବନି ଗହମ ହବନି ମକା ହବନି ସେଇ ଜାଗା କଡ଼େ ଆମେ ଯଦି ମୂଲ୍ୟବାନ ଗଛ ନ ଲଗେଇବା ଲ୍ୟାଣ୍ଡ ଇଜ୍ ଏ ଭାଲ୍ୟୁବୁଲ ମାନେ ମୂଲ୍ୟବାନ ଆସେଟ୍ ଫର୍ ଏ କଣ୍ଟ୍ରି ଆପଣ ଦେଶର ଯୁଆଡେ ଯାଆନ୍ତୁ ଲଣ୍ଡା ପାହାଡ଼ କିମ୍ବା ନହେଲେ ବ୍ୟାରେନ୍ ଭୂମି ସେଇ ଜାଗାରେ ଯଦି ଆମେ ସରକାରୀ ତରଫରୁ ଗୋଟେ ଦାୟିତ୍ୱବାନ ହେଇକି ନ ଲଗେଇବା ତାହେଲେ ସେଟା ମିସ୍ୟୁଟ୍ୟୁଜ୍ ହଉଛି ସୂର୍ଯ୍ୟକିରଣ ବରବାଦ ହଉଛି ଏବଂ ଆମର ଜଙ୍ଗଲ ମଧ୍ୟ କ୍ଷୟ ହଉଛି
1: ଆର୍ଥିକ ଦୃଷ୍ଟିରୁ ଏଇଟା କେମିତି ସମ୍ଭବ ହେଇପାରିବ
0: ମୁଁ ଆପଣଙ୍କୁ ଉଦାହରଣ ଦେଲି ନା ଗୋଟେ 100 ହେକ୍ଟର ଚାଷ କରିବା ପାଇଁ କେତେ ପଇସା ଖର୍ଚ୍ଚ ହଉଛି ଆଉ 100 ହେକ୍ଟର ଶାଗୁଆନ ଗଛ ପାଇଁ କେତେ ରହୁଛି ତାର କମ୍ପାରିଜନ ଭଲ ଦେଲେ 100 ହେକ୍ଟର ଧାନ ଚାଷ କଲେ 30 ବର୍ଷରେ ଆପଣ ପାଇବେ ନଟ୍ ମୋର ଦେନ୍ 20 କୋଟି ଟଙ୍କା କିନ୍ତୁ ତାର 10-12 ଗୁଣ ପଇସା ଆପଣ 30 ବର୍ଷରେ ଆପଣ ଭାଲ୍ୟୁବୁଲ ଗଛ ଲଗେଇଲେ ପାଇବେ ତାର ବୈଜ୍ଞାନିକ ସ୍ୱୀକୃତି ରହୁଛି ବିକଜ ଚାଷ କ୍ରପ ସେମାନେ ସୂର୍ଯ୍ୟକିରଣକୁ କମ୍ ଗ୍ରହଣ କରନ୍ତି ଯୋଉଟାକି ବୃକ୍ଷ ମାନେ ବେଶୀ ସୂର୍ଯ୍ୟକିରଣ ଗ୍ରହଣ କରନ୍ତି ତେଣୁ ସେଇଟା ହଉ ଶୀଘ୍ର ସେ ଟିମ୍ବର ଭାଲ୍ୟୁ ବଢିଲା କାର୍ବନ ସେ ସିକ୍ୱେଷ୍ଟ୍ରେସନ ହେଲା ଏଗ୍ରିକଲଚର କରପରେ ଯୋଉ କାର୍ବନଟା ଆସୁଛି ସେଟା ଗଛ ବେଶୀ ସଂଗ୍ରହ କରୁଛି ଏଗ୍ରିକଲଚର କ୍ରପ କମ୍ ବେଶୀ କମ୍ ସଂଗ୍ରହ କରୁଛି ତେଣୁ ଗଛ ଲଗେଇଲେ କ୍ଷତି କୌଣସି ପ୍ରକାର ନାହିଁ ଜଙ୍ଗଲ ତ ବୃଦ୍ଧ କ୍ଷତି କିଛି ନାହିଁ ଏଗ୍ରିକଲଚର ଚାଲିବ କିନ୍ତୁ ବ୍ୟାରେନ୍ ଲ୍ୟାଣ୍ଡରେ ଆମର ପ୍ରଡକ୍ସନ ଫରେଷ୍ଟ ବା ଅମଳକ୍ଷମ ଜଙ୍ଗଲଜାତ ମୂଲ୍ୟବାନ ଗଛ ଆମକୁ
1: ଲଗେଇବାକୁ
0: ଆପଣ ଯଦି ଫରେଷ୍ଟ୍ରି କ୍ରପ ଲଗେଇବେ ଆମେ ହିସାବ କଲେ ଖାଲି କାଠର ଭାଲ୍ୟୁ କେତେ ଆସ କଲି କିନ୍ତୁ ସିଏ କେତେ ପାଣି ଦେଲା ମାଟିକି ସେ ହିସାବକୁ ନିଆ ହେଇନି କେତେ ପକ୍ଷୀକି ବସା କରେଲା ସିଏ ହିସାବ କରା ହେଇନି କେତେ ଅକ୍ସିଜେନ୍ ଦେଲା ସେ ଗଛ 30 ବର୍ଷ ସେଇଟା ମୋତେ ହିସାବକୁ ନିଆ ହେଇନି ତେଣୁ ତାର ଇଣ୍ଡାଇରେକ୍ଟ ବେନିଫିଟ ଆମେ ପାଉଛୁ ଯଥେଷ୍ଟ ଯୋଉଟାକି ଏଗ୍ରିକଲଚର କ୍ରପରେ ଏତେ ବିଶେଷ ନାହିଁ
1: କିନ୍ତୁ ନଥିଲେ ବି ଆମ ଶରୀର ପାଇଁ ଖାଦ୍ୟଟା ନିହାତି ଜରୁରୀ ଆଉ ଜୀବନ ଜୀବିକା ପାଇଁ ଆପଣ ଯୋଉ କହିଲେ ମୂଲ୍ୟବାନ ଗଛଟା ହଉଛି ଜରୁରୀ
0: ପଇସା ଖଟେଇବାକୁ ପଡେ ସରକାର ସମସ୍ତଙ୍କ ପାଖରେ ପଇସା ନାହିଁ ଗୋଟେ ଗରିବ ଚାଷୀ କି ସାଧାରଣ ଚାଷୀ କି ଧନୀ ଚାଷୀ ଇଏ ଇନଭେଷ୍ଟ 30 ବର୍ଷ ଇନଭେଷ୍ଟମେଣ୍ଟ କିଏ କରିବ ତେଣୁ ଜମି ବି ତା ପାଖରେ ଏତେ ନାହିଁ ତେଣୁ ସରକାରଙ୍କୁ ଏଇଟା କରିବାକୁ ପଡିବ ସରକାର କରିକି ଦେଖେଇବେ ଭାଇ ଦେଖ 30 ବର୍ଷ ହେଲା ଶାଗୁଆନ ଗଛ କୋଉଠି ବିଭିନ୍ନ ଜାଗାରେ ଲାଗିଛି ଦେଖ ୟାର ଏତେ ଦାମ ଆଉ ଗୋଟେ କଥା ମୁଁ ଆପଣଙ୍କୁ କହିବି ଏ ଯୋଉ ଗଛ ଲଗେଇବାଟା ଗୋଟେ ରକେଟ୍ ସାଇନ୍ସ ନୁହଁ ୟାର ମୂଳରୁ ଚୂଳ ଯାଏ ଆମେ ଲଗେଇବାଠୁ ହାରଭେଷ୍ଟ ପର୍ଯ୍ୟନ୍ତ
1: ଗଛ ଲଗେଇବାଠୁ ଅମଳ ପର୍ଯ୍ୟନ୍ତ
0: କାଟିବେ ତାକୁ ସଇଂ କରିବେ ଟ୍ରାନ୍ସପୋର୍ଟ କରିବେ ଇଏ ସବୁ ଯୋଉଟାକି ଶ୍ରମ ଭିତ୍ତିକ କାମ ଅନ୍ୟ କାମ ଭଳିଆ ନୁହଁ କୃଷି ଯେମିତି ଶ୍ରମ ଭିତ୍ତିକ କାମଟା ଇଏ ଯୋଉ ଫରେଷ୍ଟ କ୍ରପ ଯଦି ଲଗେଇବା ଜଙ୍ଗଲ ସିଏ ସବୁ ଶ୍ରମ ଭିତ୍ତିକ କାମ ବର୍ତ୍ତମାନ ଆମେ କହୁଛୁ 5 ଟ୍ରିଲିୟନ୍ ଇକୋନୋମି ଆମ ପାଖରେ ପଇସାର ଅସୁବିଧା ନାହିଁ ଦ୍ୱିତୀୟରେ ଅଛି ଆମର ଲ୍ୟାଣ୍ଡ ବି ଅସୁବିଧା ନାହିଁ ତୃତୀୟରେ ଆମର ଲେବର ବି ଅସୁବିଧା ନାହିଁ ତାହେଲେ ଅସୁବିଧା ଅଛି କୋଉଠି ଏଗୁଡାକ ପ୍ରକୃତରେ ସରକାରଙ୍କ ପାଖରେ ଠିକ୍ ଭାବରେ ପହଞ୍ଚି ପାରୁନ ପ୍ରୋବ୍ଲେମ୍ ହୁଏ ସେଇଠି ସରକାର କରିବେ ସରକାରଙ୍କୁ ବୁଝିବା ଭଳିଆ ସରକାରଙ୍କୁ କରେଇଲା ଭଳିଆ ଭାବୁଛି ଆମର ଟିକେ କମି ରହୁଛି ଆମେ ଯୋଉମାନେ ପ୍ରଫେସନାଲ ଅଛୁ ଆମେ ଏଇ କଥାଟି ସରକାରଙ୍କ ପାଖରେ ଠିକ୍ ଭାବରେ ପେଶ କରିପାରୁନୁ
1: ସାର୍ ଆପଣ ତ ଅନେକ ଦିନ ଧରି ଜଙ୍ଗଲ ବିଭାଗ ସହିତ ଜଡିତ ଥିଲେ ଜଙ୍ଗଲର କେମିତି ଉନ୍ନତି ହେଇପାରିବ ବୃକ୍ଷ ସଂଖ୍ୟା ବଢିବ ଜଙ୍ଗଲ ଘଞ୍ଚ ହବ ଆ ଉପରେ କେବେ ଗୁରୁତ୍ୱ ଦେଇଛନ୍ତି
0: ମୋ ଲେବୁଲରେ ଯୋଉଠି ଯୋଉ ଫୋରମରେ ମୁଁ ପହଞ୍ଚୁଛି ମୁଁ ଇଏ ଉପରେ ହାଇଲାଇଟ୍ କରୁଛି ଜଙ୍ଗଲର ଅନୁଭୂତି ନେଇକି 35 ଚାକିରି ଅନୁଭୂତି ମୁଁ ଗୋଟେ ବହି ପ୍ରକାଶ କରିଛି ଜର୍ନି ଇନ୍ ଏ ଗ୍ରୀନ୍ ଫ୍ଲାଇଟ୍ ତାର ଲକ୍ଷ୍ୟ ଥିଲା ହାଉ ଟୁ ଇମ୍ପ୍ରୁଭ୍ ଦି ଫରେଷ୍ଟ ସେଇ ଉପରେ ଲେଖା ହେଇଛି
1: ଆମେ ଜଙ୍ଗଲର ଅଭିବୃଦ୍ଧି କେମିତି
0: ଜଙ୍ଗଲ କିନ୍ତୁ ସେଇଟା ଲେଖା ହେଇଛି ବର୍ତ୍ତମାନ ଚିନ୍ତାଧାରା ଚାଲିଛି ବିକଶିତ ଭାରତ ବିକଶିତ ଓଡ଼ିଶା 2047 ବିକଶିତ ଭାରତ 36 ବିକଶିତ ଓଡ଼ିଶା ସରକାର ମାଗିଥିଲେ ପ୍ରୋଗ୍ରାମ ଯୋଉମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ବ୍ୟକ୍ତିମାନେ ସେମାନେ ତାଙ୍କ ପୋର୍ଟାଲରେ ଯୋଉମାନେ ଚାହୁଁଛନ୍ତି ପ୍ରୋଗ୍ରାମ ପ୍ଲାନ ସବୁ ସବମିଟ୍ କରିବାକୁ
1: ଆପଣ ଦେଇଛନ୍ତି ସାର୍
0: ମୁଁ ଦେଇଛି ମୁଁ ସରକାରଙ୍କୁ ତାଙ୍କ ପୋର୍ଟାଲରେ ଦେଇଛି ଜଙ୍ଗଲକୁ ଆମକୁ ରଖିବାକୁ ପଡିବ ଆଉ ଗୋଟେ କଥା ଯୋଉ ଏୟାର କ୍ୱାଲିଟି ଇଣ୍ଡେକ୍ସ ୱାଟର କ୍ୱାଲିଟି ଇଣ୍ଡେକ୍ସ ଯୋଉ ବାହାରୁଛି ସବୁଥିରେ ଆମର ପୋଜିସନ ବହୁତ ଖରାପ
1: ଜଳ ବାୟୁ ସବୁ ଦୂଷିତ ହେଉଛି
0: ହିଟ୍ ଭାବେ ଚାଲିଛି ସବୁର ମୂଳ କାରଣ ହେଉଛି ଜଙ୍ଗଲ ଜଙ୍ଗଲର ଅର୍ଥ ହେଉଛି ଜଙ୍ଗଲରେ ଗୋଟେ ଜାଗା ଯୋଉଠି ସବୁ ପ୍ରକାର ଗଛ ଥିବ ଖାଲି ଶାଳ ହବନି କି ଖାଲି ଶାଗୁଆନ ସବୁଆଡେ ଶାଗୁଆନ ଖାଲି
1: ଗଛ ଜଙ୍ଗଲ ହେଉଛି ମାନେ ଘଞ୍ଚତା ରହିବ ତା ସହିତ ବନ୍ୟ ପ୍ରାଣୀ ମାନେ ରହିବେ ସେମାନେ ଜଙ୍ଗଲର ଶୋଭା ବର୍ଦ୍ଧନ କରିବେ ତା ସହିତ ଜଙ୍ଗଲରୁ ଆମେ ଅଧିକ ପରିମାଣରେ ଅମ୍ଳଜାନ ପାଇବା ଆମର ମଣିଷ ସମାଜ ପାଇଁ ଭଲ ଜୀବ ଜଗତ ପାଇଁ ବହୁତ ଭଲ
0: ଏଇ ଯୋଉ ପ୍ରଡକ୍ସନ ଫରେଷ୍ଟ୍ରି କଲେ ଇଏ କଲେ ମାନେ ଜଙ୍ଗଲ ପ୍ରେସର କମିଗଲା ଜଙ୍ଗଲ ଅଟୋମେଟିକ ବଢିବ
1: ସାର୍ ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା ଜଙ୍ଗଲର ଉତ୍ପାଦନର ଆବଶ୍ୟକତା ସେ ସମ୍ପର୍କରେ ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ ଶେଷରେ ଆମର ଶ୍ରୋତା ବନ୍ଧୁ ଯୋଉମାନେ ଆମର ଆଜି କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଏଇ ଜଙ୍ଗଲର ଉତ୍ପାଦନକୁ ନେଇ କଣ କହିବେ ବା କଣ ଉପଦେଶ ଦେବେ
0: ନାଇଁ ଉପଦେଶ ଦେବାର କିଛି ନାହିଁ ସେମାନେ ଜୀବନ ସାରା ସଂଗ୍ରାମ କରୁଛନ୍ତି ବଞ୍ଚିବା ପାଇଁ ଟିକେ

0: ବର୍ତ୍ତମାନ ସୁପ୍ରିମକୋର୍ଟ କହିଲା ଯେ ଫଣ୍ଡାମେଣ୍ଟାଲ ରାଇଟ୍ ଗୋଟେ ଡିସେଣ୍ଟ ଲାଇଫ୍ ଜଣେ ଯେ ଭଲ ଅକ୍ସିଜେନ୍ ପାଇବ, ଭଲ ୱାଟର ପାଇବ, ସେଟା ଫଣ୍ଡାମେଣ୍ଟାଲ ରାଇଟ୍ ହେଇଗଲାଣି। ସେମାନେ କିଛି ବ୍ୟକ୍ତିଗତ ହିସାବରେ କରିପାରୁନି। ଏଥିରେ ଆମର ପ୍ରଫେସନାଲ ସରକାର ୟାଙ୍କର ଦାୟିତ୍ୱ ବେଶୀ ସାଧାରଣ ଲୋକ ଅପେକ୍ଷା, କିନ୍ତୁ ସାଧାରଣ ଲୋକଙ୍କର ଦାୟିତ୍ୱ ହେଉଛି ସେମାନେ ଇଏ କଥାଟି ସବୁଠି ପକାନ୍ତୁ, ଆଲୋଚନା ମାଧ୍ୟମରେ କରନ୍ତୁ।
1: ଯାହା ପାଣ୍ଡବ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ଆଲୋଚନାର ବିଷୟ ଥିଲା ଜଙ୍ଗଲ ଉତ୍ପାଦନର ଆବଶ୍ୟକତା, ସେ ସମ୍ପର୍କରେ ଆମକୁ ବହୁତ ସୁନ୍ଦର ଭାବରେ ବୁଝେଇକି କହିଲେ, ଅନେକ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।

ଆଜିର କାର୍ଯ୍ୟକ୍ରମକୁ ପ୍ରଯୋଜନା ଏବଂ ପରିଚାଳନା କରିଥିଲେ ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନାରେ ମୁଁ ଥିଲି ନିହାରପାଳା ପଟ୍ଟନାୟକ। ଆଜି ପାଇଁ ତାହେଲେ ବିଦାୟ ଦିଅନ୍ତୁ, ରହୁଛୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ବନାନି।
1: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
2: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମେ ସ୍ମାଇଲ୍ ପ୍ଲିଜ୍, ଶିଳ୍ପୀ ହେଲେ କୁମାର ବାପି।

ପର୍ବତୀ ଗୀତଟି ଶୁଣନ୍ତୁ, ସୌରିନ୍ ଭଟ୍ଟ ଏବଂ ସଞ୍ଜୁଙ୍କ କଣ୍ଠରେ, କଥାଚିତ୍ର ଆଖିରେ ଆଖିରେ।

କାର୍ଯ୍ୟକ୍ରମର ଶେଷରେ ପର୍ଶୁରାମ ଏହି ଚଳଚ୍ଚିତ୍ରର ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ନିବେଦିତା।

ଶୁଣିକେତୋଟି ଓଡ଼ିଆ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଏ ମାସର ବିଶେଷ ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜିକା ଶିଳ୍ପୀମାନେ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା, ଗୀତ ରଚନା ଅଶୋକ କୁମାର ପଟ୍ଟନାୟକ, ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ପ୍ରଥମ ଶିଳ୍ପୀ ହେଲେ ଜିତେନ୍ଦ୍ରନାଥ ପଟ୍ଟନାୟକ।

ବିଶେଷ ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଶିଳ୍ପୀ ନଥିଲେ ଜିତେନ୍ଦ୍ରନାଥ ପଟ୍ଟନାୟକ ଏବଂ ମୋନାଲିସା ପଣ୍ଡା। ଗୀତ ରଚନା ଅଶୋକ କୁମାର ପଟ୍ଟନାୟକ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ। ବିଭିନ୍ନ ବାଦ୍ୟଯନ୍ତ୍ରର ସହଯୋଗ ବଂଶୀ ଭି କୁର୍ମନାଦମ, ତବ୍ଲା ବାଲାଜୀ କିଶୋର ରାୟ, ଇଲେକ୍ଟ୍ରିକ୍ ଗିଟାର ପ୍ରକୃତି ରଞ୍ଜନ ସାମଲ, ଅର୍ଗାନ୍ ବିଘ୍ନେଶ୍ୱର ଶତପଥୀ ଏବଂ ଇଫେକ୍ଟ ସ୍ୱାଧୀନ କୁମାର ବିଶ୍ୱାସ ରାୟ। ରେକର୍ଡିଂରେ ସହଯୋଗିତା ରଞ୍ଜନ କୁମାର ବେହେରା। ଶ୍ରୋତାମାନଙ୍କୁ ଏଠି କହି ରଖୁଛୁ, ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ପୁଣିଥରେ ଶୁଣିପାରିବେ ଚଳିତ ଅଗଷ୍ଟ ମାସର 28 ତାରିଖ ଅର୍ଥାତ୍ ଆସନ୍ତା ଶୁକ୍ରବାର ରାତି 8:15। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ମିଶ୍ରଗରା।

0: ରାଗ ସଂଗୀତର କାର୍ଯ୍ୟକ୍ରମରେ ଶୁଣିଲେ ପଣ୍ଡିତ ନିଖିଲ ବାନାର୍ଜୀଙ୍କ ସିତାର ବାଦନ। ଆକାଶବାଣୀ ଜୟପୁର ସମୟ ରାତି 8:00 ଆଜି 45 ମିନିଟ୍ ପାଇଁ ଯାଉଛି। ପ୍ରଥମେ ଶୁଣନ୍ତୁ ସମାଚାର। ସନ୍ଧ୍ୟା ରାତି 9:00 ଶୁଣିବେ ନ୍ୟୁଜ୍ 8 ଏବଂ ରାତି 9:00 ଆଜି 15 ମିନିଟ୍ରେ ଶୁଣିବେ ସ୍ପଟ୍ଲାଇଟ୍। ସମସ୍ତ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ସମାଚାର ସନ୍ଧ୍ୟା।
1: नमस्कार, आकाशवाणी से समाचार संध्या के साथ मैं विशाल शर्मा।

0: ମୌର୍ଯ୍ୟ ସାମ୍ରାଜ୍ୟର ନୀତି ନିପୁଣ ମହାମନ୍ତ୍ରୀ ରାକ୍ଷସ। ଏତେ ରାତିରେ ଏମିତି ଅସମୟରେ ମୌନିକଟକୁ ବାଟ ବୁଲି ଆସିଯାଇଛ କି?
1: ଗୁରୁଦେବ, ମୋ ଅପରାଧ ମାର୍ଜନା କରନ୍ତୁ। ଏ ଅସମୟରେ ଆପଣଙ୍କ ନିକଟକୁ ଆସିବାର କାରଣ ତ ନିହିତ ଅଛି, କେବଳ କାରଣ ନୁହେଁ, ଗମ୍ଭୀର କାରଣ ରହିଛି ମହାଭାଗ। କେବଳ ଆପଣଙ୍କ ବିଚକ୍ଷଣତା ହିଁ ସାମ୍ରାଜ୍ୟକୁ ଏ ଅସମୟରୁ ରକ୍ଷା କରିବ ମହାଭାଗ।
2: ମୋ ବିଚକ୍ଷଣତା ଏଇ ଜରାଜୀର୍ଣ୍ଣ ପକ୍ୱ କେଶି କୌଟଲ୍ୟର ବିଚକ୍ଷଣତା। ରାଜ ରାଜେଶ୍ୱର ଚନ୍ଦ୍ରଗୁପ୍ତଙ୍କ ବିଶ୍ୱବିଦିତ ପରାକ୍ରମ ଆଜି ମୋ ବିଚକ୍ଷଣତାକୁ ଖୋଜୁଛି। ବାଃ, ମୌର୍ଯ୍ୟ ସାମ୍ରାଜ୍ୟର ନୀତି ନିପୁଣ ମନ୍ତ୍ରୀ ସଭା ଆଜି ମୋ ବିଚାରର ଅପେକ୍ଷା ରଖିଛି। ମୋ ପ୍ରତି ଏତେ ନିର୍ଦ୍ଦୟ ହୋଇ ତାତ୍ସଲ୍ୟ କର ନାହିଁ ମନ୍ତ୍ରୀ। ମୋ ଭଳି ନଗଣ୍ୟକୁ ତା ନଗଣ୍ୟତାର ସୁଖ ଛଡ଼େଇ ନିଅ ନାହିଁ ରାକ୍ଷସ। ଫେରିଯାଅ ମହାମାତ୍ୟ, ଏ ଅକିଞ୍ଚନ ତୁମର ଉଚିତ ଅତିଥି ସତ୍କାର କରିବାକୁ ଅସମର୍ଥ। ଯଦି ଟିକେ ସାହସ ସଞ୍ଚୟ କରିପାରୁଛ ତ ତମ ସମ୍ରାଟକୁ କୁହ, ତାଙ୍କ ସାମ୍ରାଜ୍ୟର ସାଧାରଣ ଜନତା ମୁଣ୍ଡ ଗୁଞ୍ଜିବାକୁ କୁଡ଼ିଆଟିଏ ବି ପାଇନାହାନ୍ତି।
1: ଆପଣଙ୍କର ସ୍ନେହ ଆଦରରେ ପାଳିତ ମୌର୍ଯ୍ୟ ସାମ୍ରାଜ୍ୟ ରୂପକ ଗଜ ଆଜି ଦୁର୍ଭାଗ୍ୟ ରୂପକ ନକ୍ର କବଳରେ ପଡ଼ିଯାଇଛି। କାଳ ବିଳମ୍ବ ନ କରି ଗଜ ଉଦ୍ଧାରଣ କରନ୍ତୁ ମହାଭାଗ, ଏବେ ଆଉ ସମୟ ନାହିଁ। ସାମ୍ରାଜ୍ୟ ଉପରେ ବଜ୍ରପାତ ହେବାକୁ ଯାଉଛି ମହାଶୟ, ଆପଣ ହିଁ ଉଦ୍ଧାର କରନ୍ତୁ।
0: ଯାହା ଘଟୁଛି ତାହା ମିଥ୍ୟା, ଯାହା ଘଟିବ ତାହା ମିଥ୍ୟା, ଯାହା କିଛି ବି ଘଟିଯାଇଛି ସେସବୁ ମିଥ୍ୟା। ତୁମର ସମ୍ରାଟ ଆଜି ଏଇ ତତ୍ତ୍ୱ ହିଁ ତ ଶିଖୁଛନ୍ତି ନା? ବିଧବା ଭଳି ଆଚରଣ କରୁଥିବା ସେହି ସାଧୁ ଦଳ ଯିଏ ସମ୍ରାଟଙ୍କ ପରଲୋକକୁ ସଜାଡ଼ି ଦେବାର ମହତ୍ କାମ କରୁଛନ୍ତି, ସେମାନେ ହିଁ କରନ୍ତୁ କିଛି।
1: ସମ୍ରାଟଙ୍କ ପରଲୋକ ସଜାଡ଼ିବା ହେବ କି ନ ହେବ ସେ କଥା କହି ହେଉନି, କିନ୍ତୁ ଆପଣ ଏତେ ଯତ୍ନର ସହ ଗଢ଼ିଥିବା ସାମ୍ରାଜ୍ୟ ଯେ ବିଧ୍ୱସ୍ତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହି ସାଧୁମାନେ ସମ୍ରାଟଙ୍କୁ ଏତେ ମାତ୍ରାରେ କର୍ମ ବିମୁଖ କରିସାରିଛନ୍ତି ଯେ ସେ ପ୍ରଜାଙ୍କ ଭବିଷ୍ୟତ ପାଇଁ ଲେଶମାତ୍ର ସୂଚନା ନ କରି ଆଗାମୀ ପୂର୍ଣ୍ଣିମା ତିଥିରେ ସନ୍ନ୍ୟାସ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଳାସ ବ୍ୟସନର ଲିପ୍ତ ବିନ୍ଦୁସାର ଏବେ ଶାସନ ଭାର
0: ପାଟରାଣୀ ସାଜିବ ସେ କନକ ରେଖା, ଯାହାର କୁଳ ଗୋତ୍ର ବାବଦରେ ବିଷ୍ଣୁଗୁପ୍ତ କୌଟଲ୍ୟ କଦାପି ମୁହଁ ଖୋଲି ନାହିଁ। ସବୁ ଉଚିତ ଭାବରେ ଘଟୁଛି ମହାମାତ୍ୟ।
1: ମହାଭାଗ, ଚନ୍ଦ୍ରଗୁପ୍ତଙ୍କ ବୈରାଗ୍ୟ ପାଇଁ ଅଥବା ବିନ୍ଦୁସାରଙ୍କର ବ୍ୟସନ ପାଇଁ ନୁହେଁ, ଆପଣଙ୍କର ହାତ ତିଆରି ଏହି ମୌର୍ଯ୍ୟ ସାମ୍ରାଜ୍ୟ ଆଜି ଧ୍ୱଂସ ହେବାକୁ ବସିଛି।
0: ଏଇ ଯାଉ ଧ୍ୱଂସ, ସାମ୍ରାଜ୍ୟ ସମ୍ରାଟ ସବୁକିଛି ଧୂଳି ସାଥ ହେଇଯାଉ ରାକ୍ଷସ। ନିକମ୍ମା ମାନଙ୍କୁ କୌଟିଲ୍ୟ ଘୃଣା କରେ,
3: କ୍ରୋଧୀ ବ୍ରହ୍ମଣ ବ୍ୟର୍ଥ ଦୁଃସାହସ କରନା, ଆଜି ସ୍ୱୟଂ ଧର୍ମ ତୋ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଛି। ତୋର ବୁଦ୍ଧିମତା ଯଦି ଅଛି ତେବେ ଧର୍ମ ନିକଟରେ ଆତ୍ମସମର୍ପଣ କର, ଆଉ ତୋର ସମ୍ରାଟ ଭଳି ସନ୍ନ୍ୟାସ ନିମନ୍ତେ ପ୍ରସ୍ତୁତ ହୁଅ।
0: ମନ୍ଦବୁଦ୍ଧି ଭିକାରୀ, ତୁ ସମ୍ରାଟ ଚନ୍ଦ୍ରଗୁପ୍ତକୁ ଧକା ଦେଇପାରୁ କୌଟଲ୍ୟକୁ ନୁହେଁ। ଗତ 4 ବର୍ଷ ଧରି ମୁଁ ତତେ ଲକ୍ଷ୍ୟ କରି ଆସୁଛି, ତୁ କୌଣସି ପରିବ୍ରାଜକ ନୁହଁ, ବରଂ ଗୁପ୍ତ ବେଶରେ ଆତ୍ମଗୋପନ କରିଥିବା ଗ୍ରୀକ୍ ସେନାପତି। ଆଉ ଶୁଣିଥା ମୂର୍ଖ, ତୋ ମୂର୍ଖତା ଉପରେ ମୋ ଦୟା ହେଉଛି। ତୁ ନିଜେ ହିଁ ବୁଝିପାରୁନାହୁଁ ଯେ ତୁ ଏବେ କୌଟଲ୍ୟ ଦ୍ୱାରା ବନ୍ଦୀ। ବନ୍ଦୀ
1: କଣ କହୁଛନ୍ତି ମହାଭାଗ? ମୁନିରାଜ ଧର୍ମବଦ୍ଧର ହିଁ ଗ୍ରୀକ୍ ସେନାପତି? ମୋ କାନକୁ ମୁଁ ବିଶ୍ୱାସ କରିପାରୁନାହିଁ ଗୁରୁଦେବ। ଷଡ଼ଯନ୍ତ୍ର ଏତେ ମାତ୍ରାରେ ଆସ୍ଥାନ ଜମି ସାରିଛି?
0: ଷଡ଼ଯନ୍ତ୍ର ରାଜନୀତିର ଗୁପ୍ତ ଅସ୍ତ୍ର ମହାମାତ୍ୟ। କାଲି ପ୍ରାତଃ ମୁଁ ସମ୍ରାଟଙ୍କ ନିକଟରୁ ଅନ୍ତିମ ବିଦାୟ ନିମନ୍ତେ ଉପସ୍ଥିତ ରହିବି।
1: ଅନ୍ତିମ ବିଦାୟ? ଏ କି କଥା ଗୁରୁଦେବ? ଆର୍ଯ୍ୟାବର୍ତ୍ତ ଯେଉଁ ଆସନ୍ନ ଦୁର୍ଭାଗ୍ୟର ଶିକାର ହେଉ

0: ଉଠି ତାକୁ ଏଭଳି ଅକ୍ଲେଶରେ ଫଳବତୀ ହେବାକୁ ଛାଡ଼ିଦେବା, ଦେଶକୁ ଚିରଦିନ ଏକ ବିଦେଶୀ ଶାସନ ଅଧୀନକୁ ଏତେ ସହଜରେ ଟେକିଦେବା?
1: ତମେ ନିଶ୍ଚିନ୍ତରେ ନିଦ୍ରା ଯାଇପାର ରାକ୍ଷସ, କାଲି ପ୍ରାତଃ ସମ୍ରାଟଙ୍କ କକ୍ଷରେ ଭେଟ ହେବ।
0: ଆଜ୍ଞା ଦିଅନ୍ତୁ ଗୁରୁବର।
2: ଆଜିକି 60 ବର୍ଷ ପୂର୍ବେ ଏମିତି ହିଁ ଝଡ଼ ବର୍ଷାର ରାତି, ଏମିତି ହିଁ ବିଜୁଳି ଚମକରେ ଝଲିସି ଉଠୁଥିଲା ରାତ୍ରିର ଆକାଶ। ମୁଁ କୌଟିଲ୍ୟ ଠିକ ଆଜି ଭଳି ସେଇଦିନ ଅପେକ୍ଷା କରି ରହିଥିଲି ତାର ଆଗମନ। ସେହି ସମୟରେ ଜଣେ ପରାକ୍ରମୀ ଗ୍ରୀକ୍ ଯୁବକ ସେ ଭେଟିଥିବା ସମସ୍ତ ଯୋଦ୍ଧାଙ୍କୁ ପଦଦଳିତ କରି ମନେ ମନେ ଭାରତର ଭରପୁର ପ୍ରାକୃତିକ ସମ୍ପଦକୁ ଆବାହାପାନ କାଳ ଉପଭୋଗ କରିବାର ସ୍ୱପ୍ନରେ ମଜଗୁଲ ହୋଇ ପ୍ରକାଶ୍ୟରେ ଘୋଷଣା କରି ପକାଇଥିଲେ, ଗ୍ରୀକ୍ ରମଣୀମାନେ ଗଙ୍ଗା ଯମୁନାର ଅମୃତ ଭଳି ସ୍ୱଚ୍ଛ ଜଳରେ ଆନନ୍ଦ ବିଭୋର ହୋଇ ସ୍ନାନ କରିବାର ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଆଲେକ୍ଜାଣ୍ଡାରଙ୍କ ଏହି କଥା ମୋତେ ସେଦିନ ବେଶ କଷ୍ଟ ଦେଇଥିଲା। ମୁଁ ନିଜେ ସେ ସ୍ୱପ୍ନ ସହ ସେହି ଦିନରୁ ଯୋଡ଼ି ହୋଇଯାଇଥିଲି। ଦିନେ ମୋତେ ଉପଯୁକ୍ତ ନାୟକଟିଏ ମୋତେ ମିଳିଗଲେ ମୋ ସ୍ୱପ୍ନକୁ ସାକାର କରିବା ନିମନ୍ତେ। ନୂଆ ଆଶା ତଥା ଅନେକ ସ୍ୱପ୍ନ ଆଖିରେ ଭରି ଦେଶ ପାଇଁ ଉତ୍ସର୍ଗ ହେବାକୁ ପ୍ରସ୍ତୁତ ଥିବା ସେହି ଉଦିତ ଯୁବକ ଚନ୍ଦ୍ରଗୁପ୍ତ, ମୁଁ ତାହାର ଶକ୍ତି ଉଦ୍ଦୀପନାକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରି ମୋ ସ୍ୱପ୍ନର ଗୋଟି ଗୋଟି ରେଖା ଉପରେ ସଫଳତା ହାସଲ କରିପାରିଥିଲି। ମୋ ଦେଶର ପରାକ୍ରମ, ମୋ ଦେଶର ମେଧା, ମନୋବଳ ଏମିତି ସୁନ୍ଦର ଭାବରେ ପ୍ରକଟିତ ହୋଇପାରିଥିଲା ଗ୍ରୀକ୍ ବୀରଙ୍କ ସେହି ସ୍ୱପ୍ନ ଉଲ୍ଲଣ୍ଠିତ ହୋଇପଡ଼ିଥିଲା। ହେଲେ ଆଜି ମୁଁ ଏ କ'ଣ ଦେଖୁଛି, ଚନ୍ଦ୍ରଗୁପ୍ତଙ୍କ ସେହି ବଳ ପରାକ୍ରମ ଏବେ ଶିଥିଳ ପଡ଼ିଯାଇଛି। ତାଙ୍କର କ୍ଳାନ୍ତ ମନ ତାଙ୍କୁ ବୈରାଗ୍ୟ କବଳକୁ ଟାଣି ନେଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କୌଟିଲ୍ୟ କ'ଣ କରିବା ଆବଶ୍ୟକ? ଆଉ ଏକ ସମ୍ରାଟକୁ ଗଢ଼ିବେ ନା ଏ ସମଗ୍ର ସାମ୍ରାଜ୍ୟକୁ ବିଦେଶୀ ହାତକୁ ଟିକିଦେବେ?
3: ପ୍ରଣାମ ଗୁରୁଦେବ, ଏଇ ଅସମୟରେ ଆସିଥିବାରୁ କ୍ଷମା ଚାହୁଁଛି।
2: କିଏ? ଓ ଚାରୁଶିଳା, ସମ୍ରାଟ ବା ସାମ୍ରାଜ୍ଞୀଙ୍କର ମୋ ପାଇଁ ଆଦେଶ କ'ଣ ରହିଛି? ମୋତେ ଏ ଦେଶରୁ ବିତାଡ଼ିତ କରିବା ନିମନ୍ତେ ତ ଆସିନା ନା ତମେ?
3: ଗୁରୁଦେବ, ଆଜି ମୌର୍ଯ୍ୟ ରାଜପରିବାର ଆପଣଙ୍କ ବିଶୁଦ୍ଧାର ପାଇଁ ଯୋଗ୍ୟ। ହୁଏତ ଏହି ବିଶୁଦ୍ଧାର ହିଁ ଏହି ସାମ୍ରାଜ୍ୟ ତଥା ସମ୍ରାଟଙ୍କୁ ସୁରକ୍ଷା ଦେବାରେ ସମର୍ଥ ହେବ।
2: କିନ୍ତୁ ଚାରୁଶିଳା, ମୁଁ ଠିକ୍ ଶୁଣିଛି ତୁମେ ଏକୁଟିଆ ଆସିନାହ, ତୁମ ଘୋଡ଼ାର ଟାପ ଶବ୍ଦ ସହ ଆଉ ଏକ ଘୋଡ଼ାର ଟାପ ଶବ୍ଦ ମୁଁ ଶୁଣିଛି। ମୁଁ ନିଷେଧରେ କହିପାରେ ସେଇ ଟାପ ଶବ୍ଦ ମହାରାଣୀଙ୍କର ଅଶ୍ୱ ଶ୍ୱେତକର୍ଣ୍ଣର ଟାପ ଶବ୍ଦ। ମହାରାଣୀ ମୋ ପାଖକୁ ଆସିଲେ ନାହିଁ ଯେ?
3: ଗୁରୁଦେବ, ମହାରାଣୀ ରାଜାଙ୍କ ନିଷ୍ପତ୍ତିର ଘୋର ବିରୋଧ କରି ଆସିଛନ୍ତି। ହେଲେ ରାଜକୁମାର ବିନ୍ଦୁସାର, ମହାରାଣୀଙ୍କ ଉପଦେଶ ଶୁଣିବା ତ ଦୂରର କଥା, ତାଙ୍କର ପ୍ରତି କଥାକୁ ବିରୋଧ କରିବା ସହ ତାଙ୍କୁ ଅପମାନିତ କରିବାକୁ ବି ପଛଉ ନାହାନ୍ତି। ଆଜି ତ କୁମାର ବିନ୍ଦୁସାରଙ୍କ ପ୍ରେୟସୀ କନକରେଖା ତାଙ୍କ ବିଳାସ ଭବନରୁ ମହାରାଣୀଙ୍କୁ ଏକ ରକମ ତଗିଦେବା ଭଳି କହିଦେଲେ ପ୍ରକୋଷ୍ଠରୁ ବାହାରି ଯିବାକୁ। ମହାରାଣୀ ଯେବେ ଏହି ପ୍ରସଙ୍ଗର ସମାଧାନ ପାଇଁ ସମ୍ରାଟଙ୍କୁ ସୂଚନା ଦେଲେ, ସେ ଅତି ଉଦାସୀନ ଭାବରେ ଉତ୍ତର ଦେଲେ, ଆସନ୍ତାକାଲିର ସୂର୍ଯ୍ୟୋଦୟ ଯାହାକୁ ସାମ୍ରାଜ୍ଞୀ ଭାବରେ ସ୍ୱାଗତ କରିବ ତା ସହ ଆଜିଠାରୁ ସ୍ନେହଭାବ ପୋଷଣ କରିବା ଅଭ୍ୟାସ କର ମହାରାଣୀ, ରାଜପଦର ବହୁ ତ୍ୟାଗ କର, ଜୀବନ ଏସବୁ ମୋହରୁ ଢେର ଉଚ୍ଚତର।
2: ତୁ ଆଉ କିଛି କହିବା ଅନାବଶ୍ୟକ, ମୁଁ ହିଁ କହିଦେଉଛି। ଶୁଣ, ମହାରାଣୀ ଖଡ଼ଗ ହସ୍ତରେ ନେଇ ନିଜକୁ ଶେଷ କରିଦେବାର ପ୍ରୟାସ କଲେ, ହେଲେ ସମ୍ରାଟ ତାଙ୍କୁ ସେଭଳି କାର୍ଯ୍ୟରୁ ନିବୃତ୍ତ କଲେ ଏବଂ କହିଲେ, ଦେବୀ, ଏ ସମସ୍ତ ଦୈହିକ ସାଂସାରିକ ଐଶ୍ୱର୍ଯ୍ୟ କ୍ଷଣଭଙ୍ଗୁର, ମାନ ଅପମାନ ସବୁ।

0: ଯେ ମନଗଢ଼ା କଥା ଏସବୁ ଶୁଣିବା ପରେ ମହାରାଣୀ ତୁରନ୍ତ ତୋ ସହ ଏଇ ଅରଣ୍ୟ ଭିତରକୁ ଚାଲି ଆସିଲେ ଆଉ ତୋତେ ମୋ ନିକଟକୁ ଯିବାକୁ କହି ସ୍ୱୟଂ ଏ ଅନ୍ଧାରରେ ଆମ୍ରପୁଞ୍ଜ ମଧ୍ୟରେ ନିଜକୁ ଲୁଚାଇ ରଖିଲେ। ଏହା ତ ଚର୍ଚ୍ଚା।
1: ଆପଣ ବାସ୍ତବରେ ସବୁ ଠିକ୍ କହିଛନ୍ତି ଗୁରୁଦେବ। ହେଲେ ଆପଣଙ୍କୁ ଏକଥା ବି ସ୍ପଷ୍ଟ ଦେଖାଯାଉଛି ଯେ ଆପଣଙ୍କର ଜଣେ ଶିଷ୍ୟ ଆପଣଙ୍କ ହାତଗଢ଼ା ସାମ୍ରାଜ୍ୟକୁ ଧୂଳିସାତ ହେବାକୁ ଛାଡ଼ି ଦେଉଛନ୍ତି। ଆପଣଙ୍କୁ ଏକଥା କଷ୍ଟ ଦେଉନାହିଁ କି ଗୁରୁଦେବ?
0: ବାଚାଳ ବାଳିକା, ତୋ ବାଚାଳତା ବନ୍ଦ କର। ମୁଁ ତୋର ଏଇ ଭାବ ପ୍ରବଣତା ଭିତରେ ଏକଥା ବି ସ୍ପଷ୍ଟ ବାହାରିପାରୁଛି ଯେ ତୁ କୁମାର ବିନ୍ଦୁ ସାରକୁ ମନେ ମନେ ଚାହୁଁଛୁ। ହେଲେ ବିନ୍ଦୁ ସାର କ'ଣ କରେ ଖାପେ ପାଗଳ। ତୋର ଦେଶଭକ୍ତିର ରହସ୍ୟ ବି ଏଇ ଭାବ ପ୍ରବଣତା। ହେଲେ ମୂଳ କଥାଟିଏ ସମସ୍ତ ରହସ୍ୟରୁ ଢେର ଉର୍ଦ୍ଧରେ। ଏ କଥା ନା ତୁ ଜାଣୁ ନା ସମ୍ରାଟ ଚନ୍ଦ୍ରଗୁପ୍ତ, କିନ୍ତୁ ମହାରାଣୀ ଜାଣନ୍ତି ଏଇ ମୂଳ କଥା କ'ଣ।
1: ଗୁରୁଦେବ, କ'ଣ ସେ ମୂଳ କଥା ମୋତେ କହିବେନି ଥରେ?
0: ହଁ, ଅବଶ୍ୟ ତୁ ଜାଣିବୁ, ହେଲେ ଏବେ ନୁହଁ, ଆସନ୍ତାକାଲି ପ୍ରାତଃ କାଳରେ ତୋର ଭାଗ୍ୟଲିପି ଉଦୟ ହେବ।
1: ଆପଣଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଛି ଗୁରୁଦେବ, ଆଦେଶ କରନ୍ତୁ। କ'ଣ ମୋର କର୍ତ୍ତବ୍ୟ ହେବା ଉଚିତ? ମୌର୍ଯ୍ୟ ବଂଶର ମର୍ଯ୍ୟାଦା ନିମନ୍ତେ ପ୍ରାଣବଳି ଦେବାର ଆବଶ୍ୟକତା ରହିଛି କହିବେ ଯଦି ଅନାୟାସରେ ଏ ପ୍ରାଣ ସମର୍ପଣ କରିଦେବି।
0: ଥରେ କହ ତ ମା, ସତ୍ୟଠାରୁ ଅଧିକ ବଳଶାଳୀ ଆଉ କିଛି ଅଛି? ଏକଥା ବି ମନେ ରଖ, ସୁପ୍ତ ଅଗ୍ନିକୁ ପବନ ଦେଇ ତେଜାନ କରିବା ଆବଶ୍ୟକତା ଯେତିକି ରହିଛି, କ୍ଷୀଣ ହେଇ ଆସୁଥିବା ସତ୍ୟକୁ ଠିକ୍ ସେହିଭଳି ଉଦ୍ଦୀପ୍ତ କରିବାର ଆବଶ୍ୟକତା ମଧ୍ୟ ରହିଛି।
1: ସତ୍ୟ ସେ ଯେତେ ଅନ୍ତରଙ୍ଗ ହେଉ ପଛେ ସବୁ ସତ୍ୟ ଆପଣଙ୍କୁ ଖୋଲି କହିବି ଗୁରୁଦେବ। ଆପଣ ଆଜି ମୋ ଭିତରର ଜଡ଼ତାକୁ ଘୁଞ୍ଚାଇ ଦେଇଛନ୍ତି। ଆପଣଙ୍କ ଏଭଳି ଅନୁଗ୍ରହ ନିକଟରେ ମୁଁ ବାସ୍ତବରେ ନତମସ୍ତକ ହୋଇପଡ଼ିଛି ମହାଭାଗ।
0: ତେବେ ଏ କଥା ବି ମନେ ରଖ ଚାରୁଶିଳେ, କୌଟଲ୍ୟ କୌଣସି ସାଧାରଣ ବ୍ୟକ୍ତି ବିଶେଷକୁ ଏହି ଉପଦେଶ ଦେଇପାରେ ନାହିଁ। ଆଜି ସେ ଯାହା ସହ କଥା ହେଉଛି ସେ ମୌର୍ଯ୍ୟ ସାମ୍ରାଜ୍ୟର ଭାବି ସାମ୍ରାଜ୍ଞୀ। ତୋ ଭିତରେ ସେ ସାମ୍ରାଜ୍ଞୀକୁ ମୁଁ ଦେଖିସାରିଛି। ମହାରାଣୀକୁ ଆଶ୍ୱସ୍ତ କରି କହିଦେବୁ ଆସନ୍ତାକାଲି ସକାଳୁ ମୁଁ ସମ୍ରାଟଙ୍କ କକ୍ଷରେ ଉପସ୍ଥିତ ରହିବି।
1: ମୋତେ ଅନୁମତି ଦିଅନ୍ତୁ ମହାଭାଗ, ପ୍ରଣାମ।
2: ମହାରାଜା ଚନ୍ଦ୍ରଗୁପ୍ତଙ୍କର ମହାରାଜା ଚନ୍ଦ୍ରଗୁପ୍ତଙ୍କର ମହାରାଜା ଚନ୍ଦ୍ରଗୁପ୍ତଙ୍କର
3: ଚନ୍ଦ୍ରଗୁପ୍ତ ସ୍ୱୟଂ ଆଜି ଆପଣଙ୍କ ଚରଣ ସ୍ପର୍ଶ ନିମନ୍ତେ ଆସିବାକୁ ପ୍ରସ୍ତୁତ ହେଉଥିଲେ ମହାଭାଗ। ଅନେକ ଦିନ ବିତିଗଲା, ଆପଣ ଦରବାର ଆଡ଼କୁ ଆସିଲେ ନାହିଁ। ମୋର ସାମାନ୍ୟ ତ୍ରୁଟି ନିମନ୍ତେ ଆପଣଙ୍କ ରୋଷ ଅସାମାନ୍ୟ ଭଳି ମନେ ହେଲା ଗୁରୁଦେବ। ଆଜି ଆପଣ ହୁଏତ ଭିନ୍ନ କିଛି ଉଦ୍ଦେଶ୍ୟ ନେଇ ଆସିଛନ୍ତି ମୋ ନିକଟକୁ। ସେ ଯାହା ବି ହେଉ, ଆପଣଙ୍କର ଆଜି ଆସିବା ବିଧି ନିର୍ଦ୍ଦିଷ୍ଟ ଥିଲା।
0: କାହିଁକି? ମୁଁ ଏଠାକୁ ଆସିବା ମୋ ନିଜ ନିଷ୍ପତ୍ତି, ମୁଁ ତ ଭିନ୍ନ କିଛି କାମ ନେଇ ଆସିଛି ଆଜି। ମଗଧ ସାମ୍ରାଜ୍ୟ ସହ ମୋର କି କାମ? ସମ୍ରାଟଙ୍କ ନିକଟରେ ଅବା କି ପ୍ରୟୋଜନ?
3: ହଁ ଗୁରୁଦେବ, ମଗଧ ସମ୍ରାଟ ପଦବୀ ସହ ଆଜିଠାରୁ ମୋର ବି କିଛି ସମ୍ପର୍କ ନାହିଁ। ଆଜିର ସୂର୍ଯ୍ୟୋଦୟ ପରେ ଚନ୍ଦ୍ରଗୁପ୍ତ ଆଉ ସମ୍ରାଟ ବୁଲେଇବ ନାହିଁ। ମୋତେ ଆଶୀର୍ବାଦ କରନ୍ତୁ ଆଚାର୍ଯ୍ୟ ଦେବ।
0: ଏ ବିଷୟରେ ମୁଁ ବହୁତ ଶୁଣିସାରିଛି ଚନ୍ଦ୍ରଗୁପ୍ତ, ଆଉ କିଛି ଶୁଣିବି ବୋଲି ମୁଁ ଏଠାକୁ ଆସିନାହିଁ, ଆସିଛି କିଛି କହିବାକୁ। ଆଉ କଥା ରହିଲା ଆଶୀର୍ବାଦର, ଚନ୍ଦ୍ରଗୁପ୍ତ ଆଶୀର୍ବାଦ ତ ମୁଁ କେବଳ ବଳବାନ ମାନଙ୍କୁ ପ୍ରଦାନ କରେ, ଦୁର୍ବଳ ମାନଙ୍କୁ ଆଶୀର୍ବାଦ ମୋ ଦୃଷ୍ଟିରେ ଅନାବଶ୍ୟକ। ଏ କଥା ତୁମକୁ ଅଜଣା ନାହିଁ, ତଥାପି ତୁମେ ଭୁଲି ଯାଉଛ କେମିତି?
3: କିନ୍ତୁ ଆଜି ଆପଣଙ୍କ ଆଶୀର୍ବାଦ ଏ ଦୁର୍ବଳକୁ ବି ମିଳିବ। ଗୁରୁଦେବ, ଏ ମର୍ତ୍ୟ ଭୋଗରୁ ମୁଁ ନିସ୍ତାର ଚାହୁଁଛି। ମୋର ବାସ୍ତବ ଅନୁଭବ ହୋଇସାରିଛି ଯେ ସୁଖ ପ୍ରବୃତ୍ତିରେ ନୁହେଁ ନିବୃତ୍ତିରେ ରହିଛି। ଚନ୍ଦ୍ରଗୁପ୍ତ ଆଜି ଏ ସମସ୍ତ ସାଂସାରିକ ବାଧାବନ୍ଧନର ମୋହରୁ ମୁକ୍ତ ହୋଇ ଏକ ବୋଝ ବିକାର ମୁକ୍ତ ବ୍ୟକ୍ତି ଭାବରେ ସେ ଅନନ୍ତ ସତ୍ୟର ସନ୍ଧାନରେ ସଂସାର ତ୍ୟାଗୀ ହୋଇ ବାହାରିଯିବ।
0: ରାଜନ, ସତ୍ୟର ସନ୍ଧାନ ନୁହେଁ, ବରଂ ତୁମର ଦୁର୍ବଳତା ତୁମକୁ ନିପୀଡ଼ିତ କରୁଛି।
3: ଗୁରୁଦେବ,
0: ଏହା ତୁମର ବୈରାଗ୍ୟ ନୁହେଁ, ବରଂ ଅତୃପ୍ତ ମୋହର ପରିଣାମ।
4: ପ୍ରଣାମ ଗୁରୁଦେବ।
0: ରାକ୍ଷସ ଆସମନ୍ତ୍ରୀବର, ଆଜି ତୁମର ସମ୍ରାଟ ଖୁବ୍ ଅସୁସ୍ଥ ମନେ ହେଉଛନ୍ତି, ମୁନି ଶାନ୍ତିବର୍ଦ୍ଧନଙ୍କୁ

0: ସମୟ ପାଇଁ ଆସିବାକୁ କୁହନ୍ତୁ। ଶୁଣିଛି ସେ ହିଁ ଆଜିକାଲି ସମ୍ରାଟଙ୍କ ମନର ଉପଚାର କରୁଛନ୍ତି।
1: ଗୁରୁଦେବ, ମୁନି ଶାନ୍ତିବର୍ଦ୍ଧନଙ୍କୁ ତ ମୁଁ ମୃତ୍ୟୁଦଣ୍ଡ ଦେଇସାରିଛି। ବର୍ତ୍ତମାନ ସୁଦ୍ଧା ସେ ତ ଏ ପାର୍ଥିବ ସଂସାର ଛାଡ଼ି ମୋକ୍ଷ ପାଇ ସାରିଥିବେ।
2: ଏ କଣ କହୁଛୁ ମନ୍ତ୍ରୀବର? ସମ୍ରାଟ ଶିଥିଳ ହୋଇଯିବାର ସୁଯୋଗ ନେଇ ତୁମେ ଏ ଦୁଃସାହସ କରିବା କେତେଦୂର ଉଚିତ ହେଇଛି? ପ୍ରତିହାରୀ, ଆଣ ମୋ ତରବାରୀ।
0: ହଁ ପ୍ରତିହାରୀ, ସମ୍ରାଟଙ୍କ ତରବାରୀ ନେଇ ଆସ। ମଗଧର ବିଷାଦଗ୍ରସ୍ତ ପ୍ରଜାଙ୍କୁ ଏକଥା ବି ସୂଚାଇ ଦିଅ ଯେ

0: କରିବା କେତେ ଦୂର ଉଚିତ ହେଇଛି? ପ୍ରତିହାରୀ ଆରମ୍ଭ ତରବାରୀ।
1: ହଁ ପ୍ରତିହାରୀ, ସମ୍ରାଟଙ୍କ ତରବାରୀ ନେଇ ଆସ। ମଗଧର ବିଷାଦଗ୍ରସ୍ତ ପ୍ରଜାଙ୍କୁ ଏକଥା ବି ସୂଚାଇ ଦିଅ ଯେ ସମ୍ରାଟ ଚନ୍ଦ୍ରଗୁପ୍ତ ଅନ୍ୟାୟ ଅନାଚାର ଦମନ କରିବାକୁ ପୁଣି ଥରେ ରାଜଦଣ୍ଡ ଧରିଛନ୍ତି, ରାଜଧର୍ମ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି।
0: କୌଟିଲ୍ୟ, ବିଷ୍ଣୁଗୁପ୍ତ ମୋ ମଗଧ ସମ୍ରାଟ ତୁମକୁ ଏ ଆଦେଶ ଦେଉଛି ଯେ ତୁମେ ମୋ ସାମ୍ନାରୁ ହଟିଯାଅ, ଏହି ମୁହୂର୍ତ୍ତରେ ଦୂରେଇ ଯାଅ। ମୁଁ ଆଜି ମୁକ୍ତ ଭାବରେ ବିଚାର କରିବି, ତୁମକୁ ମଧ୍ୟ ଦଣ୍ଡ ଦେବି କୌଟିଲ୍ୟ, ଦଣ୍ଡ।
1: ହଁ ସମ୍ରାଟ, କୌଟିଲ୍ୟ ମଧ୍ୟ କେବଳ ଏହି କଥାର ଅପେକ୍ଷା ରଖେ। ମହାମାତ୍ୟ ରାକ୍ଷସ, ତୁମେ ନିଜ ସପକ୍ଷରେ ଯୁକ୍ତି ବାଡ଼ାଅ, ଆଉ ସମ୍ରାଟ ଯାହା ଦଣ୍ଡ ବିଧାନ କରିବେ ତାକୁ ସାଦରେ ଗ୍ରହଣ କର। ସମ୍ରାଟ ଚନ୍ଦ୍ରଗୁପ୍ତ ପ୍ରଜାନୁରଞ୍ଜନ ନିମନ୍ତେ ଆଜି ପୁଣି ଥରେ ରାଜଦଣ୍ଡ ଧାରଣ କରିବାର ଉଚିତ ନିଷ୍ପତ୍ତି ନେଇଛନ୍ତି।
2: ମୁଁ ପ୍ରସ୍ତୁତ ଗୁରୁଦେବ। ରାଜଧର୍ମ ପାଳନ ହିଁ ମନ୍ତ୍ରୀଙ୍କର ସବୁଠୁ ବଡ଼ ଦାୟିତ୍ୱ, ସବୁଠୁ ବଡ଼ ଆବଶ୍ୟକତା। ରାଜପ୍ରାସାଦ ମଧ୍ୟରେ ଷଡ଼ଯନ୍ତ୍ରର ବାତାବରଣ, ବିଦେଶୀ ଶକ୍ତି ଅନ୍ତପୁର ମଧ୍ୟରେ ଷଡ଼ଯନ୍ତ୍ରରେ ସଫଳ ହୋଇଛନ୍ତି। ଅବିଶ୍ୱାସ ତଥା ସନ୍ଦେହର ବିଷ ସ୍ନେହ ସମ୍ପର୍କକୁ କଳୁଷିତ କରିସାରିଛି। ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ମହାରାଜ ନିଜ ବିଚାର ବୁଦ୍ଧି ସ୍ଥିର ରଖି ଦୃଢ଼ ହସ୍ତରେ ଶାସନଭାର ସମ୍ଭାଳନ୍ତୁ, ଏହା ହିଁ ମୁଁ ଆଶା କରେ।
0: ମିଥ୍ୟା, ସବୁ ମିଥ୍ୟା। ଷଡ଼ଯନ୍ତ୍ର ଅନ୍ୟତ୍ର ନାହିଁ, ଆପଣମାନେ ହିଁ ଷଡ଼ଯନ୍ତ୍ର ଭିଆଇ ମୋତେ ମତିଭ୍ରମ କରି ପକାଉଛନ୍ତି। ବାସ୍ତବ କଥା ହେଉଛି ଆଜି କୌଟିଲ୍ୟଙ୍କ ରାଜଧର୍ମ ପରାସ୍ତ ହୋଇଛି, ମୋର ମାନବ ଧର୍ମରେ ବିଶ୍ୱାସର ବିଜୟ ଘଟିଛି।
2: ମହାରାଜ,
3: ସବୁକିଛି ଭ୍ରଷ୍ଟ ହୋଇଗଲା ସମ୍ରାଟ। ଗୁରୁଦେବ, ମହାମନ୍ତ୍ରୀ, ଆପଣମାନେ ହିଁ ରକ୍ଷା କରନ୍ତି ରାଜପରିବାରକୁ, ଏହି ସାମ୍ରାଜ୍ୟକୁ। ସବୁକିଛି ଅନର୍ଥ ହୋଇଗଲାଣି।
4: ଏତେ ଅସ୍ଥିର କାହିଁକି ଚରୁଶୀଳା, କଣ ହେଇଛି କୁହ।
3: ମହାମନ୍ତ୍ରୀ, ସ୍ୱୟଂ ବିନ୍ଦୁସାର ସୈନ୍ୟ ବାହିନୀର ନେତୃତ୍ୱ ନେଇ ରାଜତନ୍ତ୍ର ବିରୁଦ୍ଧରେ ଘେରି ସାରିଛନ୍ତି ପାଟଳୀପୁତ୍ରକୁ। ଆଜି ସମ୍ରାଟଙ୍କ ସମେତ ଆମେ ସଭିଏଁ ବନ୍ଦୀ।
4: ହେ ପ୍ରଭୁ, ଘୋର ବିପର୍ଯ୍ୟୟ। ଏଇ ତ ମହାରାଜ ବି ଉପସ୍ଥିତ। ମହାରାଜ,
0: ମୁଁ ସବୁ ଶୁଣି ସାରିଛି। ଗୁରୁଦେବ, କୁହନ୍ତୁ ଆପଣଙ୍କ ପରାମର୍ଶ କଣ?
1: କେବଳ ଏହି କାରଣ ଘେନି ରାଜପ୍ରାସାଦକୁ ଧାଇ ଆସିଛି ମା ଚାରୁଶୀଳା। ପ୍ରଜାର ଧର୍ମ ହେଉଛି ବିପତ୍ତି ସମୟରେ ରାଜାଙ୍କ ସହଯୋଗ କରିବା। କେବଳ ଏହି କାରଣରୁ ସନ୍ନ୍ୟାସ ନିମନ୍ତେ ମନସ୍ଥ କରିଥିବା ରାଜଗୁରୁ କୌଟିଲ୍ୟ ଆଜି ସମ୍ରାଟଙ୍କ ଦ୍ୱାରସ୍ଥ ହୋଇଛି। ସମ୍ରାଟ ଯାହା ଆଜ୍ଞା ଦେବେ ଏ ଅକିଞ୍ଚନ ତାକୁ ପାଳନ କରିବ।
5: ଆଚାର୍ଯ୍ୟ, ଗୁରୁଦେବ, ଆପଣ ମଗଧ ସାମ୍ରାଜ୍ୟର ପିତାମହ।
1: ନା ସମ୍ରାଟ, ବର୍ତ୍ତମାନ ସେ ସମ୍ପର୍କ ଆଉ ନାହିଁ। ମୋତେ ଆପଣ ଏବେ ବିଷ୍ଣୁଗୁପ୍ତ ହିଁ କୁହନ୍ତୁ, କୌଟିଲ୍ୟ ବୋଲି ସମ୍ବୋଧନ କରନ୍ତୁ।
4: ଚାରୁଶିଳା, ତମେ ହିଁ ଗୁରୁଦେବଙ୍କ ସହ ଆଲୋଚନା କର, ସେ ତୁମ କଥା ହିଁ ଭଲରେ ମାନୁଛନ୍ତି। ମଗଧର ଏ ପତନମୁଖୀ ସମୟରେ ତୁମେ ହିଁ ଏ ସାମ୍ରାଜ୍ୟକୁ ଆସନ୍ନ ବିପତ୍ତିରୁ ରକ୍ଷା କରିପାରିବ।
1: ସତ୍ୟ ବଚନ ରାକ୍ଷସ, ମଗଧର ରକ୍ଷା ଦାୟିତ୍ୱ କେବଳ ଚାରୁଶିଳା ହାତରେ।
5: ଚାରୁଶିଳା?
1: ହଁ,
5: ଏଇ ତୁଚ୍ଛ ଧାସୀ ପୁଣି ରକ୍ଷା କରିବ ମଗଧ ସାମ୍ରାଜ୍ୟକୁ? ମୁଁ କିଛି ବୁଝିପାରୁନି ଗୁରୁଦେବ।
1: ହଁ ମହାରାଜ, ଚାରୁଶିଳା ହିଁ ରକ୍ଷା କରିବ ମଗଧ ସାମ୍ରାଜ୍ୟକୁ। ଏ ଚାରୁଶିଳା ମହାରାଣୀଙ୍କ ପ୍ରିୟ ଦାସୀ ନୁହେଁ, ଇଏ ହେଉଛି ବହୁ ଚର୍ଚ୍ଚିତା ସୁନ୍ଦରୀ ଅଙ୍ଗଦେଶର ରାଜନନ୍ଦିନୀ ବସୁମତୀ। ସେହି ସୁନ୍ଦରୀ ରାଜକୁମାରୀ ଯାହାର ପାଣି ଗ୍ରହଣ ପାଇଁ ଦେଶ ବିଦେଶର ରାଜକୁମାର ଅଙ୍ଗରାଜକୁ ଧମକ ଦେଇ ବ୍ୟସ୍ତ ବିବ୍ରତ କରି ପକାଉଥିଲେ। ଏହି ବିପତ୍ତିରୁ ରକ୍ଷା ପାଇବା ପାଇଁ ଅଙ୍ଗରାଜ ମହାରାଣୀଙ୍କୁ ପତ୍ରଟିଏ ଲେଖିଥିଲେ। ମୋର ପରାମର୍ଶ କ୍ରମେ ମହାରାଣୀ କୁମାର ବିନ୍ଦୁସାରଙ୍କୁ ଛଦ୍ମବେଶରେ ଅଙ୍ଗରାଜ୍ୟକୁ ପ୍ରେରଣ କରିଥିଲେ। ରାଜକୁମାରୀ ବସୁମତୀ ଯୁବରାଜ ବିନ୍ଦୁସାରଙ୍କ ପରାକ୍ରମ ଦେଖି ମନେ ମନେ ମୁଗ୍ଧା ହୋଇଥିଲା। ଦୁହେଁ ଅଙ୍ଗରାଜ୍ୟରେ ହିଁ ଗାନ୍ଧର୍ବ ରୀତିରେ ବିବାହିତ। ଛଦ୍ମବେଶରେ ସେ ରାଜ୍ୟ ଛାଡ଼ି ଆମ ରାଜପ୍ରାସାଦକୁ ଆଗମନ କଲେ।
5: ଆପଣ ମୋର ଆଖି ଖୋଲି ଦେଇଛନ୍ତି ଗୁରୁଦେବ। ମୁଁ ଆଜି ଘୋଷଣା କରୁଛି, ଅଙ୍ଗ ଏବଂ ମଗଧ ପରସ୍ପରର ମିତ୍ର ରାଜ୍ୟରେ ପରିଗଣିତ ହେବେ।
6: ଗୁରୁଦେବ, ରାକ୍ଷସକୁ ଆଜ୍ଞା ପ୍ରଦାନ କରନ୍ତୁ, ଏହି ମୁହୂର୍ତ୍ତରେ ଏ ସୁସମାଚାର ରାଜ୍ୟ ସାରା ପ୍ରଚାର କରିବାର ବ୍ୟବସ୍ଥା କରିବି।
1: ମହାମାତ୍ୟ, ଆଉ କିଛି ସମୟ ଧୈର୍ଯ୍ୟ।

0: ପଥର। ଆଜିକି ବାର ବର୍ଷ ପୂର୍ବେ ଯୁବରାଜ ବିନ୍ଦୁସାର ଗାନ୍ଧାର ରାଜ୍ୟକୁ ଯାଇଥିଲେ। ସେଠାରେ କନକରେଖା ସହ ତାଙ୍କର ଭେଟ ହୋଇଥିଲା। କନକରେଖା ଯେ ଗ୍ରୀକ୍ ଗୁପ୍ତଚର ଏକଥା ଯୁବରାଜ ଜାଣନ୍ତି ନାହିଁ। କୌଶଳ କରି କନକରେଖା ବିନ୍ଦୁସାରଙ୍କୁ ବସୁମତୀଠାରୁ ଛଡ଼ାଇ ନେଇଛି ଏବଂ ସେହି ଗ୍ରୀକ୍ ଗୁପ୍ତଚର ନିର୍ଦ୍ଦେଶରେ ପାଟଳୀ ପୁତ୍ର ଆଜି ବିଦେଶୀ ସେନା ଦ୍ୱାରା କବଳିତ ହୋଇଛି। ରାକ୍ଷସ ଜାଣି ରଖ, କୌଟିଲ୍ୟଙ୍କ ରାଜତନ୍ତ୍ର ଜଣେ ନିରଙ୍କୁଶ ରାଜାଙ୍କୁ ନେଇ ପରିକଳ୍ପିତ ନୁହେଁ। ଅନ୍ତର୍ନିହିତ ଭାବରେ ଏହା ପ୍ରଜାସମ୍ମତ ଏକ ଗଣତନ୍ତ୍ର। ରାଜା ବିପଥଗାମୀ ହେବା ଯୋଗୁଁ ଆଜି ପ୍ରତ୍ୟେକ ପ୍ରଜା ନିଜ ପାଇଁ ଲଢୁଛି, ପ୍ରାଣପଣେ ଲଢୁଛି।
1: ଚନ୍ଦ୍ରଗୁପ୍ତ ବାହୁରେ ଏବେ ବି ସେହି ପରାକ୍ରମ ବଞ୍ଚିଛି ଗୁରୁଦେବ, ସେ ଏବେ ବି ଶିଥିଳ ହୋଇ ନାହିଁ। ଏହି ମୁହୂର୍ତ୍ତରେ ବିନ୍ଦୁସାରକୁ ମୁଁ ଧୂଳିସାତ କରିଦେବି।
0: ନା ମହାରାଜ, ଆପଣ ସେ କାର୍ଯ୍ୟ କରିବା ଆବଶ୍ୟକ ହେବ ନାହିଁ। ଆଉ ଅଳ୍ପ ସମୟ ଭିତରେ ସବୁ ବିପ୍ଳବୀ ଆପଣଙ୍କ ବିଚାର ଅଧୀନକୁ ଆସି ପହଞ୍ଚିଯିବେ। ବିନ୍ଦୁସାର ନିଜ ତରଫରୁ ଏହି ଘୋଷଣା କରିଥିଲେ ଯେ ମହାରାଜ ଆତ୍ମବଳି ଦେଇସାରିଛନ୍ତି। ଏହି କଥା ଶୁଣିବା ମାତ୍ରେ ମହାରାଣୀ ଖୋଜ ସାଞ୍ଜୁ ପରିଧାନ କରି ଖଡ଼ଗ ହସ୍ତରେ ଯୁଦ୍ଧ କ୍ଷେତ୍ରକୁ ଅବତରଣ କଲେ। ପ୍ରଧାନ ରଞ୍ଜନ ପାଇଁ ମାତା ପୁତ୍ରଙ୍କ ମଧ୍ୟରେ ବି ଏହି ସଂଘର୍ଷ ହେବା ବିଧି ନିର୍ଦ୍ଧାରିତ ଥିଲା।
1: ମହାରାଣୀ ସ୍ୱୟଂ ଯୁଦ୍ଧକ୍ଷେତ୍ରକୁ ଓହ୍ଲେଇଲେ, ତାପରେ ତାପରେ କଣ ହେଲା ଗୁରୁଦେବ କୁହନ୍ତୁ।
0: ଯୁଦ୍ଧରେ ହୃଦୟ ବିଦାରକ ଘଟଣା ଘଟିଲା ମହାରାଜ। ମହାରାଣୀ ନିଜ ପୁତ୍ରର ତରବାରୀର ଶିକାର ହେଲେ।
1: କଣ କହିଲେ ଗୁରୁଦେବ? ମଗଧର ରାଜମାତା ପ୍ରାଣ ଧରିଲେ, ତା ପୁଣି ନିଜ ପୁତ୍ରର ଅସ୍ତ୍ରରେ ମୋ ହୃଦୟର ସାମ୍ରାଜ୍ଞୀ ନିହତ ହେଇଛି।
2: ମହାରାଜ ମୂର୍ଚ୍ଛିତ ହୋଇଗଲେ। ମହାବଳ ଆଚାର୍ଯ୍ୟ, କିଛି ଉପଚାର କରନ୍ତୁ। ଚାରୁଶିଳା, ତମେ ହିଁ ଆଚାର୍ଯ୍ୟ ଦେବଙ୍କୁ ଅନୁରୋଧ କର, ମହାରାଜଙ୍କର ପ୍ରାଣ ବଞ୍ଚାନ୍ତୁ ସେ।
0: ଶାନ୍ତ ହୁଅ ରାକ୍ଷସ, ସମ୍ରାଟ ଏହି ଆଘାତର ପୀଡ଼ା ଅନୁଭବ କରନ୍ତୁ। ଏହି ପୀଡ଼ା ତାଙ୍କ ଆତ୍ମଶୁଦ୍ଧି ପାଇଁ ଆବଶ୍ୟକ। ମହାମନ୍ତ୍ରୀ, ଚାରୁଶିଳା ଏବେ ଆସୁଛି। ମହାରାଣୀଙ୍କ ନିଧନ ପରେ ପରେ ବିଷ୍ଣୁଗୁପ୍ତ କୌଟିଲ୍ୟ ଚାରୁଶିଳାକୁ ଏକ ଅସ୍ଥାୟୀ ରାଜନେତ୍ରୀ ଭାବରେ ଘୋଷିତ କରି ପ୍ରଜା ଆନ୍ଦୋଳନର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଚାରୁଶିଳାଙ୍କ ପତାକା ତଳେ ପ୍ରଜା ଏଇ ମାତ୍ର ସମଗ୍ର ବିଦ୍ରୋହକୁ ଦମନ କରି ଫେରି ଆସୁଛନ୍ତି।
3: ମହାରାଜା ଚନ୍ଦ୍ରଗୁପ୍ତଙ୍କର ଜୟ! ମହାରାଜା ଚନ୍ଦ୍ରଗୁପ୍ତଙ୍କର ଜୟ! ମହାରାଜା ଚନ୍ଦ୍ରଗୁପ୍ତଙ୍କର
1: ଜୟ! ମହାରାଜା ଚେତନା ଫେରି ପାଇଛନ୍ତି।
0: ରାକ୍ଷସ, ମହାମାତ୍ୟ, ଦେଖୁଛ ଦେଖୁଛ ଚାରୁଶିଳାର ପରାକ୍ରମକୁ? ସେ ନିଜେ ବିନ୍ଦୁସାରକୁ ବନ୍ଦୀ କରି ସାଙ୍ଗରେ ନେଇ ଆସିଛି। ଦେଖ ତାର ଭୀମକାନ୍ତ ରୂପକୁ, ହାତ ଟେକି ପ୍ରଣାମ କର ସେ କୁଳଦେବୀକୁ।
4: ମହାମନ୍ତ୍ରୀ, ରାକ୍ଷସ, ମୋତେ ମୋ ଗୋଡ଼ ଉପରେ ଉଠିବାକୁ ଟିକେ ସାହାଯ୍ୟ କର। ଏ କୁଳଦେବୀକୁ ମୁଁ ଆଲିଙ୍ଗନ କରି ସମ୍ମାନିତ କରିବାକୁ ଚାହେଁ।
5: ଆଚାର୍ଯ୍ୟ ଦେବ, ବିଦ୍ରୋହୀମାନଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା କରନ୍ତୁ। ମୌର୍ଯ୍ୟ ବଂଶର କୁଳାଙ୍ଗାର ବିନ୍ଦୁସାର ରାଜଦ୍ରୋହ ଭଳି ସଂଗୀନ ଅପରାଧରେ ଲିପ୍ତ।
0: କେବଳ ରାଜଦ୍ରୋହ ନୁହେଁ ରାକ୍ଷସ, ସେ କୌଟିଲ୍ୟକୁ ହତ୍ୟା କରିବା ନିମନ୍ତେ ମଧ୍ୟ ଏକ ଜଘନ୍ୟ ଷଡ଼ଯନ୍ତ୍ର କରିଛି, ଯେଉଁ ଷଡ଼ଯନ୍ତ୍ରର ଫଳ ସ୍ୱରୂପ କୌଟିଲ୍ୟଙ୍କ ପର୍ଣ୍ଣ କୁଟୀରରେ ଅଗ୍ନି ସଂଯୋଗ କରାଯାଇଛି। ଏହି ମାରାତ୍ମକ କାଣ୍ଡରେ ମୋର ତ କିଛି କ୍ଷତି ହେଲା ନାହିଁ, କିନ୍ତୁ ମୋର ଏକମାତ୍ର ପୁତ୍ର ଏ ଅଗ୍ନିକାଣ୍ଡର ଶିକାର ହୋଇ ଭସ୍ମୀଭୂତ ହେଲା।
1: ଆପଣଙ୍କ ପୁତ୍ର?
0: ସମ୍ରାଟ, ମୋ ପୁତ୍ର ବିନ୍ଦୁସାର ସବୁ ଜାଣେ। ସମ୍ରାଟ, ଆଜି ମୁଁ କେବଳ ଏସବୁ କହିବା ନିମନ୍ତେ ହିଁ ଆସିଛି। ମୋତେ ନ୍ୟାୟ ମିଳୁ, ମୋ ପୁତ୍ରର ହତ୍ୟାର ପ୍ରତିଶୋଧ ମୁଁ ଚାହେଁ। ମୁଁ ବି ମଗଧ

0: ରାଜ୍ୟର ଜଣେ ପ୍ରଜା କେବଳ।
1: ହେ ପ୍ରଭୁ, ମୁଁ କଣ ଶୁଣୁଛି?
2: ବିନ୍ଦୁସାର, ସତ କହ, ଏ ଜଘନ୍ୟ କାଣ୍ଡରେ ତୁ ଲିପ୍ତ ଥିଲୁ କି ନାହିଁ? କୁଳାଙ୍ଗାର, କହ, ନିଜ ସ୍ଥିତିକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କର।
3: ମୁଁ ଆଚାର୍ଯ୍ୟ ଦେବଙ୍କର ସର୍ବସ୍ୱ ଧ୍ୱଂସ କରିଛି ପିତୃଦେବ।
2: ପିତୃଦେବ ନୁହେଁ କୁଳାଙ୍ଗାର, ସମ୍ରାଟ କହ, ସମ୍ରାଟ।
3: ସମ୍ରାଟ, ଏ ଅଧମ ଆଚାର୍ଯ୍ୟ ଦେବଙ୍କର ସର୍ବସ୍ୱ ନଷ୍ଟ କରିଛି। ସାମ୍ରାଜ୍ୟକୁ ଏକ ଘୃଣ୍ୟ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ନିମନ୍ତେ ଆଚାର୍ଯ୍ୟ ଦେବ ରାତିକ ପାଇଁ କନକରେଖାର ପ୍ରେମ ନିବେଦନ ରକ୍ଷା କରିଥିଲେ। ସେହି ଘଟଣାରୁ ଆଚାର୍ଯ୍ୟ ଦେବ ସମଗ୍ର ଷଡ଼ଯନ୍ତ୍ରର ତଥ୍ୟପ୍ରାପ୍ତ ହେଲେ। ମୋ ଅନ୍ଧ ଭାବରେ ମୁଁ ନିଜ ମୌର୍ଯ୍ୟବଂଶର ବିନାଶ କରିଚାଲିଥିଲି। ଆଚାର୍ଯ୍ୟ ଦେବଙ୍କ ନିକଟରେ ବିଫଳ ହୋଇ କନକରେଖା ମୋତେ ନିଜ ବଶକୁ ନେବାରେ ସଫଳ ହେଲା। ମୋତେ ଏହି ଭ୍ରମରେ ବାନ୍ଧି ରଖିଥିଲା ଯେ ସେ ଯାହା କରୁଛି ମୋ ହିତ ପାଇଁ କରୁଛି। ଆଚାର୍ଯ୍ୟ ଦେବ ଉପଯୁକ୍ତ ସମୟରେ ଅପେକ୍ଷା କରି ରହିଥିଲେ। ଆଜି ସମଗ୍ର ଷଡ଼ଯନ୍ତ୍ରକୁ ଉପସ୍ଥାପିତ କରିବାର ଉପଯୁକ୍ତ ସମୟ ଉପନୀତ ହୋଇଛି। ପ୍ରଣାମ ଆଚାର୍ଯ୍ୟ ଦେବ, ଏତେ ସବୁ ଅବିଚାରର ଶିକାର ହୋଇ ସମସ୍ତ ଉପେକ୍ଷା ସତ୍ତ୍ୱେ ଆପଣ ମଗଧ ସାମ୍ରାଜ୍ୟକୁ ବିଦେଶୀ ଶାସନାଧୀନ ହେବାକୁ ଦେଇନାହାନ୍ତି। ଏ ଘୋର ବିପର୍ଯ୍ୟୟରୁ ଆପଣ ସାମ୍ରାଜ୍ୟକୁ ସୁରକ୍ଷା ଦେଇଛନ୍ତି। ମହାମନ୍ତ୍ରୀ ରାକ୍ଷସ, ମୋର ସମସ୍ତ ଅପରାଧ ସ୍ୱୀକାର ପୂର୍ବକ ମୋ ପ୍ରତି ବିଧାନ କରାଯାଇଥିବା ଦଣ୍ଡବିଧାନ ମଥାପାତି ଗ୍ରହଣ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି।
4: ସମ୍ରାଟ ଚନ୍ଦ୍ରଗୁପ୍ତ କୁମାର ବିନ୍ଦୁସାରଙ୍କୁ ଦଣ୍ଡବିଧାନ କରି ମୌର୍ଯ୍ୟ କୁଳର ଶେଷ ସନ୍ତକକୁ ଲିଭିଯିବାକୁ ଦିଅନ୍ତୁ ନାହିଁ। ତାଙ୍କୁ ସାମ୍ରାଜ୍ୟର ସୁରକ୍ଷା ଦାୟିତ୍ୱ ପ୍ରଦାନ କରନ୍ତୁ। ରାଜ୍ୟାଭିଷେକ ନିମନ୍ତେ ସମସ୍ତ ପ୍ରସ୍ତୁତି ଆରମ୍ଭ ହେଉ। ମହାମନ୍ତ୍ରୀ, ସମଗ୍ର ରାଜ୍ୟରେ ଏହି ଘୋଷଣା କରାଯାଉ ଯେ ବିନ୍ଦୁସାର ହେଉଛନ୍ତି ମଗଧ ସମ୍ରାଟ, ରାଜନନ୍ଦିନୀ ବସୁମତୀ ହେଉଛନ୍ତି ପାଟରାଣୀ, ଏବଂ ଭାବି ରାଜା ହେଉଛନ୍ତି ରାଜକୁମାର ମହେଶ।
5: ହଁ ମହାମନ୍ତ୍ରୀ, ଆଉ ଏ କଥା ବି ଘୋଷଣା କରିଦିଅନ୍ତୁ ଯେ ବିନ୍ଦୁସାର ଆଚାର୍ଯ୍ୟ କୌଟିଲ୍ୟଙ୍କ ପାଦ ସେବା ପୂର୍ବକ ତାଙ୍କ ଉପଦେଶରେ ଶାସନ ପରିଚାଳନା କରିବ।
4: ନା ସମ୍ରାଟ, ନୁହେଁ, ମୋର ଏହି ମାୟା ମରିଚିକା ଭିତରେ ହଜିଯିବାର କୌଣସି ଇଚ୍ଛା ନାହିଁ।
5: ଗୁରୁଦେବ,
4: ମୁଁ ଯେ ସାଧାରଣ ମଣିଷ, ମୋ ଭିତରେ ସ୍ନେହ ମମତାର ଅଜସ୍ର ସ୍ରୋତ ଲହଡ଼ି ଭାଙ୍ଗୁଛନ୍ତି। ମୁଁ ତୁମକୁ ମୋ ନିଜଠୁ ଅଧିକା ଭଲ ପାଇଛି ଚନ୍ଦ୍ର। ହେଲେ ଏବେ ଏବେ ଆଉ ସେସବୁ ସମୟ ନାହିଁ। ମୋ ନିଷ୍ପତ୍ତି ସରିଛି, ହିମାଳୟ ହିମାଳୟ ମୋତେ ଅପେକ୍ଷା କରୁଛି।
5: ତାହେଲେ ତାହେଲେ ମୋତେ ବି ସାଙ୍ଗରେ ନେଇ ଚାଲନ୍ତୁ ଆଚାର୍ଯ୍ୟ ଦେବ। ଆପଣ ମୋର ଇହଲୋକ ତ ସଜାଡ଼ି ଦେଲେ, ବର୍ତ୍ତମାନ ମୋର ପରଲୋକ ବି ସଜାଡ଼ି ଦିଅନ୍ତୁ।
4: ଏମିତି କିଛି ହୁଏ ନାହିଁ ଚନ୍ଦ୍ର, ମୋ ତ୍ୟାଗ କର, କୌଟିଲ୍ୟ ଆଜି ବିଦାୟ ଚାହୁଁଛି।
6: ମଗଧ ସାମ୍ରାଜ୍ୟର ମଗଧ ସାମ୍ରାଜ୍ୟର ମଗଧ ସାମ୍ରାଜ୍ୟର
4: ମଗଧ ରାଜପ୍ରାସାଦ, ପ୍ରଣାମ ତୁମକୁ ପାଟଳୀପୁତ୍ରର ପାଟଳୀପୁତ୍ରର ପୁତ ପବିତ୍ର ମାଟି, ପ୍ରଣାମ ତୁମକୁ, ପ୍ରଣାମ ପ୍ରଣାମ।

ଏତେବେଳେ ଯାଇ ଶୁଣୁଥିଲେ ନାଟକ କୌଟିଲ୍ୟଙ୍କ ସନ୍ନ୍ୟାସ। ମୂଳ ହିନ୍ଦୀ ରଚନା ରତନଲାଲ ଯୋଶୀ, ଓଡ଼ିଆ ଭାଷାନ୍ତର ଏବଂ ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆପଣଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

0: କାର୍ଯ୍ୟକ୍ରମର ପ୍ରଥମ ଗୀତଟି ପାଇଁ ଅନୁରୋଧ ଥିଲା ଆପଣଙ୍କର। ଗୀତଟି ଶୁଣିଲେ ମଞ୍ଜିଲ ଚଳଚ୍ଚିତ୍ରର ଶିଳ୍ପୀ ଥିଲେ କିଶୋର କୁମାର। ଅନୁରୋଧ ଥିଲା ଆପଣଙ୍କର ମହାଦେବ ଘାଟ ଅମଳେଶ୍ୱରର ଡୋମନ ଠାକୁର, ସୁମନ ଠାକୁର, ମିଥିଲେଶ ତାରିଣୀ, ସୁରଜ ଜ୍ୟୋତି ଏବଂ ରେୟାନ୍ସ। ଭାଟାପାରା ଦତ୍ରେଙ୍ଗୀ ଛତିଶଗଡ଼ରୁ ଆପଣ ଥିଲେ ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର, ଦୀପକ କୁମାର ଏବଂ ଜ୍ଞାନେନ୍ଦ୍ର କୁମାର। ଅନ୍ୟ ଏକ ଚିଠିରେ ପାପଡ଼ାହାଣ୍ଡି, ନବରଙ୍ଗପୁର, ଅଙ୍ଗଦ, ଗୋପବନ୍ଧୁ, ଭୁଜରାଜ, ଧନେଶ୍ୱର, ପୁରୁଷୋତ୍ତମ, ବ୍ରଜ, କ୍ଷୀରଦ, ପୀତାମ୍ବର, ସୁନୀଲ ଏବଂ ମାମୁନି। ଅନ୍ୟ ଏକ ଚିଠି ଶିମିଳିଗୁଡ଼ାରୁ ବନ୍ଦିତା, ରାଜୁ, ରିକୁନ, ସିପୁନ ଏବଂ ତାଙ୍କ ସାଥୀ। ଜୟପୁର ରାଜୁ ସାହିରୁ ଆପଣ ଥିଲେ ରୀତା, ଇତା ଏବଂ ତାଙ୍କ ମାଉସୀ ମଉସା। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ବରୀ ଉତ୍ତରକୂଳ ଯାଜପୁରରୁ ଆପଣ ହେଲେ ମୋନାଲିସା, ଶ୍ୱେତଲୀନା, ଆନନ୍ଦୀ, ସୀମନ୍ତିନୀ, ସୋନାକ୍ଷୀ ଏବଂ ନୂଆବୋହୁ। ମିଚାଗାଁ, ପୁରୁଣାପଡ଼ା, ଚୁନାଗଡ଼ରୁ ଆପଣ ହେଲେ ଗୋଲାପ ଦଣ୍ଡସେନା। ମାରାଥାଲି, ବେଙ୍ଗାଲୁରୁରୁ ଆପଣ ହେଲେ ବେବି, ସ୍ୱର୍ଣ୍ଣପ୍ରଭା, ସୁନୀଲକାନ୍ତ, ବାପି, ଜୟପ୍ରଭା ଏବଂ କୋଟାପ୍ପା। ଅନ୍ୟ ଏକ ଚିଠିରେ ବାମୁଣିପୁର, ଜୟପୁର ଆପଣ ହେଲେ ସୁକାନ୍ତି, ରଘୁନାଥ, ପୂର୍ଣ୍ଣଚନ୍ଦ୍ର, ନବୀନା ଏବଂ ତାଙ୍କ ସାଥୀ। ଖଡ଼ିଆଲ, ନୂଆପଡ଼ାରୁ ମିଲନ ହଂସ, ଭବାନୀ ଶଙ୍କର, ସୁଶୀଲ, ଭାରତୀ ଏବଂ ତାଙ୍କ ସାଥୀ। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି କଥାଚିତ୍ର ସଦ୍ମା, ଶିଳ୍ପୀ ହେଲେ ସୁରେଶ ୱାଦେକର।
1: गाने सुने अनसुने से जुड़े रहने के लिए सब्सक्राइब कीजिए और YouTube

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ମେନ୍ ରୋଡ୍ ଉମରକୋଟରୁ ପିଲୁ ଗିଟୁ ମନୁ ମାମା ନାନି ସୁଶୀଲ ଏବଂ ତାଙ୍କ ନନା ବୋଉ ରାମଗିରିରୁ ଆପଣ ହେଲେ ସୁଭଦ୍ରା ଅର୍ଚ୍ଚନା ବର୍ଷା କାବେରୀ ସହଦେବ କୋଟପାଡ଼ରୁ ଶୋଭା ସେନ ସୁଚିତ୍ରା ଜୟପ୍ରକାଶ ଭୀମସେନ ଏବଂ ଜିତେନ୍ଦ୍ର ଫମ୍ପୁଣିରୁ ଆପଣ ହେଲେ ଶିବପ୍ରସାଦ ଲଳିତା ଲକ୍ଷ୍ମୀପ୍ରିୟା ଏବଂ ଅଜିତ ଡଙ୍ଗରପହଞ୍ଚ

ସନାତନ ରାମେଶ୍ୱର ସଞ୍ଜୀବନୀ ଗୋପାଳ ନକୁଳ ଏବଂ ତାଙ୍କ ସାଥୀ ସାଇପଲ୍ଲା ନୂଆପଡ଼ାରୁ ଆପଣ ହେଲେ ଭକ୍ତଚରଣ ସୋମନାଥ ନୀଳକଣ୍ଠ ଭ୍ରମର ହେମାନନ୍ଦ ଦିନ ଦୀଘା ଏବଂ ହିରନ୍ ଆପଣ ଶୁଣିବା ପାଇଁ ଚାହିଁଛନ୍ତି କଥାଚିତ୍ର ମୁକଦ୍ଦର କି ସିକନ୍ଦରର ଏହି ଗୀତକୁ ଶିଳ୍ପୀ ହେଲେ କିଶୋର କୁମାର।

ସେହି ଜୟପୁରରୁ ବ୍ୟାସଦେବ ସୁଧୀର ଏବଂ ତାଙ୍କ ସାଥୀ, ନବରଙ୍ଗପୁର ଆପଣ ଆଣିଲେ ଦିଲୀପ, ସୁରେଶ, ଭାନୁପ୍ରିୟା, ସୂର୍ଯ୍ୟକାନ୍ତ ଏବଂ ବନାମ୍ବର, ଉମରୀ ଜୟପୁରରୁ ସଂଯୁକ୍ତା, ଯୁଧିଷ୍ଠିର, ରାମଚନ୍ଦ୍ର, ଦିବାକର, ପ୍ରକାଶ, ବିଜୟ ଏବଂ ତେଜସ୍ୱିନୀ, ତେନ୍ତୁଳିଖୁଣ୍ଟି ନବରଙ୍ଗପୁର ଆପଣ ଆଣିଲେ ଫୁଲକୁମାର, ହେମ ଏବଂ ତାଙ୍କ ବାପା ବୋଉ, ଡଙ୍ଗାଶିଲ ଚରମୁଳା ନବରଙ୍ଗପୁର ଆପଣାଇଲେ ନରହରି, ଦୁର୍ବ, ଗୋବିନ୍ଦ, ଘନଶ୍ୟାମ, ନିରଞ୍ଜନ, ନରେନ୍ଦ୍ର, କୃଷ୍ଣ ଏବଂ ତ୍ରିନାଥ। ଆପଣମାନେ ଶୁଣିବା ପାଇଁ ଚାହିଁଛନ୍ତି ଶ୍ରୀଦେବୀ ଏବଂ ଜୋଲି ମୁଖାର୍ଜୀଙ୍କ କଣ୍ଠରେ କଥାଚିତ୍ର ଚାନ୍ଦିନୀ।

नाम लिख लिया, बिन पूछे ये काम किया, तुमने मुझे बदनाम किया।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ଗୋଡ଼ିଗୋଟ ଦାନବଦୀ ଯାଜପୁରର ଆରତୀ, ପିଙ୍କି ମିନତୀ, ଜିତେନ୍ଦ୍ର, ମମତା ରାଣୀ, ରୀନା, ଅଲିଭା କାନୁ ଏବଂ ତାଙ୍କ ସାଥୀ, ଗାନ୍ଧୀନଗର ବଲାଙ୍ଗୀରରୁ ଆପଣ ହେଲେ ସସ୍ମିତା ପଟ୍ଟନାୟକ, ନିକିତା, ସଙ୍ଗୀତା, ରିକୋ, ଦିନେଶ ଏବଂ ଅସୀମା, ଲକ୍ଷ୍ମୀସାଗର ଭୁବନେଶ୍ୱରରୁ ଆପଣ ହେଲେ ଭାବନା, ମୀନା, ରୀନା, କରିନା, ପ୍ରୀତି ଏବଂ ସୁଭ୍ରା। ଆପଣଙ୍କ ପସନ୍ଦର ଗୀତଟିକୁ ନେଇଛୁ କଥାଚିତ୍ର ଲଭ। ଶିଳ୍ପୀ ହେଲେ ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଚିତ୍ରା।

କାର୍ଯ୍ୟକ୍ରମର ଶେଷ ଗୀତଟି ପାଇଁ ଅନୁରୋଧ ହେଲା ଆପଣଙ୍କର ମେନ୍ ରୋଡ୍ ନବରଙ୍ଗପୁରର ଶ୍ରୀଧର ବାପୁ ମିତୁ ରତିକାନ୍ତ ସୁବାସିନୀ ଓମ୍ ଏବଂ ଚୁମ୍କି ବ୍ରଜରାଜନଗର ଝାରସୁଗୁଡ଼ା ସମ୍ବଲପୁରରୁ ଆପଣ ହେଲେ ଜସ୍ମିନ୍ କାହ୍ନୁ ମନୁ ମାନି ଏବଂ ତାଙ୍କ ସାଥୀ ସ୍ୱର ବାଲେଶ୍ୱରରୁ ଦାଶରଥୀ ମିନି ଦେବାଂଶ ଶ୍ରୁତିମୟ ଏବଂ କାବ୍ୟ ଅଡାଳଙ୍କ ବନ୍ତ ଭଦ୍ରକରୁ ଆପଣ ହେଲେ ମନ୍ମତ କୁମାର ପଣ୍ଡା ତନ୍ମୟ ସମିତ ବାଙ୍କନିଧି ଏବଂ ଟିଟୁନ୍ ଟିକରା ସାହି କୋଟପାଡ଼ରୁ ସନ୍ତୋଷ ସ୍ୱାତି ରଞ୍ଜୁ ଏବଂ ଅନେକ ସାଥୀ ପାରାଦୀପରୁ ଆପଣ ହେଲେ ଆଲୋକ ଆଦିତ୍ୟ ମୁନା ଏବଂ ବିଦ୍ୟାଧର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମହମ୍ମଦ ରଫିଙ୍କ କଣ୍ଠରେ କଥାଚିତ୍ର ହିର୍ ରଞ୍ଛା।

ଶେଷ ହେଲା ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ଆଧୁନିକ ଗୀତ। ପ୍ରଥମ ଶିଳ୍ପୀ ହେଲେ ଚିତ୍ର ଜେନା, ଗୀତ ରଚନା ଶରତ ଚନ୍ଦ୍ର ପଣ୍ଡା।

ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଚିତ୍ତ ଜେନା ଏବଂ ଭୁବନେଶ୍ୱରୀ ମିଶ୍ର, ଗୀତ ରଚନା ଶରତ ଚନ୍ଦ୍ର ପଣ୍ଡା।

ଆଧୁନିକ ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଗୀତିକାର ତରୁଣକାନ୍ତି ରାଉତଙ୍କ ଗୀତ ରଚନାର ଶିଳ୍ପୀ ହେଲେ ଉପେନ୍ଦ୍ର କୁମାର ମିଶ୍ର।

ଗୀତିକାର ତରୁଣକାନ୍ତି ରଥଙ୍କ ଅନ୍ୟ ରଚନାର ଦ୍ୱୈତ କଣ୍ଠରେ ରୀନା ମହାପାତ୍ର ଏବଂ ଉପେନ୍ଦ୍ର କୁମାର ମିଶ୍ର।

세설에 히만수 부슬 사업 거기 떨어진 하루 슬피언에 대해 어르신을 떠나 3월에 본 기타 버튼 아이가

ଶୁଣିଲେ ଆସନ୍ତାକାଲି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ସୂଚନା ରଖିଛି ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 11:12। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ୍।